ପ୍ରଥମେ ଶୁଣିଲେ ସଂସ୍କୃତ ଶ୍ଳୋକ। ଶିଳ୍ପୀ ଥିଲେ ରଘୁନାଥ ପାଣିଗ୍ରାହୀ, ଏଥର ଶିଳ୍ପୀ ହେଲେ ଲତା ଘୋଷ। ଶିଳ୍ପୀ ଗାଇଛନ୍ତି ବନମାଳୀଙ୍କ ରଚନାରୁ।

ଏଇଠି ଶେଷ କରୁଛୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 49ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର 49ତମ ଭାଗ ଶୁଣିଲି। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଆପଣ ମୋତେ ଗୋଟିଏ କଥା କହିଲେ, ମୁଁ ବି ଆପଣଙ୍କୁ ଗୋଟିଏ କଥା କହିଲି। ଆପଣ ମୋ କଥାକୁ ବିଶ୍ୱାସ କରିଗଲେ, ମୁଁ ବି ଆପଣଙ୍କ କଥା ଗ୍ରହଣ କରିଗଲି। କିନ୍ତୁ ତୃତୀୟ ବ୍ୟକ୍ତି ଜଣକ ଟିକେ ଚିନ୍ତା କରି କଥାଟିକୁ ଗ୍ରହଣ କରିବାକୁ ରାଜି ହେଲେ। ଏଇ ଯେଉଁ କଥାବାର୍ତ୍ତା ଆମମାନଙ୍କ ମଧ୍ୟରେ ହେଲା, ତାର ମାଧ୍ୟମ ହେଲା ଭାବର ଆଦାନ ପ୍ରଦାନ। ଏଇ ଭାବକୁ ଆପଣ ବିଶ୍ୱାସରେ ଗ୍ରହଣ କଲେ, ମୁଁ ବି। କିନ୍ତୁ ତୃତୀୟ ଜଣକ କଥାଟାକୁ ବିଶ୍ୱାସ ଅବିଶ୍ୱାସର ସନ୍ଧିକ୍ଷଣରେ ରହିଗଲେ। କହିବାକୁ ଗଲେ ଆମର ସମସ୍ତ କର୍ମମୟ ଜୀବନକୁ ଏଇ ବିଶ୍ୱାସ ହିଁ ପରିଚାଳିତ କରେ। ଆପଣ ଜଣକୁ ବିଶ୍ୱାସ କରି ଭଲ ଫଳ ପାଇପାରନ୍ତି, କିମ୍ବା ଠକାମିରେ ମଧ୍ୟ ପଡ଼ିପାରନ୍ତି। ଏଣୁ ବିଷୟବସ୍ତୁର ସତ୍ୟାସତ୍ୟକୁ ନେଇ ବିଶ୍ୱାସ ତରାଜୁରେ ତୋଳିବା ଦରକାର। ଜାତି କୁହନ୍ତୁ, ଧର୍ମ କୁହନ୍ତୁ, ସମାଜ କୁହନ୍ତୁ, ସଂସ୍କୃତି କୁହନ୍ତୁ, ସବୁର ଅକ୍ଷଦଣ୍ଡ ହେଲା ଏ ବିଶ୍ୱାସ। ବାଇବଲରେ ଲେଖା ଅଛି, ସୃଷ୍ଟିର ପ୍ରଥମ ନର ନାରୀ ଆଦମ ଆଉ ଇବ୍ ଈଶ୍ୱରଙ୍କ ନିର୍ଦ୍ଦେଶକୁ ଯେତେଦିନ ଯାଏ ବିଶ୍ୱାସ କରି ଆସିଥିଲେ, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ମନରେ ମୋହ ମାୟା ଛନ୍ଦ କପଟର ଆବିଳତା ସ୍ପର୍ଶ କରିନଥିଲା। କିନ୍ତୁ ପରମୁହୂର୍ତ୍ତରେ ଶୈତାନର ପ୍ରଲୋଭନରେ ବଶବର୍ତ୍ତୀ ହୋଇ ତାରି ଉପଦେଶ ଓ ନିର୍ଦ୍ଦେଶକୁ ବିଶ୍ୱାସ କରିବା ଦ୍ୱାରା ସେମାନେ ପ୍ରକୃତିର ଦାସ ହୋଇଗଲେ, ଆଉ ଏହାରି ଫଳସ୍ୱରୂପ ଆଜିର ମାନବ ସମାଜର ସୃଷ୍ଟି। ଡାରୱିନ୍ଙ୍କ ମତ ଅନୁସାରେ ସମୁଦ୍ର ଜେଲିରୁ ଧୀରେ ଧୀରେ ପ୍ରାଣୀ ଜଗତର ସୃଷ୍ଟି ହୋଇଛି। ପୁଣି ଆଜିର ବୈଜ୍ଞାନିକ ଯୁଗରେ ପରୀକ୍ଷା ନଳୀରେ ଶିଶୁର ବିକାଶ ସାଧନ ହୋଇପାରୁଛି। ଅନ୍ୟ ଦିଗରେ ସୌରଜଗତରେ ବୈଜ୍ଞାନିକ ଚିନ୍ତାଧାରାର ବିସ୍ତାର ଘଟୁଛି। ଅନେକ କିଛି ଅଘଟଣ ଘଟଣ ଘଟିଯାଉଛି। ଯଦିଓ ଆମେ କୌଣସି ଗୋଟିଏ ବି ସିଦ୍ଧାନ୍ତର ସଂସ୍ପର୍ଶରେ ଆସୁନାହୁଁ, ତଥାପି ଗବେଷକ ତଥା ଚେତନଶୀଳ ବ୍ୟକ୍ତିମାନଙ୍କର ଚିନ୍ତାଧାରା ଓ ଗବେଷଣା ସମ୍ପର୍କରେ ଅବଗତ ହେବା ମାତ୍ରେ ଆମ ମନରେ ଏକ ଗଭୀର ବିଶ୍ୱାସ ସୃଷ୍ଟି ହେଉଛି। ସବୁକିଛି ଗ୍ରହଣ କରେ ଏହି ମନ। ମନର ମୂଳେ ଏ ଜଗତ, ଏହି ମନକୁ କିଏ କେଉଁ ଭାବରେ ଲଗାଏ? ଏହି ମନ ଯଦି ବିଶ୍ୱାସ କଲା, ବାଲିଗରଡ଼ା ବି ଦେବତା ପାଲଟିଯାଏ। ଯେ ବିଶ୍ୱାସ ନ କଲା, ଦେବତା ବି ପଥର ହୋଇଯାଏ। ଯେଉଁମାନଙ୍କୁ ଆମେ ନାସ୍ତିକ କହୁ, ସେମାନଙ୍କର ଭଗବତ ସତ୍ତା ଉପରେ ବିଶ୍ୱାସ ନଥାଏ। କିନ୍ତୁ ମନର ଉର୍ଦ୍ଧ୍ୱରେ ଯେଉଁ ଚେତନ ଶକ୍ତି ରହିଛି, ସେ ନାସ୍ତିକ ମନକୁ ମଧ୍ୟ ସମୟେ ସମୟେ ଭଗବତ ବିଶ୍ୱାସ ପ୍ରତି ଟାଣି ନେଇଯାଏ। ଏହି ମନ ହିଁ ଆନନ୍ଦ ସୁଖ ଶାନ୍ତି ଖୋଜେ। ଏହି ମନ ହିଁ ଦୁଃଖ ଅଶାନ୍ତିର କାରଣ ହୁଏ। ଭୋଗୀର ମନ ବିଳାସ ବ୍ୟସନରେ, ରୋଗୀର ମନ କାତର ଯନ୍ତ୍ରଣାରେ, ପାଗଳର ମନ ପ୍ରଳାପ ବାଚାଳତା ଭିତରେ, ଆଉ ଯୋଗୀର ମନ ଦିବ୍ୟ ଚେତନା ଭିତରେ। ଏକ ଛକ ବିଭିନ୍ନ ରାସ୍ତା। ମନ ଭିତରେ ଯେଉଁ ବିଷୟରେ ଦୃଢ଼ ବିଶ୍ୱାସ ହୁଏ, ତାହାକୁ ଆମେ ଅନୁସରଣ କରୁ। ଚିହ୍ନିବା ଲୋକ ଠିକ୍ ରାସ୍ତା ଧରୁଛି, ଆଉ ଅବାଟରେ

0: ଯିବା ଲୋକ ଅନ୍ଧକାର ଭିତରେ କୂଳକିନାରା ପାଉନି। ଯେଉଁଠି ବିଶ୍ୱାସଟା ହୁଗୁଳି ଯାଉଛି, ମନରେ ସନ୍ଦେହ ଆସିଯାଏ। ଘଟଣାଟି ସତ ହେଉ କିମ୍ବା ମିଛ ହେଉ, ମନ ତାକୁ ଜାବୁଡ଼ି ଧରୁଛି। ଫଳରେ ଅବିଶ୍ୱାସର କୁହୁଡ଼ି ଭିତରେ ବହୁ କିଛି ଅଘଟଣ ଘଟିଯାଉଛି। ମନୋମାଳିନ୍ୟଠାରୁ ଆରମ୍ଭ କରି ହଣାକଟା ପର୍ଯ୍ୟନ୍ତ ବିଭିନ୍ନ ଘଟଣା ଘଟିଯାଉଛି ଏହି ମନର ଯୋଗୁଁ। ସୁଧୀବୃନ୍ଦ, ଏହି ମନଟା ଲଗାମ ଛଡ଼ା ଘୋଡ଼ା ଭଳି, ମୁହୂର୍ତ୍ତକ ପାଇଁ ଏଇଠି ଅଛି ତ ଆର ମୁହୂର୍ତ୍ତରେ ଚନ୍ଦ୍ରଲୋକରେ, ତାହେଲେ ଏହାକୁ ଆୟତ୍ତ କରିବା କ'ଣ ଆମର କର୍ତ୍ତବ୍ୟ ନୁହେଁ? ନିଶ୍ଚୟ କର୍ତ୍ତବ୍ୟ ରହିଛି। ପ୍ରଥମେ ବିଷୟଟିକୁ ବୁଝିବାକୁ ହେବ, ବିଶ୍ଳେଷଣ କରିବାକୁ ହେବ, ପରୀକ୍ଷା ନିରୀକ୍ଷା କରିବାକୁ ହେବ, ତାପରେ ବିଶ୍ୱାସ କରିବାକୁ ହେବ। ଯଦି ମନ ଯାହା କହିଲା ସେ କଥାକୁ ହଠାତ୍ ଆମେ ବିଶ୍ୱାସ କରିଦିଅନ୍ତି, ତାହେଲେ ଆମେ ବିପଦରେ ପଡ଼ିବା। ଆଉ ତା ଛଡ଼ା ଘଟଣାଗୁଡ଼ିକ ଅତିରଞ୍ଜିତ ହୋଇ ପରିସ୍ଥିତିକୁ ଆହୁରି ଗଭୀର କରିଦେବ। ଏଣୁ ଚିନ୍ତା କରିବା କଥା, ଏ ବିଶ୍ୱାସ ଶବ୍ଦଟି ଆମକୁ ଉଚିତ ମାର୍ଗରେ ପରିଚାଳିତ କରୁଛି କି ନାହିଁ। ସେଥିପାଇଁ କଥାରେ କୁହାଯାଇଛି, ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ି ଭଲେ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର, ବର୍ତ୍ତମାନ ଆପଣ ପାଇଁ ନେଇ ଆସିଛୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଜାଣିବା ଟମାଟୋ ଚାଷ ବିଷୟରେ। ଟମାଟୋ ଏକ ଲୋକପ୍ରିୟ ଏବଂ ପୌଷ୍ଟିକ ପରିବା ଫସଲ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ବିଭିନ୍ନ ଖଣିଜ ତତ୍ତ୍ୱ ରହିଥାଏ। ବଜାରରେ ଟମାଟୋର ଚାହିଦା ସବୁବେଳେ ଥାଏ, ତେଣୁ ଏହା ଚାଷୀଙ୍କ ପାଇଁ ବହୁତ ଲାଭଜନକ ଫସଲ ଅଟେ। ଟମାଟୋ ଚାଷ କରିବା ପାଇଁ ଦରସା ଏବଂ ବାଲିଆ ଦରସା ମାଟି ଦରକାର। ମାଟିରେ ଭଲ ଫଳ ନିଷ୍କାସନ ବ୍ୟବସ୍ଥା ଥିବା ଦରକାର। ଟମାଟୋ ଚାଷ ଏକ ଲାଭଦାୟକ କୃଷିକାର୍ଯ୍ୟ ଯାହା ଉନ୍ନତ ମଞ୍ଜି ଚୟନ, ସଠିକ୍ ସମୟରେ ତଳି ରୋପଣ ଏବଂ ନିୟମିତ ପରିଚାଳନା ଉପରେ ନିର୍ଭର କରେ। ଓଡ଼ିଶାର ଜଳବାୟୁରେ ଚାଷୀମାନେ ବର୍ଷସାରା ଭଲ ଅମଳ ପାଇଁ ଆଧୁନିକ ଗ୍ରାଫ୍ଟିଂ ପଦ୍ଧତି ଏବଂ ଦେଶୀ ଯୋଗାଡ଼ ମଧ୍ୟ ବ୍ୟବହାର କରୁଛନ୍ତି। ଟମାଟୋ ଚାଷ କରିବା ପାଇଁ ଉତ୍କୃଷ୍ଟ ସମୟ ଦରକାର। ଏଥିପାଇଁ ପ୍ରକୃତ ଋତୁ ହେଉଛି ଜୁଲାଇ ମାସରୁ ସେପ୍ଟେମ୍ବର ମାସ, ଯାହାକି ବର୍ଷାଦିନିଆ, ଏବଂ ଅକ୍ଟୋବର ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଟମାଟୋ ଚାଷ କରିପାରିବେ, ଯାହାକି ଶୀତଦିନରେ। ବଜାର ଚାହିଦାକୁ ଦେଖି ଚାଷୀମାନେ ଏବେ ସାଧାରଣତଃ ଟମାଟୋ ବ୍ୟତୀତ ଚେରି ଟମାଟୋ, କଳା ଟମାଟୋ ଏପରି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ପ୍ରଥମେ ଜମିକୁ 3-4 ଥର ଚାଷ କରି ଭଲ ଭାବରେ ପ୍ରସ୍ତୁତ କରିବା, ଏହାପରେ ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମିଶାଇବା। ଉନ୍ନତମାନର ବିହନ ଚୟନ କରି ନର୍ସରୀରେ ଚାରା ପ୍ରସ୍ତୁତ କରାଯାଏ। ପ୍ରାୟ 25-30 ଦିନ ପରେ ଚାରାଗୁଡ଼ିକୁ ମୁଖ୍ୟ ଜମିରେ ରୋପଣ କରାଯାଇଥାଏ। ଧାଡ଼ିରୁ ଧାଡ଼ି ଏବଂ ଗଛରୁ ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରଖିବା ଆବଶ୍ୟକ। ଟମାଟୋ ଗଛର ଭଲ ବୃଦ୍ଧି ପାଇଁ ନିୟମିତ ଜଳସେଚନ କରିବା ଦରକାର। ତେବେ ଜମିରେ ପାଣି ଜମି ରହିବା ଉଚିତ ନୁହେଁ। ସମୟ ସମୟରେ ତୃଣ ନିୟନ୍ତ୍ରଣ ଏବଂ ମାଟି କଡ଼ା କାମ କରିବା ଦରକାର। ଟମାଟୋ ଚାଷରେ ଜୈବ ଖତ ଏବଂ ସନ୍ତୁଳିତ ରାସାୟନିକ ସାର ବ୍ୟବହାର କଲେ ଉତ୍ପାଦନ ଭଲ ବଢ଼ିଥାଏ। ଗଛକୁ ଖୁଣ୍ଟି ସହାୟତା ଦେଲେ ଫଳ ମାଟିରେ ନ ପଡ଼ି ସୁସ୍ଥ ରହିଥାଏ। ଟମାଟୋ ଫସଲରେ ଫଳ ଛିଦ୍ରକାରୀ ପୋକ, ମାହୁ ପୋକ ଏବଂ ପତ୍ର କୁଞ୍ଚନ ରୋଗ ଦେଖାଯାଇପାରେ। ଏଥିପାଇଁ ନିୟମିତ ନିରୀକ୍ଷଣ ଏବଂ ଉପଯୁକ୍ତ ନିରୀକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ରୋପଣର ପ୍ରାୟ 70-90 ଦିନ ପରେ ଟମାଟୋ ଅମଳ ଆରମ୍ଭ ହୁଏ। ପାଚିଲା ଏବଂ ସୁସ୍ଥ ଫଳଗୁଡ଼ିକୁ ସଂଗ୍ରହ କରାଯାଇଥାଏ। ଭଲ ପରିଚର୍ଯ୍ୟା କଲେ ଟମାଟୋ ଚାଷରୁ ଅଧିକ ଉତ୍ପାଦନ ଆଉ ଲାଭ ମିଳିଥାଏ। ଆଧୁନିକ କୃଷି ପଦ୍ଧତି ଅନୁସରଣ କରି ଟମାଟୋ ଚାଷ କଲେ ଚାଷୀମାନେ ଭଲ ଆୟ ପାଇପାରିବେ ଏବଂ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ। ଟମାଟୋ ଆମ ଦୈନନ୍ଦିନ ଖାଦ୍ୟର ଏକ ଅବିଚ୍ଛିନ୍ନ ଅଂଶ। ଏହାକୁ ଆମେ ତରକାରୀ, ସାଲାଡ୍, ସୁପ୍, ସସ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। ଟମାଟୋରେ ଭିଟାମିନ୍ ଏ, ଭିଟାମିନ୍ ସି, ପଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ଟମାଟୋ ଚାଷ ଏକ ପୌଷ୍ଟିକ, ଉପଯୁକ୍ତ, ଲାଭଦାୟକ କୃଷି କାର୍ଯ୍ୟ। ଏହା ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ଲୋକମାନଙ୍କର ପୋଷଣ ଚାହିଦା ପୂରଣ କରି ଦେଶର କୃଷି ଅର୍ଥନୀତିର ଉନ୍ନତିରେ ସହାୟକ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ତା ସହିତ ହୃଦୟ ଓ ଚର୍ମର ସ୍ୱାସ୍ଥ୍ୟ ରକ୍ଷାରେ ସାହାଯ୍ୟ କରେ।

0: ପାଇଁ ଟମାଟୋକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଗଣାଯାଇଥାଏ।
1: ଟମାଟୋ ଚାଷ ଏ ସମ୍ପର୍କରେ ଶୁଣିଲି ଆଜି ସକାଳର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ ଯୋଗେ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
4: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଭତ୍ରା ଭାଇ ଭଉଣୀମାନଙ୍କର ଆମ୍ବ ନୂଆଖିଆ ସମୟର ଗୀତ। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ମହାଦେଇଗୁଡ଼ା ଗ୍ରାମର ବନମାଳୀ ଭତ୍ରା ଏବଂ ସାଥୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:05 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ

0: ନଡ଼ିଆ ତେଲ ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର, ସାଲିସିଲିକ୍ ବା ଷ୍ଟିରଏଡ୍ ସାମ୍ପୋରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସ ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସେଟ, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ୍ ନେଲେ ଏହି ରୋଗରୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନାରାଣୀ ବେହେରା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଏନ୍ଠାରେ ଆରମ୍ଭ ହେଉଛି। ଏହି 3-ଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ 3ୟ ଥର G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ 2-ଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ, ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8:00

ଛାଡ଼ିବ। ଏହି ବିମାନ ଲକ୍ଷ୍ନୌ ଯିବ। ଜେୱାର ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ଜଣ ମହିଳା ଏବଂ 172 ଜଣ ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର ବିମାନ ବନ୍ଦର ପ୍ରାୟ 3300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ଗୁଣ ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ଗୁଣ ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1100 କିଲୋମିଟରରେ ପହଞ୍ଚପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚପାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-237-1-7-1-1-7-2-3-3-1-4-8-1 এবং 2-3-7-1-7-1-6 নম্বরক ডায়াল করা ব্যতীত শ্রোতামানে 9289-0944-4 নম্বরক হোয়াটসঅ্যাপ এবং সামাজিক গণমাধ্যম এক্সরে হাশট্যাগ আস্ক এআইআর মাধ্যমে প্রশ্ন পচারি পারে। আকাশবাণী গোল্ড চ্যানেল ও অতিরিক্ত ফ্রিকোয়েন্সি গুড়িক শুনাযাই। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରେ 170 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍କୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4ଟି ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2ଟି ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7:00 ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11:00 ଇଂଲଣ୍ଡ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥହାମ୍ପଟନ୍ର ହମ୍ସ୍ପେୟାର ବାଉଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି।

ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାଓ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରି ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସକାଳ 7:30ରେ ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ୱେନ୍ ଏବଂ କାବେଡବା ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ

0: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ କର୍ଣ୍ଣାଟକ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓଡ଼ିଶା ଝାଡ଼ଖଣ୍ଡ ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲି କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ଭେଟି ଦେଉଛୁ ଆମ କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଦମୟନ୍ତୀ ବୈକାର।

ପ୍ରତିଭୁଙ୍କ ପ୍ରତିଭାରେ ସୁରଭିତ ସୁରଭିକୁ ଆପଣଙ୍କୁ ସ୍ୱାଗତ। ସବୁଥର ପରି ଏଥର ବି ଆପଣଙ୍କ ପାଖେ ଅଛି ମୁଁ ଦମୟନ୍ତୀ ବୈଗା। ନମସ୍କାର।

ସୁରଭିର ଗତ ଦୁଇଟି ଅଧ୍ୟାୟରେ ଆପଣ ଶୁଣି ଆସୁଛନ୍ତି କଣ୍ଠଶିଳ୍ପୀ ଅଭିନେତା ଶ୍ରୀଚରଣ ମହାନ୍ତିଙ୍କୁ। ଆଜି ବି ଶୁଣିବେ ତାଙ୍କୁ। ହଁ ଆଜ୍ଞା, ଶ୍ରୀଚରଣ ମହାନ୍ତି ଓଡ଼ିଆ ସଙ୍ଗୀତ ଦୁନିଆର ଜଣେ ଜଗମଗ ଜଗମଗ ତାରକା। ନିଜ କଣ୍ଠର ଜାଦୁରେ ସମଗ୍ର ଓଡ଼ିଶାବାସୀଙ୍କୁ କବଳିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କର ହଜାର ହଜାର ଭଜନ ଗାଇ ଆଜି ସେ ଓଡ଼ିଶାର ଘରେ ଘରେ ପୁରେ ପୁରେ ପରିଚିତ। ଜଣେ ସିଙ୍ଗର, ଜଣେ ଆକ୍ଟର, ଜଣେ ଦରଦୀ ମଣିଷ ଶ୍ରୀଚରଣ ମହାନ୍ତି। ଯିବା, ଆଉ କିଛି ବଳକା କଥା ବାକି ଥିଲା, ବର୍ତ୍ତମାନ ଶୁଣିବା।

0: ତ ସିଜନ ଆପଣ ବହୁତ ଓଡ଼ିଆ ପିକ୍ଚରରେ ଗୀତ ଗାଇଛନ୍ତି ଆଉ ଓଡ଼ିଆ ସିନେମାରେ ଅଭିନୟ ବି କରିଛନ୍ତି, କିଛି ଅନୁଭୂତି?
1: ପ୍ରଥମେ ମୁଁ ସାବିତ୍ରୀ ମ୍ୟୁଜିକ ରହୁଥିଲି, ସାବିତ୍ରୀ ଫିଲ୍ମ ଥିଲା ପ୍ରଥମ ଫିଲ୍ମ, ତୁ ଏଗାମ ସାବର ସଙ୍ଗୀତ ନିର୍ଦ୍ଦେଶନା ଥିଲେ ପ୍ରେମାନନ୍ଦ, ପ୍ରେମାନନ୍ଦଙ୍କର ମୋର ଦୀର୍ଘ ଦିନର ସମ୍ପର୍କ, ପ୍ରେମା ଭାଇଙ୍କର ମୋର ପାଖାପାଖି ରହୁଥିଲୁ 10 ବର୍ଷ। ତାପରେ ନୂଆ କରି ଗୋଟେ ଫିଲ୍ମ ପାଇଲୁ ପ୍ରେମା ଭାଇଙ୍କର ମୋର, ତୁ ଏକା ଆମ ସାବର୍ଷା ଫିଲ୍ମ ଟିକେ ମନ ଧ୍ୟାନ ଦେଇ ବହୁତ ତିଆରି କଲୁ। ସେଥିରେ ମୁଁ ଟାଇଟଲ ଗୀତ ମହମ୍ମଦ ଅଜିଜ ଗାଇଲି, ମୁଁ ବି କିଛି ପାର୍ଟ ଗାଇଲି, ଇରା ମହାନ୍ତିଙ୍କ ସହିତ ଗୋଟେ ରୋମାଣ୍ଟିକ ଗୀତ ଗାଇଲି। ଆଉ ଧୀରେ ଧୀରେ ସେ ଫିଲ୍ମ ବହୁତ ହିଟ୍ ହେଲା। ଫିଲ୍ମ ହିଟ୍ ହେବା ପରେ ଅନେକ ଆଧୁନିକ ଗୀତ ବି ସେତେବେଳେ ମୁଁ ଗାଇଲି। ପ୍ରେମା ଭାଇଙ୍କର ଅବଦାନ ମୋ ପ୍ରତି ଅନେକ, ପ୍ରେମା ଭାଇ ସାହାଯ୍ୟ କରିଛନ୍ତି ସଙ୍ଗୀତ କ୍ଷେତ୍ରରେ।

0: ଅତି ଜରୁରୀ। ଫିଲ୍ମର ଡିରେକ୍ଟର ସହିତ ଆମେ ଆଟାଚମେଣ୍ଟ ହେଇଗଲୁ, ଆଉ ସେଇ ଗୋଟେ ରୋଲ ଥାଏ, ଛଦ୍ମବେଶ ରୋଲ ଗୋଟେ ଥାଏ, ତିନି ଚାରିଟି ରୋଲ ଥାଏ ପ୍ରଥମେ ଫିଲ୍ମରେ। ମୁଁ ସେଇଥିରେ ତିନି ଚାରିଟି ସିଦ୍ଧାନ୍ତ ମହାପାତ୍ର ମିହିର ଦାସଙ୍କ ସହିତ ସେ ରୋଲ ଗୋଟେ
1: ଥିଲା
0: ଫିଲ୍ମର ଅନୁଭୂତି। ତା ପରେ ମୁଁ ଅଜସ୍ର ଫିଲ୍ମରେ ଗୀତ ଗାଇଲି।

0: ବହୁତ ଚମତ୍କାର, ବହୁତ ସୁନ୍ଦର ଭାବରେ ଆପଣ ଗାଇଛନ୍ତି। ତ ଗୋଟେ କଳାକାର ଆଗରେ କେହି ଜଣେ ଥାନ୍ତି ଆଉ ଜଣେ କଳାକାର, ତାଙ୍କର ଗାୟକି ହେଲା କିମ୍ବା ତାଙ୍କର ଷ୍ଟାଇଲ କପି କରିବା କଥା ମୁଁ କହୁନି, କିନ୍ତୁ କେହି ଜଣେ ଥାନ୍ତି ଯାଦ୍ୱାରା ଆପଣ ଅନୁପ୍ରାଣିତ ହୁଅନ୍ତି, ପ୍ରେରଣା ପାଆନ୍ତି ତାଙ୍କଠୁ, ସେମିତି କେହି ଜଣେ ଆପଣଙ୍କର ଥିଲେ କି?
1: ସେତେବେଳେ ପ୍ରାୟ ମୁଁ କ୍ଲାସିକ ଶିଖିଥିଲି, ସେ କ୍ଲାସିକ କି ଷ୍ଟାଇଲ ଗୁଡ଼ା ରଘୁନାଥ ପାଣିଗ୍ରାହୀଙ୍କ ଗୀତ ଗୁଡ଼ା ମୁଁ ଉଠେଇକି ମୋ ନିଜ ଗଳାର କିଛିଟା ତିଆରି କରିଥିଲି, ତା ସହିତ ସୁବାଷ ଭାଇଙ୍କ ଗୀତ ବି ଶୁଣେ ସେତେବେଳେ।
0: ଆଚ୍ଛା, ରଘୁନାଥ ପାଣିଗ୍ରାହୀଙ୍କର ଗୋଟେ ଗୀତ ଯୋଉ କ୍ଲାସିକାଲ ସଙ୍ଗଟା ଅଛି ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ରରେ, ନଜାରାଧିକା ଏକା ଏକା, ଟିକେ ଗାଆନ୍ତୁ ଆମ ପାଇଁ
1: ସେ ଗୀତ।

0: ୱାଓ, ମାଇଣ୍ଡ ବ୍ଲୁଇଂ। ଏତେ ସୁନ୍ଦର ଭାବରେ ଆପଣ ଏହି ଗୀତଟିକୁ ଗାଇଲେ ଶ୍ରୀଚରଣ, ଆପଣ ଜାଣିଛନ୍ତି ଏହି ଗୀତଟି ଗାଇବା ପାଇଁ ସାହସ ଦରକାର। ଆପଣ କହିଲେ ଆପଣ କ୍ଲାସିକାଲ ଶିଖିନାହାନ୍ତି, ତଥାପି ଆପଣ ଗୋଟେ ଆଟେମ୍ପ୍ଟ ନେଇଛନ୍ତି ଦ ଟୁ ରଘୁନାଥ ପାଣିଗ୍ରାହୀଙ୍କର ଏହି କ୍ଲାସିକାଲ ସଙ୍ଗ ଗାଇବା ପାଇଁ। ଯେଉଁ ଶ୍ରୋତାମାନେ ଏହି ଗୀତକୁ ଜାଣିଛନ୍ତି, ରଘୁନାଥ ପାଣିଗ୍ରାହୀଙ୍କୁ ଜାଣିଛନ୍ତି, ସେମାନେ ନିଶ୍ଚୟ ବର୍ତ୍ତମାନ ଭାବୁଥିବେ ଯେ ଯା ହଉ, ରଘୁନାଥ ପାଣିଗ୍ରାହୀ ପରେ କିଏ ଜଣେ ସାହସ କଲେ ଏ ଗୀତଟି ଗାଇବା ପାଇଁ?
1: କଷ୍ଟ, ତଥାପି ମୁଁ ଯେତିକି ଉଠେଇଛି ତାଙ୍କ ଭଳି ତ କେବେ ହେଇପାରିବିନି।
0: ତଥାପି ଏ ଗୀତକୁ ଆଟେମ୍ପ୍ଟ ନେଇଛନ୍ତି, ଅତି ସୁନ୍ଦର ଭାବରେ ଗାଇଲେ ମାନେ ମନ ହୃଦୟରେ ଛାଇଗଲା। ତ ଶ୍ରୀଚରଣ, ଯେତେବେଳେ ଆପଣ ନୂଆ ନୂଆ ଗାଇବା ଆରମ୍ଭ କଲେ ସେଇ ପିରିୟଡ଼ରେ, ତ ଅଧିକାଂଶ ଗୀତ ବମ୍ବେ ସିଙ୍ଗରକୁ ନେଇକି ଆମ ଇଣ୍ଡଷ୍ଟ୍ରିରେ କାମ ହଉଥିଲା,
1: କାହିଁ ଏ ଭୁଲଟି ହୁଏ? ଗୀତ ତିଆରି ହେଲା ବେଳେ ବମ୍ବେ ପଳେଇ ଯାଆନ୍ତି। ପ୍ରଥମ କହୁଛି ମୁଁ, ଆମର ଓଡ଼ିଆ କଣ୍ଠଶିଳ୍ପୀ ମାନଙ୍କର ବି ଲାର୍ଜ ଆମାଉଣ୍ଟର କ୍ୟାସେଟ୍ ଚାଲିଛି, ସିଡି ବି ବିକ୍ରି ହେଇଛି। ମୋର ବି ମୁଁ କହୁଛି, ମୋ କ୍ୟାସେଟ୍ ବି ସେତେବେଳେ ରିଲିଜ୍ ହେଲାବେଳେ 1,00,000 କ୍ରସ୍ କରିଥିଲା। ସେତେବେଳେ ଆମ ଓଡ଼ିଆରେ ବି ଏତେ ସିଙ୍ଗର ନଥିଲେ, ହାତ ଗଣିତି କେତୋଟି ସିଙ୍ଗର ଥିଲେ, ଅକ୍ଷୟ ମହାନ୍ତି ହୁଅନ୍ତୁ କି ପ୍ରଣବ ପଟ୍ଟନାୟକ ହୁଅନ୍ତୁ, ସିକନ୍ଦର ଆଲାମ ବହୁ ପୁରୁଣା। ତାପରେ ଏଇ କେତୋଟି ହାତ ଗଣିତି ସିଙ୍ଗର ଥିଲେ, ସେଥିପାଇଁ ବମ୍ବେରୁ ଭଏସ୍ କିଛି ଆସୁଥିଲା।
0: ଆଜ୍ଞା ଆଜ୍ଞା।
1: ବର୍ତ୍ତମାନ ତ ଆମର ଓଡ଼ିଆରେ ବହୁତ ଭଲ ସିଙ୍ଗର ଅଛନ୍ତି, ଯେଉଁମାନେ କି ଇଣ୍ଡଷ୍ଟ୍ରିକୁ ବଞ୍ଚେଇ ଚାଲିଛନ୍ତି, ଆମ ଓଡ଼ିଶାର ସଂସ୍କୃତିକି ବଞ୍ଚେଇ, କଣ୍ଠଶିଳ୍ପୀ ମାନେ ଯେଉଁ ଗାଉଛନ୍ତି ସବୁ ଠିକ୍ଠାକ୍ ଅଛି, ତାପରେ ବି ସେମାନେ ବମ୍ବେ ଆଡ଼କୁ ଯାଆନ୍ତି।
0: ଆଉ ବି ଶୁଣାଶୁଣି ଯେ ସେମାନେ ବହୁତ ସ୍ମୁଥଲି ଗାଇ ଦିଅନ୍ତି, ଜଲ୍ଦି ଗାଇ ଦିଅନ୍ତି, ପଇସା ବି ବେଶୀ ଖର୍ଚ୍ଚ ହୁଏନି, ଏହା ବି ଶୁଣିବାକୁ ମିଳେ।
1: ଏଇଟା ହେଉଛି ଓଲଟା କଥା, ହୁଏତ ଆମଠାରୁ ସେମାନେ ଅଧିକା ସମୟ ନିଅନ୍ତି। ମୁଁ ବି ନିଜେ ଯାଇ ସମସ୍ତଙ୍କ ଭଏସ୍ ଟେକ୍, କିଛି ସିଙ୍ଗର ମାନଙ୍କର ଭଏସ୍ ଟେକ୍ କରି ମୁଁ ଓଡ଼ିଶା ଆସିଛି। ସେମାନେ ଆମେ ଯେଉଁଠି ଘଣ୍ଟେ ନେଉ, ସେମାନେ 3 ଘଣ୍ଟା ନିଅନ୍ତି। ବୁଝିବାକୁ ପଡ଼ିବ, ଡେଫିନେଟଲି ଗୋଟେ ୱାର୍ଡ଼ ବୁଝୁ ତାଙ୍କୁ ଘଣ୍ଟେ ଲାଗିଯିବ, ଲେଖା ହଉ ହଉ ଘଣ୍ଟେ ଲାଗିଯିବ, ସେଇଟା ବି ଷ୍ଟୁଡ଼ିଓ। ତାପରେ ଏମିତି ହିସାବ କଲେ ତାଙ୍କର ଗୋଟେ ଗୀତକୁ 5 ଘଣ୍ଟା ଯାଇଥାଉ। ଆମର କିନ୍ତୁ 15 ମିନିଟ୍ 20 ମିନିଟ୍ରେ ଆଲବମ୍ ହଉ ଭଜନ ହଉ, ଆମେ 20 ମିନିଟ୍ରେ ଗୋଟେ ଗୀତ ଖତମ କରୁ।

ଆଚ୍ଛା ଶ୍ରୀଚରଣ, ବହୁତ ବେଳୁ ଗୋଟେ କଥା ଆସୁଛି ପାଟିକୁ ଯେ ଆପଣଙ୍କର ଯୋଉ ଭଏସ୍, ସମସ୍ତେ କୁହନ୍ତି, ଆମେ ବି ଏଠି ମାର୍କ କଲୁ, ଏତେ ସମୟ କଥା ହେଲୁ, ଯେ ଗଜଲ ଆପଣଙ୍କ ଭଏସ୍କୁ ବହୁତ ବଢ଼ିଆ ସୁଟ୍ କରୁଛି। ନିହାତି ଭାବରେ ବର୍ତ୍ତମାନ ଏଠି ଗୋଟେ ଗଜଲ ଆପଣଙ୍କ ଭଏସ୍ରୁ ଶୁଣିବା ପାଇଁ ଚାହିଁବୁ।

0: ବହୁତ ସୁନ୍ଦର। ତ ସିଚରଣ, ଆମେ କଥା ହଉଥିଲେ ଯେଉଁ ଓଡ଼ିଆ ସିଙ୍ଗର, ଅଣ ଓଡ଼ିଆ ସିଙ୍ଗର ବିଷୟରେ, ଏଠି ପଚାରିବା ପାଇଁ ଚାହିଁବି ଯେ ଆପଣ ବହୁତ ଗୀତ ଗାଇଛନ୍ତି, ବହୁତ ଗୀତ ଗାଇଛନ୍ତି, କିନ୍ତୁ ଆପଣ ଯେଉଁ ପ୍ରକାର ଗୀତ ଗାଇବା ପାଇଁ ଚାହିଁଛନ୍ତି ସେ ପ୍ରକାର ଗୀତ ଗାଇପାରିଲେ କି?
1: ହଁ, ମୋର ଇଚ୍ଛା ଥିଲା କ'ଣ ଯେ ମୁଁ ମ୍ୟାକ୍ସିମମ୍ ଭଜନ, ଆଧୁନିକ ଫିଲ୍ମ ସଙ୍ଗ, ରୋମାଣ୍ଟିକ ଫିଲ୍ମ ସଙ୍ଗରେ ସବୁ ରୋମାଣ୍ଟିକ କମର୍ସିଆଲ ଗୀତ ବି ସବୁ ଗାଇଛି, ପ୍ରାୟ ସିରିଏଲ ଗୀତ ବି ବହୁତ ଗାଇଛି। ତାର ମୁଁ ଭାବେ ଯେ ଆମର ଓଡ଼ିଆର ସେମିତି ଲେଖା ହଉ, ସେ ଗୀତଟି ଏମିତି ବାଗରେ ଟ୍ୟୁନ୍ ହଉ ଯେଉଁଟାକି ଆମେ ତାକୁ ତ ଲଘୁ ମାନେ ଗଜଲ ସେଇ ଯେଉଁ ଗଜଲ ଟାଇପ୍ର ସେ ପାଟର୍ଣ୍ଣର ଗୀତ କାହିଁ ଆସୁନି, ତିଆରି ହଉନି।
0: ଆଚ୍ଛା,
1: କେଉଁଠି ହାତ ଗଣିତି ହଉଛି ଯେ ସେ ଠିକ୍ଠାକ୍ ବି ହଉନି, ତେଣୁ ସେଇ ଟାଇପ୍ର ଗୀତ କାହିଁ ଆମର ଡିରେକ୍ଟର ମାନେ କରିପାରିବେ ସବୁ କିନ୍ତୁ କରୁନାହାନ୍ତି।
0: ସେଇ କଥାକୁ ମୁଁ ଆସିବି। ଅନେକ ମ୍ୟୁଜିକ୍ ଡାଇରେକ୍ଟର ଯେଉଁମାନଙ୍କ ସହିତ ଆମେ କଥା ହେଇଛୁ ଏ କାର୍ଯ୍ୟକ୍ରମରେ, ସେମାନେ କୁହନ୍ତି, ମତ ଦିଅନ୍ତି ଯେ ସେଇ ଟାଇପ୍ର ଗୀତ ମାର୍କେଟରେ ଚାଲିବ ନାହିଁ, ଶ୍ରୋତା ଶୁଣିବେ ନାହିଁ, କମର୍ସିଆଲ ହେଇପାରିବନି।
1: ଏତେ କମର୍ସିଆଲ ଗୀତ ଶୁଣି ଶୁଣି ଶ୍ରୋତାମାନେ ଏତେ କମର୍ସିଆଲ ପ୍ରିୟ ହେଇଯାଇଛନ୍ତି, ସେ କ୍ଲାସିକ ଗୀତ ଶୁଣିବା ପାଇଁ ତାଙ୍କୁ କେମିତି ଗୋଟେ ଅଲଗା ଲାଗିବ। ତେଣୁ ଆମେ ଯଦି ସେଇ ପରିମାଣରେ କ୍ଲାସିକ ଗୀତ ଏବେଠୁ ଆରମ୍ଭ କରିବା, ବଢ଼ିଆ ଚେଞ୍ଜ ହେଇଯିବ।

0: ଆଉ ଗୋଟେ କଥା ଶ୍ରୀଚରଣ ଆସୁଛି ଯେ ଯୋଉ ସୁଫି ସଙ୍ଗ ଯୋଉଟାକି ବର୍ତ୍ତମାନ ଆମର ୟଙ୍ଗ ମାସ୍ ଯୋଉମାନେ ଗୀତ ଶୁଣୁଛନ୍ତି ଗୀତ ବିକୁଛନ୍ତି ସେମାନେ ପ୍ରଚୁର ପରିମାଣରେ ପସନ୍ଦ କରୁଛନ୍ତି ଏଇ ସଙ୍ଗକୁ, ଯୋଉଟା କି ଆମେ କମ୍ପ୍ଲିଟଲି କମର୍ସିଆଲ ବୋଲି କହିପାରିବାନି, ସେ ଗୀତକୁ କ୍ଲାସିକାଲ ବେସ୍ ଗୀତ ଗୁଡ଼ାକ ତାକୁ ବେସ୍ ଚଏସ୍ କରୁଛନ୍ତି, ତ ସେଇଭଳିଆ ଗୀତ ଆମ ଓଡ଼ିଆରେ କାହିଁକି ତିଆରି ହଉନି?
1: ମୁଁ ସେଇ କଥା କହୁଛି, ସେ କମର୍ସିଆଲରେ ଏତେ ମନ ରହିଯାଇଛି ଶ୍ରୋତାମାନଙ୍କର, ସେ ନେକ୍ସଟଟା ଖୋଜୁଛନ୍ତି, ସେ ନେକ୍ସଟ କ'ଣ ଆସିବ ସେମିତି ଗୋଟେ ଗୀତ ଆସନ୍ତା, ତେଣୁ ତାକୁ ଭୁଲି ଯାଇଛନ୍ତି କ୍ଲାସିକ, ତେଣୁ ଆମର ଦାୟିତ୍ୱ ଧୀରେ ଧୀରେ

କୁ ଆଭଏଡ଼ କରି କ୍ଲାସିକ୍ ଆଡ଼କୁ ଗଲେ ଡେଫିନେଟଲି ଆଉ ତ ନାହିଁ ସେଇ କ୍ଲାସିକ୍ ଶୁଣ ସମସ୍ତ ବାଧ୍ୟ ଓ ଶ୍ରୋତା ସମସ୍ତେ ବାଧ୍ୟ ଶୁଣିବାକୁ ସେ ଆଉ ତ ଗୀତ ନାହିଁ ଆଉ ଆମେ କମର୍ସିଆଲ୍ ଦେବୁନୁ ତେଣୁ ତେଣୁ ସେ ଶୁଣ ଧୀରେ ଧୀରେ ଧୀରେ ଧୀରେ ଫର୍ମାଟ୍ ଚେଞ୍ଜ ହେଇଯାଏ ଏଇଟା ହେବନି।

0: ଆପଣ କହିଲେ ଯେ ଆପଣଙ୍କର ଲଭ୍ ମ୍ୟାରେଜ୍ ହେଇଛି, ଲଭ୍ ମ୍ୟାରେଜ୍ ତ ଯେମିତି ହେଲେ ଡେଫିନେଟଲି ଆପଣ ତାଙ୍କୁ ମ୍ୟାରେଜ୍ କଲେ, କିନ୍ତୁ ମ୍ୟାରେଜ୍ କରିବା ଆଗରୁ ଆପଣଙ୍କର ମନକୁ ଆସିନି ଯେ ମୋର ଯେଉଁ ଭାବି ପତ୍ନୀ ହେବ, ମୋର ପ୍ରେମିକା, ସିଏ ଗୀତକୁ ବୁଝୁଥିବା, ଗୀତକୁ ଜାଣୁଥିବା ନିହାତି ଦରକାର? କାହିଁକି ନା ଆପଣଙ୍କର ଏଇ କ୍ଷେତ୍ରରେ ଯେଉଁମାନେ ଥାଆନ୍ତି କଳାକାରମାନେ, ସେମାନଙ୍କ ପାଖରେ ସମୟ ବହୁତ କମ୍ ଥାଏ, ସେମାନେ ପରିବାରକୁ ବିଲକୁଲ ସମୟ ଦେଇପାରନ୍ତିନି। ଅବଶ୍ୟ ଆପଣ କହୁଥିଲେ ସେ ସଙ୍ଗୀତରେ ବିଶାରଦ ବୋଲି, ତ ତଥାପି ଏଇ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆସିଥିବ।
1: ପ୍ରାୟ ସମସ୍ତେ ସ୍ୱପ୍ନ ଥାଏ ଯେ ମୁଁ ଗାଉଛି ଗୀତ, ମୋ ସ୍ତ୍ରୀଟି କଣ୍ଠଶିଳ୍ପୀ ହଉ, ସମସ୍ତେ ଭାବିଥାନ୍ତି। କିନ୍ତୁ ମୁଁ ଅବଶ୍ୟ ଏତେ ସେ କଥା ଏତେ ଇମ୍ଫାସିସ୍ ଦେଇନଥିଲି, କାରଣ ମୁଁ ଯାହାକୁ ମ୍ୟାରେଜ୍ କରିଛି ସେ ବି ଗୀତ ଜାଣନ୍ତି, ଆଉ କ୍ଲାସିକାଲ ସିଙ୍ଗର, ସେ ଏତେ ବାହାରେ କେଉଁଠି ଗୀତ ଗାଆନ୍ତିନି, ସଙ୍ଗୀତ କ'ଣ ଜାଣନ୍ତି, ବହୁତ ଭଲ ସିଙ୍ଗର ଆଉ ଗୀତକୁ ବୁଝିପାରନ୍ତି। ଜଣେ କଳାକାର ପାଇଁ ସେହିପରି ପତ୍ନୀ ରହିବା ଦରକାର।
0: ଆପଣ ପ୍ରଥମରୁ କହିଥିଲେ ଯେ ଆପଣ ଗୋଟେ ସଙ୍ଗୀତମୟ ପରିବାର ଭିତରୁ ଆସିଛନ୍ତି, ଆପଣଙ୍କ ଫ୍ୟାମିଲିରେ ସମସ୍ତେ ଅଳ୍ପ ବହୁତ ଗୀତ ଗାଆନ୍ତି, ଆପଣଙ୍କ ମା ଗାଆନ୍ତି, ସପୋର୍ଟ ବି ଆପଣଙ୍କୁ ବହୁତ ମିଳିଛି ବୋଲି ଆପଣ କହୁଥିଲେ, ତଥାପି ଆପଣଙ୍କର ବାବା ବେଳେବେଳେ ଅବଜେକ୍ସନ୍ କରୁଥିଲେ ଯେ ଗୀତ ଗାଆନା, ଚାକିରି କର ବୋଲି।
1: ହଁ, ମନେ ଅଛି ବାପା ବି ମତେ କେତେଥର ଅପୋଜ କରିଛନ୍ତି, ତାପରେ ଭାଇ ମତେ ବହୁତ ହେଲ୍ପ କରିଛନ୍ତି, ବଡ ଭାଇ କବି ପ୍ରସାଦ ମହାନ୍ତି, ଆଉ ବୋଉ ବି ମତେ ବହୁତ ହେଲ୍ପ କରିଛି ସଙ୍ଗୀତ ପାଇଁ। ବାପାଙ୍କ ଠାରୁ ଏମାନେ ଅଧିକା ହେଲ୍ପ କରିଛନ୍ତି ସଙ୍ଗୀତ ପାଇଁ, ଯେଉଁଟାକି ମୁଁ ସେ ଷ୍ଟ୍ରଗଲ ସମୟରେ କଟକ ଜାନା ଆନା ପଇସା ପତ୍ର ଦରକାର, ଖାନାପିନା ପଇସା ଦରକାର, ସବୁ ବୋଉ ବିୟର କରେ, ଭାଇ ବିୟର କରନ୍ତି, ହାରମୋନିୟମ କିଣିବି କି କିବୋର୍ଡ କିଣିବି ସେମାନେ ବିୟର କରନ୍ତି, ତେଣୁ ସେମାନେ ମୋତେ ହେଲ୍ପ କରୁଛନ୍ତି।

0: ଶ୍ରୀଚରଣ, ଆପଣ ଦରବାରରେ ବହୁତ ଗୁଡ଼ିଏ କଥା କୁହନ୍ତି, ଯେଉଁମାନେ ଦେଖନ୍ତି ଟିଭି ସେମାନେ ହସି ହସି ବେଦମ ହେଇଯାନ୍ତି, ଆଉ ଗୋଟେ ଅକୁହା କଥା ହେଇଯାଉ ଆମ ଶ୍ରୋତା ମାନଙ୍କ ପାଇଁ?
1: ନା, ଆଜିର ବି ଇଏ ବି ଆମର ଗୋଟେ ଦରବାର ପଡିଛି, ଦରବାରରେ ସବୁ ଖୋଲା ଖୋଲି ହଉଛି, ତେଣୁ ସିଏ ଗୋଟେ ସମୟ ଥିଲା ମୁଁ ପ୍ଲସ୍ ଟୁ ବାକି କଲେଜରେ ତିନି ଥର ଖଣ୍ଡେ ଫେଲ୍ ହେଇଛି ପ୍ଲସ୍ ଟୁ ସାଇନ୍ସ ଫେଲେ ଗୀତ ନାଚରେ ବାତି ମୋର ମାଥମେଟିକ୍ସ ଜମା ହୁଏ, ମାଥମେଟିକ୍ସରେ କୋଉ ପେପରରେ ଏକ କୋଉ ପେପରରେ ଦୁଇ, ସତ କଥା ଅକୁଆ କଥା ବି ଏଇଟା, ତେଣୁ ମାଥମେଟିକ୍ସ ଖରାପ ହେଲେ ମୁଁ ବହୁତ ଥର ରେଜଲ୍ଟ ଖରାପ ହୁଏ, ତାପରେ ଆସି ଘରେ ମୁଁ ବସେ, ସେ ଘର ସମୟରେ କିଛି କାମ ନଥାଏ, ଖାଲି ଗୀତ ବୋଲାବୋଲି ଆଉ ଖଟି ଆଉ ଗାଁ ସାଙ୍ଗସାଥି କୋଉ ଗାଁରେ ଡ୍ରାମା ହବ ଯାତ୍ରା ହବ ସେଠିକି ଚାଲ।
0: ଆଜ୍ଞା ଆଜ୍ଞା ଆଜ୍ଞା, ଆଜି ପର୍ଯ୍ୟନ୍ତ ଯେତେ ବି ଗୀତ ଆପଣ ଗାଇଛନ୍ତି, କୋଉ ଗୀତଟି ଆପଣଙ୍କ

0: ହୃଦୟ ପାଖରେ ଅଛି, ମନ ଭିତରେ ଅଛି, ଆଉ ପାଟିରେ ସବୁବେଳେ ସେ ଗୀତ ଥାଏ।
1: ଗୋଟେ ଗୀତ ଥିଲା ସାବିତ୍ରୀ ମ୍ୟୁଜିକ୍ର, ଲେଖା ପଞ୍ଚାନନ ନାୟକ, ସଙ୍ଗୀତ ପ୍ରେମାନନ୍ଦଙ୍କର।

0: କହିବାର କାରଣ କି ଷ୍ଟେଜ୍ ସୋରେ ମୁଁ ଯେଉଁଠି ଏ ଗୀତର ବହୁତ ପ୍ରପାଇଛି ଆସେ ଏ ଗୀତ ଗାଇବା ପାଇଁ ଆରମ୍ଭରୁ ଆଜ୍ଞା ରାଜା ଘରୁ ଯେଉଁଠି ଗାଇବି ହଜାରେ କ୍ୱେଶ୍ଚିନ୍ ଆସିଥାଉ ତାପରେ ଷ୍ଟେଜ୍ରୁ ଗଲେ ବି ଷ୍ଟେଜ୍ରେ ଆସେ ତେଣୁ ଏଇ ଗୀତଟି ଏତେ ପରିମାଣରେ ଛୁଇଁ ଯାଇଥାଏ ସାଧାରଣତଃ ଲୋକ ସବୁ ସେଣ୍ଟିମେଣ୍ଟ ଲୋକ ଯେଉଁମାନେ ବି ଆମ ସଙ୍ଗୀତ ଦରବାରକୁ ଆସିବେ ଯେ ଷ୍ଟେଜ୍ ଆଗକୁ ଯେଉଁମାନେ ବି ଆସିଥିବେ ତେଣୁ ସେମାନେ ବି ସବୁ ଗୀତ ସବୁ ଆମର କଲେକ୍ଟ କରିଥାନ୍ତି ତାଙ୍କୁ ଛୁଇଁଥାଏ ବେଶୀ ଏଇ ଗୀତଟି ସବୁ ପ୍ରେମିକମାନେ ସବୁ ଧୋକା ଖାଇଥିବେ ତାଙ୍କୁ ଏ ଗୀତ ମାନେ ଅମୃତ ଭଳିଆ ଲାଗେ
1: ଆଜ୍ଞା ଆଜ୍ଞା ଆଜ୍ଞା ତେବେ ଶ୍ରୀଚରଣ ଆପଣଙ୍କ ଜୀବନରେ କିଛି ଅବଶୋଷ ରହିଗଲା କି ଏଇଟା ମୋ ଲାଇଫରେ କରିପାରିଲିନି
0: ତ ହଁ ଗୋଟିଏ ମୋର ଅବଶୋଷ ରହିଲା ମୁଁ କ୍ଲାସିକାଲ ଶିଖିପାରିଲି ନାହିଁ ଏବେ ବି ସମୟ ଅଛି ଶିଖିବା ପାଇଁ କୌଣସି ଏକ ସୁନ୍ଦର ମୁହୂର୍ତ୍ତ ଯେ ସଙ୍ଗୀତ ପାଇଁ ଦାନ କରିବା ପାଇଁ ପଡ଼ିବ ସେ ମୁହୂର୍ତ୍ତ ଆସିପାରୁନି କାହିଁକି କର୍ମ ବ୍ୟସ୍ତତା ଯୋଗୁଁ ଆଜି ରେକର୍ଡିଂ ହୁଏତ କାଲି ଷ୍ଟେଜ୍ ଶୋ ଏମିତି ଏମିତି ସବୁ ଭିତରେ କାହିଁ ଗୋଟେ ପବିତ୍ର ମୁହୂର୍ତ୍ତ ସଙ୍ଗୀତ ପାଇଁ ମୁଁ ଦାନ କରିପାରୁନି ଇଏଟା ହେଉଛି ମୋର ଅଫସୋସ୍ ଆଉ ତା ସହିତ ବି ମୋର ଏଇଟା ଭୁଲ ଇଏ ଗୋଟେ ଗଲା ତାପରେ ଆଉ କ'ଣ ହିନ୍ଦୀ ଫିନ୍ଦୀ ଟିକେ ଗାଇବା ପାଇଁ ଇଚ୍ଛା ପ୍ରେମା ଭାଇଙ୍କ ସହିତ ମୁଁ ବାର ବାର ଯାଇଛି ବମ୍ବେ ସେତେବେଳେ ମୁଁ ଭାବିଥିଲି ବି ଏଇଠି ରହିଲେ ବି ମୋତେ କାମ ମିଳିଯିବ ମୁଁ ବି ରହିଗଲେ ମୋତେ କାମ ମିଳିବ ମୁଁ ଜାଣିଛି ଆଉ ଗୋଟେ କଥା ଯଦି ଜଣେ ଗୀତ ଠିକ୍ ସେ ଗାଇପାରୁଛି ସେ ବମ୍ବେ ଯାଉ ଦିଲ୍ଲୀ ଯାଉ ଜାପାନ ଯାଉ ଯୁଆଡ଼େ ଯାଉ କଟକ ଆସୁ ଯୁଆଡ଼େ ଯାଉ ମୁଁ କନଫିଡେନ୍ସ ଅଛି ମୋ ଗଳା ବହୁତ ଭଲ ପାଏ ମୋ ଗଳାକୁ ମୋ ଗଳାର ଚାର୍ମିଂ ମୁଁ ନିଜେ ଜାଣିଛି ତେଣୁ ମୁଁ ଜାଣିଛି ମ୍ୟାଚ୍ କରିବ ହିନ୍ଦୀ ପାଇଁ ବହୁତ ବଢ଼ିଆ ଭାବେ ମ୍ୟାଚ୍ କରିବ ତାପରେ ବି ମୁଁ ଗାଇଛି କେତୋଟି ଅନ୍ୟ ଭାଷାରେ ବି ଗାଇଛି ବଙ୍ଗଳା ଗାଇଛି କୋରାପୁଟିଆ ଗାଇଛି ତାପରେ ଗୁଜୁରାଟି ଭାଷା ଗାଇଛି ଆମ ଓଡ଼ିଆ ବଙ୍ଗଳା ଏମିତି ସବୁ କେତେ ଗାଇଛି ତେଣୁ ହିନ୍ଦୀ ଗାଇବା ପାଇଁ ଆରାମସେ କିଛି ଅସୁବିଧା ହେବନି ପ୍ରୋନାଉନ୍ସିଏସନ୍ ସେଇଟା ବର୍ଷେ କି ଛଅ ମାସେ ଟ୍ରାଏ

0: ଆଗକୁ ଆଉ କଣ ସ୍ୱପ୍ନ ଅଛି ସେ ଚରଣ ଆପଣଙ୍କର?
1: ଆଜିକାଲି ଫିଲ୍ମ ଗୀତ ଆଉ ଆଧୁନିକ ଗୀତ ମଡର୍ନ ସଙ୍ଗ ଧୀରେ ଧୀରେ ମତେ ଆଉ ଗାଇବାକୁ ମିଳୁନି
0: ମାନେ କଣ
1: ମତେ କେହି ଡାକୁନାହାନ୍ତି ଆଉ ଗାଇବା ପାଇଁ ସେ ଗୀତ, କେବଳ ମତେ ଡାକନ୍ତି ଭଜନ ଗାଇବା ପାଇଁ। ଏମିତି ଏକ ପରିସ୍ଥିତି ସୃଷ୍ଟି ହେଲା, ମୁଁ ଭଜନ ଗାଇ ଚାଲିଲି। ଅନେକ ମ୍ୟୁଜିକ ଡିରେକ୍ଟର ଅନେକ ଜାଗାରୁ ଲୋକମାନେ ଆସିକି ମୋ ଭଏସ୍ରେ ରେକର୍ଡ କରିନିଅନ୍ତି ଭଜନ, ଆଉ ସେ ଭଜନଟି ସମସ୍ତଙ୍କୁ ଭଲ ଲାଗେ। ପ୍ରାୟ ସମସ୍ତେ ଲୋକ କହିଲେ ତମ ଗଳାକୁ ଭଲ ଲାଗେ ଭଜନ, କିନ୍ତୁ ମୁଁ ବି ଯେତିକି ଆଧୁନିକ ଗାଇଛି ଫିଲ୍ମ ଗାଇଛି ଅନେକ ଗୀତ ମୋର ହିଟ୍, କିନ୍ତୁ ମାର୍କେଟରେ ପରିଚିତ ଆଉ ସମସ୍ତଙ୍କ ହୃଦୟରେ ବି ଅଛି, କିନ୍ତୁ ମତେ ଲୋକ କାହିଁ ବେଶୀ ପସନ୍ଦ କରନ୍ତି ଭଜନ ଗାଇକିରେ। ଆଉ ତେଣୁ ମୁଁ ବି ବହୁତ ଖୁସି, ଭଜନ ଗାଇ ମହାପ୍ରଭୁଙ୍କର ସେବା କରୁଛି, ମହାପ୍ରଭୁଙ୍କର ମଣିମାଙ୍କର ଭଜନ ସେବା କରୁଛି, ଭଜନ ଗାଉଛି, ଲୋକମାନଙ୍କର ଆଶୀର୍ବାଦ ନଉଛି। ଆଉ ଭଜନ ଶୁଣି ଯୋଉକି ବରିଷ୍ଠ ବ୍ୟକ୍ତିତ୍ୱ ଯୋଉମାନେ ସିନିୟର ସିଟିଜେନ ମାନେ ସେମାନେ ଭଜନକୁ ବେଶୀ ପସନ୍ଦ କରନ୍ତି। ପୁରୁଣାକାଳିଆ ଲୋକ ବୁଢା ଯୋଉମାନେ ଧୀରେ ଧୀରେ ବୟସର ଅପରାହ୍ନରେ ଆସି ପହଞ୍ଚିଲେଣି ସେମାନଙ୍କୁ ମୋ ଭଜନ ଭାରି ଭଲ ଲାଗେ, ଆଉ ସେମାନଙ୍କ ଉତ୍ସାହ ସେମାନଙ୍କ ପ୍ରେରଣା। ମୁଁ ଏମିତି ଭଜନ ଗାଇବାକୁ ପସନ୍ଦ କଲି, ଏବେ ମାକ୍ସିମମ୍ ମୁଁ ଭଜନ ଗାଉଛି।

0: ସ୍ୱପ୍ନ କିଛି ଅଛି କି ଆପଣଙ୍କର?
1: ସ୍ୱପ୍ନ ଏତିକି ସ୍ୱପ୍ନ ଯେ ମୁଁ ଏଇ ଓଡ଼ିଶାରେ ଆହୁରି ନାଁ କରିବି, ଆଉ ମହାପ୍ରଭୁଙ୍କର ଆହୁରି ଅଜସ୍ର ଗୀତ ଗାଇବି, ଯେମିତି ମୁଁ ଚାଲିଗଲା ବେଳକୁ ମୋ ପରପିଢ଼ି ଯେତେବେଳେ ଶୁଣିବେ ମୋ ଭଏସ୍ ଶୁଣିବାକୁ ପାଇବେ। ଏତେ ପରିମାଣରେ ଗାଇବି ଯେ ଯେତେବେଳେ ଖୋଲିଲେ, ଯେତେବେଳେ ଟିଭି ହଉ ରେଡିଓ ହଉ, ମୋ ଗୀତ ବାଜୁଥିବ,

0: ବେଶୀ ମୋର ସ୍ୱପ୍ନ ନାହିଁ ମୁଁ ଏ ଆୱାର୍ଡ ପାଇବି ସେ ଆୱାର୍ଡ ପାଇବି ସେଥିରେ ମୋର ମନ ନାହିଁ, କିନ୍ତୁ ସାରା ଲୋକଙ୍କର ହୃଦୟରେ ରହିବା ପାଇଁ ମୋର ଏତିକି ସ୍ୱପ୍ନ ଆଉ ଆଶା ବିଶ୍ୱାସ ମଧ୍ୟ ଅଛି। ଲୋକମାନଙ୍କର ଭଲ ପାଇବା ଯେତେ ଦିନ ଥିବ ମୋ ସହିତ ମୋ ପ୍ରତି ମୁଁ ସେତେ ଦିନ ଯାଏ ଗାଉଥିବି, ଆଉ ସେମାନଙ୍କର ଭଲ ପାଇବା ଯେବେ ମୋଠୁ ଛାଡିଯିବ ମୋଠୁ ଦୂରେଇଯିବ ମୁଁ ସଙ୍ଗୀତରୁ ଦୂରେଇ ଯିବି।
1: ବିଲକୁଲ ବି ନୁହଁ, ଆପଣ ଯେତିକି ରାସ୍ତା ଅତିକ୍ରମ କରିକି ଆସିଲେଣି ଓଡ଼ିଆ ସଙ୍ଗୀତ ଦୁନିଆରେ, ତାକୁ କିଏ କେବେ ଅସ୍ୱୀକାର କରିବେ ନାହିଁ। ସମସ୍ତେ ଶୁଣିଛନ୍ତି, ଶୁଣୁଛନ୍ତି ଆଉ ଶୁଣୁଥିବେ ବି ଆପଣଙ୍କ ଭଜନ। ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି, ଆପଣଙ୍କର କଣ୍ଠସ୍ୱରକୁ ଭଲ ପାଆନ୍ତି। ଓଡ଼ିଶାର ଘରେ ଘରେ ପୁରେ ପୁରେ ଆପଣ ପରିଚିତ, ଆପଣଙ୍କର ଭଜନ, ଆପଣଙ୍କର କମେଡି ନିହାତି ଭାବରେ ଚାରିଆଡ଼େ ଚର୍ଚ୍ଚିତ। ତ ଆପଣ ଏ ଯେଉଁ ସ୍ୱପ୍ନ ଦେଖିଛନ୍ତି କାଳିଆଙ୍କ ଭଜନ ଗାଇକି ନାଁ କରିବେ, ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରିବୁ ଯେ ଆପଣ ଆହୁରି ଭଜନ ଗାଆନ୍ତୁ, ଶ୍ରୋତାଙ୍କ ଦର୍ଶକଙ୍କ ହୃଦୟରେ ଏମିତି ରାଜ କରନ୍ତୁ। ଆମର ସଂସ୍କୃତି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି, ଏହି ସଂସ୍କୃତି ପ୍ରତ୍ୟେକଟି ଓଡ଼ିଆଙ୍କ ହୃଦୟରେ ଆପଣଙ୍କର ଗୀତ ମାଧ୍ୟମରେ ଉଜ୍ଜୀବିତ ହୋଇ ରହୁ, ଏତକ କାମନା କରୁଛୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଶ୍ରୀଚରଣ। ଆଉ ଆକାଶବାଣୀ ଜୟପୁର କେନ୍ଦ୍ରର ଏହି ସୁରଭି କାର୍ଯ୍ୟକ୍ରମକୁ ଆପଣ ଏତେ ସମୟ ଦେଲେ, ଆପଣଙ୍କର ବିଜି ସିଡ୍ୟୁଲ୍ରୁ କେତେ ସମୟ ଧରିକି ଆମେ ଗପିଲେଣି, ପ୍ରାୟ ଗୋଟିଏ ଘଣ୍ଟା ଉପରେ ହେଇଗଲାଣି।
0: ମୋର ବି ଭାଗ୍ୟ, ମୋର ପରମ ସୌଭାଗ୍ୟ, ଜୟପୁର ରେଡିଓ ଷ୍ଟେସନରେ ମୁଁ କିଛି କଥା ମୋର ସେୟାର କଲି।
1: ଆଜ୍ଞା,
0: ଆଉ ଜୟପୁର ରେଡିଓ ଷ୍ଟେସନର ସମସ୍ତ ଶ୍ରୋତାମାନଙ୍କୁ ମୋ ତରଫରୁ ଧନ୍ୟବାଦ। ଆପଣମାନେ ମୋ ଗୀତ ସବୁବେଳେ ଶୁଣୁଥାନ୍ତୁ ଆଉ ମତେ ଭଲ ପାଉଥାନ୍ତୁ,
1: ବଜାଉଥାନ୍ତୁ ଆପଣଙ୍କର ଗୀତକୁ ରେଡିଓରେ
0: ବଜାଉଥାନ୍ତୁ।
1: ଆପଣଙ୍କୁ
0: ବିଶେଷ କଣ, ହଜାର ହଜାର ଶହେ ଶହେ ଧନ୍ୟବାଦ।
1: ଧନ୍ୟବାଦ।

ହଁ, ଶ୍ରୀଚରଣ ମହାନ୍ତି ଓଡ଼ିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଆଉ ଅଭିନେତା। ଶ୍ରୀ ଜଗନ୍ନାଥଙ୍କର ହଜାର ହଜାର ଭଜନ, ଓଡ଼ିଆ ଚଳଚ୍ଚିତ୍ର ପାଇଁ ଶହ ଶହ ଗୀତ ଗାଇ ଆଜି ଆପଣଙ୍କ ହୃଦୟରେ ଘରଟିଏ ଗଢ଼ିପାରିଛନ୍ତି। ସେ ବିଭିନ୍ନ କ୍ଷେତ୍ରରେ ଅଭିନୟ କରି ଆପଣଙ୍କୁ ଭରପୁର ମନୋରଞ୍ଜନ ଦେଇପାରିଛନ୍ତି, ହସେଇଛନ୍ତି, କନ୍ଦେଇଛନ୍ତି ବି। ପ୍ରଭୁ ଜଗନ୍ନାଥଙ୍କର ଭଜନ ସେ ଆହୁରି ଗାଇବେ, ଏତକ ସ୍ୱପ୍ନ ତାଙ୍କର। ଏହି ସ୍ୱପ୍ନ ସାକାର ହଉ ଆଜି ସୁରଭିର ଏତକ ପ୍ରାର୍ଥନା।

0: ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆମ ଆଗାମୀ ସୁରଭିର ଅତିଥି ଅଛନ୍ତି ଓଡ଼ିଆ ସିନେ ଜଗତର ଦି ମୋଷ୍ଟ ବ୍ୟୁଟିଫୁଲ ଆକ୍ଟ୍ରେସ୍ ଡକ୍ଟର ତ୍ରିପୁରା ମିଶ୍ର।
1: ତ ମ୍ୟୁଜିକରେ ମୋର ବହୁତ ଇଣ୍ଟରେଷ୍ଟ ଥିଲା।
2: ତାହେଲେ ବର୍ତ୍ତମାନ ଆପଣଙ୍କ କଣ୍ଠରୁ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଏଇ ଗୀତଟି ଅଳ୍ପ ଟିକେ ଶୁଣିଲେ କେମିତି ହୁଅନ୍ତା?

ତାଙ୍କୁ ଶୁଣିବେ, ତାଙ୍କ ବିଷୟରେ ଜାଣିବେ, ତାଙ୍କ ଫିଲ୍ମ କ୍ୟାରିୟର, ତାଙ୍କ ପର୍ସନାଲ ଲାଇଫ ବିଷୟରେ କିଛିଟା ସୂଚନା ପାଇବେ ଆମ ଆସନ୍ତା ସୁରଭିରେ। ଅପେକ୍ଷା ଅବଶ୍ୟ କରନ୍ତୁ, ଆଉ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।

ବର୍ଣ୍ଣଭେ ବା ବର୍ଣ୍ଣାଳୀ କ୍ରମରେ ପ୍ରଚାର କଲୁ ଆମ କାର୍ଯ୍ୟକ୍ରମ ସୁରଭି। ଆଜି ଏଥିରେ ଶୁଣିଲେ କଣ୍ଠଶିଳ୍ପୀ ଅଭିନେତା ଶ୍ରୀଚରଣ ମହାନ୍ତିଙ୍କ ସହ ଅନ୍ତରଙ୍ଗ ଆଳାପର ଅନ୍ତିମ ଭାଗ। ଉପସ୍ଥାପନା ଦମୟନ୍ତୀ ବୈକାର, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ସକାଳ 9ଟାରେ ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ପୂର୍ବାହ୍ନ 11ଟାରେ ଭେଟିଦେବୁ ଆକାଶବାଣୀ ଲାଇଭ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପ୍ରଚାର କରିବୁ। ମଧ୍ୟାହ୍ନ 12ଟାରେ ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିବେ ଦିନ 2:05। ଏଥିରେ ସିତାରରେ ଧୁନ୍ ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରଫୁଲ୍ଲ କୁମାର ରାଉତରାୟ ଏବଂ ବେହେଲାରେ ଧୁନ୍ ପରିବେଷଣ କରିଛନ୍ତି ଶିଳ୍ପୀ ବିଜୟ କୁମାର ସାମନ୍ତରାୟ। ଘରୋଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 2:20। ଏଥିରେ ଶୁଣିବେ ସାକ୍ଷାତକାର ଓଡ଼ିଆ ପର୍ବପର୍ବାଣୀରେ ନାରୀଙ୍କ ଅବଦାନ। ପରେ ପରେ ରହିଛି ଅନ୍ୟ ଏକ ସାକ୍ଷାତକାର ବୟସ୍କମାନଙ୍କ ପ୍ରତି ପରିବାରର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଧ। ଅପରାହ୍ନ 5ଟାରେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୃଜନୀ କ୍ରମରେ ଶୁଣିବେ ବୟସ୍କମାନଙ୍କ ପ୍ରତି ଆମର କର୍ତ୍ତବ୍ୟ। ପରେ ପରେ ରହିଛି ବୟସ୍କମାନଙ୍କ ଅନୁଭବ ଅନୁଭୂତି ଯୁବପିଢ଼ିଙ୍କ ପାଇଁ କେତେ ଜରୁରୀ। 5:30 ଚୈତ୍ୟଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ରହିଛି ରଜ ସଂକ୍ରାନ୍ତି। ଭେଟଘାଟରେ ରହିଛି ଡକଡ଼ା ଡକରିମାନଙ୍କେ କେନ୍ତାର କଲେ ପିଞ୍ଚିନ୍ ମିଲ୍ସି ଏବଂ ଶେଷରେ ସାକ୍ଷାତକାର ରହିଛି ସରକାରୀ ଜାଗା ଜବରଦଖଲ କଲେ କାଇ ଅସୁବିଧା ହେସି। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥା କ୍ରମରେ ଶୁଣିବେ ମାଛ ଚାଷ ସମ୍ପର୍କରେ। ଆଲୋଚନା ପ୍ରଚାର କରିବୁ ରାତି 8ଟାରେ। ପଲ୍ଲୀଗୀତର କାର୍ଯ୍ୟକ୍ରମ ରାତି 8:15 ଶିଳ୍ପୀମାନେ ଭାସ୍କର ଚନ୍ଦ୍ର ବେହେରା, ସେବାରାଣୀ ମହାପାତ୍ର ଏବଂ ସୁକଦେବ ସ୍ୱାଇଁ। ରାତି 9:30 ପ୍ରଚାର କରିବୁ ନାଟକ ଅଭିନବ ସାହିତ୍ୟ ସଂସଦ, ମୂଳ ରଚନା ବିଜୟ କୁମାର ମହାନ୍ତି, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ରାତି 10ଟାରେ ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି

ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ଗୀତ ରଚନା କୀର୍ତ୍ତନ ନାରାୟଣ ପାଢ଼ୀ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଗୋପାଳକୃଷ୍ଣ ବେହେରା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ର।

ଏଥିଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟ ମହାପାତ୍ର। ଗୀତ ରଚନା କରିଥିଲେ କୀର୍ତ୍ତନ ନାରାୟଣ ପାଢ଼ୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ, ଆଜି ସକାଳ 9ଟାରେ ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମଧ୍ୟାହ୍ନ 12ଟାରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ରାତି 9:30ରେ ପ୍ରଚାର କରିବୁ ନାଟକ ଅଭିନବ ସାହିତ୍ୟ ସଂସଦ, ମୂଳ ରଚନା ବିଜୟ କୁମାର ମହାନ୍ତି, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶେଷରେ ନିଜାମଙ୍କ ରଚନାରେ ଶିଳ୍ପୀ ହେଲେ ଟି ସୌରୀ।

0: ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ, ଆଜି ଦିନ 1:20 ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ସାକ୍ଷାତକାର ରହିଛି ଓଡ଼ିଆ ପର୍ବପର୍ବାଣୀରେ ନାରୀଙ୍କ ଅବଦାନ। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବୟସ୍କମାନଙ୍କ ପ୍ରତି ପରିବାରର ଦାୟିତ୍ୱ ଏବଂ କର୍ତ୍ତବ୍ୟବୋଧ ସମ୍ପର୍କରେ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଭେଟି ଦେଉଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସପ୍ତଧାରା।

ସପ୍ତଧାରାର ପ୍ରଥମ ଗୀତଟି ଥିଲା ଗୌରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ବାଣୀ ଜୟରାମ ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର। ଏଥର ବିନୋଦିନୀ ଦେବୀଙ୍କ ରଚନାରେ ଶିଳ୍ପୀମାନେ ହେଲେ ତୃପ୍ତି ଦାସ ଏବଂ ଗୀତା ପଟ୍ଟନାୟକ। ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି। ଚଳଚ୍ଚିତ୍ର ତପୋଇ।

ଜୟମା ମଙ୍ଗଳା। ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ବାଣୀ ଜୟରାମ ଏବଂ ସ୍ୱାଗତିକା ରଥ। ଗୀତ ରଚନା କରିଥିଲେ ନାରାୟଣ ପ୍ରସାଦ ସିଂ। ସଙ୍ଗୀତ ପରିଚାଳନା କରିଥିଲେ ବାସୁଦେବ ରଥ। ଏଥର ସୁରେନ୍ଦ୍ର ବିଦ୍ୟାଧରଙ୍କ ରଚନାରେ ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର। ଚଳଚ୍ଚିତ୍ର ସାକ୍ଷୀ ଗୋପୀନାଥ।

ତପସ୍ୟା। ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ବାଣୀ ଜୟରାମ ଏବଂ ଚିତ୍ତ ଜେନା। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର। ଶେଷରେ ଶିବବ୍ରତ ଦାସଙ୍କ ରଚନାରେ ଶିଳ୍ପୀ ହେଲେ ଅନୁରାଧା। ସଙ୍ଗୀତ ପରିଚାଳନା ସରୋଜ ପଟ୍ଟନାୟକ। ଚଳଚ୍ଚିତ୍ର ଝିଅଟି ସୀତାପରୀ।

0: ପ୍ରଥମ ଗୀତଟି ଥିଲା ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରୁ। ଜାଭେଦ ଅଖତରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ପରିଚାଳନା କରିଥିଲେ ବିଶାଲ ଶେଖର।
1: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
0: ଏଥର ଶିଳ୍ପୀ ହେଲେ ମୋହିତ ଚୌହାନ, ଗୀତ ରଚନା ନିଲେଶ ମିଶ୍ରା, ସଙ୍ଗୀତ ପରିଚାଳନା ପ୍ରୀତମ, ଚଳଚ୍ଚିତ୍ର ଦିଲ୍ ତୋ ବଚ୍ଚା ହେଜି।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆଶିକ୍ ବନାୟା ଆପନେ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ହିମେଶ ରେଶମିଆ, କ୍ରିଷ୍ଣା ଏବଂ ଅହିର। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତ ପରିଚାଳନା କରିଥିଲେ ହିମେଶ ରେଶମିଆ।
1: ସୁଭଦ୍ରା ସତ୍ୟ ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
2: ସୁଭଦ୍ରା ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ। ମା'ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
3: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
2: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
3: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷପତି ଦିଦି।
2: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
3: ବିକାଶର ଧାରା ଓଡ଼ିଶା ସାରା।
0: ଶେଷରେ ସବୀର ଅହମ୍ମଦଙ୍କ ରଚନାରେ ଶିଳ୍ପୀ ହେଲେ ଅରିଜିତ ସିଂ, ସଙ୍ଗୀତ ପରିଚାଳନା ହିମେଶ ରେଶମିଆ, ଚଳଚ୍ଚିତ୍ର ଅଲ୍ ଇଜ୍ ୱେଲ୍।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୋତାବନ୍ଧୁ ନମସ୍କାର। ଶୁଣିବା ଆଉ ଶୁଣିବାର ଏହି ମଧୁର ସମ୍ପର୍କକୁ ଆଗକୁ ବଢ଼ାଇବାର ଗୋଟିଏ ଛୋଟିଆ ପ୍ରୟାସ ସହ ମୁଁ ଅଶୋକ କୁମାର ମିଶ୍ର ସ୍ୱାଗତ କରୁଛି ଆପଣମାନଙ୍କୁ ଆଜିର ଆକାଶବାଣୀ ଲାଇଭ୍କୁ।

ଏହି ଗୀତଟି କହିଦେଲା ଆଜି ଦିନର ମହତ୍ତ୍ୱକୁ। ବନ୍ଧୁ, ଆଜି ହେଉଛି ରଜ ସଂକ୍ରାନ୍ତି। ଏହି ରଜ ପର୍ବ ଆଜି ସମଗ୍ର ଓଡ଼ିଶାର ପୁରପଲ୍ଲୀ, ଗାଁ ଗହଳି ଆଉ ତା ସାଥେ ସାଥେ ସହରମାନଙ୍କରେ ମଧ୍ୟ ପାଳନ କରାଯାଉଛି। ରଜ ପର୍ବ ଏହି ତିନି ଦିନ ପ୍ରାୟ ସମସ୍ତଙ୍କ ଘରେ ପିଠାପଣା ଆଉ ତା ସାଥେ ସାଥେ ରଜପାନର ଆସର। ଆଉ ସବୁଠାରୁ ନିଆରା କଥା ହେଲା ରଜଦୋଳି। ବିଶେଷକରି ପ୍ରତି ଗାଁରେ ଗଛମାନଙ୍କରେ ରଜଦୋଳି ଲାଗିଥାଏ। ରଜରେ ଦୋଳି ଖେଳ ଝିଅମାନଙ୍କର ଏକ ବିଶେଷ ଆକର୍ଷଣ। ଆମର ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଆମେ ଭିନ୍ନ ଭିନ୍ନ ସମୟରେ ପାଳନ କରିଥାଉ ଭିନ୍ନ ଭିନ୍ନ ପ୍ରକାର ପର୍ବପର୍ବାଣି। ନୀତିଦିନିଆ ଧରାବନ୍ଧା ଜୀବନରୁ କିଛିଟା ପରିବର୍ତ୍ତନ ସହ କିଛିଟା ଆନନ୍ଦର ଖୋରାକ ଯୋଗାଇଥାଏ ଏହି ପର୍ବପର୍ବାଣି ସବୁ। ଅନ୍ୟ ଅର୍ଥରେ କହିବାକୁ ଗଲେ ରଜ ପର୍ବ ହେଉଛି ଓଡ଼ିଶାର ଜାତୀୟ ପର୍ବ। ଏମିତି କହିଲେ କିଛି ଭୁଲ ହେବ ନାହିଁ ବୋଧହୁଏ।

ବନ୍ଧୁ, ଆମ ଅଞ୍ଚଳ ଉପରେ କିଛିଟା କଥା ହେବା। ହଁ, ପାଣିପାଗ ବିଭାଗର ଅନୁମାନକୁ ଦେଖିଲେ ଜଣାଯାଉଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇସାରିଲାଣି, ବର୍ଷା ଋତୁ ଆସି ପହଞ୍ଚି ଯାଇଛି। ଆମ ଅଞ୍ଚଳରେ ଗତକାଲି ମଧ୍ୟ ଅସରାଏ ଭଲ ବର୍ଷା ହୋଇଯାଇଛି, ଆଉ ଅଳ୍ପ ଦିନ ଭିତରେ ପୂରାପୁରି ବର୍ଷାର ରାଜୁତି ରହିବ। ସବୁଠାରୁ ବ୍ୟସ୍ତ ରହିବ ଆମର ଚାଷୀ ଭାଇ, କାହିଁକିନା ବର୍ଷା ଦିନର କଷ୍ଟ ଆଗାମୀ ଦିନରେ ତା ପାଇଁ ଆଣିଦେବ ଖୁସିର ଲହରୀ। ଆକାଶ ମେଘାଚ୍ଛନ୍ନ, ସେପଟେ ବର୍ଷାର ଟପ୍ ଟପ୍ ଶବ୍ଦ, ବେଙ୍ଗ ବେଙ୍ଗୁଲିର କେଁକଟର ଶବ୍ଦ, ଏସବୁ ଭିତରେ ମନେ ପଡ଼ିଯାଏ ପିଲାବେଳ କଥା। ଘର ସାମ୍ନାରେ ବହିଯାଉଥିବା ପାଣିରେ କାଗଜ ଡଙ୍ଗା ଭସାଇବାର କଥା, ପିଲାବେଳର ସ୍ମୃତି ସବୁ ଆଖି ସାମ୍ନାରେ ଖେଳିଯାଉଛି। ହଁ, ଗୋଟିଏ ଅଜବ ଟାଇପ୍ର ଇମୋସନାଲ୍ ଫିଲିଙ୍ଗସ୍ ମନକୁ ଆସିଯାଉଛି। କେତେବେଳେ ସାଦା ଡଙ୍ଗା ତ ଆଉ କେତେବେଳେ କାତ ଡଙ୍ଗା ବନେଇବାର କଥା ହିଁ ନିଆରା। ପାଣି ସୁଅରେ କାଗଜ ଡଙ୍ଗାଟି ଭାସି ଭାସି ଗଲାବେଳେ ମନରେ ଯେଉଁ ଆନନ୍ଦ, ତାକୁ କେବେ ହେଲେ ଏମିତି ବର୍ଣ୍ଣନା କରିହେବନି।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ ଶୁଣୁଛନ୍ତି ଆକାଶବାଣୀ ଲାଇଭ୍। ବର୍ତ୍ତମାନ ଗୋଟିଏ ଛୋଟ ବିଜ୍ଞାପନ ବିରତି।
1: ବନସ୍ତୀ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ବନ୍ଧୁ, ମଣିଷ ଜୀବନରେ କିଛି ପାଇବା ଆଉ କିଛି ହରାଇବା ଗୋଟିଏ ନୀତିଦିନିଆ କଥା। ଆମ ପାଇଁ ସବୁ ପାଇବାର ଆଶା ହିଁ ଆମକୁ ଦୁଃଖ ଦେଇଥାଏ। ଗୌତମ ବୁଦ୍ଧ କହିଥିଲେ, କାମନାର ବିନାଶରେ ଦୁଃଖର ବିନାଶ। ଏ କଥାକୁ ଭଲ ଭାବରେ ଜାଣି ମଧ୍ୟ ଅତ୍ୟଧିକ ପାଇବାର ଆଶାକୁ ଆମେ ଧରି ରଖିଥାଉ। ସବୁକିଛି ଥାଇ ମଧ୍ୟ ଆମେ ଦୁଃଖୀ ହୋଇଥାଉ, କାହିଁକି ନା ଅନ୍ୟ ସହ ଆମେ ନିଜକୁ ତୁଳନା କରିଥାଉ। ଏଇଠି ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ ଯେ, ଯେମିତି ହାତର ପାଞ୍ଚଟି ଅଙ୍ଗୁଳି ସମାନ ନୁହେଁ, ଠିକ୍ ସେହିପରି ସମସ୍ତଙ୍କର ଭାଗ୍ୟରେଖା ଆଉ ଭାଗ୍ୟଫଳ ସମାନ ଅଟେ। ଆମେ ମଧ୍ୟ ଯଦି ଥରୁଟିଏ ନିଜ ଆଖପାଖକୁ ଦେଖିବା, ତାହେଲେ କେତେ ଲୋକ ଆମଠାରୁ ମଧ୍ୟ କଷ୍ଟରେ ଅଛନ୍ତି ଆଉ ସେମାନଙ୍କ ତୁଳନାରେ ଆମେ କେତେ ଭଲରେ ଅଛୁ, ଏସବୁ ନିଜେ ନିଜେ ଜାଣିଯିବା। ଆଜ୍ଞା।

ହଁ ଆଜ୍ଞା, ସବୁକିଛି ସେତେବେଳେ ମିଳିବ ଯେତେବେଳେ ଆପଣ ଭାଗ୍ୟଠାରୁ କର୍ମ ପ୍ରତି ଅଧିକ ବିଶ୍ୱାସ ରଖିବେ। ବନ୍ଧୁ, ତ୍ୟାଗ ବିନା କିଛି ପାଇବା ସମ୍ଭବପର ନୁହେଁ। ଯେମିତି ଥରେ ପ୍ରଶ୍ୱାସ ନେବାକୁ ହେଲେ ପ୍ରଥମେ ନିଶ୍ୱାସକୁ ଛାଡ଼ିବାକୁ ପଡ଼ିଥାଏ। ହଁ ବନ୍ଧୁ, ଜୀବନରେ ଅନେକ ସମସ୍ୟା ଆସିପାରେ, ଅନେକ ପ୍ରକାରର କଷ୍ଟ ସହିବାକୁ ପଡ଼ିପାରେ, ହେଲେ ଜିତିବାର ଆଶାକୁ କେବେ ହେଲେ ନିଜଠାରୁ ଦୂରେଇ ଦେବାନି, କାହିଁକିନା ପ୍ରତ୍ୟେକ ରାତି ପରେ ନୂଆ ସକାଳଟିଏ ଆସେ।

0: ପୁଣିଥରେ ଗୋଟିଏ ଛୋଟ ବିଜ୍ଞାପନ ବିରତି।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
1: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
8: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ, ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
0: ପୁଣିଥରେ ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଆକାଶବାଣୀ ଲାଇଭକୁ। ବନ୍ଧୁ, ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ ପ୍ରତିଦିନ କିଛି ନା କିଛି ନୂଆ ସୂତ୍ରର ପ୍ରୟୋଗ କରିବାକୁ ପଡ଼ିଥାଏ, ଆଉ ଏଇଠି ହିଁ ରହିଛି ସମ୍ପର୍କର ପ୍ରକୃତ ପରିଭାଷା। ଅନେକ ଦିନର ସମ୍ପର୍କକୁ ଭାଙ୍ଗିଦେବା ପାଇଁ କିଛି କ୍ଷଣ ମଧ୍ୟ ଲାଗେ ନାହିଁ, କିନ୍ତୁ ଭାଙ୍ଗିଯାଇଥିବା ସମ୍ପର୍କକୁ ଯୋଡ଼ିଲା ବେଳେ ଅତ୍ୟନ୍ତ କାଠିକର ପାଠ ହୋଇଥାଏ। ଏପରି କ୍ଷେତ୍ରରେ ବାକ୍ୟରେ ସଂଯମତା ନିହାତି ଜରୁରୀ। ସେଥିପାଇଁ ଯଥାସମ୍ଭବ ଚେଷ୍ଟା କରିବା ଆମର ଅତି ସାମାନ୍ୟ କଥାଟିଏ ମଧ୍ୟ କାହା ମନରେ ଆଘାତ ନ ଦେଉ, ଆଉ କାହାକୁ ଦୁଃଖ ଜର୍ଜରିତ ନ କରୁ।

ବନ୍ଧୁ, ସବୁବେଳେ ନିଜ ମନ ଅପେକ୍ଷା ନିଜ ହୃଦୟର କଥାକୁ ଶୁଣନ୍ତୁ। କାହିଁକି ନା ମନ ତ ନିଜର ସ୍ୱାର୍ଥ ପାଇଁ କିଛି ମଧ୍ୟ କରିଦେଇପାରେ, ହେଲେ ବିବେକ କେବେ ହେଲେ ନିଜର ସ୍ୱାର୍ଥ ଏବଂ ଅନ୍ୟାୟ ପାଇଁ ପରାମର୍ଶ ଦିଏନି। ଜୀବନର ଚଲାପଥରେ ଅସୁବିଧା ଯଦି ବଢ଼ୁଛି, ତେବେ କିଛି ସମୟ ପାଇଁ ଅଟକି ଯାଆନ୍ତୁ, ନିଜ ଉପରେ ଅତ୍ୟଧିକ ଧ୍ୟାନ କେନ୍ଦ୍ରିତ କରନ୍ତୁ, ଆଉ ଯେଉଁ ସବୁ ଭୁଲ ପାଇଁ ଅସୁବିଧା ପଡ଼ୁଛି ତାକୁ ସୁଧାରି ଦେବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ। ହଁ ଆଜ୍ଞା, ଜୀବନଟା ବହୁତ ସୁନ୍ଦର। ଗୋଟିଏ ଦିନ, ଗୋଟିଏ ଘଣ୍ଟା ଆଉ ଗୋଟିଏ ସେକେଣ୍ଡ ମଧ୍ୟ ଜୀବନରେ ଫେରି ଆସିବନି। ବନ୍ଧୁ, ରାଗ ରୁଷା ଅଭିମାନକୁ ପଛରେ ଛାଡ଼ି ଆସନ୍ତୁ, ଜୀବନର ଆନନ୍ଦ ଆଉ ଜୀବନର ମହତ୍ତ୍ୱକୁ ବୁଝନ୍ତୁ।

ବନ୍ଧୁ, ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁ, ଅଧିକ ଆଶା କରନ୍ତୁନି, କାହିଁକିନା ଛୋଟ ଛୋଟ ଖୁସି ମଣିକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ, ଆଉ ଛୋଟ ଛୋଟ ଆଶା ସବୁ ମଣିଷକୁ ଦୁଃଖରେ କନ୍ଦାଇଥାଏ। ହାତର ଲେଖାରେ ଯାହା ଅଛି ତାହା ହିଁ ମିଳିବ, ହେଲେ ପରିଶ୍ରମର କଲମରେ ଯାହା ଲେଖା ହୋଇଥାଏ ତାହା ମଣିଷ ଜୀବନକୁ ସାର୍ଥକ କରିଥାଏ। କଥାରେ ଅଛି ନା, ପରିଶ୍ରମର ଫଳ ସବୁବେଳେ ମିଠା, ଏହି କଥାଟି ଆମ ପାଇଁ ହିଁ ପ୍ରଯୁଜ୍ୟ। ଆଉ ତା ସାଥେ ସାଥେ କର୍ମ ସହ ସତ୍କର୍ମ କରିବା ଆମ ପାଇଁ ନିହାତି ଜରୁରୀ।

ବନ୍ଧୁ, ଆଜି ଦିନଟି ଆପଣଙ୍କ ପାଇଁ ନେଇ ଆସୁ ସୁଖ ସମୃଦ୍ଧିର ବାର୍ତ୍ତା। ଏହି କାମନା ସହ ମୁଁ ଅଶୋକ କୁମାର ମିଶ୍ର ବିଦାୟ ନେଉଛି ଆଜିର ଆକାଶବାଣୀ ଲାଇଭ୍ରୁ। ରହୁଛି, ନମସ୍କାର।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର ଭେଟି ଦେଉଛୁ ଆମ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

ହେଉଛି। ଆଲୋଚନା କରିବା ପାଇଁ ଆମ ନମ୍ବର ହେଲା 06854230690। ଏହି ନମ୍ବରଟି ବର୍ତ୍ତମାନ ଖୋଲା ରହିଛି, ଆପଣ ଆମକୁ କଲ୍ କରନ୍ତୁ, ଆମ ସହିତ କଥା ହୁଅନ୍ତୁ ଆଉ ଶୁଣନ୍ତୁ ମିଠା ମିଠା ମିଠା ମିଠା ଗୀତ। ଆପଣ ସମସ୍ତେ ବର୍ତ୍ତମାନ ଅଛନ୍ତି ଆକାଶବାଣୀ ଜୟପୁରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରର ପରିସରରେ। ଯେହେତୁ ଗୀତ କଥା ପଡ଼ିଲାଣି, ବର୍ତ୍ତମାନ ଗୋଟେ ଗୀତ ଶୁଣିବା।

ଆଜ୍ଞା କୁହନ୍ତୁ। ଆଚ୍ଛା ସବିତା, ପ୍ରଥମେ ଆଜି ଆପଣ ଫୋନ କରିଛନ୍ତି, କେମିତି କଣ ଲାଗୁଛି କୁହନ୍ତୁ। ତ ଆପଣ ଆଜି ରଜ ପାଳନ କରୁଥିବେ, ଜଗତସିଂହପୁରରେ ତ ବହୁତ ଧୁମଧାମରେ ପାଳନ କରନ୍ତି ରଜ। ତ କଣ ସବୁ ଖିଆ ହେଇଛି କୁହନ୍ତୁ ପ୍ରଥମେ। ଆଚ୍ଛା, ତ ଯେହେତୁ ଏଇଟା ଝିଅମାନେ ପାଳନ କରନ୍ତି, ଏଇଟା ଯେହେତୁ ଝିଅଙ୍କୁ ମହିଳାଙ୍କୁ ବେସ୍ କରିକି ଏ ପର୍ବ ପାଳନ କରାଯାଏ, ତ ଗୋଟେ ଗୃହିଣୀର ଗୃହିଣୀକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି। ଆପଣ ଜାଣିଥିବେ ନିକଟ ଅତୀତରେ ସୁପ୍ରିମକୋର୍ଟ କ'ଣ ରାୟ ଦେଇଛନ୍ତି, ଗୃହିଣୀ କେବଳ ହୋମ୍ମେକର ହାଉସ୍ମେକର କିମ୍ବା ଗୋଟେ ଗୃହିଣୀ ନୁହଁ, ସିଏ ହେଉଛି ରାଷ୍ଟ୍ର ନିର୍ମାତା। ହଁ, ଆପଣ କେତେ ଅନୁଭବ କରନ୍ତି ଏ କଥାକୁ? ତାଙ୍କର କିଛି ମାନେ ତାଙ୍କୁ କିଏ ଆଣନ୍ତିନି ଆଲୋଚନାକୁ? ତ ବହୁତ ବଢ଼ିଆ, ଆପଣ ଫୋନ କଲେ। ରଜ ପାଳନ କରନ୍ତୁ, ଦୋଳି ଖେଳନ୍ତୁ, ପୋଡ଼ପିଠା ଖାଆନ୍ତୁ, ପାନ ଖାଆନ୍ତୁ। ହଁ, ନମସ୍କାର, ନମସ୍କାର।

0: हेलो हेलो
1: हेलो।
0: क्या
1: अरे
0: जुहार गरीब कर्ण आपण कहते हेलो हेलो फोन टी कटी जाए हेलो आज्ञा कहतु नमस्कार ना कहतु अरे कथा हेबे ना नहीं आपण को ना गां कहतु आज्ञा कौटू कहते कहते हाँ अच्छा प्रथम बोधे दीपांजलि फोन कले हमको आपण प्रथमे फोन करछन्ति बोधे तो आपण को विषय कहतु आपण गृहिणी ना कोठि जाइकी काम करंती वर्किंग लेडी गृहिणी कित्ते परिश्रम हुए दिन को घर पई आपण सब कौन करंती से कथा आज आम हो हाँ ଆଜ୍ଞା ପୁରା ତାର ତ ଗୁରୁ ଦାୟିତ୍ୱ ରହେ ଗୋଟେ ପରିବାର ପ୍ରତି ଫ୍ୟାମିଲି ପ୍ରତି ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତ୍ୟେକ ପରିବାରର ସବୁ ସଦସ୍ୟର ସେ ମାନେ ଯତ୍ନ ନିଏ ଘରେ ଯଦି ବୁଢ଼ାବୁଢ଼ୀ ଅଛନ୍ତି ସେମାନଙ୍କର ଯତ୍ନ ନିଏ ପୁରା ସବୁ ଭାର ସମ୍ଭାଳେ ସିଏ ଆଉ ଯେଉଁମାନେ ୱାର୍କିଂ ଲେଡ଼ି ସେମାନେ ତ ଆର୍ଥିକ ହିସାବରେ ବି ପରିବାରକୁ ସାହାଯ୍ୟ କରନ୍ତି ହଁ ତ ଗୋଟେ ଘର ପ୍ରତି ସମାଜ ପ୍ରତି ରାଷ୍ଟ୍ର ପ୍ରତି ଗୋଟେ ଗୁରୁ ଦାୟିତ୍ୱ ରହିଛି ଜଣେ ଗୃହିଣୀର ଆପଣ ଏଇଟା କେବେ ଅନୁଭବ କରିଛନ୍ତି ଯେ ମୋର ଯୋଉ ପରିଶ୍ରମର ମୂଲ୍ୟ ମୋ ପରିବାରକୁ ଠିକରେ ରଖୁଛି ମୋର ଦେଶକୁ ମୋର ସମାଜକୁ ଠିକରେ ରଖୁଛି ଏଇ କଥା କେବେ ଆପଣଙ୍କ ମନକୁ ଆସିନି ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସେଇ ପ୍ରଥମେ ଆମର ପରିଚୟ ଜଣେ ଗୃହିଣୀ ସେ ଯେତେବେଳେ କାମ କରୁଛି ଯଦି କର୍ମଚାରୀ ହଉଛି ତାହେଲେ ଘର କାମ କରିକି ହିଁ ସେ ଅଫିସ ଯାଏ ନୁହଁ ଆଜ୍ଞା ତା ଛଡ଼ା ଆର୍ଥିକ ସାହାଯ୍ୟ କରେ ସାମାଜିକ ଭାବରେ ଗୋଟେ ଗୁରୁ ଦାୟିତ୍ୱ ନିଏ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କାହା ସହିତ ବାଦ ବିବାଦ ନଥାଏ ଯେ ତୁ ଏଇଟା କରିବୁ ମୁଁ ଏଇଟା କରିବି ସମ୍ପୂର୍ଣ୍ଣ ଦାୟିତ୍ୱ ସେ ଉଠାଏ ପରିବାରର ନୁହଁ ଆଜ୍ଞା ବହୁତ ବଢ଼ିଆ ବହୁତ ବଢ଼ିଆ ଦୀପାଞ୍ଜଳି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଏଇ ଗୀତ ଆମେ ଆପଣଙ୍କ ପାଇଁ ଶୁଣଉଛୁ ହଁ

0: ଭଉଣୀ ଥିବେ, ଆପଣଙ୍କ ସ୍ତ୍ରୀ ଥିବେ, ମା ଥିବେ, ଝିଅ ଥିବେ, ଏଇ ମହିଳାମାନଙ୍କର ଯେହେତୁ ରଜ ବର୍ତ୍ତମାନ ଚାଲିଛି, ରଜ ପର୍ବ ବିଲଙ୍ଗସ୍ କରେ ମହିଳାମାନଙ୍କ ପାଇଁ, ତ ଏମାନଙ୍କର ଯେଉଁ ଗୁରୁ ଦାୟିତ୍ୱ ରହିଛି ଘର ପ୍ରତି, ସମାଜ ପ୍ରତି, ରାଷ୍ଟ୍ର ପ୍ରତି, ଆମ ଦେଶ ପ୍ରତି, ଏଟାକୁ ଆପଣ କେତେ ଅନୁଭବ କରନ୍ତି ନା କରନ୍ତିନି? କେବେ ଗୋଟେ ଗୃହିଣୀ ଅନର୍ଗର ଘର କାମ କରିଚାଲେ, ଅଫିସରେ ଯଦି ସେ କାମ କରୁଛି, ଅଫିସରେ କାମ କରିଚାଲେ, ତାର ଏଇ ଯେଉଁ ପାରିଶ୍ରମିକ କେବେ ଦିଆଯାଏନି? ଯଦି ସେ ଘରେ କାମ କରୁଛି, ସେ କେବେ ମାଗେନି, ତାର ଏ ବିଷୟରେ କିଏ କେବେ ଚିନ୍ତା କରିନାହାନ୍ତି? ଆପଣ କଣ କହିବେ ଏ ନେଇକି? କୁହନ୍ତୁ, ହ୍ୟାଲୋ,
1: ହଁ ହଁ,
0: କୁହନ୍ତୁ ଆପଣ।
1: ନାରୀ ନୁହେଁ
0: ନାରାୟଣୀ। ନାରୀ ନୁହେଁ ନାରାୟଣୀ, ଆଜ୍ଞା। ତାର ଯୋଉ ପରିଶ୍ରମ, ଦିନଯାକ ସେ ଖଟେ, ଘରେ କାମ କରେ, ସମସ୍ତଙ୍କର ମାନେ ଦାୟିତ୍ୱ ସେ ନିଏ, ଘରର ବାହାରର ସବୁ ଦାୟିତ୍ୱ ନିଏ। ଏବେ ନିକଟ ଅତୀତରେ ଆପଣ ଜାଣିଥିବେ, ମାନ୍ୟବର ସୁପ୍ରିମକୋର୍ଟ ଗୋଟିଏ ଏଇ ଗୃହିଣୀମାନଙ୍କୁ ନେଇକି ରାୟ ଦେଇଛନ୍ତି, ସେମାନଙ୍କର ପରିଶ୍ରମ ଦିଆଯାଉ, ଏଇ ପ୍ରକାର କଥା କହିଛନ୍ତି। ତ ତାରି ଉପରେ ଆପଣ କଣ ରାୟ ଦେବେ? ଦୁଇ ପଦ କୁହନ୍ତୁ, ଗୋଟେ ପଦ ହିଁ କହିଲେ ନାରୀ ନୁହେଁ ନାରାୟଣୀ। ହ୍ୟାଲୋ,
1: ମାନେ ତାଙ୍କେ କାହା ସହିତ କମ୍ପାରିଜନ କରିପାରିବାନି।
0: ବହୁତ ବଢିଆ। ତ ଏ ବିଷୟରେ ଏବେ ଚିନ୍ତା ଏତେ ବର୍ଷ ବର୍ଷ ଧରି ଆସେ, କାହିଁକି ନା ଭଗବାନ ତାଙ୍କୁ ସେମିତି ହିଁ ତିଆରି କରିଥାନ୍ତି, ଗୋଟେ ପେସେନ୍ସ ତା ଭିତରେ ଦେଇଥାନ୍ତି, ସହିବା ଶକ୍ତି ଦେଇଥାନ୍ତି, ଧୈର୍ଯ୍ୟ ଦେଇଥାନ୍ତି, କ୍ଷମାର ଗୁଣ, ଦୟାର ଗୁଣ, କରୁଣାର ଗୁଣ ତା ଭିତରେ ଥାଏ, ତାକୁ କିନ୍ତୁ ବର୍ତ୍ତମାନ କେହି ବୁଝିପାରୁନାହାନ୍ତି। ହଁ, ଘରେ ଗୃହିଣୀଟେ ଅଛି, ସେ କରୁ କାମ କରୁ ନା, ଏ ପ୍ରକାର ମନୋଭାବ ଆସେ। ଆପଣ କେବେ ସହଯୋଗ କରିଛନ୍ତି ଆପଣଙ୍କ ଗୃହିଣୀ, ଆପଣଙ୍କର ସ୍ତ୍ରୀଙ୍କୁ?
1: ମୁଁ ଯେତେବେଳେ ମୋର ଦୁଇଟା ଭଉଣୀ ବାହା ହେଇନଥିଲେ, ମୁଁ ତାଙ୍କୁ ଗୁରୁତ୍ୱ ଦେବାର
0: ନାହିଁ,
1: ଯେତେବେଳେ ବାହା ହେଇଯାଇଛନ୍ତି ମୋର ଜଣା ପଡୁଛି ଯେ ମାନେ କଣ ମୁଁ ମିସ୍ କରୁଛି।
0: ଆଜ୍ଞା, ପାଖରେ ଥିଲାବେଳେ ଜଣା ପଡ଼େନି ସେମାନଙ୍କର ଗୁରୁତ୍ୱ କେତେ, ମହତ୍ୱ କେତେ ନାହିଁ, ଯେତେବେଳେ ଦୂରେଇ ଯାଆନ୍ତି, ଦୂରକୁ ଚାଲି ଯାଆନ୍ତି, ସେତେବେଳେ ଯାଇକି
1: ଜଣା ପଡୁଛି। ତାପରେ ଏତେ ହେଲେ ବି ବୁଝିପାରୁନେ, ସେ ମା ମେଡିକାଲ, ମାଙ୍କୁ ମେଡିକାଲ ନେଇ ଗଲେ ଜଣା ପଡୁଛି ଯେ ମାଟା ମୋର ବୋଲି।
0: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଜ୍ଞା, କୁହନ୍ତୁ କୁହନ୍ତୁ କୁହନ୍ତୁ।
1: ଭଗବାନ ତ ମେନ୍ ଲୁକ ଜିନିଷଟା ଦେଇନି ଯେ
0: ବହୁତ ବଢିଆ, ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କଲେ, କଥା ହେଲେ ଆମ ସହିତ। ହଁ, ନମସ୍କାର।

0: ସେଟା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ନାରୀମାନେ ଯଦି ଚାହିଁବେ ଦେଶକୁ ସୁରକ୍ଷା ଦେଇପାରିବେ, ଦେଶକୁ ଭାଙ୍ଗି ବି ପାରିବେ।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ। ଘରର ଯେତିକି ଅଛନ୍ତି ମହିଳା ସଦସ୍ୟ, ହଁ, ସେମାନେ ସେମାନଙ୍କ କଥା ଆପଣ କେବେ ବୁଝନ୍ତିନି, ଆପଣଙ୍କ କଥା ସେମାନେ ବୁଝନ୍ତି। ଆପଣଙ୍କର ଖାଇବା ପିଇବାଠୁ ଆରମ୍ଭ କରିକି ଆପଣଙ୍କର ଦେହପା ଯେତେବେଳେ ଖରାପ ହୁଏ, ଆପଣ କେତେବେଳେ ବାହାରକୁ ଯାଆନ୍ତି, କ'ଣ କରନ୍ତି, ସବୁ କ୍ଷେତ୍ରରେ ସେମାନେ ମୁଣ୍ଡ ଖେଳାନ୍ତି ଆଉ ଆପଣଙ୍କର ଉପଯୁକ୍ତ ଦେଖାଶୁଣା କରିକି ଆପଣଙ୍କର ଦାୟିତ୍ୱ ନିଅନ୍ତି ପୁରା ସେମାନେ।
0: ହଁ,
1: ଏକଥା କେବେ ଭାବିଛନ୍ତି ତା ବଦଳରେ ତାଙ୍କୁ କିଛି ସମ୍ମାନ ଦେବା, କିଛି ଭଲ ପାଇବା ଦେବା, କିଛି ଶ୍ରଦ୍ଧା ଦେବା? ଏଇଟା ଆମର କର୍ତ୍ତବ୍ୟ ନୁହେଁ କି, ଗୋଟେ ପୁରୁଷର କର୍ତ୍ତବ୍ୟ ନୁହେଁ କି?
0: ନାଇଁ, ସେଟା ବାସ୍ତବ କଥା ବୁଝିବାର ଆଜ୍ଞା। ଆମେ ଦେଖନ୍ତୁ, ଗୋଟେ ନାରୀ ଆମର ଘର ପ୍ରତି ତାର ନିଜର ସ୍ୱାମୀର ମାନେ ଲାଳନ ମାନେ ରକ୍ଷଣାବେକ୍ଷଣ କରିବା ସହିତ ଛୁଆମାନଙ୍କୁ ପାଠ ପଢ଼େଇବା, ସ୍କୁଲ ପଠାଇବା, ସବୁ ଦାୟିତ୍ୱ ତାଙ୍କର ଅଛି। ସକାଳୁ ସବୁ କାର୍ଯ୍ୟ ମାନେ ରନ୍ଧାବଢ଼ାଠୁ ଆରମ୍ଭ କରି, ତ ତାଙ୍କୁ ଆମେ ନିଶ୍ଚୟ ସମ୍ମାନ ଦେବା ଉଚିତ। ଆଉ ନାରୀକୁ ଆମେ ଅବଳା ଦୁର୍ବଳା ଭାବିକି ଆଜିକାଲି କଣ ହେଉଛି, କେତେ ଜଣ ଅଛନ୍ତି ମାନେ ପୁରୁଷ ମାନେ ସେମାନେ ମଦ ପିଇକିରି ଆସିକିରି ତାଙ୍କୁ ନାନା ପ୍ରକାର ଅତ୍ୟାଚାର କରୁଛନ୍ତି। ମାନେ ସେଇ ଜିନିଷ ହେବା କଥା ନୁହଁ ଆଜ୍ଞା। ଯଦି ବି ଭୁଲ ଥିବ ତାର ବୁଝାମଣା କରିବା ଉଚିତ, ଆଉ ତାକୁ କିଛି ମାନେ ଦଣ୍ଡବିଧାନ ନକରି ପିଟାପିଟି କରିବା ଏଇଟା ମାନେ ଠିକ ନୁହେଁ ଆଜ୍ଞା।
1: ଆଜ୍ଞା, ପୁରୁଷ ପ୍ରତି ଘରରେ ବର୍ତ୍ତମାନ ହାତ ଉଠଉଛି, ନାରୀ ଉପରେ ବର୍ତ୍ତମାନ ସୁଦ୍ଧା ସେଇ ସବୁକୁ ସହୁଛନ୍ତି, ମୋ ଘର, ମୋ ସଂସାର, ମୋର ପିଲା ଛୁଆ, ମୋ ସ୍ୱାମୀ, ଏଇ ପ୍ରକାର ମନୋଭାବନାରେ ସେମାନେ ଗୋଟେ ଘରକୁ ଗଢୁଛନ୍ତି। ଏଇଟା ପ୍ରତ୍ୟେକ ଫ୍ୟାମିଲିରେ ଦେଖାଯାଉଛି। ତାହା ନ କରି ତାହାର କେତେ ମୂଲ୍ୟ ପରିବାରରେ ଅଛି, ଗୋଟେ ନାରୀର ମୂଲ୍ୟ କେତେ, ତାକୁ ହୃଦୟଙ୍ଗମ ସମସ୍ତେ କରନ୍ତୁ ଏଇ କଥା।
0: ଯେତେବେଳେ ତା ପ୍ରତି ବିପଦ ପଡିବ, ସେ ନାରୀରୁ କଣ ନାରାୟଣୀରୁ ରୂପୀ ହୋଇକିରି ସେ ତାକୁ ପୁରା ଧ୍ୱଂସ କରିଦେବ।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଧନ୍ୟବାଦ, ଆମେ ଗୀତ ଶୁଣଉଛୁ।
0: ହଁ ଆଜ୍ଞା, ହଉଛି,
1: ନମସ୍କାର ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
1: ଦୋଳଗୋବିନ୍ଦ ମିଶ୍ର ସୁଲେଗା କେଉଁଝର ବ୍ଲକ ଝାରସୁଗୁଡ଼ା ଜିଲ୍ଲା।
0: ଆଚ୍ଛା ଦୋଳଗୋବିନ୍ଦ, କଣ ଖବର ଆପଣଙ୍କର କୁହନ୍ତୁ। ପ୍ରଥମେ
1: ଖବର ଭଲ ଅଛି ମ୍ୟାଡମ,
0: ବଢିଆ
1: ସବୁ ଠିକ ଅଛି। ଏବେ ଆମର ବାବୁ ପାଠ ପଢୁଛି, ତାକୁ ପଢଉଥିଲି ତ ଆପଣଙ୍କର ମହିଳା ବିଷୟରେ ପ୍ରୋଗ୍ରାମ ଶୁଣିକିରି ମୋତେ ଫୋନ କରିଲି ଆଉ।
0: ଆଚ୍ଛା କଣ କହିବେ,
1: ମହିଳା ଆମର ଯୋଉ ଅଛନ୍ତି ସେମାନେ ସବୁ ବିଷୟରେ ସଶକ୍ତ ମାନେ ଏବେ ହଉଛନ୍ତି, ଆଗ ଅପେକ୍ଷା ଏବେ ସବୁ କ୍ଷେତ୍ରରେ ମାନେ ଆଗକୁ ଯାଉଛନ୍ତି। ଆଉ ମାନେ ସବୁ ମହିଳା ତାଙ୍କର ଘରେ ବି ଦାୟିତ୍ୱ ଅଛି, ଆଉ ବାହାରେ ବି ତାଙ୍କର ଦାୟିତ୍ୱ ଅଛି। ଆଉ ସେମାନେ ଯେମିତି ଗୋଟେ ପରିବାରକୁ ସୁରୁଖୁରୁରେ ଚଲଉଛନ୍ତି, ସମାଜରେ ଯେମିତି କରି ମାନେ କେମିତି ଜିନିଷ ଭଲ ହେବ ସେ ସେ ଚେଷ୍ଟା କରନ୍ତି, ସେଟା ତାଙ୍କୁ ବହୁତ ବହୁତ ଧନ୍ୟବାଦ।
0: ପ୍ରଥମେ ତ ଗୋଟେ ନୂତନ ଜୀବନକୁ ସେ ସୃଷ୍ଟି କରେ, ଯୋଉଟା କି କେହି କରିପାରିବେନି। ସେ ସୃଷ୍ଟି କରେ ଗୋଟେ ନୂତନ ଜୀବନକୁ, ତାର ଲାଳନ ପାଳନ କରେ, ଯୋଉ 9 ମାସ ସେ ଗର୍ଭରେ ରଖେ, ସେଇ ଋଣ କଣ କିଏ କେବେ ସୁଝିପାରିବ? ଅନ୍ୟ କଥା ଛାଡି ଦିଅନ୍ତୁ, ତାର ଘରେ କାମ କରିବା, ଘରେ ରୋଷେଇ କରିବା, ଘରର ସବୁ ସଦସ୍ୟମାନଙ୍କୁ କେୟାର କରିବା, ଘରେ ଯଦି ଅଛନ୍ତି ବୁଢା ବୁଢ଼ୀ ସେମାନଙ୍କୁ ସ୍ପେଶିଆଲ କେୟାର କରିବା, ଏଇସବୁ କଥା ପଛରେ ଯେତେବେଳେ ଗୋଟେ ଜୀବନକୁ ନୂଆ ସୃଷ୍ଟି କରୁଛି, ତାରି ଋଣ କେହି ବି ସୁଝି ପାରିବେନି। ଏକଥା କେବେ ଆପଣଙ୍କ ମନକୁ ଆସିଛି? ଆପଣଙ୍କ ସ୍ତ୍ରୀ ଅଛନ୍ତି ଘରେ?

0: ଆଉଗୋଟେ କଥା ଏଥିରେ ଖାଲି ଯୋଗାଇ ଦଉଛି, ଆପଣ ନିଜେ ଚେଷ୍ଟା, ଆପଣ ନିଜେ ମାନେ ଭାବନ୍ତୁ, ଆପଣ ଆପଣଙ୍କର ଘରେ କାମ କାମ କଲେ ସବୁ ତାଙ୍କର ଦେଖି ସାରିଲେ, ତାର ପରେ ଆସିକି ଷ୍ଟୁଡିଓରେ ଆମର ମାନଙ୍କର ଲାଗି ସେ ଗୋଟେ ପ୍ରସାରଣଟେ କରୁଛନ୍, ଇଟା ନୁ ମାନେ ଆପଣଙ୍କର ନୁ ଆଉ କାଣା ମାନେ ଆମେ ଆଶା କରମୁ, କହୁନ କେତେ ବଢିଆ ଅଛି ଆପଣଙ୍କର।
1: ଆଜ୍ଞା,
0: ତ ନାରୀ ହିଁ ସବୁ କିଛି ଏ।
1: ଆଜ୍ଞା,
0: ହଁ। ଆଉ ଏବେ ଗୋଟେ କଥା ବି କହୁଛି, ଏବେ ଜଷ୍ଟ ଗୋଟେ ଦୀପାଞ୍ଜଳି ମିଶ୍ର କହିକିରି ଆମ ଝାସା ଜିଲ୍ଲାରୁ ଫୋନ କରିଥିଲେ, ସେ ତାଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ମୋର ଧର୍ମ ପତ୍ନୀ ଆର। ଆଉ ତାଙ୍କୁ ମୁଁ ମାନେ ତାଙ୍କ ବିଷୟରେ ବି କିଛି କହିବା ଲାଗି ଚାହୁଁଛେ, ସେ କହି ନେଇ ପାରିଲେ, ବାକି ସେ ଗୋଟେ ଏନ୍ତା ଅଛନ୍, ଯେତେବେଳେ ସେ ଆମ ଘରକୁ ଆସିଲେ ଆମର ଘରରେ ଏତେ ସେ ଧୈର୍ଯ୍ୟବାନ ହେଇକିରି ଏତେ ବହୁତ ଦୁଃଖ ବାଧା ବିଘ୍ନକେ ସମ୍ମୁଖୀନ କରିକରି ସେ ଏବେ ଯୋଉ ପରିସ୍ଥିତିରେ ଅଛନ୍, ତାଙ୍କର ହିଁ ଦ୍ଵାରା ହିଁ ସେଟା ସମ୍ଭବ ହେ, ଗୋଟେ ନାରୀ ଦ୍ଵାରା ହିଁ ସମ୍ଭବ ହେ। ସେଥିଲାଗି ସେ କହିଲେ କି ଯେ ଗୋଟେ ନାରୀଟେ ମାନେ ଚାହିଁଲେ ସବୁ କିଛି କରିପାରବା, ପଦଟେ କହିଲେ ନାରୀ ହିଁ ସବୁ କିଛି ର ମାନେ ଅଧିକାରୀ ହେ।
1: ସେଥିପାଇଁ ଯେତେବେଳେ
0: ଦୁଃଖ ବି ସହିଛି, ଦୁଃଖ ବି ସହିଛି, ସବୁ କିଛି ସହିକିରି ଆଜି ସେ ଗୋଟେ ଏମ୍ବିକେ ପଞ୍ଚାୟତରେ ଗୋଟେ ଏମ୍ବିକେ ପୋଷ୍ଟ ଅଛି, ଦେଖୁନ ତାର କାମ ଅଛି, ସେ ସକାଳୁ 5ଟାରୁ ଉଠିଲେ 9ଟା ଯେମିତି ସବୁ ଘର କାମ, ମୋର ବାପା ମାଆକୁ ଖାନା ପିନା ଦେଇକିରି ଆମ ଲାଗି ଖାନା ବନେଇକିରି ସେ ଡ୍ୟୁଟି ପଞ୍ଚାୟତ ଯାଉଛନ୍, ପଞ୍ଚାୟତରୁ ଆସିକରି 1 ବଜେ ଆମେ ଫେର ଖାଉଛୁ, ଫେର 3 ବଜେ ଫେର ଯାଉଛନ୍, ଫେର କେମିତି କରି ମିଟିଂରେ ସେ ମିଟିଂ ବି ଦେଖୁଛନ୍।
1: ଧନ୍ୟବାଦ ଆପଣଙ୍କୁ।

0: ଘରର ନାରୀ ଦେଶର ସ୍ତ୍ରୀ, ଯେବେ ହୁଏ ନାରୀ ଅଲୋଡ଼ା ସେ ଘର ହୁଏ ଲକ୍ଷ୍ମୀ ଛଡ଼ା। ଜୟ ଜଗନ୍ନାଥ। ନମସ୍କାର।
1: ନମସ୍କାର।
0: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
1: ଆଜ୍ଞା, ବର୍ତ୍ତମାନ ଗଞ୍ଜାମରେ ଅଛନ୍ତି ନା କଟକରେ ଅଛନ୍ତି?
0: ଆଇସ୍କ୍ରିମ ବିକୁଛି ରଜରେ, ବର୍ତ୍ତମାନ ଦୋଳି ଯୋଉଠି ମୁଁ ସେଇଠି ଆଉ ବର୍ତ୍ତମାନ ବେପାର ଚାଲିଛି, ରଜ ବେପାର ମୋର ଅବିକା।
1: ବର୍ଷା ହଉନି ତ?
0: ବର୍ଷା ନାହିଁ ଏ ବର୍ଷ ରଜରେ, ମାନେ ଏତେ ଗରମ, ପ୍ରବଳ ଗରମ ହଉଛି, ମାନେ କେବେ ଏମିତିଆ ଗରମ ହଉନି। ମୁଁ 30 ବର୍ଷ ଭିତରେ ବେପାର ଭିତରେ, ମାନେ ରଜରେ ଏ ବର୍ଷ ପ୍ରବଳ ଗରମ।
1: ଆଚ୍ଛା, କୋଉ ଆମ୍ବ ତୋଟାରେ ଅଛନ୍ତି କି ଆପଣ?
0: ଆଜ୍ଞା, ମୁଁ ସେଇ ପାଣା ଟିକେ ଆମ୍ବ ତୋଟା ଟିକେ ଦୂରରେ ଅଛି, ପିଲାମାନେ ସେଠି ଦୋଳି ଖେଳୁଛନ୍ତି, ମୁଁ ସେଠି ପାଟିତୁଣ୍ଡ କରୁଛନ୍ତି, ମୁଁ ଟିକେ ଛାଡ଼ିକି ଦୂରରେ ଅଛି।
1: ହଁ, ଆଚ୍ଛା, ରଜ ଗୀତ ବର୍ତ୍ତମାନ ଶୁଭୁନି କି ସେଇଠି?
0: ନାଇଁ, କାଲି ସେ ସବୁ ଲଗେଇଥିଲା ବିଜେ ଫିଜେ ଲଗେଇ ସବୁ, ନାଇଁ ଦୋଳି ଖେଳିକି ସବୁ ଆଇସ୍କ୍ରିମ ଖାଉଥିଲେ କାଲି ସବୁ।
1: ଆଚ୍ଛା,
0: ଆଜି ବି କମ୍ ଖେଳୁଛନ୍ତି।
1: ଆଉ
0: ଆଜି ଆପଣଙ୍କର ଶ୍ରୀଚରଣ ମହାନ୍ତି ସକାଳେ ଶୁଣୁଥିଲି।
1: ଆଚ୍ଛା, ବହୁତ ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। କ'ଣ କହିବେ, ଗୋଟିଏ ନାରୀର ଦାୟିତ୍ୱ ସମ୍ପର୍କରେ ଆମେ କଥା ହେଉଛେ, ଘର ପ୍ରତି, ସମାଜ ପ୍ରତି, ରାଷ୍ଟ୍ର ପ୍ରତି ତାର ଯେଉଁ ଗୁରୁ ଦାୟିତ୍ୱ ରହିଛି, ତାର ମୂଲ୍ୟ ତାକୁ କ'ଣ ମିଳୁଛି, ଏ ବିଷୟରେ ଆମେ କଥା ହେଉଛେ।
0: ଦେଖନ୍ତୁ, ନାରୀର ତ ଭୂମିକା, ମାନେ ଗୋଟେ ଶିଶୁ ଯୋଉଠୁ ଜନ୍ମ କଲାଠୁ, ମାନେ ସବୁ ଦାୟିତ୍ୱ ନେଇଥାଏ, ମାର ଦାୟିତ୍ୱ ନେଇଥାଏ।
1: ଆଜ୍ଞା,
0: ଘର ରୋଷେଇବାସ କରନ୍ତୁ, ମାନେ ଯେମିତିକି ମାନେ ଛୁଆର ଲୁଗାପଟା ମଧ୍ୟ ସଫାସଫି କରନ୍ତୁ, ସବୁ ଦାୟିତ୍ୱ ମା କରିଥାଏ। ଦେଖନ୍ତୁ, ଆମେ ଯଦି ବଜାରକୁ ଯିବା ଗୋଟେ ସାର୍ଟ ପ୍ୟାଣ୍ଟ ଆଇରନ୍ କରିବା ପାଇଁ, ବର୍ତ୍ତମାନ ବଜାର ମୂଲ୍ୟ ହେଲାଣି 15 ଟଙ୍କା ସାର୍ଟ ପ୍ୟାଣ୍ଟରେ ଗୋଟେ ଆଇରନ୍ କରିବ, କିନ୍ତୁ ମା ଆମର ସବୁ ଯାକ ବର୍ଷ ସାରା ଆମ ଜୀବନ ସାରା ଆମର ଆଇରନ୍ କରେ, ତାର ମୂଲ୍ୟ ଆମେ ଦେଇପାରିବାନି।
1: ବହୁତ ବଢିଆ, ବହୁତ ବଢିଆ। ଏଇ ସବୁ କଥା, ଯୋଉ କଥା ଆପଣମାନେ କହୁଛନ୍ତି ବର୍ତ୍ତମାନ ଏଠି, ଆକୁ ଆପଣ ନିଜ କାମରେ ଲଗାନ୍ତୁ। ଆମେ କେବଳ କହିଦେଉ ଯେ ନାରୀଟିଏ ବହୁତ ମୂଲ୍ୟବାନ, ଆମ ପାଇଁ ବହୁତ ମାନେ ଗୁରୁତ୍ୱପୂର୍ଣ୍ଣ, ପରିବାର ପ୍ରତି ଗୋଟେ ଆବଶ୍ୟକତା ରହିଛି ତାର ଅବଦାନ, ତ ଏଇସବୁ
0: ନିଶ୍ଚୟ ଆମେ ଲକ୍ଷ୍ମୀପୁରାଣ ମଧ୍ୟ ଆମେ ପଢିକି ଆମେ ଜାଣିଛନ୍ତି ଆଉ ନାରୀର ଭୂମିକା କେତେ ମାତ୍ରାରେ।
1: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ଧନ୍ୟବାଦ। ଆପଣ ସେଇଠି ପୋଡ଼ ପିଠା ବି ମିଳୁ

ମିଳୁଥିବ, ପାନ ମିଳୁଥିବ। ତ ଖାଆନ୍ତୁ, ରଜକୁ ଅନୁଭବ କରନ୍ତୁ, ରଜ ପାଳନ୍ତୁ, କାହିଁକିନା ବର୍ଷରେ ଆସେ। ଏଇଟା ଗୋଟେ ଗଣପର୍ବ, ଜାତୀୟ ପର୍ବ, କୃଷି ଭିତ୍ତିକ ପର୍ବ ଆମର ନୁହ। ଆ ପରେ ଆମର ଚାଷବାସ ଆରମ୍ଭ ହବ। ଧନ୍ୟବାଦ ଆପଣଙ୍କୁ।

0: କେତେ ଗୁରୁତ୍ୱ ମହତ୍ଵ କେତେ ଦିଅନ୍ତି? ଘରେ ଯଦି ଭଉଣୀ ଅଛନ୍ତି, ସ୍ତ୍ରୀ ଅଛନ୍ତି, ସେମାନଙ୍କୁ ଆପଣ ବ୍ୟବହାର କେମିତି କରନ୍ତି? ଭଲ କରନ୍ତି ନା? ମୁଁ ପଚାରି ଦଉଛି ବୋଲି କହିଦଉଛନ୍ତି, କେବେ ଏମିତି ଆସିନି ଯେ ମୁଁ ଗୋଟେ ଜେଣ୍ଟସ ପିଲା, ପୁରୁଷ ପିଲା, ମୁଁ ଭୁଲି ଯାଏ ଏ ସ୍ତ୍ରୀ ଲୋକଟା ଘରେ କାମ କରୁ, ଏ ପ୍ରକାର ମନୋଭାବ ଆସିଛି କି ଆପଣଙ୍କର? ଆସିନି? ହଁ। ଆଚ୍ଛା, ଆକାଶବାଣୀ ଜୟପୁରରୁ କଣ କଣ ସବୁ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି କୁହନ୍ତୁ।
1: ଆକାଶବାଣୀ ଜୟପୁରର ସବୁ ଶୁଣନ୍ତି ମ୍ୟାଡମ। ଖାଲି ତ ରେଡିଓ ଶୁଣିଥିଲି, ବଢିଆଟା ଗୋଟେ ଦେଇଥିଲା ମ୍ୟାଡମ।
0: ରେଡିଓ କେ ପାଚାରୁ?
1: ସେଟା ଭଲ ଲାଗଲା।
0: ଧନ୍ୟବାଦ।
1: ସମ୍ପର୍କ ସେତୁ ମିଶା ଶୁଣିଲି।
0: ହଁ, ଧନ୍ୟବାଦ।
1: ଆଜ୍ଞା
0: ଆଜ୍ଞା, ବହୁତ ବଢିଆ। ଏମିତି ଶୁଣୁଥାନ୍ତୁ ଆମ ରେଡିଓକୁ, ଆମକୁ ଫୋନ କରୁଥାନ୍ତୁ। ମୁନ୍ନା ମାଇକେଲ, ଆପଣ ଗୀତ ଗାଆନ୍ତି କି? ଗୀତ ଗାଆନ୍ତି କି? ଗୀତ ଗାଆନ୍ତି ଆପଣ? ଟିକେ ଗୋଟେ ପଦ ଗାଇ ଦିଅନ୍ତୁ, ଗୋଟେ ପଦ ଗାଇକି ଫୋନ ରଖନ୍ତୁ।
1: ହଁ ମ୍ୟାଡମ, ଦେଶୀ ଗୀତ ଗାଇଦେବି ମ୍ୟାଡମ।
0: ହଁ, ଗାଆନ୍ତୁ।

0: ହ୍ୟାଲୋ,
1: ମୁନା ମାଇକେଲ କହୁଛି ମ୍ୟାଡମ୍।
0: କୁହନ୍ତୁ, କଣ କହିବା ପାଇଁ ଚାହିଁବେ ମୁନା ମାଇକେଲ?
1: ହଁ ମ୍ୟାଡମ୍, ଆଜି ତ ବିଶ୍ୱ ରହିଛି ମ୍ୟାଡମ୍, ଆମର ସ୍ତ୍ରୀ ମାନଙ୍କ
0: ଆପଣଙ୍କ ଘରେ ଅଛନ୍ତି, ଲେଡିସ୍ ଅଛନ୍ତି ଆପଣଙ୍କ ଘରେ, ଥିବେ ନିଶ୍ଚୟ?
1: ହଁ ମ୍ୟାଡମ୍ ଅଛନ୍ତି ମ୍ୟାଡମ୍।
0: ହଁ, ଆପଣ ତାଙ୍କୁ

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଁ ଆର୍କେ ଏଡ଼ିପା ବାର୍ନିପୁଟ ପଞ୍ଚାୟତ ରୁ କହୁଛି।
0: ଆଚ୍ଛା, କଣ ଖବର? ବାର୍ନିପୁଟରେ ରଜ ମନାଉଛନ୍ତି?
1: ବାର୍ନିପୁଟରେ ଆଜ୍ଞା ସବୁ ଭିତରେ ଯାହାର ଘର ସେ ବାନ୍ଧୁଛନ୍ତି। ଆଉ ଏଠି ତ ସବୁ ଏମ୍ପ୍ଲୟ କେତେ ଜଣ ଅଛନ୍ତି, ଆଉ ଆମର ପାୱାର ବି ଏମ୍ପ୍ଲୟ ଏକ ଅଛନ୍ତି।
0: ଆଚ୍ଛା,
1: ଆଉ ଆମ ଲୋକାଲ ପିଲାମାନେ ଯାହା ରେଜିଷ୍ଟ୍ରେସନ କରି ସେମାନେ ବାନ୍ଧିକିନା ଖେଳୁଛନ୍ତି।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ। ତ ଆର୍କେ ଏଡ଼ିପା ଭାଇ କଣ କହିବେ ଆଜି? ଆଜି ଯୋଉ ବିଷୟବସ୍ତୁ ଆମେ ରଖିଛୁ, ଶୁଣିନାହାନ୍ତି ମୂଳରୁ ଆପଣ? ନା ଆପଣ ମୂଳରୁ କାର୍ଯ୍ୟକ୍ରମ ଶୁଣିନାହାନ୍ତି? ଆମେ ପଚାରୁଛୁ ଯେ ଯୋଉ ରେସ୍ପନ୍ସିବିଲିଟି ନିଅନ୍ତି ଲେଡିଜ ମାନେ, ଦାୟିତ୍ୱ ନୁହନ୍ତି, ଘରର ନିଅନ୍ତି ଦାୟିତ୍ୱ, ତ ସେମାନେ ଗୋଟେ ସୁରୁଖୁରୁରେ ଗୋଟେ ଘରକୁ ଚଳେଇ ନିଅନ୍ତି। କୁହାଯାଏ ନା ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ସେମାନଙ୍କୁ ସେମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଏଇ କଥାଟି। ତ ଯେତିକି ବାଧା ବିଘ୍ନ ଆସୁ ଘରଟାକୁ ସେମାନେ ଗଢ଼ନ୍ତି ଗୋଟେ ଉତ୍ତମ ରୂପେ ଚଳେଇ ନିଅନ୍ତି ଘରକୁ। ଆପଣଙ୍କ ଘରେ ଯଦି ସ୍ତ୍ରୀ ଲୋକ ଅଛନ୍ତି ସବୁ କଣ କରୁଛନ୍ତି, ତାଙ୍କ ପ୍ରତି ଆପଣ କେମିତି ବ୍ୟବହାର ଦେଉଛନ୍ତି ସେ କଥା ସବୁ କୁହନ୍ତୁ।
1: ଆଜ୍ଞା, ମୁଁ ତ ଗୋଟେ ମାନେ କହୁଛି, ମୁଁ କେବେ ଘରେ ଦୁଃଖ ଦେବାକୁ ପାଉନାହିଁ, ତଥାପି ଝଗଡା ସବୁ ହଉଥିବ, ଉଭୟ ଦୁଇ ବାଟ ବି ଭୁଲ ହଉଥିବ, ମୋର ବି ଭୁଲ ହଉଥିବ, ତାଙ୍କ ବି ଭୁଲ ହଉଥିବ, ବୁଝାମଣା ହେଇଯାଉଛୁ, ପାଟିତୁଣ୍ଡ ହଉଛୁ, ସତ କଥା କହିବାକୁ ବୋଲେ ମାରପିଟା ମିଶା ହେଇଯାଉଛୁ ଆମେ।
0: ମାରପିଟା ମାନେ ଆପଣ ତାଙ୍କୁ ମାରୁଛନ୍ତି ନା ସେ ମାରୁଛନ୍ତି ଆପଣଙ୍କୁ? ଯେତେବେଳେ ସେ ଘରୁ ଯେତେବେଳେ ବାହାରି ପଡନ୍ତି, ଯାଆନ୍ତି ନିଜ ବାପା ଘରୁ ଯାଆନ୍ତି କିମ୍ବା କୁଆଡେ, ଘରଟା ଅସୁବିଧା କେତେ ହୁଏ ଅସୁବିଧା ଆପଣଙ୍କ ଘର ଭିତରେ?
1: ଆଜ୍ଞା, ଘରେ ତ ଉଭୟ ଦୁଇ ଲୋକ ନଥିଲା, ବହୁତ ଅସୁବିଧା।
0: ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ।

0: ଆଉ ଏଠି ଆମର କିଛି ମୂଲ୍ୟ ନାହିଁ ସେଠି, ଆମେ ତ ପିଲା ସାଙ୍ଗ କୁଟେଇ ଗଲେ ବି ଟଙ୍କା ପଚାଶ ଶହେ ପାଇଁ କମେ ଦୌଡ଼ୁଛୁ, କମେଇକିରି ଆଣିଲେ ତ ଭଲ କଥା, ନ ଆଣିଲେ ବି ଘରର ସ୍ତ୍ରୀ ଆରାମସେ ଦେଖିକିରି ଯୋଉଟା ମିଳୁଛି ତାହେଲେ ଖୁସିରେ ରହୁଛି, ସେଟା ଏକା ବଡ କଥା।
1: ଆଜ୍ଞା ଆଜ୍ଞା, ତ ସେଇ ଯୋଉ କଥା ଖୁସିରେ ଆପଣ ଆଣନ୍ତୁ ନ ଆଣନ୍ତୁ ସେ ଚଳେଇ ନିଅନ୍ତି ଘରକୁ, ସେଇଟା କେବେ ଆପଣ ଭାବିଛନ୍ତି ତାଙ୍କର କେତେ ମୂଲ୍ୟ ଅଛି, ଗୋଟେ ଗୃହିଣୀର କେତେ ମୂଲ୍ୟ ଘର ଭିତରେ ଭାବିଛନ୍ତି କେବେ?
0: ଆମେ ସବୁ ଜାଗାରେ ହାରିବାକୁ ପଡିବ ବୁଝିଲେ, ତାଙ୍କର ପାଖରେ ଆମର ଜିତିବାଟା ବୋଲେ ସମ୍ଭବ ନାହିଁ ଏଇଟା ବୁଝିଲେ, ଯେତିକି ସମ୍ମାନ ଦବ ଯେତିକି ଇଜ୍ଜତ ଦବ ଯେତିକି ଭଲ ପାଇବ ଯେତେ ସାଙ୍ଗସାଥି କରିବ ସ୍ତ୍ରୀ ବୋଲି ଗୋଟେ ନାଁଟା ଛାଡି ଦେଇକିରି ବାକି ସବୁ ଜିନିଷରେ ତାକୁ ଭଲ ପାଇଲେ ହେଲା।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଆର୍କେ ଡିପା ଭାଇ, ଆପଣ ଏମିତି ଠିକରେ ରୁହନ୍ତୁ, ଖୁସିରେ ରୁହନ୍ତୁ ଆପଣଙ୍କ ପରିବାରରେ।
0: ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା, ଧନ୍ୟବାଦ।
0: ହଁ ହଁ।

0: ନମସ୍କାର
1: ଆଜ୍ଞା ନମସ୍କାର କୁହନ୍ତୁ
0: କଟକରୁ କହୁଛନ୍ତି
1: ଆଚ୍ଛା କଣ ସବୁ ବର୍ତ୍ତମାନ ଖବର ଆଜ୍ଞା ରଜରେ ସବୁ କଣ କେମିତି ସବୁ ପାଳନ କରୁଛନ୍ତି ଆପଣ ମାନେ କଟକରେ ପୂଜା ପାଠ ହୁଏନି ରଜରେ ନା ବର୍ଷା ଆଉ ମାଟିର ମିଳନର ପର୍ବ ଏଇଟା ରଜ।

0: ଇଏ ଆଜିକାଲି କଥା ନୁହଁ, ଇଏ ଆଦି ଆଦିମ ଯୁଗର କଥା, ମାନେ ଇଏ ପୃଥିବୀ ଦେବୀ ହଉଛନ୍ତି ଆଦି ମାତା, ଆଉ ଅନାଦି ଦେବତା ହଉଛନ୍ତି ସୂର୍ଯ୍ୟ, ଅନାଦି ଦେବତା ତାଙ୍କ ନାଁ ଅନାଦି ଦେବତା, ତେଣୁ ସୂର୍ଯ୍ୟଙ୍କ କୋଉଠୁ ଆରମ୍ଭ କରୁଛନ୍ତି ସେ ମାଛ ପାରିବନି, ପୃଥିବୀ ହଉଛନ୍ତି ଆଦି ମାତା,
1: ତେଣୁ
0: ଆଦି ମାତାରେ ପୁରା ପବିତ୍ରକରଣ ଯିବ ଶୈଳୀ ଚାରିଦିନ, ଇଏ ପବିତ୍ରକରଣ ପରେ ସୂର୍ଯ୍ୟ ଦେବତାଙ୍କ ତାଙ୍କୁ ସ୍ପର୍ଶ କରିବେ ତାଙ୍କର ଲକ୍ଷ୍ମୀ, ସେଠୁ ଇନ୍ଦ୍ର ଦେବତାଙ୍କୁ ଦଳ ଦେବେ, ଏ ଆଧ୍ୟାତ୍ମିକ ଶକ୍ତି ମାଟିରୁ କୋଟି କୋଟି ପ୍ରକାର ଶକ୍ତି ଖାଇବା ଜିନିଷ ଗୋଟ ବୃତ୍ତି ଲତା ସବୁ ସୃଷ୍ଟି
1: ହେବ,
0: ତେଣୁ ଏଇଟା ହଉଛି ଏଇଟା ଆଜିର ଯୁଗର ଗୋଟେ ଆଧ୍ୟାତ୍ମିକ ପର୍ବ, ଆଧ୍ୟାତ୍ମିକ ପର୍ବ
1: ଆଚ୍ଛା ନନା, ଯୋଉ ରଜ ପର୍ବ ବହୁତ ଆଗରୁ ବହୁତ ବର୍ଷ ପୂର୍ବରୁ ଆମେ ପାଳନ କରି ଆସୁଛେ, ଏହାର କଣ ତାର ଉଦ୍ଦେଶ୍ୟ, କଣ ତାର ପାରମ୍ପରିକତା, କଣ
0: ପାରମ୍ପରିକତା ପୁରା ଆପଣଙ୍କୁ ଯୋଉ କହିଲି, ଆମର ମାନବ ସମାଜରେ ନାରୀ ମାନଙ୍କର ପ୍ରତି ମାସରେ ଥରେ ରଜ ପାଳନ୍ତି, ଅପବିତ୍ର ହେଇକି ସାତ ଦିନ ରୁହନ୍ତି, ସାତ ଦିନ ହେଲେ ସେମାନେ ପବିତ୍ର ହୁଅନ୍ତି, ପବିତ୍ର ହେଲେ ତାଙ୍କ ପାଖରେ ତାଙ୍କୁ ପୁତ୍ର କି କନ୍ୟା ସନ୍ତତି ତାଙ୍କର ସୃଷ୍ଟି ହୁଏ, ତେଣୁ ଇଏ ହଉଛି ସେମିତି ଆଜି ମାତା, ଆର ସେମିତି ପବିତ୍ରକରଣ ଚାରିଦିନ ରଜ ତିନି ଦିନ ବକ୍ତିମତୀ ସ୍ନାନ ଦିନ ସେଦିନ ସେ ପବିତ୍ରକରଣ ଆଗରୁ ଏଇଟା ହେଲା ପରେ ଦର୍ଶନ ଭିତରେ ଆଦରୁ କୋଟି କୋଟି ପ୍ରକାରର ପୁଅ ଝିଅର ସୃଷ୍ଟି ହେବେ, ବୃକ୍ଷ ଲତା ଧନ ଚାଉଳ ମାଟିରୁ ସବୁ ସୃଷ୍ଟି
1: ହେବ,
0: ସୂର୍ଯ୍ୟଙ୍କର ସେ ତାଙ୍କର ଅନାଦି ଦେବତା, ତାଙ୍କର ଲକ୍ଷ୍ମୀ ଆଳତି ପଡିବ, କିରଣ ପଡିଲେ ଇନ୍ଦ୍ର ଦେବତାଙ୍କର ପାଣି ପଡିବ, କୋଟି କୋଟି ପ୍ରକାରର ଜିନିଷ ଇଏ ସୃଷ୍ଟି କରିବେ ପୁଅ ଝିଅ ସୃଷ୍ଟି ହେବ, ବୃକ୍ଷ ଲତା ଧନ ଚାଉଳ ଜାଣ ସବୁ ଏଇ ଯୋଉ ଆଖୁ ମିଠା ଖଟା ପିଠା ସବୁ ଏଇଠୁ ସୃଷ୍ଟି ହେବ, ତାଙ୍କ ପୁଅ ଝିଅ ସବୁ ସବୁ ସେ ସୃଷ୍ଟି କରିବେ, ଝିଅମାନେ ଖାଇବେ ସେଇ ଚାରିଦିନ ତା ଉପରେ ପାଦ ବସନ୍ତି, ଦୋଳି ଲାଗେ, ଦୋଳିକୁ ଦୋଳିରେ ଲୋକ ବସନ୍ତି, କିଛି କାମ ହୁଏନି, ମାଟି ପସନ୍ଦ ହବନି, କିଛି
1: ହୁଏନି, ତାର ପଛର କାରଣ ଏଇଟା ରଜ ପାଳନ କରିବା ପଛର କାରଣ, ତାର ମୂଳ ଉଦ୍ଦେଶ୍ୟ ଏଇଟା, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଆମ ଶ୍ରୋତାମାନଙ୍କୁ ଆପଣ ବୁଝେଇଲେ ଯେ ରଜର ତାର ପାରମ୍ପରିକତା କଣ, ହଁ କାହିଁକି ଆମେ ପାଳନ କରୁ ରଜ,
0: ଆଜ୍ଞା
1: ବହୁତ ବହୁତ ଧନ୍ୟବାଦ ନନା, ହଁ ଆଜ୍ଞା ଧନ୍ୟବାଦ ଧନ୍ୟବାଦ, ଏତେ କଥା ହେଲେ ଆପଣ ପ୍ରତିଥର ଫୋନ କରନ୍ତି, କିଛି ନା କିଛି ଆଧ୍ୟାତ୍ମିକତା ବିଷୟରେ ଆପଣ ସୂଚନା ଦିଅନ୍ତି ମିନିଟେ ଦି ମିନିଟେ,
0: ହଁ
1: ବହୁତ ଭଲ ଲାଗେ ଆପଣଙ୍କ ପାଟିରୁ ଏସବୁ ଶୁଣିବା ପାଇଁ, ଆଜ୍ଞା ଆଜ୍ଞା, ଯୁଗ ଯେତିକି ବଢୁଛି ଯେତିକି ଆମେ ଆଗକୁ ଯାଉଛେ ପର୍ବପର୍ବାଣୀର ମହକ ସେତିକି ମାନେ ଫିକା ପଡୁଛି, ତାପରେ ସେ ଯୋଉ ପାରମ୍ପରିକ ପର୍ବ ଗୁଡାକର ରୀତିନୀତି ତାର ନୀତି ନିୟମ ସବୁ ବଦଳି ବଦଳି ଚାଲିଛି, ଆମେ ହିଁ ତାକୁ ବଦଳଉଛେ, ହଁ ଯାହା କହିଲେ ଆପଣ ବହୁତ ଧନ୍ୟବାଦ, ଆମେ ଗୀତ ଶୁଣୁଛୁ ଆପଣଙ୍କୁ, ନମସ୍କାର।

0: ପୁଣି କାଟି ଦଉଛି ପୁଣି କରୁଛି କାଟି ଦଉଛି ଆଉ ଶୁଣି ତ ହଉନି।
1: ଆଚ୍ଛା ଆଚ୍ଛା ଏଇ କାମ ଆପଣ କରୁଛନ୍ତି। ରଜ ଅଛି କି ନାହିଁ ଆପଣଙ୍କ ଘରେ? ରଜ ପାଳିବା ନିୟମ ଅଛି କି ନାହିଁ?
0: ନାଇଁ ନାଇଁ ନାଇଁ ମ୍ୟାମ୍, ଆମ ଆଡ଼େ ତ ରଜ ପାଳନ କରୁନୁ। ଆମ ବରଗଡ଼ ଅଞ୍ଚଳରେ କେହି ରଜ ପାଳନ କରୁନାହିଁ। ଆଉ ସେଇଟା ଖାଲି ମାନୁଛୁ କି ତିନି ଦିନ କିଛି ତ ସେମିତି ପୂଜା ପାଠ ନାହିଁ, କିଛି ସେମିତି ଆମିଷ ନାହିଁ, କିଛି ନାହିଁ, ସେଠି ମାନିବାକୁ ଖାଲି ପଡୁଛି। ଆଉ ବସୁମତୀ ସ୍ନାନ ଦିନ ସବୁ ସଫା କରିକି ଆମ ଠାକୁର ଘରେ ଲକ୍ଷ୍ମୀ ମାଙ୍କର ପୂଜା ହବ, ଆଉ ତାଙ୍କୁ ଗାଧେଇକି ସବୁ ତାଙ୍କର ପୂଜା ହବ। ଆଉ ରଜ ତ ସେମିତି ଆମ ଆଡେ କିଛି ନାହିଁ।
1: ଆଜ୍ଞା, ତ ସ୍ୱର୍ଣ୍ଣପ୍ରଭା, ଆଜି ଆମେ ଯୋଉ ବିଷୟରେ ଆଲୋଚନା କରୁଛେ, ମହିଳାଙ୍କର ଦାୟିତ୍ୱ ସମାଜ ପ୍ରତି, ରାଷ୍ଟ୍ର ପ୍ରତି, ଘର ପ୍ରତି ତ ତାର ରହିଛି ହିଁ ଦାୟିତ୍ୱ, ତ ଏଇସବୁକୁ ଆପଣ କେମିତି ନିଅନ୍ତି? ଆପଣ ଭାବନ୍ତି କି ଯେ ମୁଁ ଏ କାମ କଲେ ମୋ ଦେଶର ଉନ୍ନତି ହେବ, କିମ୍ବା ମୋର ସମାଜର ଉନ୍ନତି ହେବ, ମୋର ରାଷ୍ଟ୍ରର ଉନ୍ନତି ହେବ? ଏବେ ଆସିଛି ଏମିତି ଖ୍ୟାଲ ଆପଣଙ୍କ ମନରେ କେବେ?
0: ହଁ ନିଶ୍ଚିତ, କି ଆମେ ମହିଳାମାନେ ଯେତେବେଳେ ଗୃହିଣୀଟିଏ ହଉଛନ୍ତି, ନାରୀଟିଏ ଗୃହିଣୀଟିଏ ହଉଛି ଝିଅରୁ, ତ ତାର ତ କର୍ତ୍ତବ୍ୟ ଦାୟିତ୍ୱ ରହିଛି, ପରିବାର ପ୍ରତି ତ ବହୁତ ଗୁରୁ ଦାୟିତ୍ୱ ରହିଛି, କିନ୍ତୁ ତାପରେ ସମାଜ ପ୍ରତି, ଦେଶ ପ୍ରତି ବି ତାର କର୍ତ୍ତବ୍ୟ ରହିଛି। ଖାଲି ପରିବାରରେ ସୀମିତ ନ ରହିକି ସେ ବାହାରେ ମଧ୍ୟ, ଏବେ ତ ନାରୀମାନେ ବହୁତ ଆଗକୁ ଗଲେଣି, ଆମର ଭୂମିରୁ ଭୂମା ପର୍ଯ୍ୟନ୍ତ, ଦିଲ୍ଲୀରୁ ପଲ୍ଲୀ, ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଉଛନ୍ତି, ତ ନିଶ୍ଚିତ ରାଷ୍ଟ୍ରପତି ସମାଜ ପ୍ରତି ବହୁତ ନିଶ୍ଚିତ ଦାୟିତ୍ୱ କର୍ତ୍ତବ୍ୟ ରହିଛି ଗୋଟେ ଗୋଟେ ଗୃହିଣୀର, କି ଖାଲି ପରିବାର ନୁହଁ, ତ ସେ ବାହାରେ ବି ଯାଇକରି
1: ସ୍ୱାବଲମ୍ବୀ ହେଲାଣି।
0: ହଁ ସ୍ୱାବଲମ୍ବୀ ହେଲାଣି, ହଉଛି ମଧ୍ୟ। ଆମର ଯେତେ ନାରୀମାନଙ୍କୁ ବର୍ତ୍ତମାନ ଆମ ପ୍ରଧାନମନ୍ତ୍ରୀ ସରକାର ଯୋଉ ନରେନ୍ଦ୍ର ମୋଦି ଯେତେ ଆମ ନାରୀମାନଙ୍କ ପାଇଁ ସବୁ କରିଛନ୍ତି, ତାଙ୍କୁ ତ ବହୁତ ମୁଁ କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ଜଣାଇବି। କାରଣ ସେ ବହୁତ ଆମ ନାରୀମାନଙ୍କ ପାଇଁ ବହୁତ ସୁବିଧା ସୁଯୋଗ କରିଦେଲେଣି, କି ସେମାନେ ଯାଇକି ନିଜ ଗୋଡ଼ରେ ଠିଆ ହେବେ, ସ୍ୱାବଲମ୍ବୀ ହେଇପାରିବେ, ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ସମାଜର ବି କିଛି ଉନ୍ନତି କରିପାରିବେ, ଦେଶର ଉନ୍ନତି କରିପାରିବେ, ପରିବାରର ତାଙ୍କର ସମସ୍ତଙ୍କର ଯାହା ସୁବିଧା କି ନିଜ ପ୍ରତି ଯାହା ଅଛି ସେଇଟା ବି ତ କରୁଛନ୍ତି, କିନ୍ତୁ ବାହାରେ ବି ସେମାନେ କର୍ମଜୀବୀ ହେଇକି ସେମାନେ ରୋଜଗାର କରୁଛନ୍ତି, ପରିବାରକୁ ସାହାଯ୍ୟ କରୁଛନ୍ତି, ନିଜ ସ୍ୱାମୀକୁ ସାହାଯ୍ୟ କରୁଛନ୍ତି, ପୁଅଝିଅଙ୍କର ପାଠପଢାରେ ବି ସାହାଯ୍ୟ କରୁଛନ୍ତି। ତାପରେ ଆମର ଯୋଉ SHG ଗ୍ରୁପ ମାଧ୍ୟମରେ ମହିଳାମାନେ ବହୁତ ଆଗକୁ ଯାଇପାରିଲେଣି, ସେମାନେ ଯାହା ବି ନିଜ ଇଚ୍ଛାରେ କାମ କରିପାରୁଛନ୍ତି, ନିଜ ପଇସାରେ ସେ ଯୋଉ ସେମାନେ ଆଣିକି ଲୋନ୍ ଆଣିକରି ମଧ୍ୟ କୁଟୀର ଶିଳ୍ପ କରିକରି ବହୁତ ଉନ୍ନତି କରିପାରୁଛନ୍ତି, ସେଇଟା ବି ଭଲ ପଦକ୍ଷେପ ନେଇଛନ୍ତି ସରକାର। ତାପରେ ଦେଶ ପାଇଁ ମଧ୍ୟ ଆମେ ଏବେ ନାରୀମାନେ ସବୁ ଆମର ମାନେ ଯବାନରେ ବି ଯୋଉ ଆମର ଫୋର୍ସରେ ବି ଏୟାରଫୋର୍ସ ସବୁରେ ସେମାନେ ବି ଯୋଗଦାନ କଲେଣି, ପୋଲିସରେ, ପୋଲିସ ବାହିନୀ, ଆକାଶ ବାହିନୀ, ସ୍ଥଳ ବାହିନୀ, ଜଳ ବାହିନୀ, ସବୁ ନାରୀମାନଙ୍କର ନିଶ୍ଚିତ
1: ଯୋଗଦାନ ରହିଛି। ଆଜ୍ଞା ଆଜ୍ଞା, ତ ଏଇ କଥା, ଗୃହିଣୀଟିଏ ଘରର ପ୍ରବନ୍ଧନ କରେ, ଘରର ସଦସ୍ୟମାନଙ୍କର ଦେଖାଶୁଣା କରେ, ପରିବାରର ଭାବନାତ୍ମକ ଓ ସାମାଜିକ ଆବଶ୍ୟକତାକୁ ବି ସେ ପୂରଣ କରେ, ନୁହଁ? ଆଉ ଏଇ ଯୋଉ ଶକ୍ତି, ଏଇ ଯୋଉ କଣ୍ଟ୍ରିବ୍ୟୁସନ ତାର, ଯାହାର କୌଣସି ମୂଲ୍ୟ ନାହିଁ ସାମାଜିକ ମୂଲ୍ୟବୋଧରେ ଆମେ ଯଦି ଦେଖିବା, ସେ ଯୋଉ କଣ୍ଟ୍ରିବ୍ୟୁଟ୍ କରୁଛି ଦେଶ ପ୍ରତି, ଆମର ଘର ପ୍ରତି, ସମାଜ ପ୍ରତି, ତାର କୌଣସି ମୂଲ୍ୟ କିଏ ଦେଇପାରିବନି? ନାରୀର ଶକ୍ତିର ମୂଲ୍ୟ କିଏ ଦେଇପାରିବ କେବେ?
0: ନାଇଁ ନାଇଁ, କେହି ବି ଦେଇ ନପାରିବେ ନାଇଁ। ନାରୀର ନାରୀ ଶକ୍ତି, ସେ ଦୁର୍ଗା ଯାହା ଅଛନ୍ତି, ଦୁର୍ଗା ମା ଯେମିତି ଶକ୍ତି ଦେଇଛି, ତାଙ୍କର ଶକ୍ତି ଅଛି, ସେ ମହିଷାସୁରକୁ ଯେମିତି ବଧ କଲେ, ଶକ୍ତି ନାରୀମାନଙ୍କର ବି ଅଛି, କି ସେମାନେ ସମୟ ପଡିଲେ ସେ ଦୁର୍ଗା ହେଇ ବି ପାରିବେ,
1: ପାରିବେ
0: ସେମାନେ ନାରୀରୁ ମମତାମୟ ମା ବି ହେଇପାରିବେ, ସମୟ ପଡିଲେ ଦୁର୍ଗା ବି ହେଇପାରିବେ,
1: ସଂହାରକାରିଣୀ ବି ହେବେ,
0: ମହିଷାସୁର ମାନଙ୍କୁ
1: କରିପାରିବେ, ସେତିକି ଶକ୍ତି ଅଛି ନାରୀମାନଙ୍କର। ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ସ୍ୱର୍ଣ୍ଣପ୍ରଭା, ଆପଣ ଅନୁଭବିଛନ୍ତି। ଆପଣଙ୍କର କଣ ଗୋଟେ ଗୁରୁ ଦାୟିତ୍ୱ ମହିଳାମାନଙ୍କର ରହିଛି, କେବଳ ଘରର ଯେ ଦେଖା ଶୁଣା କରିବା ତା ନୁହେଁ, ସମାଜର, ଦେଶର, ଆମ ରାଜ୍ୟର, ଏଇ ପ୍ରତି ବି ଆମର ଗୁରୁ ଦାୟିତ୍ୱ ରହିଛି ସମସ୍ତଙ୍କର, ପ୍ରତି ମହିଳାର, ସେ କଥାକୁ ଅନୁଭବ କରନ୍ତୁ, ଦେଶ ଗଠନରେ, ରାଷ୍ଟ୍ର ଗଠନରେ ସହାୟତା ହୁଅନ୍ତୁ, ଏତିକି ଆଜି କାମନା କରିବା। ଧନ୍ୟବାଦ ସ୍ୱର୍ଣ୍ଣପ୍ରଭା।
0: ଧନ୍ୟବାଦ,
1: ନମସ୍କାର।

0: ଭାବନାତ୍ମକର ଆବଶ୍ୟକତାକୁ ବି ସେ ପୂରଣ କରେ। ଆପଣ କ'ଣ ଭାବୁଛନ୍ତି, ଆପଣ କ'ଣ ଚାହୁଁଛନ୍ତି? ଆପଣ ଆସିଲେ ବର୍ଷାରେ ଅଫିସରୁ, ଆପଣଙ୍କୁ ଗରମ ଚା ସହିତ ପକୁଡ଼ି ଦରକାର, ସେ ଜାଣିଦେବ। ଆପଣ ନ ମାଗିବା ଆଗରୁ ସେ ଜାଣିଦେବ।
1: ଘରେ ଯିଏ ରହିଯାଉଛି ସେ ସମସ୍ତ ସଦସ୍ୟଙ୍କ ଜାଣିପାରିବ।
0: ନିହାତି ନିହାତି। ତ ତାର ଗୃହିଣୀର ମୂଲ୍ୟକୁ ବୁଝିବା ପାଇଁ ଆମେ ବି ମାନେ ଆଗଭର ହବା ନିହାତି ଦରକାର। ଆମେ ଅଣଦେଖା କରିଦେଉ, ହଁ ଘରେ ଅଛି କାମ କରୁଛି, ଓଲଟି ଆସିଲେ ଏଇଟା ରୋଷେଇ କରୁନୁ, ସେଇଟା ରୋଷେଇ କରୁନୁ, ଏ କାମ ହେଇନି, ସେ କାମ ହେଇନି, ଏଇ ପ୍ରକାର ଆର୍ଗ୍ୟୁମେଣ୍ଟ ବି ଆମେ କରୁ ତାଙ୍କ ସହିତ। ହଁ, ଯୋଉ କ୍ଷେତ୍ରରେ କି କେବେ ବି ଆମେ ଆମେ ଭାବୁ ଆମେ ବାହାରୁ ଆସୁଛୁ, ଖଟି ଖଟି ଆସୁଛୁ, ଆଉ ଆମେ ହିଁ ସବୁ ମାନେ କରୁଛୁ। ହଁ,
1: ତ ଆମେ ବି ତ ଆମେ କଣ ଅଲଗା, ମୁଁ କହୁଛି ବି ନୁହଁ, ସମସ୍ତଙ୍କ ଘରେ ହଉଛି, ଆମେ ବି ହଉଛି, ବେଳେବେଳେ ସେମିତି ହୁଏ, ଆଉ ସେଟା ସଜାଡି ନିଏ ବି, ସିଏ ବି ନିଜେ ବୁଝିଯାଏ, କହିବା ସଜାଡି ହେଇଯାଏ, ଆଉ ଯୋଉଠି ନ ବୁଝିବେ ସେଠି ଭାଙ୍ଗିଯାଏ।
0: ଆଜ୍ଞା,
1: କହିଲି ପରା ସେ ହିଁ ଗୋଟେ ଜଣେ ନାରୀ ଯିଏ କି ଆଇଦର ପରିବାର ସଜାଡିଲେ, ତ ଯଦି ସଜାଡିଦେବ ତାହେଲେ ପରିବାର ପୁରା ଭଲସେ ଯିବ, ପୁରୁଷ ପୁରା ଉପରକୁ ଉଠିଯିବ।
0: ଆଜି
1: ଯଦି ଚାହିଁବ ତାହେଲେ ଆପଣ କିଛି କରିଦେବେନି,
0: ଆଜ୍ଞା ଆଜ୍ଞା। ତ ଗୋଟେ ନାରୀ ଯଦି ଗୋଟେ ସୁସ୍ଥ ପରିବାରକୁ ମାନେ ଗଢୁଛି, ସୁସ୍ଥ ପରିବାରଟିଏ ଯେତେବେଳେ ଗଢୁଛି, ଗୋଟେ ସୁସ୍ଥ ସମାଜ ନିହାତି ଭାବରେ ଗଢିବ, ଗଢି ହେବ ଆପେ ଆପେ।
1: ନାରୀ ତର ପିଲା ଛୁଆଙ୍କୁ ଠିକ ସେ ପାଠ ପଢେ ବା କିଛି ଉଚିତ ଶିକ୍ଷା ଦେବ, ତାହେଲେ ଉଚିତ ସମାଜ ଠିକ ସେ ଯିବ। ଯଦି ନାରୀ ପ୍ରଥମରୁ ଫାଷ୍ଟ ଟିଚର, ଆମର ଫାଷ୍ଟ ଟିଚର, ତ ସିଏ ଯଦି ପାଠ ଠିକ ସେ ନ ପଢେଇବ, ଠିକ ସେ ଶିକ୍ଷା ନ ଦେବ, ଠିକ ସେ ସଂସ୍କାର ନ ଦେବ, ତାହେଲେ ସମାଜ ନଷ୍ଟ ହେଇଯିବ।
0: ବହୁତ ଧନ୍ୟବାଦ ଆପଣଙ୍କୁ, ସମୟ ହେଇ ଆସିଲାଣି, ଆଗକୁ ଆମର ହିନ୍ଦୀ ସମାଚାର ଅଛି, ଆମେ ଶୁଣିବା, ଫୋନ ରଖୁଛୁ। ତ ଶ୍ରୋତା ବନ୍ଧୁ, ଏଥିଲା ଆଜିର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଆପଣ ସମସ୍ତେ ଗୋଟେ ମହିଳାର ଦାୟିତ୍ୱ ଘରେ କ'ଣ ତାକୁ ବୁଝନ୍ତୁ, ହୃଦୟଙ୍ଗମ କରନ୍ତୁ, ତାକୁ ଶ୍ରଦ୍ଧା କରନ୍ତୁ, ସମ୍ମାନ କରନ୍ତୁ, ଏହା ହିଁ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ। ରହୁଛୁ, ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
4: ନିର୍ଝରିଣୀରେ ଏଥର ଶୁଣନ୍ତୁ ବେହେଲାରେ ଧୁନ। ଶିଳ୍ପୀ ହେଲେ ବିଜୟ କୁମାର ସାମନ୍ତରାୟ।

0: ପ୍ରଚାର କଲୁ ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ଭେଣ୍ଡି ଚାଷ ବିଷୟରେ। ଭେଣ୍ଡି ଏକ ଲୋକପ୍ରିୟ ଓ ପୌଷ୍ଟିକ ପରିବା ଫସଲ। ଏହାର ଚାହିଦା ସାରା ବର୍ଷ ବଜାରରେ ରହିଥାଏ, ତେଣୁ ଭେଣ୍ଡି ଚାଷ ଚାଷୀମାନଙ୍କ ପାଇଁ ଲାଭଜନକ ବ୍ୟବସାୟ ହୋଇପାରେ। ଭେଣ୍ଡି ଚାଷ ପାଇଁ ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁ ଉପଯୁକ୍ତ। 20-35 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଗଛ ଭଲ ବଢ଼େ। ଦରସା ଏବଂ ବାଲିଆ ଦରସା ମାଟି ଏହି ଚାଷ ପାଇଁ ଉପଯୁକ୍ତ। ଜମିରେ ପାଣି ଜମି ରହିବା ଉଚିତ ନୁହେଁ। ଚାଷ ପୂର୍ବରୁ ଜମିକୁ ଭଲ ଭାବରେ ହଳ କରି ମାଟିକୁ କୁଣ୍ଡ କରିବା ଆବଶ୍ୟକ। ଏହାପରେ ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମିଶାଇ ଜମି ପ୍ରସ୍ତୁତ କରାଯାଏ। ଭେଣ୍ଡି ସାଧାରଣତଃ ବିହନ ମାଧ୍ୟମରେ ଚାଷ କରାଯାଏ। ଧାଡ଼ିରୁ ଧାଡ଼ି ପ୍ରାୟ 45 cm ଏବଂ ଗଛରୁ ଗଛ 30 cm ଦୂରତା ରଖି ବିହନ ବୁଣାଯାଏ। ବିହନ ବୁଣିବା ପରେ ନିୟମିତ ଜଳସେଚନ କରିବା ଆବଶ୍ୟକ। ଅଧିକ ପାଣି ଦେବା ଉଚିତ ନୁହେଁ, କାରଣ ଏହା ଗଛର କ୍ଷତି କରିପାରେ। ଭେଣ୍ଡି ଚାଷ କରିବା ପାଇଁ ବିଭିନ୍ନ ପ୍ରକାରର କିସମ ରହିଛି। ସେସବୁ ମଧ୍ୟରେ ପୁଷା ସାୱାନି, ବୈଶାଳୀ ବଧୁ, ପଞ୍ଜାବ ପଧିନୀ, ଆର୍କ ଅନାମିକା, ଆର୍କ ଅଭୟ, ଏସବୁ ବିଭିନ୍ନ କିସମ ଚାଷ କରାଯାଇପାରିବ। ପରିବାଣୀ କ୍ରାନ୍ତି ନାମକ ଏକ ଉନ୍ନତ କିସମର ଭେଣ୍ଡିରେ ପତ୍ର ହଳଦିଆ ବା ସାହିବି ରୋଗ ହୁଏ ନାହିଁ। ଏହା ଉଭୟ ବର୍ଷା ଆଉ ଖରାଦିନେ ଚାଷ କରାଯାଇପାରିବ। ବର୍ଷାଦିନେ ଗଛ 5-6 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ ଏବଂ ଖରାଦିନେ ପ୍ରାୟ 3 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ। ଫଳଗୁଡ଼ିକ ବେଶ୍ ବଡ଼ ଆଉ ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଲାଗେ। ଭେଣ୍ଡି ଚାଷରେ ସାର ପ୍ରୟୋଗର ବିଶେଷ ଗୁରୁତ୍ୱ ରହିଛି। ଜୈବ ଖତ ସହିତ ସନ୍ତୁଳିତ ରାସାୟନିକ ସାର ବ୍ୟବହାର କଲେ ମଧ୍ୟ ଏହି ଚାଷର ଭଲ ଉତ୍ପାଦନ ହୁଏ। ଗଛ ବୃଦ୍ଧି ସମୟରେ ଆବଶ୍ୟକ ଅନୁସାରେ ଉପରି ସାର

0: ଦିଆଯାଇପାରେ। ଭେଣ୍ଡି ଫସଲରେ ଯୌ ପୋକ, ଫଳ ଛିଦ୍ରାକାରୀ ପୋକ ଏବଂ ପତ୍ରକୁଞ୍ଜନ ରୋଗ ଦେଖାଯାଇପାରେ। ଏଥିପାଇଁ ଚାଷୀମାନେ ନିୟମିତ ଭାବରେ ଫସଲ ନିରୀକ୍ଷଣ କରିବା ଉଚିତ। ଜୈବ ପଦ୍ଧତି ଏବଂ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ରୋଗପୋକ ନିୟନ୍ତ୍ରଣ କରିବା ଦରକାର। ବିହନ ବିପନର ପ୍ରାୟ 45-50 ଦିନ ପରେ ଭେଣ୍ଡି ଅମଳ ଆରମ୍ଭ ହୁଏ। କୋମଳ ଅବସ୍ଥାରେ ଭେଣ୍ଡି ତଳିବା ଉଚିତ। ନିୟମିତ ଭାବରେ ଭେଣ୍ଡି ତଳିଲେ ଅଧିକ ଫଳ ମିଳିଥାଏ। ଉନ୍ନତ କୃଷି ପଦ୍ଧତି ଅନୁସରଣ କରି ଭେଣ୍ଡି ଚାଷ କଲେ ଚାଷୀମାନେ ଭଲ ଉତ୍ପାଦନ ଓ ଅଧିକ ଲାଭ ପାଇପାରିବେ। ଭେଣ୍ଡି ଚାଷ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇଥାଏ। ଭେଣ୍ଡିରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ଲୌହ ଏବଂ ତନ୍ତୁଜାତୀୟ ପଦାର୍ଥ ପ୍ରଚୁର ପରିମାଣରେ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। ଭେଣ୍ଡି ଚାଷ ସାଧାରଣତଃ ଖରିଫ ଏବଂ ଗ୍ରୀଷ୍ମ ଋତୁରେ କରାଯାଇଥାଏ। ଫସଲର ଭଲ ବୃଦ୍ଧି ପାଇଁ ନିୟମିତ ସେଚନ, ତୃଣ ନିୟନ୍ତ୍ରଣ ଏବଂ ରୋଗପୋକ ଦମନ ଆବଶ୍ୟକ। ଭେଣ୍ଡି ଗଛରେ ଫୁଲ ଆସିବା ପରେ କୋମଳ ଫଳକୁ ନିୟମିତ ଭାବରେ ତଳିବା ଦରକାର। ଏହାଦ୍ୱାରା ଅଧିକ ଫଳ ଧରିଥାଏ। ଭେଣ୍ଡିର ଚାହିଦା ବଜାରରେ ସାରା ବର୍ଷ ରହିଥାଏ, ତେଣୁ ଏହା ଚାଷୀମାନଙ୍କ ପାଇଁ ଏକ ଲାଭଜନକ ଫସଲ। ଅଳ୍ପ ସମୟରେ ଫସଲ ଅମଳ ହେବାରୁ ଚାଷୀମାନେ ଶୀଘ୍ର ଆର୍ଥିକ ଲାଭ ପାଇପାରନ୍ତି।
1: ଶୁଣିଲେ ଚାଷବାସ କଥା।

ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ବବିତା ପଣ୍ଡା ଏବଂ ଅଙ୍କିତା ସାହୁ।

0: ମୁଁ ବି ଆଜି ଆରିସା ପିଠା, ପୋଡ଼ ପିଠା, କିଛି ମିଠା ଯେମିତିକି ଗୁଲାବଜାମୁନ ଏଇସବୁ କରିଛି। ଆଉ ଆମ ଘରକୁ ବି ଆଜି ମାମୁଁ, ମାଇଁ, ମଉସା, ମାଉସୀ ସମସ୍ତେ କୁଣିଆ ଆସିଛନ୍ତି, ଆଉ ଆମେମାନେ ସବୁ ମିଶି ପୋଡ଼ ପିଠା ଖାଇଲୁ।
1: କାହା ଘରକୁ ତ ଆଈ ଅଜା ଆସିଛନ୍ତି, ତ ଆଉ କାହା ଘରକୁ ଦାଦା, ଖୁଡ଼ି, ଜେଜେମା, ଜେଜେବାପା ଏଇଭଳି ସମସ୍ତେ ଆସିକି ହସ ଖୁସିରେ ରଜ ପର୍ବଟିକୁ ପାଳନ ଆମେ କରୁଛେ। ଏଇଠୁ ଆମେ ଜାଣିଲେ ଯେ ରଜ ପର୍ବ ହେଉଛି ଭାଇଚାରାର ପର୍ବ ଏବଂ କୃଷି ଭିତ୍ତିକ ପର୍ବ। ରଜ ପର୍ବ ପୃଥିବୀ ମାତାଙ୍କ ଋତୁମତୀ ହେବାର ପ୍ରତୀକ ଭାବେ ପାଳନ କରାଯାଏ। ଏହି ସମୟରେ ଭୂମିକୁ ବିଶ୍ରାମ ଦିଆଯାଇଥାଏ।
0: ରଜ ସଂକ୍ରାନ୍ତି ହେଉଛି ନାରୀ ସମ୍ମାନର ଏକ ସୁନ୍ଦର ପ୍ରତୀକ।
1: ଏହି ଅବସରରେ ଝିଅମାନେ ନୂଆ ପୋଷାକ ପିନ୍ଧିଥାନ୍ତି, ବିଭିନ୍ନ ପ୍ରକାର ପିଠା ପଣା ଖାଇ ଦୋଳି ଝୁଲି ଖୁବ୍ ଆନନ୍ଦରେ ରଜ ତିନି ଦିନ ଯାକ ବିତେଇଥାନ୍ତି। ପରିବାରର ସଦସ୍ୟମାନେ ଏକାଠି ହୋଇ ସୁସ୍ୱାଦୁ ଖାଦ୍ୟ ଖାଇଥାନ୍ତି ଏବଂ ସାହି ପଡ଼ିଶାଙ୍କୁ ମଧ୍ୟ ବାଣ୍ଟିଥାନ୍ତି। ଏହିଭଳି କରିବା ଦ୍ୱାରା ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ସହଯୋଗର ଭାବନା ବୃଦ୍ଧି ପାଇଥାଏ।

0: ଅଙ୍କିତା, ଆଜି ହେଉଛି ଆଉ ଗୋଟିଏ ବିଶେଷ ଦିନ। ଆଜି ଆମେ ସମସ୍ତେ ପାଳନ କରୁଛେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ। ମାନେ ଏହି ଦିବସଟିକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୃଦ୍ଧମାନଙ୍କ ଉପରେ ହେଉଥିବା ନିର୍ଯାତନା ଆଉ ଅବହେଳା ପ୍ରତି ସମାଜକୁ ସଚେତନ କରିବା।
1: ହଁ ଶ୍ରୋତା ଭଉଣୀ, ବୟସ୍କମାନଙ୍କୁ ସମ୍ମାନ ଦେବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ।
0: କାରଣ ବୃଦ୍ଧମାନେ ଆମ ସମାଜର ଜ୍ଞାନ ଓ ଅନୁଭବର ଭଣ୍ଡାର ଅଟନ୍ତି, ତେଣୁକରି ସେମାନଙ୍କୁ ଅବହେଳା କରିବା ସମଗ୍ର ସମାଜ ପ୍ରତି ଅନ୍ୟାୟ ଅଟେ। ତେଣୁକରି ସେମାନଙ୍କ ସମ୍ମାନ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆଉ ଗୋଟିଏ କଥା ଶ୍ରୋତା ଭଉଣୀ, ପ୍ରତ୍ୟେକ ବୃଦ୍ଧ ବ୍ୟକ୍ତି ସେମାନଙ୍କୁ ଭାର ବୋଲି ନ ଭାବି ପରିବାରର ଅମୂଲ୍ୟ ସଦସ୍ୟ ଭାବେ ଗ୍ରହଣ କରିବା ଉଚିତ। ତ ପରିବାରରେ ବୟସ୍କଙ୍କୁ ସମ୍ମାନ ଓ ସ୍ନେହ ଦେବା ପାଇଁ ଆଜିର ଦିନଟିକୁ ଆମେ ପାଳନ କରୁଛେ। ତ ଏହି ମର୍ମରେ ଆଜି ଆମେ ଗୋଟିଏ ସାକ୍ଷାତକାର ବି ଶୁଣିବା। ବିଷୟବସ୍ତୁ ରହିଛି ବୟସ୍କମାନଙ୍କ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ କ'ଣ ରହିଛି, ସେ ବିଷୟରେ ଜଣେ ଭଉଣୀ ଆଜି ଆମକୁ ସଚେତନ କରିଛନ୍ତି। ତେବେ ସେ କ'ଣ କୁହନ୍ତି ଶୁଣିବା।
2: ମ୍ୟାଡାମ ନମସ୍କାର, ମୁଁ ଆପଣଙ୍କ ପରିଚୟ।
3: ମୁଁ ସର୍ବେଶ୍ୱରୀ ସାହୁ, ଜୟପୁର ବାସିନ୍ଦା। ମୁଁ ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକ ଭାବରେ କାର୍ଯ୍ୟରତ।
2: ଆଜି ଆମର ଆଲୋଚ୍ୟ ବିଷୟବସ୍ତୁ ରହିଛି ବୟସ୍କ ଲୋକମାନଙ୍କର ଯତ୍ନ ନେବା କିପରି, ଏ ସମ୍ପର୍କରେ ଆପଣଙ୍କ ମତ କ'ଣ ରହିବ?
3: ଦେଖନ୍ତୁ, ପରିବାରରେ ବୟସ୍କ ବ୍ୟକ୍ତି ବା ବୃଦ୍ଧ ବୃଦ୍ଧମାନେ ହେଉଛନ୍ତି ଆମର ମୂଳଦୁଆ ଏବଂ ଅଭିଜ୍ଞତାର ଭଣ୍ଡାର। ଜୀବନର ସାୟାହ୍ନରେ ସେମାନଙ୍କୁ ସମ୍ମାନ, ସ୍ନେହ ଏବଂ ସୁରକ୍ଷା ଦେବା ପ୍ରତ୍ୟେକ ପରିବାରର ପରମ କର୍ତ୍ତବ୍ୟ। ବୟସ୍କମାନଙ୍କ ପ୍ରତି ପରିବାରର ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ ଗୁଡ଼ିକୁ ମୁଁ କିଛି କିଛି ଆଲୋଚନା କରିବାକୁ ଚାହିଁବି। ଯେମିତିକି ସେମାନଙ୍କର ସ୍ୱାସ୍ଥ୍ୟଗତ ଯତ୍ନ, ଚିକିତ୍ସା, ବାର୍ଦ୍ଧକ୍ୟ ସମୟରେ ଦେଖିବା ଶରୀର ଦୁର୍ବଳ ହେବାକୁ ଲାଗେ ଏବଂ ବିଭିନ୍ନ ରୋଗ ଦେଖାଯାଇଛି। ଏଭଳି ପରିସ୍ଥିତିରେ ସେମାନଙ୍କର ନିୟମିତ ଡାକ୍ତରୀ ପରୀକ୍ଷା କରାଇବା ଏବଂ ସମୟ ଅନୁସାରେ ଔଷଧ ଯୋଗାଇ ଦେବା, ତତ୍ସହିତକୁ ସେମାନଙ୍କର ବୟସ ଏବଂ ସ୍ୱାସ୍ଥ୍ୟ ଅନୁକୂଳ ସହଜ ପାଚ୍ୟ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା, ଶାରୀରିକ ସହାୟତା କରିବା, ଯେମିତିକି ଚଲାବୁଲା କରିବାରେ ଅସୁବିଧା ହେଉଥିଲେ ସେମାନଙ୍କୁ ସହଯୋଗ କରିବା ଏବଂ ଘରର ପରିବେଶକୁ ସେମାନଙ୍କ ପାଇଁ ସୁରକ୍ଷିତ କରିବା। ଦ୍ୱିତୀୟତଃ, ମାନସିକ ଓ ଆବେଗିକ ସହଯୋଗ ବୟସ ବଢ଼ିବା ସହିତ ମଣିଷ ଭିତରେ ଏକାକୀକର ଓ ଅସହାୟତା ଭାବନା ସୃଷ୍ଟି କରେ। ଏହାକୁ ଦୂର କରିବା ପାଇଁ ସେମାନଙ୍କ ପାଖରେ କିଛି ସମୟ ବସି ସୁଖ ଦୁଃଖର କଥା ହେବା, ସେମାନଙ୍କ ପୁରୁଣା ଦିନର ଅନୁଭୂତିକୁ ଆଗ୍ରହର ସହିତ

ଆଦର ପ୍ରସମ୍ମାନ ପ୍ରଦର୍ଶନ କରିବା, କଥାବାର୍ତ୍ତା ସମୟରେ କଦାପି ଉଚ୍ଚ ସ୍ୱର ବା ଅସମ୍ମାନଜନକ ଶବ୍ଦ ବ୍ୟବହାର ନ କରି ସ୍ନେହପୂର୍ଣ୍ଣ ବ୍ୟବହାର ଦେଖାଇବା। ସେମାନେ ଯେମିତି ପରିବାର ପାଇଁ ଏକ ବୋଝ ନୁହନ୍ତି, ବରଂ ଆଶୀର୍ବାଦ, ଏହି ଅନୁଭୂତି ସେମାନଙ୍କୁ ଆମେ ଦେବା। ନିଷ୍ପତ୍ତି ଗ୍ରହଣରେ ସାମିଲ କରିବା, ଘରର ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବା ନିଷ୍ପତ୍ତିରେ ବୟସ୍କ ମାନଙ୍କର ମତାମତ ନେବା ଉଚିତ। ସେମାନଙ୍କ ଦୀର୍ଘ ବର୍ଷର ଅନୁଭୂତି ପରିବାରକୁ ସଠିକ୍ ମାର୍ଗଦର୍ଶନ ଦେଇଥାଏ। ଏହାଦ୍ୱାରା ସେମାନେ ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି ଏବଂ ସେମାନଙ୍କର ଆତ୍ମସମ୍ମାନ ବଜାୟ ରହେ।

0: ଆଗରେ ରଖି କାର୍ଯ୍ୟ କରିବା। ସେମାନଙ୍କର ଇଚ୍ଛା ଅନୁସାରେ ସ୍ଥାନୀୟ ସତ୍ସଙ୍ଗ, ମନ୍ଦିର ବା ସାଙ୍ଗସାଥୀ ମାନଙ୍କ ସହ ମିଶିବାର ସୁଯୋଗ ଦେବା, ଯାହାଦ୍ୱାରା ସେମାନଙ୍କର ମନ ପ୍ରଫୁଲ୍ଲିତ ରହିବ। ସେମାନଙ୍କୁ ଆର୍ଥିକ ସୁରକ୍ଷା ସ୍ୱାଧୀନତା ପ୍ରଦାନ କରିବା। ଯଦି ବୟସ୍କ ବ୍ୟକ୍ତିଙ୍କର କୌଣସି ପେନ୍ସନ୍ ବା ଆୟର ଉତ୍ସ ନଥାଏ, ତେବେ ସେମାନଙ୍କର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ପରିବାର ପକ୍ଷରୁ ସାଧ୍ୟ ମତେ କିଛି ଅର୍ଥ ପ୍ରଦାନ କରିବା ଉଚିତ। ଏହାଦ୍ୱାରା ସେମାନଙ୍କୁ ପ୍ରତିଟି ଛୋଟ କଥା ପାଇଁ ଅନ୍ୟ ସାମ୍ନାରେ ହାତ ପାତିବାକୁ ପଡେ ନାହିଁ ଏବଂ ସେମାନଙ୍କ ମନରେ ସ୍ୱାଧୀନତା ଭାବ ରହେ। ଘରର ପିଲାମାନଙ୍କୁ ଜେଜେବାପା, ଜେଜେମା ଓ ଆଇ ଅଜାଙ୍କ ସହ ସମୟ କାଟିବାକୁ ପ୍ରେରିତ କରିବା। ଏହାଦ୍ୱାରା ପିଲାମାନେ ପିଲାଦିନରୁ ହିଁ ବଡ଼ମାନଙ୍କୁ ସମ୍ମାନ ଦେବାର ସଂସ୍କାର ଶିଖନ୍ତି ଏବଂ ବୟସ୍କମାନେ ମଧ୍ୟ ନାତିନାତୁଣୀମାନଙ୍କ ଗହଣରେ ନିଜର ଦୁଃଖ କଷ୍ଟ ଭୁଲି ହସ ଖୁସିରେ ରହିପାରନ୍ତି। ମନେ ରଖିବାକୁ ହେବ ଯେ ଆଜି ଆମେ ଯେଉଁ ସ୍ଥାନରେ ଅଛୁ, କାଲି ସେମାନେ ମଧ୍ୟ ସେହି ସ୍ଥାନରେ ଥିଲେ, ଆଉ ଆଜି ସେମାନେ ଯେଉଁ ଅବସ୍ଥାରେ ଅଛନ୍ତି, ଆଗାମୀ ଦିନରେ ଆମକୁ ମଧ୍ୟ ସେହି ଅବସ୍ଥାରେ ସାମ୍ନା କରିବାକୁ ହେବ। ତେଣୁ ବୟସ୍କମାନଙ୍କ ସେବା କରିବା କେବଳ ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ମାନବିକତାର ସବୁଠାରୁ ବଡ଼ ପରିଚୟ। ଯେଉଁ ଘରେ ପିତାମାତା ଖୁସିରେ ରୁହନ୍ତି, ସେ ଘର କେବେ ବି ଶ୍ରୀହୀନ ହୁଏ ନାହିଁ, ବରଂ ସେ ଘର ପାଲଟି ଯାଏ ଆଶୀର୍ବାଦର ବଣ୍ଟା ଘର।
1: ବର୍ତ୍ତମାନ ସମୟରେ ତ ପୁଅ ଝିଅମାନେ ନିଜ ବାପା ମାଆକୁ ବୋଝ ହିସାବରେ ଭାବିକି ବୃଦ୍ଧାଶ୍ରମରେ ନେଇକି ଛାଡି ଦେଉଛନ୍ତି, ଏ ମତରେ ଆପଣ କଣ କହିବେ?
0: ଦେଖନ୍ତୁ, ବର୍ତ୍ତମାନ ସମୟ ମାନବିକତା ହରେଇ ବସିଅଛି। ଆମେ ପାଶ୍ଚାତ୍ୟ ସଭ୍ୟତାକୁ ଆଦରି ନେଉଛୁ, ଯାହା ପାଖରେ ଠାକୁରର ଭୟ ନାହିଁ। ଆଉ ଭଗବାନ କିଏ? ବାପା ମା। ବାପା ମାଙ୍କୁ ସେ ଭୟ କରିବ କୁଆଡ଼ୁ? ଯୋଉଠି ଭୟ ନାହିଁ, ସମ୍ମାନ ନାହିଁ, ସିଏ ବାପା ମାଙ୍କୁ ପଚାରେ ନାହିଁ। ସେ ଭୁଲି ଯାଉଛି ଯେ ଆଜି ଯୋଉ ସେ ବାପା ମାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡୁଛି, କାଲି ତା ପିଲା ବି ତାକୁ ସେମିତି ବି କରିପାରେ, କାରଣ ଏଇଠି କର୍ମ ଏଇଠି ହିଁ ମିଳେ। ମୁଁ କେବଳ ବର୍ତ୍ତମାନ ପିଢ଼ିକୁ କହିବି, ବାପା ମା କେବେ ବି ବୋଝ ନୁହନ୍ତି। ଦୁନିଆରେ ସବୁକିଛି ଦ୍ୱିତୀୟ ଦ୍ୱାରା ମିଳିଯାଇପାରେ, କିନ୍ତୁ ବାପା ମା କେବେ ବି ମିଳେ ନାହିଁ। ଯେଉଁଦିନ ପର୍ଯ୍ୟନ୍ତ ମୁଣ୍ଡ ଉପରେ ବାପା ମାଙ୍କର ଆଶୀର୍ବାଦ ଥିବ, ଏଡ଼େ ବଡ଼ରୁ ବଡ଼ ବିପଦର ସମୟ ପାର ହେଇଯିବା। ସେମାନଙ୍କର ଆଶୀର୍ବାଦ ଆମ ମଥା ଉପରେ ଥିଲେ ଆମ ଜୀବନ ସୁଖରେ ପରିପୂର୍ଣ୍ଣ ହବ।
1: ବର୍ତ୍ତମାନ ସମୟରେ ତ ସମସ୍ତେ ମିଳିତ ପରିବାରରେ, ଏକକ ପରିବାରରେ ରହିବା ପାଇଁ ଭଲ ପାଆନ୍ତି, ବାପା ମା ଠୁ ଦୂରରେ ରହିବା ପାଇଁ ଭଲ ପାଆନ୍ତି, ତ ଆପଣ କଣ କହିବେ ଦୂରରେ ରହିବାଟା କେତିକି ଦୂର ଠିକ, ବାପା ମାଙ୍କ ପାଖରେ ରହିବାଟା କେତିକି ଦୂର ଠିକ?
0: ଏଇଟା ପରିସ୍ଥିତିକୁ ଭିତ୍ତି କରି କହିହବ। ଆଜିକାଲି ପିଲାମାନେ ପାଠ ପଢୁଛନ୍ତି, ବାପା ମା ସେମାନଙ୍କ ଷ୍ଟାଟସ୍ ଦେଖାଇବା ପାଇଁ ଭଲ ଭଲ ଇଂଲିଶ ମିଡିୟମ ପଢଉଛନ୍ତି, ବାହାରକୁ ପଠଉଛନ୍ତି, ପିଲା ରହିଲା ବାହାର ସଂସ୍କାର ପାଇଲା, ସେପଟା ସେ ପିଲା ସେ କାହିଁକି ସେ ଓଡ଼ିଶାରେ ରହିଲା? ସେ ବାହାରେ ଗଲା, ତା ସଂସାର କଲା, ସେ ଯେଉଁଠି ରହିଲା ତା ସଂସାର ରହିଲା। ପୁଅଟେ ମଧ୍ୟ ତା ପରିସ୍ଥିତିରେ ବାଧ୍ୟ ହେଇ ମଧ୍ୟ ଛାଡ଼ିଥାଏ। ବର୍ତ୍ତମାନ ସମୟ ଯେମିତି ହେଲା, ପେଟ ପାଟଣାର କଥା, ବାପା ମାଙ୍କୁ ନେଇ ସହରରେ ଚଳିବା କଷ୍ଟ। ବାପା ମା ମାନେ ମଧ୍ୟ ଦେଖିବେ ନିଜର ଘର ଛାଡି ଯିବାକୁ ନାରାଜ ହେଇଥାନ୍ତି।
1: ଶେଷରେ ଆମ ଶ୍ରୋତା ଭଉଣୀ ମାନଙ୍କୁ କଣ କହିବେ?
0: ଶେଷରେ ମୁଁ କେବଳ ଏତିକି କହିବି, ପିଲାଦିନର କଥା ମନେ ପକେଇବା, ଆମକୁ ପ୍ରତି ପୂଜା ପର୍ବ ପର୍ବାଣି ସେମାନଙ୍କୁ ଥାଉ ନ ଥାଉ ସେମାନଙ୍କ ଚିନ୍ତା କନା ପିନ୍ଧନ୍ତୁ, ଆମକୁ ନୂଆଟା କିଣିକି ଦିଅନ୍ତୁ, ଆମକୁ ସବୁ ସୁଖକୁ ଆଣିକିରି ହାତରେ ସମର୍ପି ଦିଅନ୍ତୁ। ବାପା କଷ୍ଟ କରନ୍ତି, ମା ରନ୍ଧା ଘରେ ସିଝନ୍ତି, ଆମେ କହୁ ମା ମାଟି ହେଲେ ବାପା ଆକାଶ, ଆକାଶ ଯେତେ ଦୂର ଲମ୍ବିଛି ମାଟି ସେତେ ଦୂର ଲମ୍ବିଛି। ତେଣୁ କହି ଆମେ ଆମ ବାପା ମାଙ୍କୁ ସମ୍ମାନ ଦେବା। ବାପା ମା ଯେମିତି ଆମର ଛୋଟ ଛୋଟ ଖୁସିର ଧ୍ୟାନ ରଖିକି ଏଡ଼ୁଟିରୁ ଏଡ଼ଟା କଲେ, ଆଜି ସେମାନେ ଛୋଟ ପିଲା, ଆଜି ଆମେ ସେମାନଙ୍କର ବାପା ମା। ସେମାନେ ଉପଯୁକ୍ତ ବୟସରେ କୋଉ ସୁଖଟାଏ ସେମାନେ ଭୋଗ କରିପାରିନଥିଲେ, ଆମେ ତାଙ୍କୁ ସେଇ ସୁଖକୁ ଦେବା ପାଇଁ ଚେଷ୍ଟା କରିବା, କେବଳ ଏତିକି କହିବି।
1: ଧନ୍ୟବାଦ ମ୍ୟାଡମ।

0: ଶ୍ରୋତା ଭଉଣୀ, ଆମେ ଗୃହିଣୀମାନେ ବାର ମାସରେ ତେର ପର୍ବ ପାଳନ କରିଥାଉ। ପ୍ରତ୍ୟେକ ପର୍ବପର୍ବାଣୀ ପାଳନ କରିବା ଦ୍ୱାରା ଆମ ମନରେ ଆଧ୍ୟାତ୍ମିକତା ମନୋଭାବ ଜାଗ୍ରତ ହେବା ସହ ଆମେ ପରିବାରରେ ପରସ୍ପର ସହ ଗୋଟିଏ ଡୋରିରେ ବାନ୍ଧି ହୋଇ ରହିଥାଉ।
1: ତା ସହିତ ପରିବାର ସମାଜ ଭିତରେ ବି ସୁସମ୍ପର୍କରେ ଜଡ଼ିତ ବି ହୋଇଥାଉ। ପ୍ରତ୍ୟେକ ପର୍ବପର୍ବାଣୀ ଆମ ମନରେ ଆନନ୍ଦ ଭରିଦିଏ। ପର୍ବପର୍ବାଣୀ ମାଧ୍ୟମରେ ପାରମ୍ପରିକ ମୂଲ୍ୟବୋଧ ଜୀବନ୍ତ ରହିଥାଏ। ଏହା ସାଂସ୍କୃତିକ ସନ୍ତୁଳନ ରକ୍ଷାରେ ସହାୟକ ହୁଏ।
0: ଯେକୌଣସି ପୂଜାଟିଏ ଆମେ ଯଦି ଘରେ କରୁ, ଗୋଟିଏ ଗୃହିଣୀର ଦାୟିତ୍ୱ ବଢ଼ିଯାଇଥାଏ।
1: ଯେମିତିକି ଘର ସଫାଠାରୁ ଆରମ୍ଭ କରି ପୂଜା ସାମଗ୍ରୀ ସଫା କରିବା ଏବଂ ଘରେ ପିଠାପଣା ପ୍ରସ୍ତୁତ କରିବା, ଏମିତି କେତେ କ'ଣ। ତେବେ ଓଡ଼ିଆ ପର୍ବପର୍ବାଣୀରେ ନାରୀର ଅବଦାନ କ'ଣ ରହିଛି, ଏ ସମ୍ପର୍କରେ ଜଣେ ଭଉଣୀ ଆମକୁ କ'ଣ କୁହନ୍ତି ଶୁଣିବା।
2: ନମସ୍କାର ମ୍ୟାଡମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଶ୍ରୀମତୀ କବିତା ସାହୁ, ମୁଁ ଜଣେ ଗୃହିଣୀ, ମୁଁ ଜୟପୁର ଏକଟାଗୁଡ଼ାରେ ରହୁଛି।
2: ତ ମ୍ୟାଡମ, ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଓଡ଼ିଆ ପର୍ବପର୍ବାଣୀରେ ନାରୀଙ୍କ ଅବଦାନ। ଏ ସମ୍ପର୍କରେ ଯେତେବେଳେ ଆମେ କଥାବାର୍ତ୍ତା କରିବା, ଏଇଠି ମୋର ପ୍ରଶ୍ନ ରହିଛି ମ୍ୟାଡମ, ବିଶେଷ କରି ପର୍ବପର୍ବାଣୀ ଦିନ ମାନଙ୍କରେ ମହିଳାମାନଙ୍କର ଭୂମିକା କ'ଣ ରହିଛି?
3: ଦେଖନ୍ତୁ, ଆମ ଓଡ଼ିଶା ଏମିତି ଗୋଟେ କୃଷି ପ୍ରଧାନ ଦେଶ, ଆଉ ଏଠି ବାର ମାସରେ ତେର ପର୍ବ ଭଳି ଅନେକ ପର୍ବ ପାଳନ, ପ୍ରତିଦିନ ଗୋଟେ ଗୋଟେ ପୂଜା ପର୍ବ ଥାଏ। ତ ଘରେ ଆମେ ନିତିଦିନ ପୂଜା ପାଠ କରୁ, ତା ସହିତ ପ୍ରତି ମାସରେ ମଧ୍ୟ ଗୋଟେ ଲେଖା ପର୍ବ ପାଳନ କରାଯାଏ, ଯାହାକୁ ବି ଆମେ ଭାଇଚାରା ପର୍ବ କହିବା। ଆଉ ପରିବାରରେ ଗୋଟେ ଏକାଠି ହେବାର ପର୍ବ, ଆଉ ହସ ଖୁସି ଆନନ୍ଦ ଉଲ୍ଲାସର ପର୍ବ, ଭକ୍ତି ଭାବନା ଭିତରେ ଆମେ ପ୍ରତିଟି ଉତ୍ସବ ବା ପର୍ବପର୍ବାଣି ପାଳନ କରିଥାଉ। ଏଥିରେ ମହିଳାମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ମହିଳା ହିଁ ଘରର ସର୍ବଶ୍ରେଷ୍ଠ କର୍ତ୍ତୀ, ସିଏ ସବୁକିଛି ହିଁ ସକାଳ ଆରମ୍ଭ କରି ରାତି ଯାଏ କରିଥାଏ। ପରିବାରର ଭଲ ମନ୍ଦ ଠାରୁ ଆରମ୍ଭ କରି ହସ ଖୁସି, ତାର ଶରୀର ଆରୋଗ୍ୟ ଠାରୁ ଯେପରି ଭାବରେ ସମାଜରେ ସେ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବା ପରିବାରଟିଏ ସଂସାର ସେ ଗଢ଼ିପାରିବ, ସେଥିପାଇଁ ସେ ଓତପ୍ରୋତ ଭାବେ ଜଡିତ ହୋଇଥାନ୍ତି। କାରଣ ମହିଳାମାନେ ପ୍ରଥମେ ନିଜେ ସୁସ୍ଥ ରହିବା ସହିତ ପରିବାରକୁ ସ୍ୱଚ୍ଛ ଆଉ ସୁସ୍ଥ ରଖିଥାନ୍ତି, ସେହି ପରିବାର ଆସ୍ତେ ଆସ୍ତେ ଆଧ୍ୟାତ୍ମିକ ଦିଗକୁ ଅଗ୍ରଗତି କରିଥାନ୍ତି। ଯଦି ମହିଳାଟିଏ ନିଜର ସ୍ୱଚ୍ଛତା ଭିତରେ ନିଜର ଭକ୍ତି ଭାବନା ଦ୍ୱାରା ଠାକୁରଙ୍କୁ ପୂଜା କରିଥାଏ, ତାହେଲେ ସେ ଘରଟା ସ୍ୱର୍ଗଠାରୁ ସୁନ୍ଦର ହୋଇଥାଏ ଏବଂ ଦେବାଳୟ ଭଳି ମନେ ହୋଇଥାଏ।
2: ବହୁତ ସୁନ୍ଦର କଥାଟି ଆପଣ କହିଲେ। ଠିକ ସେମିତି ବେଶ ପୋଷାକ ଠାରୁ ଆରମ୍ଭ କରି ପରିବାର ପରିଚାଳନା କ୍ଷେତ୍ରରେ ପୂଜା ପର୍ବ ଦିନରେ ନାରୀର ଭୂମିକା କ'ଣ ରହିଛି?
3: ନାରୀ ସାଧାରଣତଃ ଜାଣିଥିବେ, ପ୍ରଥମେ ହେଲା ପବିତ୍ରତା ଦରକାର। ପୂଜା ବା ପର୍ବ ଯେଉଁ ତାର ପାଳନ ଥାଏ ଓଷାବ୍ରତ କରିବାର, ତା ପୂର୍ବ ଦିନରୁ ସିଏ ନିଜକୁ ପ୍ରସ୍ତୁତ କରିଦେଇଥାଏ ଯେ ପୂଜାରେ କ'ଣ କ'ଣ କରାଯିବ। ପୂର୍ବ ଦିନରୁ ଘର ଦ୍ୱାରା ଭିଳ ପୋଛା ହେଇଥାଏ। ଆଗେ ସିନା ମାଟି ଘର ଥିଲା, ଲିପା ପୋଛା ସରୁଥିଲା, ଆଜିକାଲି ବିଭିନ୍ନ କଚା ପକ୍କା ଘର ଅଛି, ଟାଇଲ ଘର ଅଛି, ମାର୍ବଲ ଘର ଅଛି, ତେଣୁ ପୋଛା ପୋଛି କରିକି ପରିଷ୍କାର ପରିଚ୍ଛନ୍ନ କରାଯାଏ। ଘରର ଜିନିଷପତ୍ରକୁ ସୁନ୍ଦର ଭାବେ ସଜାସଜି କରାଯାଇଥାଏ, ଠାକୁର ଘରକୁ ମଧ୍ୟ ପରିଷ୍କାର କରାଯାଇଥାଏ। କାରଣ ଯେଉଁ ଦେବଦେବୀଙ୍କୁ ଆବାହନ ବା ପୂଜା କରାଯାଏ, ତାଙ୍କ ପ୍ରତି ଅଗାଧ ବିଶ୍ୱାସ ଭରସା ଆଉ ଆସ୍ଥା ଥାଏ ତାଙ୍କ ଉପରେ, ସେଥିପାଇଁ ଆଜି ଆମେ ମନ ପ୍ରାଣ ଭକ୍ତିର ସହିତ ତାଙ୍କୁ ପୂଜା କରିଥାଉ। ଗୋବର ପାଣିରେ ଧୁଆ ପୋଛା ହେଇଥାଏ, କଳସଟି ବସାଯାଏ, ଦୀପ ଦୀପ ଚନ୍ଦନ ସିନ୍ଦୁର ଏମିତି ତାକୁ ସବୁ ସଜାଡ଼ାଯାଏ। ବିଭିନ୍ନ ପ୍ରକାର ଭୋଗ ଯାହାକି ଫଳମୂଳ ଠାରୁ ଆରମ୍ଭ କରି ଯେଉଁଦିନ ଯୋଉ ପର୍ବରେ ଯାହା ଦରକାର, ପିଠାପଣା ଦେଲେ ପିଠାପଣା ହେଇଥିବ, ଯେମିତି ମଙ୍ଗଳର ପଣାଟିଏ ଦେଲେ ପଣା ମଧ୍ୟ ଆମେ ପ୍ରସ୍ତୁତ କରିଥାଉ, ବା ସାଧାରଣ ଭୋଗ ହିସାବରେ ଆମେ ତାକୁ ପ୍ରସ୍ତୁତ କରିଥାଉ। ଘର ଦ୍ୱାରା ସହିତ ନିଜେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ସଫା କରି ସକାଳୁ ଗାଧୁଆ ପଦ ଆସିଥାଉ, ଶୁଦ୍ଧପୁତ ହେଇକି ସଫା ଲୁଗା ପିନ୍ଧିଥାଉ ଏବଂ ଗୁରୁଜନ ମାନଙ୍କୁ ସେମାନଙ୍କ କଥା ବୁଝୁ ଏବଂ ଠାକୁର ଘରେ ନୀତି ନିୟମ ଅନୁସାରେ ପୂଜା କରୁ।
2: ପର୍ବପର୍ବାଣୀରେ ପିଠାପଣା ପ୍ରସ୍ତୁତ କରିବା ଆମର ଗୋଟେ ପରମ୍ପରା ରହିଛି, ପିଠାପଣାକୁ ନେଇକି ଆପଣ କ'ଣ କହିବାକୁ ଚାହୁଁଛନ୍ତି?
3: ଦେଖନ୍ତୁ, ଏଇଟା ହେଲା ଆମ ଓଡ଼ିଆ ଘରର ବହୁତ ବଡ଼ କଥା। ପ୍ରତି ଘରେ ଏମିତି କୌଣସି ଘର ନାହିଁ, ସେ କେଡ଼େ ବଡ଼ ବଡ଼ ଲୋକ ହେଇଥିବ ଗରିବ ଲୋକ ହେଇଥାଉ, ତା ଘରେ ନିଶ୍ଚିତ ଭାବରେ ପିଠା ତିଆରି ହେଇଥିବ। ସେ ଗରିବ ଲୋକଟା ହେଲେ କିଛି ନ କଲେ ଚକୁଳି ଟିକେ କରିପାରିଥିବ, ଇଟିଲି ଟିକେ କରିଥିବ। ଆଧୁନିକ ଯୁଗରେ ବିଭିନ୍ନ ପ୍ରକାର ପିଠା କରାଯାଉଛି, କିନ୍ତୁ ଆମର ପୂର୍ବରୁ ଥିଲା ମଣ୍ଡା, ଚକୁଳି, ଇଟିଲି, କାଟିଆରା, ପୋଡ଼ ପିଠା, ଆରସେ ପିଠା, ଛୁଞ୍ଚି ପତ୍ର ପିଠା, ବିଭିନ୍ନ ପ୍ରକାର ପିଠା କରୁଥିଲୁ ଆମେ, କିନ୍ତୁ ଏବେ ସବୁ ଧୀରେ ଧୀରେ ତା ଲୋପ ହେଇଗଲାଣି। ତଥାପି ପରମ୍ପରା ଅନୁସାରେ ଯୋଉ ଓଷାକୁ ଯୋଉ ପିଠା ତା ନିଶ୍ଚିତ ହୁଏ, ଯେମିତି ରଜରେ ପୋଡ଼ ପିଠା ହବ, ଲକ୍ଷ୍ମୀ ପୂଜା ମାଙ୍କର ପୂଜା ଥାଏ, ଗୁରୁବାର ପୂଜା ହୁଏ, ପ୍ରତି ଘରର ଓଡ଼ିଆଣୀ ମାନେ ନିଜର ସେଇ ଭାବ ଭକ୍ତି ଭରା ସିଆ ଚାନ୍ଦାଳର ଭାବ ନେଇ ମନରେ ମାଙ୍କୁ ଭକ୍ତି କରିଥାନ୍ତି। ଘର ଦ୍ୱାରା ଲିପା ପୂଜା ସହିତ ବିଭିନ୍ନ ପ୍ରକାର ପିଠା ହୋଇଥାଏ, ଯେତେ ପଡ଼ିବ କାହାର ଚିତଉ ହୋଇଥାଏ, କାହାର କାକେରା ହେଇଥାଏ, କାହାର ଚକୁଳି ହେଇଥାଏ, କ୍ଷୀରସେ ପାଣି ହେଇଥାଏ, ଆଉ ଶେଷ ଦିନ ମୁଣ୍ଡା ଅଟକାଳି ଯେତେ ପ୍ରକାର 10 ପ୍ରକାର ପିଠା ମଧ୍ୟ ଲୋକ କରିଥାନ୍ତି। ତେଣୁ ପିଠା ଆମ ଓଡ଼ିଆ ମାନଙ୍କର ଗୋଟେ ପ୍ରମୁଖ ଭୂମିକା ରହିଛି। ପିଠା ବିଭିନ୍ନ ପ୍ରକାରରେ ଆଉ ତାକୁ ଲୋକମାନେ ଅତି ଆନନ୍ଦର ସହିତ ଖାଇଥାନ୍ତି। ସିଏ ନଡ଼ିଆ ପିଠା ହେଇଥାଉ, ବିରି ଚାଉଳ ପିଠା ହେଇଥାଉ, ବୋଇତାଳୁ କଖାରୁ ମଧ୍ୟ ପିଠା କରାଯାଉଛି, ଲାଉରେ ପିଠା କରାଯାଉଛି, ବିଭିନ୍ନ ପ୍ରକାର ପିଠା ଯାହାକି ଦେହ ପାଇଁ ହିତ ଆଉ ପାଟିର ରୁଚି ଅନୁସାରେ ମଧ୍ୟ ତାକୁ ଆମେ ବିଭିନ୍ନ ପ୍ରକାରର ପୋଷା ମାଧ୍ୟମରେ କରିଥାଉ। ଯେହେତୁ କୃଷିଜାତ ଦ୍ରବ୍ୟରୁ ପିଠାପଣା ତିଆରି ହୋଇଥାଏ ଆଉ ଆମର ନୂଆ ଫସଲ ଆସିଥାଏ, ତାକୁ ନେଇକି ଆମେ ପିଠା କ୍ଷୀରି ବିଭିନ୍ନ ପ୍ରକାର ଯିଏ ଯେତେ ପ୍ରକାର ଜାଣିଛନ୍ତି ସିଝା ଠାରୁ ଜନ୍ତା ପର୍ଯ୍ୟନ୍ତ ଛଣା ପର୍ଯ୍ୟନ୍ତ ପିଠା ଆମେ କରିଥାଉ।
2: ଆଜିକାଲି ତ ଆମେ ଦେଖୁଛେ ଭଉଣୀ ଯେ ଅନେକ ମହିଳା ଅଛନ୍ତି କିଣି ଆଣିକିରି ପିଠାପଣା ପୂଜା କରିଦିଅନ୍ତି, ତ ଏ କ୍ଷେତ୍ରରେ ଆପଣଙ୍କର ମତ କଣ?
3: ଦେଖନ୍ତୁ ପ୍ରକୃତରେ ପ୍ରତ୍ୟେକ ଝିଅ ବା ନାରୀ କିଛି ପୁରା ପରଫେକ୍ଟ ଭାବରେ ତ ଜାଣିବା କଥା, ଯଦି ନ ଜାଣିଛନ୍ତି କିନ୍ତୁ ଓଷା ପୁନେରେ ଯାହା ଆମର ପରମ୍ପରା ଅନୁସାରେ ପିଠା ଅଛି ଆମେ ନିଜେ ତିଆରି କରି ଅତି ଶୁଦ୍ଧପୂତ ଭାବରେ କରିବା ଉଚିତ ଏବଂ ତାକୁ ମନପ୍ରାଣ ଦେଇକି ଭକ୍ତିର ସହିତ ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ଆମ ମନରେ ଶାନ୍ତି। କିନ୍ତୁ ଆଜିକାଲି ବେପାର କରିବା ପାଇଁ ସେମାନେ ତ ଆମରି ଭଳିଆ ମହିଳା, ସିଏ ବି କାକେରା ମଣ୍ଡା ପୋଡ଼ ପିଠା ମଧ୍ୟ ବିକ୍ରି ହେଉଛି ବିଭିନ୍ନ ପ୍ରକାର, କିନ୍ତୁ ମହିଳାମାନେ ସାଧାରଣତଃ ଅଳସୁଆ ନ ହୋଇ ଆମେ ନିଜ ପାଇଁ ଯଦି ମାଛ ମାଂସ ବିଭିନ୍ନ ପ୍ରକାର ତରକାରୀ ରାନ୍ଧିପାରୁଛୁ, ଖାଇବା କି ପଲଉ ବିରିୟାନୀ ଫ୍ରେମ୍ ଯାହା କରିପାରୁଛୁ, ଯଦି ଓଷାରେ ଯଦି ଆମେ ଟିକେ ପିଠା ନ କରିବା ତାହେଲେ ଏଇଟା ବଡ ମାନେ ଦୁଃଖର କଥା। ସାଧାରଣତଃ ସବୁ ତ ବିକ୍ରି ହଉଛି ଆଜିକାଲି, ତାହେଲେ ଆମ ପାଖରେ ମହତ୍ଵ କଣ? ଆମ ଘରର ପରମ୍ପରା ତାର ରହିଲା କଣ? ତେଣୁ ଚକୁଳି ହଉ, ମଣ୍ଡା ହଉ, ଚିତ ହଉ, ଯେକୌଣସି ପିଠା ହଉ, ସେ ଅଟକରେ ତିଆରି ହଉ ମଧ୍ୟ ନିଜେ କରିକି ପୂଜା କଲେ ଯୋଉ ଆତ୍ମସନ୍ତୋଷ ଆସେ, ଯୋଉ ଭାବନା ରହିଥାଏ ହୃଦୟ ଭିତରେ, ଯୋଉ ଭକ୍ତି ଭାବରେ ଆସେ, ପଇସା ଦେଇ କିଣି ଆଣିଲା ପରେ ସେମିତି ସେମିତି ହଁ ମନ୍ଦିରକୁ ଯାଇଛୁ, ମନ୍ଦିର ମାନଙ୍କରେ ଖଜା ବଜା ବିକ୍ରି ହଉଛି, ଲଡୁ ପେଡା ସବୁବେଳେ ତାକୁ ପୂଜା କରିକି ଆମେ କରିପାରିବା। ପିଠା ମାନେ ଯୋଉ ସାଧାରଣ ପିଠା ଗୁଡା ନିହାତି ନିଜେ କରିବା ଦରକାର।
2: ତ ମ୍ୟାଡମ ଆପଣ କିଛି ସମୟ ଆଗରୁ ରଜ କଥା ଉଠେଇଥିଲେ ନା, ବର୍ତ୍ତମାନ ତ ଆମର ଗାଁ ଠୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ସମସ୍ତେ ରଜ ପର୍ବ ପାଳନ କରୁଛନ୍ତି, ତ ରଜକୁ ନେଇକି ଆପଣ କଣ କହିବାକୁ ଚାହୁଁଛନ୍ତି ଟିକେ କହିବେ କି?
3: ରଜ କଥା କହିଲେ ମୁଁ ଫେରି ଯାଉଛି ବିଗତ 40-45 ବର୍ଷ ତଳକୁ, କାରଣ ସେବଳ ରଜ ଆଜିର ରଜ ଭିତରେ ବହୁତ ଆକାଶ ପାତାଳ ଖରା। ରଜ ହଉଛି କୁଆଡ଼େ ଝିଅମାନଙ୍କର ଗୋଟେ ବଡ ପର୍ବ। ରଜ ଆସିବାର 15 ଦିନ ମାସ ଆଗରୁ ନାରୀମାନେ ବହୁତ ଉତ୍ସୁକତାର ସହିତ ଝିଅମାନେ ବସିଥାନ୍ତି, 3 ଦିନରେ 3 ଖଣ୍ଡ ନୂଆ ଲୁଗା, ବିଶେଷ କରି ଆମର କଟକ ଜଗତସିଂହପୁର କେନ୍ଦ୍ରାପଡ଼ା ଏଇସବୁ ଅଞ୍ଚଳ ମାନଙ୍କରେ ବେଶୀ ରଜ ପର୍ବ ପାଳନ କରାଯାଏ। ଝିଅମାନେ ରଜ 3 ଦିନ ତଳେ ଚାଲନ୍ତି ନାହିଁ, ନୂଆ ଲୁଗା ପିନ୍ଧନ୍ତି, ହଳଦୀ ଘରିକା ଲଗେଇକି ମୁଣ୍ଡ ଫୁଣ୍ଡ ସମ୍ପ କରିକି ନିଜ ଇଚ୍ଛା ଅନୁସାରେ ଯାହା ଇଚ୍ଛା ହବ ତାହା ଖାଇବା ପିନ୍ଧିବା ଲଗେଇବା ଯୋଉ ଥାଏ ସେମିତି ଆକଟ ନଥାଏ, ବୁଲାବୁଲି ସାଙ୍ଗସାଥି ଘରକୁ ଯିବା, ଦୋଳି ଖେଳିବା, ତଳେ ଚାଲିବେ ନାହିଁ, ରଜ ପାନ ଖାଇବେ, ଘରେ ଘରେ ପୋଡ଼ ପିଠା ହୁଏ, ଆରିସା ପିଠା ହୁଏ, କାକେରା ହୁଏ, ମଣ୍ଡା ପିଠା ହୁଏ, ଯାହା ହୁଏ ଆମ୍ବ ପଣସ ସପୁରି ମାନେ ବିଭିନ୍ନ ପ୍ରକାର ଫଳ ସାଙ୍ଗରେ ଆଉ ସୁଆଦିଆ ପୋଡ଼ ପିଠା ମା ହାତର ସେଇ ଯୋଉ ମିଠା ତାକୁ ବା କିଏ ଭୁଲି ପାରିବ। ଆମେ ମଧ୍ୟ ମା ହେଇଗଲୁଣି, ଆମ ପିଲାମାନଙ୍କ ପାଇଁ ମଧ୍ୟ ସେଇଟା ମନେ ପକଉଛୁ। ସଜବାଜା ହବା, ଅଳତା ଲଗେଇବା, ଟିପା ଚନ୍ଦନ ଚନ୍ଦନ କରିକି ଆଉ ନାହିଁ ସେ ସିଙ୍ଗାର ଫିଙ୍ଗର ନୁହଁ, ମୁଣ୍ଡରେ ତେଲ ଲଗା ହବ, ବେଣୀ ବିଭିନ୍ନ ପ୍ରକାର ମୁଣ୍ଡ ସଜା ହବ, ତା ସହିତ ନୂଆ ଚୁଡି, ନୂଆ ଶାଢୀ, ନୂଆ ଡ୍ରେସ, ଚପଲ, କଦଳୀ ଫଟୁକାରେ ଚପଲ କରି ଆମେ ସବୁ ପିନ୍ଧିଛୁ, ମୁଁ ବି ପିନ୍ଧିଛି, ଆଉ ଭୂଇଁରେ ଚାଲିବୁ ନାହିଁ। ସେତେବେଳେ ଯୋଉ ମଜା, ଯୋଉ ଖାଇବାର ମଜା, ଯୋଉ ଯିବାର ମଜା, ଯୋଉ ସାଙ୍ଗସାଥି ଏକାଠି ହେବା, ନୂଆ ବୋଉ ବାପ ଘରୁ ଆସିଥିବ ଭାର, ସେଇ ଭାର ଆମ୍ବ ପଣସରେ ମହମ ହେଇ ଆସିଥିବ, ଚାରିଆଡେ ରଜ ଦୋଳି ଲାଗିଥିବ, ବିଭିନ୍ନ ପ୍ରକାର ଦୋଳି, ପଟା ଦୋଳି, ଚକ୍ରୀ ଦୋଳି,

0: ପିଢାଦଳି, ଆମର ବୟସ୍କ ଲୋକମାନେ ସବୁ ତାସ୍ ଖେଳୁଥିବେ, କଉଡି ଖେଳ ଚାଲିଥିବ, ପୁଅ ପିଲାମାନେ ବାଗୁଡି, କବାଡି, ଖୋଖୋ, ବିଭିନ୍ନ ପ୍ରକାର ଖେଳ ହସ ଖୁସିରେ ଆମର ସେ 3 ଦିନ ଆମେ କେମିତି କଟେଇ ଦଉଛୁ ସେଟା ଏବେ କହିଲେ ମାଖିରୁ ଲୁହାଉଛି।
1: କଥା କହିଲେ ତ ଆଜି ଆପଣ କଣ ପ୍ରସ୍ତୁତ କରିଛନ୍ତି, କୋଉ ପିଠା କରିଛନ୍ତି କହିବେ କି?
0: ଆମ ଘରେ ମେନ୍ ଜିନିଷ ହେଲା ପୋଡ ପିଠା, କାକରା ପିଠା ହେଇଛି, ଚକୁଳି ପିଠା ହେଇଛି, ଇଟିଲି ମଧ୍ୟ ହେଇଛି, ତା ସାଙ୍ଗରେ ରଜର ମଜା ପାଇଁ ରଜ ପାନ ମଧ୍ୟ ରହିଛି।
1: ଆରେ ବା, ମୁଁ ବି ଆପଣଙ୍କ ଘରକୁ ଆସିବି, ଖାଇକି ଯିବି।
0: ଆସନ୍ତୁ, ନିଶ୍ଚିତ ଆପଣଙ୍କୁ ସ୍ୱାଗତ, ବହୁତ ଖୁସିର କଥା। ଆସିବେ, ରଜ ପାନ ଖାଇବେ, ରଜ ପୋଡ ପିଠା ଖାଇବେ, ଅଳତା ଲଗେଇବେ, ଚିତା ଲଗେଇବେ, ଦୋଳିରେ ଝୁଲିକି ଯିବେ।
1: ଶେଷରେ ଆମର ଶ୍ରୋତାମଣି ମାନେ ଯୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କୁ ଆପଣ କଣ କହିବାକୁ ଚାହୁଁଛନ୍ତି, ଏଇ ଧାଡିରେ କହିବେ କି?
0: ପ୍ରକୃତରେ ଯେକୌଣସି ପର୍ବକୁ ଆମେ ନିଶ୍ଚିତ ଭାବରେ ଘରେ ପାଳନ କରିବା। ପିଠାପଣା ଆମର ଆଜିକାଲି ମହଙ୍ଗା ଯୁଗରେ ଯାହା ହେଲେ ବି ଆମେ ନିଶ୍ଚିତ କରିବା, ଏବଂ ସାହି ପଡ଼ିଶାଙ୍କୁ ବାଣ୍ଟିବା। ଆମ ଘରକୁ ମଧ୍ୟ ସେମାନେ କିଛି ଦେଲେ ଆମେ ତାଙ୍କୁ ଦଉଛେ। ଆମ ଭିତରେ ସେ ଭାଇଚାରା ରହୁ, ସମ୍ପର୍କ ରହୁ, ପଡ଼ୋଶୀ ପଡ଼ୋଶୀଙ୍କ ସହ ଭାବର ଆଦାନ ପ୍ରଦାନ ହେବ, ଆତ୍ମୀୟତା ବଢ଼ିବ, ପିଲାମାନଙ୍କ ଭିତରେ ସୁସମ୍ପର୍କ ରହିବ। ଆଉ ଏହା ଦେଖିକି ପିଲାମାନେ ମଧ୍ୟ ଆଗକୁ ଯୋଉ ଲିଭିଲିଭି ଯାଉଥିବା ଆମର ଐତିହ୍ୟ ପରମ୍ପରାକୁ ମନେ ପକାଇବେ, ସେମାନେ ମଧ୍ୟ ଏହାକୁ ବଜାୟ ରଖିବେ। କାରଣ ଯୁଗ ଅନୁସାରେ ସବୁ ଲୁଚି ଯାଉଛି, ଆମେ ସେ ପୁରୁଣା ଦିନକୁ ପୁଣି ଫେରାଇବା। କାରଣ ସେତେବେଳେ ଯୋଉ ମଜା, ଆଜିର ସେ ମଜା ନାହିଁ। ଆଉ ଆଜିକାଲି ସେ ମୋବାଇଲ, ଟିଭି ଏସବୁରେ ସମୟ କାଟିବା ଠିକ ନୁହଁ। ନିଜେ ଖେଳିବା, ନିଜେ ଚାଲିବା, ନିଜେ ବୁଲିବା, ସାଙ୍ଗସାଥି ସମ୍ପର୍କ ନିଜ ନିଜ ଭିତରେ ରଖିବା, ଏଇ ସବୁ ସମ୍ପର୍କ ସବୁବେଳେ ସମସ୍ତଙ୍କ ଭିତରେ ଥାଉ। ଆମେ ସମସ୍ତେ ପ୍ରତ୍ୟେକ ପର୍ବପର୍ବାଣୀକୁ ଘରମାନଙ୍କରେ ପାଳନ କରିବା, ସାଙ୍ଗସାଥି ସାହି ପଡ଼ିଶାଙ୍କୁ ମିଶି ମାସିକି ଆମେ ଏମିତି ଅଛି ସାମୂହିକ ପର୍ବ ମଧ୍ୟ ପାଳନ କରିବା, ଭୋଜିଭାତ କରିବା, ହସ ଖୁସିରେ ମନ ଭିତରେ ସେଇ ଆନନ୍ଦ ଖୁସି ରହିଲେ ଆମେ ନିରୋଗ ରହିବା, ସୁସ୍ଥ ରହିବା, ସମସ୍ତେ ସମସ୍ତଙ୍କ ସହିତ ପରିପୂରକ ହୋଇ ରହିବା, ସୁସମ୍ପର୍କ ରଖିଲେ ସମାଜ ଆଗକୁ ନିଶ୍ଚିତ ଭଲ ରହିବ, ଉନ୍ନତି ରହିବ ଏବଂ ଭାଇଚାରା ଭାବ ବଢି ଚାଲିବ।
1: ଧନ୍ୟବାଦ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ଓଡ଼ିଆ ପର୍ବପର୍ବାଣୀରେ ନାରୀଙ୍କ ଅବଦାନ, ଏ ସମ୍ପର୍କରେ ଆପଣଙ୍କର ମତ ଖୁବ୍ ସୁନ୍ଦର ଦେଲେ, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ଶ୍ରୋତା ଭଉଣୀ, ଗୀତ କଥା ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ, କିନ୍ତୁ ଯିବା ପୂର୍ବରୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା କହି ରଖୁଛୁ। ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକା। ଏଥିରେ ସ୍ଥାନ ପାଇଛି ସମ୍ପାଦକୀୟ, ଅଣୁଗଳ୍ପ, କବିତା ଆଉ ଅନ୍ତରଙ୍ଗ ଆଳପ। ତାହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚିତ ଭାବରେ ଆମ ପାଖକୁ ଜଣାଇବେ। ଆମ ପାଖକୁ ମତାମତ ଦେବାର ନମ୍ଘରଟି ହେଉଛି 9438268568।
1: ପୁଣି ଥରେ ନମ୍ଘରଟି କହି ରଖୁଛୁ ଭଉଣୀ, 9438268568। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।
0: ନମସ୍କାର।

ଆକାଶବାଣୀ ଜୟପୁର ଦିନ ଗୋଟିଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଆସନ୍ତା 19 ତାରିଖରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରୁ ଇରାନୀୟକୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଦିନ ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି, ଲେବାନନ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ, ହର୍ମୁଜ୍ ପ୍ରଣାଳୀ ଉନ୍କକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି, ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି। ଏଥିସହିତ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି

ଆରବ ସିରିଆ ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି। ଭାରତ ତ୍ରୟୋଦଶ ଥର ପାଇଁ ଜି7 ଶିଖର ଗୋଷ୍ଠୀ ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତ ପୋଷଣ କରିବେ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଏକ ଦୃଢ଼ ଅର୍ଥନୀତି ସମ୍ପନ୍ନ ଏବଂ ବିକାଶଶୀଳ ରାଷ୍ଟ୍ର ଭାବେ ଜି7 ସମ୍ମିଳନୀରେ ଭାରତର ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ। ଶ୍ରୀ ଯାଦବ କହିଛନ୍ତି, ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ସ୍ୱାବଲମ୍ବୀ ଏବଂ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଆଧାରରେ ବିଶ୍ୱବ୍ୟାପୀ ଯୋଗ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଭାରତୀୟ ମିଶନ ଦ୍ୱାରା ପ୍ରାୟ 2500 ସ୍ଥାନରେ ଯୋଗ ଦିବସ ଆୟୋଜନ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ପ୍ରଥମ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିଭିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165 ପହଞ୍ଚିଛି। ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିଭିଭୂମି କ୍ଷେତ୍ର ପାଇଁ 1,40,000 କୋଟିରୁ ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଭିଭିଭୂମି ବିକାଶ, ସାର୍ବଜନୀନ ସେବାର ଉନ୍ନତି, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି, ସରକାର ଗତ 12 ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି, ଆୟକର ଏବଂ ଜିଏସ୍ଟି ସଂସ୍କାର, ଉଜ୍ଜଳା ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ ତଥା ସଶକ୍ତ କରିପାରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରହିଛି ଏବଂ ଏଲ୍ ନିନୋ ପରିସ୍ଥିତି ସତ୍ତ୍ୱେ ଖାଦ୍ୟର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ମାଇଣ୍ଡ ମାଇନ୍ ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ମୌସୁମୀ ବର୍ଷା ହେବା ନେଇ ଆଶା କରାଯାଉଛି। ତେବେ ଖରିଫ ଋତୁ ଫସଲ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ଆଗାମୀ ରବି ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ସାର ଯୋଗାଣ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 23114444 23110481 ଏବଂ 23717106 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶିଳ୍ପୀ ହେଲେ କିଶୋର କୁମାର। ଚଳଚ୍ଚିତ୍ର ଅମର ପ୍ରେମ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରୁ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁଜରାଟସ୍ଥିତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରସ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,15,36,537 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 90% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ତାରିଖ ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରୟାଣ ଦିବସ। 1843 ମସିହା ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିଲେ।

ଆସିଥିବା ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ମସିହା ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁଠାରୁ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଦୃଢ଼ କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତି ସଭାର ଆୟୋଜନ କରାଯାଉଛି। ତିନିଦିନିଆ ରଜ ମହୋତ୍ସବର ତୃତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା' ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ମସିହାଠାରୁ ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା, ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ କରିବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ୍ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା

କରିଥିଲେ। ଆସନ୍ତା 18ରୁ 24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମାଆଙ୍କ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00 ପାଞ୍ଚଟା 15 ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏଥିରେ ସୃଜନରେ ରହିଛି କିଛି କଥା କିଛି ଗୀତ। ଏ କ୍ରମରେ କବି ଗୋପାଳକୃଷ୍ଣଙ୍କ ସମ୍ପର୍କରେ ଜାଣିବେ, ପରେ ବୟସ୍କମାନଙ୍କ ଅନୁଭବ ଅନୁଭୂତି ଯୁବପିଢ଼ି ପାଇଁ କେତେ ଜରୁରୀ ସମ୍ପର୍କରେ ସାକ୍ଷାତକାର। ଅପରାହ୍ନ 5:30 ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ଭେଟଘାଟରେ ରହିଛି ଡକରା ଡକରି ମନକେ କେନ୍ତାର କଲେ ପିନ୍ଚିନ୍ ମିଲ୍ସି। ଶେଷରେ ଅନ୍ୟ ଏକ ସାକ୍ଷାତକାର ରହିଛି ସରକାରୀ ଜାଗା ଜବରଦଖଲ କଲେ କାଇ ଅସୁବିଧା। 6:30 ଯୁବ ଶକ୍ତି, 6:55 ଆଜିର ପ୍ରସଙ୍ଗ ଏବଂ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ମାଛ ଚାଷ ସମ୍ପର୍କରେ। ଓଡ଼ିଆର ଆଲୋଚନା ଶୁଣିବେ 8:00। 9:30 ପ୍ରଚାର କରିବୁ ନାଟକ ଅଭିନବ ସାହିତ୍ୟ ସଂସଦ, ମୂଳ ରଚନା ବିଜୟ କୁମାର ମହାନ୍ତି, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:30। ଶୁଣିଲେ ଆମର ସାନ୍ଧ୍ୟ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 2:47। ଏହି ଅଧିବେଶନ ଏଠି ଶେଷ କରୁଛୁ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି 5:00, କିନ୍ତୁ ବର୍ତ୍ତମାନଠାରୁ 5:00 ପର୍ଯ୍ୟନ୍ତ ଆମର ଏଫ୍ଏମ୍ ପ୍ରସାରଣରେ ମାନେ 103.6 MHz ଶୁଣନ୍ତୁ ଆକାଶବାଣୀ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5ଟାରେ।

ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ସୁଶୀଲ କୁମାର ସାହୁ ଏବଂ ସରୋଜିନୀ ମଣ୍ଡଳ।

0: ସେ ଅପହଞ୍ଚ ଅତୀତ ମୁଁ ବାଟହୁଡ଼ା ବାଟଇ, ସେ ଜଳକା ଜଳରାଶି ମୁଁ ରଙ୍ଗହୀନ ସମୀର, ସେ କହିବାରେ ବ୍ୟସ୍ତ ମୁଁ ଖୋଜିବାରେ ବିଭୋର, ସେ ବ୍ୟସ୍ତତା ମଧ୍ୟରେ ବି ଆଶ୍ୱସ୍ତ ମୁଁ ନିରବରେ ଅସ୍ତବ୍ୟସ୍ତ, ସେ କଠିନ ରାସ୍ତାର ପଥିକ ମୁଁ ବାଟଭୁଲା ଜଣେ ନାବିକ।
1: ବା ସୁଶୀଲ, କବିତାଟି ତ ବହୁତ ସୁନ୍ଦର ଥିଲା, ହେଲେ କବିତାଟି ତ ଶୁଣିଦେଲେ, ହେଲେ ଏବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା।
0: ଠିକ କହିଲ, ଆଉ ବିଳମ୍ବ ନ କରି କାର୍ଯ୍ୟକ୍ରମ ଆରମ୍ଭ କରିବା ଚାଲ। ହେଲେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆମ ଶ୍ରୋତାବନ୍ଧୁମାନଙ୍କ ପାଇଁ ଅଭିନନ୍ଦନ ଜଣାଇ ଦିଅ।
1: ତେବେ ହଁ ଶ୍ରୋତାବନ୍ଧୁ, ଆଜିର ରଜ ସଂକ୍ରାନ୍ତି ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆଜିର ସୂର୍ଯ୍ୟନୀ କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ ଜଣାଉଛୁ। ମୁଁ ସରୋଜିନୀ ମଣ୍ଡଲ
0: ଆଉ ମୁଁ ସୁଶୀଲ କୁମାର ସାହୁ।
2: ନମସ୍କାର।

0: ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଏକ ସୁନ୍ଦର ବିଚାର।
1: ସନ୍ଦେହ ସବୁବେଳେ ଅସୁବିଧା ତିଆରି କରିଥାଏ, କିନ୍ତୁ ବିଶ୍ୱାସ ସବୁ ଅସୁବିଧାର ସମାଧାନ କରିଥାଏ। ତେଣୁ ହଁ ସାଥୀ, ସଦାସର୍ବଦା ନିଜ ଉପରେ ବିଶ୍ୱାସ ରଖିବା ଉଚିତ ଏବଂ ବିଶ୍ୱାସ ରଖି ସମସ୍ତ କାର୍ଯ୍ୟ କରିବା ଉଚିତ, ଯାହାଫଳରେ ଆମେ ସମସ୍ତ ଅସୁବିଧାର ସମାଧାନ ପାଇପାରିବା। ତେବେ ସାଥୀ, ଆଜିକାଲିର ଯୁବପିଢ଼ିମାନଙ୍କ ଯୁଗରେ ବୟସ୍କମାନଙ୍କର ଭୂମିକା କ୍ଷୀଣ ହେବାରେ ଲାଗିଛି, ତାହା ବହୁତ ଅସୁବିଧା ଦେଉଛି, ତାହା ଆମର ସମାଜ ପାଇଁ ମଧ୍ୟ ବହୁତ ହାନିକାରକ। ତେବେ ଆଜିର ସମ୍ପାଦକୀୟରେ ଚାଲନ୍ତୁ ଜାଣିବା ବୟସ୍କମାନଙ୍କ ପାଇଁ ଆମର କ'ଣ କର୍ତ୍ତବ୍ୟ ରହିଛି, ଆମ ଯୁବପିଢ଼ି ବୟସ୍କମାନଙ୍କୁ କେମିତି ସମ୍ମାନ ଦେବା ଉଚିତ।
0: ସମାଜରେ ବୟସ୍କମାନେ ଅଭିଜ୍ଞତା, ଜ୍ଞାନ ଓ ନୈତିକ ମୂଲ୍ୟବୋଧର ଭଣ୍ଡାର ସ୍ୱରୂପ। ସେମାନେ ନିଜ ଜୀବନର ଦୀର୍ଘ ଅନୁଭବ ମାଧ୍ୟମରେ ପରିବାର ଓ ସମାଜକୁ ସଠିକ୍ ଦିଗ୍ଦର୍ଶନ ଦେଇଥାନ୍ତି। ତେଣୁ ସେମାନଙ୍କ ପ୍ରତି ଆମର କିଛି ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ରହିଛି। ପ୍ରଥମତଃ, ଆମେ ବୟସ୍କ ଲୋକମାନଙ୍କୁ ସମ୍ମାନ ଓ ଆଦର ଦେବା ଉଚିତ। ସେମାନଙ୍କ ସହ ଭଦ୍ର ବ୍ୟବହାର କରିବା ଏବଂ ସେମାନଙ୍କ ମତାମତକୁ ଗୁରୁତ୍ୱ ଦେବା ଆମର ଦାୟିତ୍ୱ। ଦ୍ୱିତୀୟତଃ, ସେମାନଙ୍କ ଶାରୀରିକ ଓ ମାନସିକ ଆବଶ୍ୟକତା ପ୍ରତି ଯତ୍ନଶୀଳ ହେବା ଦରକାର। ବୟସ ବଢ଼ିବା ସହିତ ଅନେକ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହୁଅନ୍ତି, ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ଔଷଧ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ।
1: ଏହା ସହିତ ସେମାନଙ୍କୁ ଏକାକୀ ଅନୁଭବ କରିବାକୁ ନ ଦେଇ ସେମାନଙ୍କ ସହ ସମୟ ବିତାଇବା ଉଚିତ। ସେମାନଙ୍କ କଥା ଶୁଣିବା, ସେମାନଙ୍କ ଦୁଃଖ ସୁଖରେ ଭାଗିଦାରୀ ହେବା ଓ ସେମାନଙ୍କୁ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବୋଲି ଅନୁଭବ କରାଇବା ଆମର କର୍ତ୍ତବ୍ୟ। ସେମାନଙ୍କ ଅନୁଭବରୁ ଶିକ୍ଷା ଗ୍ରହଣ କରିବା ମଧ୍ୟ ଆମ ପାଇଁ ଲାଭଦାୟକ। ସେମାନଙ୍କର ସେବା କରିବା କେବଳ ଏକ ସାମାଜିକ ଦାୟିତ୍ୱ ନୁହେଁ, ଏହା ଏକ ନୈତିକ କର୍ତ୍ତବ୍ୟ ମଧ୍ୟ। ସେମାନଙ୍କ ପ୍ରତି ଆମର ସ୍ନେହ, ସମ୍ମାନ ଓ ଯତ୍ନ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାଏ। ତେବେ ଆମ ସମସ୍ତଙ୍କୁ ବୟସ୍କ ଲୋକମାନଙ୍କ ପ୍ରତି ଥିବା ଆମ କର୍ତ୍ତବ୍ୟ ପାଳନ କରିବା ଉଚିତ। ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କିଛି କଥା କିଛି ଗୀତ, ଯେଉଁଥିରେ ଆପଣମାନେ ଶୁଣିବେ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମ୍ପର୍କରେ।
0: କବି ଗୋପାଳକୃଷ୍ଣ ପଟ୍ଟନାୟକ ଜଣେ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତକାର। ବିଭିନ୍ନ ପାରମ୍ପରିକ ରାଗ ଏବଂ ତାଳରେ ତାଙ୍କର ଓଡ଼ିଶୀ ଗୀତ ସାରା ରାଜ୍ୟରେ ବହୁଳ ଭାବରେ ଗାନ କରାଯାଏ। 1784 ପାର୍ଲା ଖେମୁଣ୍ଡିର ଏକ ସମ୍ଭ୍ରାନ୍ତ କରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଗୋପାଳକୃଷ୍ଣଙ୍କ ପିତା ବନବାସୀ ପଟ୍ଟନାୟକ

ଓଡ଼ିଶାର ଶକ୍ତିଶାଳୀ ଗଡ଼ଜାତ ରାଜ୍ୟର ଗଜପତି ରାଜାମାନଙ୍କ ସେବା କରୁଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଲଳିତା ଦେ। 20 ବୟସରେ ଗୋପାଳକୃଷ୍ଣ ହୀରାଦେଇ ନାମଙ୍କ ଏକ ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କ ଜୀବନର ପ୍ରାରମ୍ଭିକ ଦିନରେ ଗୋପାଳକୃଷ୍ଣ ଗଜପତି ରାଜାଙ୍କ ସେବାରେ ଜଣେ ପାଞ୍ଜିଆକରଣ ବା ଜଣେ ହିସାବ ଲେଖକ ଭାବେ ରହିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ରାଜ୍ୟର ମୁଖ୍ୟ ରାଜସ୍ୱ ଅଧିକାରୀ ଭାବରେ ତାଙ୍କ ସ୍ଥାନରେ ଅବସ୍ଥାପିତ ହେଲେ। ସେ ଜଣେ ଦକ୍ଷ ଯୋଦ୍ଧା ମଧ୍ୟ ଥିଲେ ଏବଂ ଖଣ୍ଡା ଚାଳନାରେ ତାଲିମ ପ୍ରାପ୍ତ ଥିଲେ। ତାଙ୍କ ଦ୍ୱାରା ବ୍ୟବହୃତ ଖଣ୍ଡା ଏବେ ମଧ୍ୟ କନକ ଦୁର୍ଗା ମନ୍ଦିରରେ ସଂରକ୍ଷିତ ଅଛି।

ପରେ ସେ କବି ବକ୍ରାବକ ଚକ୍ରପାଣି ପଟ୍ଟନାୟକଙ୍କଠାରୁ ତାଲିମ ନେବା ପରେ ଜଣେ କବି ଏବଂ ସଙ୍ଗୀତଜ୍ଞ ଭାବରେ ତାଙ୍କର ଖ୍ୟାତି ବୃଦ୍ଧି ପାଇଲା ଏବଂ ପରବର୍ତ୍ତୀ ସମୟରେ ରାଜା ତାଙ୍କର ସଙ୍ଗୀତ ଏବଂ ସାହିତ୍ୟିକ ସାଧନାକୁ ଉତ୍ସାହିତ କରିବା ପାଇଁ ତାଙ୍କୁ ଦରବାରରେ ଏକ ସ୍ୱତନ୍ତ୍ର ପଦବୀ ପ୍ରଦାନ କଲେ। ଆଉ ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ କବି ହରିବନ୍ଧୁଙ୍କୁ ଗୋପାଳକୃଷ୍ଣଙ୍କ ବହୁ ସଂଖ୍ୟକ ଗୀତର ଲିପିବଦ୍ଧ କରିବାର ଶ୍ରେୟ ଦିଆଯାଏ, କାରଣ କବି ଗୋପାଳକୃଷ୍ଣ ନିଜେ ତାଙ୍କ ଗୀତଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ଚିନ୍ତିତ ନଥିଲେ। ଗୋପାଳକୃଷ୍ଣ ଦିବ୍ୟ ପ୍ରେରଣାରେ ଆକର୍ଷିତ ହୋଇ ଗୀତ ଗାଉଥିଲେ ଏବଂ ହରିବନ୍ଧୁ ସେସବୁକୁ ତାଳପତ୍ରରେ ଲେଖୁଥିଲେ।

ଗୋପାଳକୃଷ୍ଣ ଅନେକ ଜଣାଶୁଣା ଜଣାଣ ଭଜନ ଓ ଗୀତ ରଚନା କରିଥିଲେ। ତାଙ୍କ ରଚନାରେ ରାଧାକୃଷ୍ଣଙ୍କ ପ୍ରେମ ଭକ୍ତି ଓ ମାନବୀୟ ଭାବନାର ସୁନ୍ଦର ଚିତ୍ରଣ ଦେଖିବାକୁ ମିଳେ। ତାଙ୍କ ଗୀତଗୁଡ଼ିକ ଆଜି ମଧ୍ୟ ଓଡ଼ିଆ ସଙ୍ଗୀତ ଓ ସାହିତ୍ୟରେ ସମାନ ଭାବରେ ଲୋକପ୍ରିୟ। ତାଙ୍କର କିଛି ଲୋକପ୍ରିୟ ସଙ୍ଗୀତଗୁଡ଼ିକ ମଧ୍ୟରୁ ଶ୍ୟାମକୁ ଜୁହାର ତା ପ୍ରେମକୁ ଜୁହାର, ସଙ୍ଗିନୀରେ ରାସ ରଙ୍ଗିନୀରେ, କଦମ୍ବ ବନେ ବଂଶୀ ବାଜିଲାରେ ଏବଂ ଉଠିଲୁ ଏଡ଼େବେଗି କାହିଁକିରେ ଇତ୍ୟାଦି ଅନ୍ୟତମ।

ଗୋପାଳକୃଷ୍ଣଙ୍କ ଲେଖାଗୁଡ଼ିକ ଏକାଧିକ ଥର ସଂକଳନ ଭାବରେ ପ୍ରକାଶିତ ହୋଇଛି। ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସଂକଳନ କବିଙ୍କ ନିଜ ପ୍ରପୌତ୍ର ରାମକୃଷ୍ଣ ପଟ୍ଟନାୟକ 1919 ମସିହାରେ ପ୍ରସ୍ତୁତ କରିଥିଲେ। ରାମକୃଷ୍ଣଙ୍କ ସଂକଳନ ପୂର୍ବରୁ କବିଙ୍କ କୃତିର ଛୋଟ ଛୋଟ ସଂଗ୍ରହଗୁଡ଼ିକ ଦାମୋଦର ପଟ୍ଟନାୟକଙ୍କ ସଙ୍ଗୀତ ସାଗର 1898-1903 ଏବଂ ଗୋବିନ୍ଦ ରଥଙ୍କ ଚୌପଦୀ ଚନ୍ଦ୍ରଦୟ 1895ରେ ଖଣ୍ଡ ଖଣ୍ଡ ହୋଇ ପ୍ରକାଶିତ ହୋଇଥିଲା ଏବଂ ସେ 1862 ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶେଷ କବିତାକୁ ତାଙ୍କ ମୃତ୍ୟୁର ଭବିଷ୍ୟବାଣୀ ବୋଲି କୁହାଯାଏ, ଯାହା ଥିଲା ଜୀବ ଯିବାକୁ ହୋଇଲା ସଜ ରାଧେ ଗୋବିନ୍ଦ ଭଜ।

ଗୋପାଳକୃଷ୍ଣ ଓଡ଼ିଆ ଭାଷାକୁ ସରଳ, ମଧୁର ଓ ସଙ୍ଗୀତମୟ ଶୈଳୀରେ ସମୃଦ୍ଧ କରିଥିଲେ। ତାଙ୍କ କବିତା ଓ ଗୀତ ଓଡ଼ିଆ ସାହିତ୍ୟରେ ଭକ୍ତି ଓ ଶୃଙ୍ଗାର ଧାରାକୁ ଅଧିକ ଲୋକପ୍ରିୟ କରିଥିଲା। ସେ ଓଡ଼ିଆ ସାହିତ୍ୟର ଏକ ଉଜ୍ଜଳ ନକ୍ଷତ୍ର ଥିଲେ। ତାଙ୍କର ଅମର ସୃଷ୍ଟି ଓଡ଼ିଆ ଭାଷାକୁ ଓ ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର ଅବଦାନ ପାଇଁ ସଦାସର୍ବଦା ଓଡ଼ିଆ ଜାତି ତାଙ୍କୁ ମନେ ରଖିଥିବ।

0: ଆଚ୍ଛା ସୁଶୀଲ, କହିଲ ଆଜିକାଲି ଯୋଉ ବୟସ୍କ ଲୋକଙ୍କ ଅନୁଭୂତି ଆମ ପାଇଁ କେତେ ଜରୁରୀ?
1: ଦେଖ ଦିଦି, ଆଜିକାଲି ବୟସ୍କ ଲୋକମାନଙ୍କର ଅନୁଭୂତି ଓ ଅନୁଭବ ତ ଆମର ଯୁବପିଢ଼ି ପାଇଁ ବହୁତ ଜରୁରୀ ଅଟେ। ହେଲେ ଏହି ବିଷୟରେ ଅଧିକା ଜାଣିବା ପାଇଁ ଚାଲ ଆଜି ଶୁଣିବା ଗୋଟିଏ ସାକ୍ଷାତକାର।
0: ତେବେ ଚାଲ ସାଥୀ, ଶୁଣିବା ଗୋଟିଏ ସାକ୍ଷାତକାର। ବୟସ୍କ ମାନଙ୍କ ଅନୁଭବ ଯୁବପିଢ଼ି ପାଇଁ କେତେ ଜରୁରୀ?
2: ନମସ୍କାର ଭାଇ, ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ଆପଣଙ୍କର ପ୍ରଥମେ ପରିଚୟଟା ଆମର ଶ୍ରୋତା ବନ୍ଧୁମାନଙ୍କ ପାଇଁ ଦେଇଦେବେ।
3: ନମସ୍କାର, ମୋ ନାଁ ହେଉଛି ରୋହନ କୁମାର ପଟ୍ଟନାୟକ। ମୁଁ ବର୍ତ୍ତମାନ ଜୟପୁରର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଇଂଲିଶ ସ୍ନାତକୋତ୍ତରର ଜଣେ ଛାତ୍ର।
2: ଆଚ୍ଛା ଭାଇ, ତେବେ ଆପଣ ଜଣେ ଛାତ୍ର, ତା ମାନେ ଆପଣ ଆମର ଯୁବପିଢ଼ିର ଗୋଟେ ଅଂଶ। ତେବେ ଆପଣ ଜାଣିଥିବେ ଯେ ଯୁବପିଢ଼ି ଆଜି ଏହି ପରିସ୍ଥିତିରେ ଅଛି ଯେ ତାକୁ ଆଗକୁ ବଢ଼ିବା ପାଇଁ ଅନ୍ୟମାନଙ୍କର ସାହାଯ୍ୟ ମଧ୍ୟ ଦରକାର। ତେବେ ଆମର ଯୋଉ ଆଜିର ବିଷୟ ରହିଛି କି ବୟସ୍କ ଲୋକମାନଙ୍କର ଆମର ଯୁବପିଢ଼ି ଉପରେ କଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେ ବିଷୟରେ ଆପଣ କଣ କହିବାକୁ ଚାହିଁବେ ଭାଇ?
3: ଧନ୍ୟବାଦ। ଯେମିତି ଆପଣ ପଚାରିଲେ, ମୁଁ ଏଇ କ୍ୱେଶ୍ଚିନ୍ କୁ ଏଇଭଳି ଚିନ୍ତା କରେ ଯେ ଆଜିର ଯୁବପିଢ଼ି ପାଇଁ

ବୟସ୍କ ମାନଙ୍କର ଅଭିଜ୍ଞତା ଆବଶ୍ୟକ କି କିମ୍ବା ତାଙ୍କ ଏକ୍ସପିରିଏନ୍ସ ଆବଶ୍ୟକ କି? ଦେଖନ୍ତୁ, ପ୍ରତ୍ୟେକ ପିଢି ଏହି ବିଶ୍ୱାସ କରନ୍ତି ଯେ ସେମାନଙ୍କ ପାଖରେ ଅନେକ ପ୍ରକାର ଏକ୍ସପିରିଏନ୍ସ ରହିଛି କିମ୍ବା ସେମାନେ ଯୋଉ ସମୟରେ ଗତି କରିଛନ୍ତି ତାହାଦ୍ୱାରା ତାଙ୍କେ ଅନେକ ପ୍ରକାର ଅଭିଜ୍ଞତା ପ୍ରାପ୍ତ କରିଛନ୍ତି କିମ୍ବା ଏକ୍ସପିରିଏନ୍ସ ପ୍ରାପ୍ତ କରିଛନ୍ତି। ଆଜିର ଯୁବପିଢି ମଧ୍ୟ ସେହିଭଳି, ଆଜିର ଯୁବପିଢି ପାଖରେ AI କିମ୍ବା କୃତ୍ରିମ ବୁଦ୍ଧିମତା, ସାମାଜିକ ଗଣମାଧ୍ୟମ ଏବଂ ଇଣ୍ଟରନ୍ୟାସନାଲ ଆଫେୟାର୍ସ, ସୋସିଆଲ ମିଡିଆ, ଏହିଭଳି ଅନେକ ସୁଯୋଗ କିମ୍ବା ପ୍ଲାଟଫର୍ମ ଯାକ ରହିଅଛି। ଫଳସ୍ୱରୂପ ଅନେକ ଯୁବକ ତର୍କ ଦିଅନ୍ତି ଯେ ବୟସ୍କ ମାନଙ୍କର ଅଭିଜ୍ଞତା ପୁରୁଣା କିମ୍ବା ଆଉଟଡେଟେଡ୍। ଅନ୍ୟ ପକ୍ଷରେ ଅନେକ ବୟସ୍କ ଏହି ଜିଦ୍ ଧରି କୁହନ୍ତି ଯେ ଯୁବକମାନେ ସେମାନଙ୍କ ପରାମର୍ଶ ପାଳନ କରିବା ମଧ୍ୟ ଉଚିତ, କାରଣ ସେମାନେ ଜୀବନକୁ ଅଧିକ ଦେଖିଛନ୍ତି, ଏହା ବୟସ୍କ ଲୋକମାନେ କୁହନ୍ତି। ଏବଂ ମୁଁ ଏହା ଭାବେ ଯେ ଉଭୟ ସ୍ଥିତି ତ୍ରୁଟିପୂର୍ଣ୍ଣ। ଏହାର ସତ୍ୟ ଉତ୍ତର ମୋତେ ଏହା ଲାଗୁଛି ଯେ ଏହି ଦୁଇଟି ଆର୍ଗ୍ୟୁମେଣ୍ଟ ମଝିରେ କେଉଁଠି ନା କେଉଁଠି ରାଇଟ୍ ଆନ୍ସର ରହିଅଛି। ମୁଁ ଏହା ଭାବେ ଯେ ଅଭିଜ୍ଞତା କିମ୍ବା ଏକ୍ସପିରିଏନ୍ସେସ୍ ନିଜେ ମାନେ ଜ୍ଞାନ ନୁହେଁ, ଏହା ହେଉଛି ଗୋଟେ ପ୍ରକାର ର ମେଟେରିଆଲ ଯେଉଁଠାରୁ ଜ୍ଞାନ ବାହାରି ପାରେ। ଦେଖନ୍ତୁ, 70 ବର୍ଷ ବଞ୍ଚିଥିବା ଜଣେ ବୟସ୍କ ନିଶ୍ଚିତ ଭାବରେ 70 ବର୍ଷର ମୂଲ୍ୟ ଆଧାରିତ ଶିକ୍ଷା ବି ଶିଖିଥିବ, ଏହା ଜରୁରୀ ନାହିଁ। କିଛି ଲୋକ ଅନେକ ପିଢି ଧରି ସମାନ ଭୁଲ କିମ୍ବା ସେ ମିଷ୍ଟେକ୍ସ କୁ ପୁନର୍ବାର ରିପିଟ୍ କରିଥାନ୍ତି, ତଥାପି ଏହି ଲିମିଟେଡ୍ କାପାସିଟି ସତ୍ତ୍ୱେ ବୟସ୍କ ମାନଙ୍କ ଅଭିଜ୍ଞତା ଗଭୀର ଭାବରେ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିଛି, କାରଣ ସେମାନେ ଏପରି କିଛି ଏକ୍ସପିରିଏନ୍ସେସ୍ ପ୍ରଦାନ କରନ୍ତି ଯାହା କୌଣସି ପାଠ୍ୟପୁସ୍ତକ କିମ୍ବା କୌଣସି ଇଣ୍ଟରନେଟ୍ କିମ୍ବା କୌଣସି AI ଚାଟ୍ ଦ୍ୱାରା କିମ୍ବା କୌଣସି ମୋଟିଭେସନାଲ ଭିଡିଓ ଦ୍ୱାରା ଆମକୁ ମିଳିପାରିବ ନାହିଁ। ସମୟ ସହିତ ପସନ୍ଦ କିମ୍ବା ଚଏସେସ୍ ମଧ୍ୟ ଚେଞ୍ଜ ହୁଏ। ଏବଂ ମୁଁ ଗୋଟେ କୋଟେସନ୍ ଏଇଠି ଏଡ୍ କରିବାକୁ ଚାହୁଁଛି। ଜର୍ମାନ ଦାର୍ଶନିକ କିମ୍ବା ଜର୍ମାନ ଫିଲୋସଫର ଏଡମଣ୍ଡ ବର୍କେ ଏହା କୁହନ୍ତି ଯେ, ପିପୁଲ ୱିଲ୍ ନଟ୍ ଲୁକ୍ ଫରୱାର୍ଡ ଟୁ ପୋଷ୍ଟେରିଟି ହୁ ନେଭର ଲୁକ୍ ବ୍ୟାକୱାର୍ଡ ଟୁ ଦେ ଆନ୍ସେଷ୍ଟର୍ସ। ଯାହା ଓଡ଼ିଆରେ ମୁଁ କହୁଛି, ସେହି ଲୋକମାନେ ଭବିଷ୍ୟତ ପାଇଁ ଅପେକ୍ଷା କରିବେ ନାହିଁ ଯେଉଁମାନେ କେବେ ବି ସେମାନଙ୍କ ପୂର୍ବ ପୁରୁଷଙ୍କ ପଛକୁ ଚାହିଁବେ ନାହିଁ। ମାନବ ସଭ୍ୟତା ନିଜେ ଉତ୍ତରାଧିକାରୀ ଅଭିଜ୍ଞତା ଉପରେ ନିର୍ମିତ କିମ୍ବା ଜେନେରେସନାଲ କାପାସିଟି ଉପରେ ନିର୍ମିତ। ଯଦି ପ୍ରତ୍ୟେକ ପିଢିକୁ ସ୍ୱାଧୀନ ଭାବରେ ପ୍ରତ୍ୟେକ ପାଠକୁ କିମ୍ବା ପ୍ରତ୍ୟେକ ଆବିଷ୍କାରକୁ ପୁନର୍ବାର ଆବିଷ୍କାର କରିବାକୁ ପଡେ, ତେବେ ପ୍ରଗତି ତ ଅସମ୍ଭବ ହୋଇଯାଇଥାନ୍ତା। ତଥାପି ଯୁବ ପିଢିଙ୍କୁ ଏକ କଷ୍ଟକର ବାସ୍ତବତାକୁ ମଧ୍ୟ ଚିହ୍ନିବାକୁ ପଡିବ। ଦେଖନ୍ତୁ, ପୂର୍ବ ଲୋକମାନେ କିମ୍ବା ପୂର୍ବପୁରୁଷ ମାନେ ପ୍ରାୟତଃ ଗୋଟେ ଡିଫରେଣ୍ଟ ୱାର୍ଲ୍ଡ ଭ୍ୟୁ ଦ୍ୱାରା ଭାବିକି ପରାମର୍ଶ ଦିଅନ୍ତି ଯାହା ଆଉ ଏବେ ଏକ୍ଜିଷ୍ଟ କରୁନାହିଁ। କ୍ୟାରିୟର ହଉ କିମ୍ବା ରିଲେସନଶିପ ହଉ କିମ୍ବା ଆପ୍ଲିକେଟିଭ ସାଇନ୍ସେସ ହଉ, ଟେକ୍ନୋଲୋଜି ହଉ କିମ୍ବା ଇକୋନୋମିକ୍ସ ହଉ କିମ୍ବା ସୋସିଆଲ ଭାଲ୍ୟୁଜ ହଉ, ଆମ ସାମାଜିକ ମୂଲ୍ୟବୋଧ ହଉ, ଅର୍ଥନୀତି ହଉ, ଏହି ଜିନିଷ ସମୟ ସହକାରେ ଏହି ଜିନିଷ ଗୁଡାକରେ ପରିବର୍ତ୍ତନ ଆସିଥାଏ। ଯେପରିକି ଗୋଟେ କୋର୍ଟ ଅଛି, ଫ୍ୟାକ୍ଟ ଏକ୍ସପାୟର ପ୍ରିନ୍ସିପଲ ଏଣ୍ଡିଓର। ତଥ୍ୟ ଶେଷ ହୋଇଯାଏ କିନ୍ତୁ ତାହା ନୀତି ଗୁଡାକ ଚିରସ୍ଥାୟୀ। କିଛି ପ୍ରାଚୀନ କାଳୀନ ନିର୍ଦ୍ଦିଷ୍ଟ ପରାମର୍ଶ ପୁରୁଣା ହୋଇପାରେ କିନ୍ତୁ ତାହାର ମୂଳ ଶିକ୍ଷା ପ୍ରାୟତଃ ଆଜି ବି ରେଲେଭେଣ୍ଟ ରହିଥାଏ। ଉଦାହରଣ ସ୍ୱରୂପ, ସମୟ ନଷ୍ଟ କରିବା ହଉ କିମ୍ବା ମଣିଷର ଭାବନା ଗୁଡାକ ହଉ। ଜଣେ ଇଂରାଜୀ ରାଜନେତା, ସେ ଫ୍ରାନ୍ସିସ୍ ବେକନ, ସେ କହିଥିଲେ କି ହିଷ୍ଟ୍ରିଜ୍ ମେକ୍ ମେନ୍ ୱାଇଜ୍, ଇତିହାସ ମଣିଷକୁ ଜ୍ଞାନୀ କରିଥାଏ। ଇତିହାସ ଜ୍ଞାନ ଶିଖାଇବାର କାରଣ ହଉଛି ଯେ ମାନବ ସ୍ୱଭାବ ଟେକ୍ନୋଲୋଜି ଅପେକ୍ଷା ବହୁ ଧୀରେ ପରିବର୍ତ୍ତନ ହୁଏ। ଅନେକ ଶତାବ୍ଦୀ ଧରି ମଣିଷର ଭାବ ଯେମିତିକି ମହତ୍ଵାକାଂକ୍ଷା ହଉ, ଲୋଭ ହଉ, ପ୍ରେମ, ଇଚ୍ଛା, ଭୟ, ଗର୍ବ ଏବଂ ଅନୁତାପ, ଏହି ସବୁ ଭାବ ଗୁଡାକ ତ ସେମ୍ ରହିଛି। ହେଲେ ମୁଁ କହିବାର ଅର୍ଥ ଏହା ଯେ ପ୍ରବ୍ଲେମ୍ସ ଚେଞ୍ଜ ହେଇପାରେ ସମୟ ସହକାରେ, କିନ୍ତୁ ଆମ ଯୋଉ ବେସିକ ହ୍ୟୁମାନ ଇମୋସନ ଯାକ ଅଛି, ଯାହା ଲୋଭ ହେଲା, ପ୍ରେମ ହେଲା, ଈର୍ଷା, ଭୟ, ଗର୍ବ, ଏହି ସବୁ ଆଜି ମଧ୍ୟ ସେମ୍ ରହିଛି। ଆଜି ପ୍ରୋସେସେସ ଯାକ ଚେଞ୍ଜ ହେଇଯାଇଛି କିନ୍ତୁ ଏହି ଆମ ଯୋଉ ଭାବନାତ୍ମକ ଆଉଟକମ୍ସ ଯାକ ଅଛି କିମ୍ବା ଭାବନାତ୍ମକ ରିଆକ୍ସନ ଯାକ ଅଛି, ତାହାକୁ ଆମେ କିଭଳି ଆମେ ହ୍ୟାଣ୍ଡେଲ କରିବା, ସେହି ଏକ୍ସପିରିଏନ୍ସେସ ରୁ ଆମେ ତାହା ଜାଣିପାରିବା। ଯେଭଳିକି ଅନେକ ପ୍ରାଚୀନ ବ୍ୟକ୍ତି ବୁଝିବା ଅପେକ୍ଷା ଆଜ୍ଞା ପାଳନ କରିବାକୁ ଦାବି କରନ୍ତି। ସେମାନେ ପ୍ରାୟତଃ ବୟସକୁ କ୍ଷମତା ସହିତ ଇକ୍ୱାଲ ଭାବିଥାନ୍ତି, କିନ୍ତୁ ବ୍ୟବହାରିକ ବାସ୍ତବତା ହେଉଛି ମାନବତାର କିଛି ସର୍ବୋତ୍ତମ ସଫଳତା

0: ସେହି ଲୋକମାନଙ୍କ ଦ୍ୱାରା ହାସଲ କରାଯାଇଥିଲା ଯେଉଁମାନେ ପାରମ୍ପରିକ ଜ୍ଞାନକୁ କିମ୍ବା ସେମାନଙ୍କ ପାରମ୍ପରିକ ଭାଲ୍ୟୁସକୁ ଯାହା ସମୟ ସହକାରେ ଲୋକମାନେ ଅବୁଝାବଳି ଭାବୁଥିଲେ, ଅବୁଝାବଳି ବିଶ୍ୱାସ କରି ନଉଥିଲେ, ତାହାକୁ ଧୀରେ ଧୀରେ ଅଣଦେଖା କରିବାକୁ ଲାଗିଲେ। ପୂର୍ବରେ ଅବୁଝା ଭାବରେ ଗ୍ରହଣ କରିଥିବା ପରିବର୍ତ୍ତେ ସମୟ ସହକାରେ ପ୍ରତିଷ୍ଠିତ ଅଭିଜ୍ଞତାକୁ କିମ୍ବା ପ୍ରତିଷ୍ଠିତ ଏକ୍ସପିରିଏନ୍ସକୁ ଧୀରେ ଧୀରେ ପ୍ରଶ୍ନ କରିଥିବାରୁ ପ୍ରାୟତଃ ନୂଆ କିଛି ଉଦ୍ଭାବନ ହୋଇଥାଏ କିମ୍ବା ପ୍ରାୟତଃ ନୂଆ ଜିନିଷ ସୃଷ୍ଟି ହୁଏ ସମାଜରେ। ଏହାକୁ ଫେମସ୍ ନାଟ୍ୟକାର କିମ୍ବା ପ୍ଲେ ରାଇଟ୍ ଜର୍ଜ ବର୍ନାର୍ଡ ଶ କହିଛନ୍ତି ଯେ ଦ ରିଜନେବଲ ମ୍ୟାନ୍ ଆଡାପ୍ଟ ହିମସେଲ୍ଫ ଟୁ ଦ ୱାର୍ଲ୍ଡ, ଦ ଅନ୍ରିଜନେବଲ ୱାନ୍ ପରସିଷ୍ଟ ଇନ୍ ଟ୍ରାଇଙ୍ଗ ଟୁ ଆଡାପ୍ଟ ଦ ୱାର୍ଲ୍ଡ ଟୁ ହିମସେଲ୍ଫ। ବିଚାରଶୀଳ ବ୍ୟକ୍ତି ନିଜକୁ ଦୁନିଆ ସହିତ ଖାପ ଖୁଆଇଥାଏ, କିନ୍ତୁ ଅବିଚାରଶୀଳ ବ୍ୟକ୍ତି ଦୁନିଆକୁ ନିଜ ସହିତ ଖାପ ଖୁଆଇବାକୁ ଚେଷ୍ଟା କରିବାରେ ହିଁ ଲାଗି ରହିଥାଏ। ଯଦି ପ୍ରତ୍ୟେକ ଯୁବକ ପୂର୍ବ ପିଢ଼ିର ଅଭିଜ୍ଞତା କିମ୍ବା ଏକ୍ସପିରିଏନ୍ସକୁ କେବଳ ଅବୁଝା ଭାବରେ ଅନୁସରଣ କରିଥାନ୍ତେ, ତେବେ କୌଣସି ବୈଜ୍ଞାନିକ ବିପ୍ଳବ କିମ୍ବା କୌଣସି ଟେକ୍ନୋଲୋଜିକାଲ ଆଡଭାନ୍ସମେଣ୍ଟ କିମ୍ବା ସୋସିଆଲ ଚେଞ୍ଜେସ ରେ କୌଣସି ସଫଳତା ଆସିନଥାନ୍ତା।
1: ନିଶ୍ଚିତ ଭାଇ, ଏଇଠି ମୁଁ ଆପଣଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହିଁବି ଯେ ଆଜିକାଲି ଯୋଉ ପ୍ରଯୁକ୍ତି ବିଦ୍ୟାର ଯୁଗ ରହିଛି, ଯୋଉ ଜେନେରେସନ ଅଫ ଏଆଇ ବୋଲି କହୁଛନ୍ତି, ଏହି ପ୍ରଯୁକ୍ତି ବିଦ୍ୟାର ଯୁଗରେ ବୟସ୍କ ମାନଙ୍କର ଅନୁଭୂତି ଅନୁଭବ କଣ ପୂର୍ବ ପରି ପ୍ରାସଙ୍ଗିକ ହୋଇକି ରହିଛି କି?
0: ନିଶ୍ଚିତ ଭାବରେ ଭାଇ, ଆପଣ ଯେମିତି କହିଲେ ଆଜିର ଯୁଗରେ ପ୍ରଯୁକ୍ତି ବିଦ୍ୟା କିମ୍ବା କୃତ୍ରିମ ବୁଦ୍ଧି ହଉ କିମ୍ବା ଏଆଇ ର ସୋସାଇଟି ଏବେ ଆମର ରହିଛି ଏବଂ ଏତେ ଟେକ୍ନୋଲୋଜିକାଲି ଆଡଭାନ୍ସ ସମୟରେ ଆମେ ଯୁବାପିଢ଼ି ଅଛୁ, ମିଲେନିୟଲ୍ସ ହଉ କିମ୍ବା ଜେନ୍ଜି ହଉ, ଏହି ସମୟରେ ତାଙ୍କର ମତାମତ ତାହା ଆଜି ବି ପ୍ରାସଙ୍ଗିକ ରହିଛି କି ନାହିଁ ତାହା ଆପଣ ପଚାରିଲେ। ମୁଁ ଏହା କହିବାକୁ ଚାହେଁ ଯେ ମୁଁ ଯେମିତି ପୂର୍ବରୁ କହିଥିଲି, ସାଇଣ୍ଟିଫିକ ଆଡଭାନ୍ସମେଣ୍ଟ ସମୟ ସହକାରେ ତାହା ଚେଞ୍ଜ ହେଇଥାଏ, କିନ୍ତୁ ଯାହା ବେସିକ ମଣିଷର ଭାବନାତ୍ମକ ରେସ୍ପନ୍ସେସ ଥାଏ କିମ୍ବା ଇମୋସନାଲ ଇଣ୍ଟେଲିଜେନ୍ସ ଆପଣ କୁହନ୍ତୁ, ତାହା ସମୟ ସହକାରେ ମଧ୍ୟ ସେମ୍ ରହିଥାଏ। ଏହାକୁ ମୁଁ ଅନ୍ୟ ଉଦାହରଣ ସହ ତୁଳନା କରି କହିବାକୁ ଚାହେଁ, ସାହିତ୍ୟ ଧରି ନିଅନ୍ତୁ। ସାହିତ୍ୟ ବାରମ୍ବାର ଅଭିଜ୍ଞ ସ୍ୱର ଗୁଡିକୁ ଅଣଦେଖା କରିବାର ଦୁଃଖଦ ପରିଣାମକୁ ଦର୍ଶାଏ, ଯେଭଳି ଶେକ୍ସପିୟରଙ୍କ ପ୍ରସିଦ୍ଧ ପ୍ଲେ କିମ୍ବା ନାଟକ କିଙ୍ଗ ଲିୟରରେ ଗର୍ବୀ ଯୋଉ ଚରିତ୍ର ମାନେ ଥାନ୍ତି ସେମାନେ ସ୍ପଷ୍ଟ ବିଚାର କରିପାରିନଥାନ୍ତି, କାରଣ ସେମାନଙ୍କ ଗର୍ବ ତାଙ୍କୁ ନିଜର ଭୁଲକୁ ଚିହ୍ନିବା ପାଇଁ ଦେଇନଥାଏ। ହୋମରଙ୍କ ଲେଖା ଆଦି ଓଡ଼ିଶୀରେ ବି ଆମେ ଦେଖିପାରୁ, ପୁରୁଣା ପରାମର୍ଶ ଏବଂ ସଂଗୃହିତ ଜ୍ଞାନ ମଧ୍ୟ ସିଚୁଏସନାଲି ସେଠାରେ ମଧ୍ୟ କୌଣସି ଚେଞ୍ଜେସ ଆସିଥାଏ, କିନ୍ତୁ ଯୋଉ ବେସିକ ହ୍ୟୁମାନ ଏକ୍ସପ୍ରେସନ ଯାକ ଥାଏ କିମ୍ବା ରେସ୍ପନ୍ସେସ ଥାଏ ତାହା ସବୁବେଳେ ସେମ୍ ହିଁ ରହିଥାଏ। ଆଜିର ବୟସ୍କ ଯୋଉ ପିଢି ରହିଅଛି ସେମାନଙ୍କ ପାଖରେ ଟେକ୍ନୋଲୋଜିକାଲି ସେମାନେ ଏତେ ଲିଟରେଟ୍ ନଥିବେ କିମ୍ବା ନଥାଇପାରନ୍ତି ସମସ୍ତେ, କିନ୍ତୁ ଯୋଉ ବେସିକ ହ୍ୟୁମାନ ଯୋଉ ସାଧାରଣ ମଣିଷର କ୍ୟୁରିଓସିଟି ଥାଏ କିମ୍ବା ପ୍ରବ୍ଲେମ୍ସ ଯାକ ଥାଏ, ସେହି ପ୍ରବ୍ଲେମ୍ସକୁ ତାଙ୍କ ଅନୁଭୂତିରୁ ଆମେ ତୁଳନା କରିପାରୁ ଏବଂ ସେଠାରୁ ଆମେ ଶିକ୍ଷା ପ୍ରାପ୍ତ କରିପାରୁ। ହୁଏତ ମତେ ଏହା ଲାଗୁଛି ସବୁଠାରୁ ସନ୍ତୁଳିତ ମୋଟିଭ କିମ୍ବା ପର୍ସପେକ୍ଟିଭ ଟିଏସ୍ ଏଲିଏଟ ଜଣେ ଲେଖକ ଅଛନ୍ତି ଇଂରାଜୀ ସାହିତ୍ୟର, ଟିଏସ୍ ଏଲିଏଟ ସେ ଗୋଟେ କୋଟ କହିଥିଲେ ଯେ ଦି ଓନ୍ଲି ୱିଜଡମ୍ ୱି କ୍ୟାନ୍ ହୋପ୍ ଟୁ ଏକ୍ୱାୟାର ଇଜ୍ ଦ ୱିଜଡମ୍ ଅଫ୍ ହ୍ୟୁମିଲିଟି। ଓଡ଼ିଆରେ ଆମେ ଯେଉଁ ଏକମାତ୍ର ଜ୍ଞାନ ହାସିଲ କରିବାକୁ ଆଶା କରିପାରିବା ତାହା ହେଉଛି ବିନମ୍ରତାର ଜ୍ଞାନ। ମୁଁ ଏହା କହିବାକୁ ଚାହେଁ ଯେ ଉଭୟ ପକ୍ଷରୁ ବୟସ୍କ ଏବଂ ଯୁବା ଉଭୟ ପକ୍ଷରୁ ଏହି ନମ୍ରତା ଆବଶ୍ୟକ। ଯୁବକମାନେ ସ୍ୱୀକାର କରିବା ଉଚିତ ଯେ ସେମାନେ ସବୁକିଛି ଜାଣନ୍ତି ନାହିଁ, ଏବଂ ବୃଦ୍ଧମାନେ ମଧ୍ୟ ସ୍ୱୀକାର କରିବା ଉଚିତ ଯେ ସେମାନଙ୍କର ଅଭିଜ୍ଞତା କିମ୍ବା ଏକ୍ସପିରିଏନ୍ସ ସେମାନଙ୍କୁ ଏକ୍ସଟ୍ରିମଲି ସ୍ପେଶାଲ କରେ ନାହିଁ। କଠୋର ବାସ୍ତବତା ହେଉଛି ଯେ ପ୍ରତ୍ୟେକ ପିଢି ଶେଷରେ ଯନ୍ତ୍ରଣା ମାଧ୍ୟମରେ କିଛି ଶିକ୍ଷା ଶିଖେ, ତେଣୁ ଶେଷ କଥା ହେଲା ଯେ ବୟସ୍କ ମାନଙ୍କ ଅଭିଜ୍ଞତା ଏହିପାଇଁ ଆବଶ୍ୟକ ନୁହେଁ ଏହି ଭାବି ଯେ କାରଣ ସେମାନେ ସମ୍ପୂର୍ଣ୍ଣ ସମାଧାନ ପ୍ରଦାନ କରିପାରନ୍ତି, ସେମାନେ ଆବଶ୍ୟକ ରିଜନ କିମ୍ବା ସେମାନେ ନମୁନା କିମ୍ବା ଏକ୍ସାମ୍ପଲ ପ୍ରକାଶ କରନ୍ତି। ସେମାନେ ଦେଖାନ୍ତି ଯେ ଅହଂକାର ସାଧାରଣତଃ

0: କେଉଁଠାକୁ ନେଇଯାଏ, ଆମ ଚଏସେସ୍ ର ଇମୋସନାଲ କିମ୍ବା ଭାବନାତ୍ମକ ଆଉଟକମ୍ କଣ ହେଇପାରେ, ତାହା ସେ ନିଜ ଜୀବନର ଅଭିଜ୍ଞତା ଦ୍ୱାରା ଆମକୁ ବୁଝାନ୍ତି। କେଉଁଠାରେ ଆମ ଜେନ୍ଜି ମିଲେନିଆଲ୍ସ ମାନଙ୍କର ଶର୍ଟକଟ୍ ପ୍ରାୟତଃ ଶେଷ ହୋଇଯାଏ କିମ୍ବା ଅବସଲିଟ୍ ହୋଇଯାଏ କିମ୍ବା ଏଣ୍ଡ ହୋଇଯାଏ, ଏବଂ କେଉଁ ଲାଇଫର ରିଗ୍ରେଟ୍ସ ହଉ କିମ୍ବା ଅନୁତାପ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଆମ ମନରେ କିମ୍ବା ଆମ ଜୀବନରେ ପରିବର୍ତ୍ତନ ଆଣେ, ଏହା ସେମାନେ ଜାଣନ୍ତି। ସେମାନଙ୍କର ମୂଲ୍ୟ ମାନବ ପ୍ରକୃତି ବିଷୟରେ ପୁନରାବୃତ୍ତି ସତ୍ୟକୁ ଆଲୋକିତ କରିବା ଅପେକ୍ଷା ଭବିଷ୍ୟତର ଗୋଟେ ପ୍ରକାର ଭବିଷ୍ୟତବାଣୀ ଭାବରେ ଆମ ଜୀବନରେ କାମ କରିଥାଏ। ଶେଷରେ ଆଜିର ଯୁବପିଢ଼ି ବୟସ୍କ ମାନଙ୍କୁ ପୁରୁଣା ବୋଲି ଖାରଜ କରିବା ଉଚିତ ନୁହେଁ, କିମ୍ବା ସେମାନଙ୍କୁ ଆଉଟଡେଟେଡ୍ ଭାବରେ ବ୍ୟବହାର କରିବା ମଧ୍ୟ ଉଚିତ ନୁହେଁ। ସବୁଠାରୁ ବୁଦ୍ଧିମତାର ମାର୍ଗ ହେଉଛି ସିଲେକ୍ଟିଭ ଇନହେରିଟେନ୍ସ, ଚୟନାତ୍ମକ ଉତ୍ତରାଧିକାର। ସ୍ଥାୟୀ ନୀତି ଗୁଡାକୁ ଗ୍ରହଣ କରନ୍ତୁ, ପୁରୁଣା ଧାରଣାକୁ ଚ୍ୟାଲେଞ୍ଜ କରନ୍ତୁ, ଏବଂ ଅଭିଜ୍ଞତାକୁ ସେମାନଙ୍କ ଏକ୍ସପିରିଏନ୍ସେସ୍ ସହିତ ତୁଳନା କରି ନୂଆ ଚ୍ୟାଲେଞ୍ଜେସ୍ ଏବଂ ନୂଆ ସଲ୍ୟୁସନ୍ ସହିତ ମିଶ୍ରଣ କରନ୍ତୁ। ବୟସ୍କ ମାନେ ପୂର୍ବରୁ ଯାତ୍ରା କରିଥିବା ରାସ୍ତାର ମାନଚିତ୍ର ଆମ ପିଢ଼ିକୁ ପ୍ରଦାନ କରନ୍ତି। ଯୁବପିଢ଼ିଙ୍କୁ ଏପର୍ଯ୍ୟନ୍ତ କେଉଁ ପଥ ଗ୍ରହଣ କରିବାକୁ ପଡିବ ତାହା ନିଜର ନିଷ୍ପତ୍ତି, କିନ୍ତୁ ସେହି ମାନଚିତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ହେଉଛି ମୂର୍ଖତା। ଅବୁଝା ଭାବରେ ଏହାକୁ ଅନୁସରଣ କରିବା ସେ ସମ୍ମାନ ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ, ହେଲେ ପାର୍ଥକ୍ୟ ଜାଣିବାରେ ପ୍ରକୃତ ଜ୍ଞାନ ନିହିତ ଅଛି।
1: ଠିକ କଥା କହିଲେ ଭାଇ, ନିଶ୍ଚିତ ଭାବରେ ବୟସ୍କ ମାନଙ୍କର ଅଭିଜ୍ଞତା ଅନୁଭୂତିକୁ ଆମେ ସାଙ୍ଗରେ ନେଇକି ଆଗକୁ ବଢିବା, କିନ୍ତୁ ସେଥିମଧ୍ୟରୁ କୋଉଟାକୁ ଆମେ ନିଜ ହିସାବରେ ପରିବର୍ତ୍ତନ କରିପାରିବା କି ଅଧିକା ନୂଆ କିଛି ସମାଧାନ ଆଣିପାରିବା, ତା ଉପରେ ନିଶ୍ଚିତ ଭାବେ ଚେଷ୍ଟିତ ରହିବା ଉଚିତ। ତେବେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଭାଇ। ନିଶ୍ଚିତ ଭାବେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ ମଧ୍ୟ ଏଥିରୁ କିଛି ଶିକ୍ଷା ମିଳିଥିବ ବୋଲି ଆମେ ଆଶା କରୁଛୁ। ତେବେ ବର୍ତ୍ତମାନ ଆପଣଙ୍କଠୁ ବିଦାୟ ନେଉଛୁ ଭାଇ, ରହିଲୁ, ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ତେବେ ଶୁଣିଲେ ତ ସାଥୀ, ରୋହନ ଭାଇଙ୍କ ସହିତ ଏକ ସୁନ୍ଦର ସାକ୍ଷାତକାର, ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ।
3: ତେବେ ହଁ ସାଥୀ, ଏହି ସାକ୍ଷାତକାରଟି ସହିତ ଆମେ ଆଜିର କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଯାଇଛେ। ତେବେ ଆପଣମାନଙ୍କଠୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଇଁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
2: ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ସାକ୍ଷାତକାର, ଯାହାର ବିଷୟ ରହିଛି ଡିଜିଟାଲ ଶିକ୍ଷା ଯୁବ ସମାଜ ପାଇଁ କେତେ ଜରୁରୀ, ଏବଂ ଶେଷରେ ଶୁଣିବେ କିଛି ଖେଳ ପରିକ୍ରମା।
3: ତେବେ ହଁ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି, ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତା ସମ୍ପର୍କରେ ଆମ ନିକଟକୁ ମତାମତ ପଠାଇବାକୁ ମଧ୍ୟ ଯେପରି ନ ଭୁଲନ୍ତି। ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ ଆମକୁ SMS, ଭଏସ୍ SMS ଏବଂ ଇମେଲ୍ ମଧ୍ୟ କରିପାରିବେ। ଆମ ନିକଟକୁ SMS କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 9438268568, ଏବଂ ଆମ ନିକଟକୁ ଇମେଲ୍ କରିବା ପାଇଁ ଆମର ଇମେଲ୍ IDଟି ହେଲା AIRJoypur@gmail.com।

0: ତେବେ ହଁ ସାଥୀ, ଆଜିର ଏହି ରଜ ସଂକ୍ରାନ୍ତିର ଉତ୍ସାହମୟ ସନ୍ଧ୍ୟାରୁ ଆପଣମାନଙ୍କଠୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜିର କାର୍ଯ୍ୟକ୍ରମରେ ଥିଲୁ ମୁଁ ସୁଶୀଲ କୁମାର ସାହୁ,
1: ଆଉ ମୁଁ ସରୋଜିନୀ ମଣ୍ଡଲ। ରହିଲୁ ସାଥୀ, ନମସ୍କାର।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ସୁଶୀଲ କୁମାର ସାହୁ ଏବଂ ସରୋଜିନୀ ମଣ୍ଡଲ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ।

0: ସର୍ତ୍ତେ ରେଡିଓ ଶୁଣିବା ଭାଇ ଭଉଣୀ ମାନଙ୍କେ ମତ କରିଦେଲିନି
1: ରେଡିଓ ଶୁଣିବା ସର୍ତ୍ତେ ଭାଇ ଭଉଣୀ ମାନଙ୍କେ ମୁଇଁ କମଲା ଜୁହାର କରିଦେଲିନି
0: ତୁ ଆରେ ଆଇଲୁ ଅଛୁ
1: ଆଇବି ନାଇଁ କି
0: ଦେଖିନି ଦେଖିନି
1: ମୋତେ ନା ଦେଖୁଛ ଯେ
0: ନାଇଁ କାଇଁ ଦେଖୁଛ ନାଇଁ ମୋର ସେ ଦୋଲି ଝୁଲତେ ବୋଲବୁସ ଏ ଆଖି ଗୋଟେ ଦେଖିନି କେମିତି ଦିଞ୍ଜା ଭାରି
1: ଦୋଲି ଝୁଲତେ ବୋଲି ଏ ଦେଖ ଆଇ ମୋର ସାଙ୍ଗ କେ ଅଛି ଖଣ୍ଡେ ଦେଖ ଆଇ ଏ ଦେ ଡମାଇ ବାପା କେ ଆନି ଏ ଦେଖ ଆନି ବୈଠକି ଆରେ ଯୋ ଆକା ବୋଲି ଖାମଲା ମକେ ଜିକି ଜିକି ଆନଲା ଅଛେ ଦେଖିନି ଆରେ ନହେଲେ
0: ଭଲ ଭଲ ସେ ଖୋଲା
1: ଆଜି ଖାଇଟା ବୋଲେ ପିଲା ଟୋକି ମାନେ ଦୋଲି ଝୁଲତେ ରେଲାଇ ହେଲେ ସିତି ମୁଇଁସା ଖଣ୍ଡେ ଯାଇକିରି ପିଲା ଟୋକି ମାନେ ଅଦ୍ରା ଉଦ୍ରି ଏବେ ଆଇ ବୋଲିକିରି ସିତି ଆର ରେଲି ଏଦେ ଯୁ ବୈଠକ ବାଟେ ଯୁ ବୋଲିକିରି ଡାକି ଆଣିଲା ମକେ ଖାଇ ଜିତ୍ରୁ
0: ତୋର ଭାଗ୍ୟ ଭଲ ଅଛେ ମୁଇଁ ସେମିତି ଯାଇଥିଲି କାଇ ମକେ ଭିତର ମୁଣ୍ଡିଆ ଗୋଟେ ଲୋକ ଝୁଲାଇ ଦେଲା ଏ ଦେଖିନି ସେ ଆଖି ପତା କେମିତି ପାଦେ ଉଲ୍ଟି ହେଲା ଅଛେ ପାଇଦେଲା ସିତି ଗୋଟେ ଉଦ୍ରି ଗାଲି ମୁଇଁ
1: ଧରତୀ ମା ଯୋ ନାଚେ କି ନାଇଁ ଧରତୀ ମା ପୁଣି ରଜବତୀ ରେସି କାଇ ସେ ରଜବତୀ ରେସି ବୋଲିକିରି କାଇଟା ବୋଲେ ଇ ତିନ ଦିନ ଯାକ ଆମର ଜମି ଲଗେ ବେଡା କୁଡା ମନ ଲଗେ ଆରି ଅଲଙ୍ଗ ନ ଚଲା ଉତବେ ବୋଲିକିରି ଧରତୀ ମା ଗୋଟେ ମାଇଜି ଟକି କି ନାଇଁ ଆମେ ସବୁ ମିଶା ମାଇଜି ଟକି ସବୁ ସଜାଇ ହେଇକରି ଦଲି ମନ ଝୁଲବାଇ କାଇ ପୋଡ଼ ପିଟା ମନ ବନାଇକରି ଖାଇବାଇ
2: ସେଟା ସେ ବୋଲତେ ରେଲି ଆପା ପାନ ଖାଇବା ଆର ଅଲତା ପଲତା ଲଗେଇବାର ଆର ଦଲି ଝୁଲବାର ବୋଲତେ ରେଲି
0: ଖୋଇଲା ବୋଲି ବୁଝି ପଡ଼ିଲା ନା
1: ଏତେ ସୁନ୍ଦର କଥା କହିଲି ବୋଲି ମୋ ଗୀତ ଗୋଟେ ଶୁଣାନି ତମ ଦୁଇ ଲୋକ
2: ଶୁଣାଇ ଦବୁ ଆପା ଶୁଣ ତୋର ମନ ଶ୍ରଦ୍ଧା ହେଲା ପରା।

0: 12
1: ଏ
0: ଆରି ଓସେ ପରସେଣ୍ଟ ହେଲେ ସେମାନଙ୍କୁ 3500 ଦିଆ ହେଲାନି
1: ଓହୋ
0: ଆରି ପେନ୍ସନ୍ ବୁଢ଼ାବୁଢ଼ୀ ପେନ୍ସନ୍ ବୋଲେ ଅଶେ ବର୍ଷ ହେଲେ ସେମାନଙ୍କୁ 3500
1: ଏ
0: ଆରି ଅଶେ ବର୍ତ୍ତମାନ ତଲେ ସେମାନଙ୍କୁ 1000 ଟଙ୍କା ଲେଖା ଦିଆ ହେଲାନି
1: ଓହୋ 80 ବର୍ଷ ଭିତରେ ହେଲେ 1000 ଟଙ୍କା
0: ହଁ ଅଶେ ବର୍ଷ ଭିତରେ ହେଲେ 1000 ଟଙ୍କା ମିଳିଲାନି
1: ଆଲେ ବାବୁ ବଡ଼େ ନିକ ବୁଝାଇ ଦେଲା ଆରେ ଧନ୍ୟବାଦ ଲାଗ ଜୁହାର ଲାଗ
0: ହେଲେ ବୁଝିବାର
2: କେଡେ ନିକ ବୁଝାଇ ଦେଲା ମାମା
3: ହଁ ମୁଇଁ ପଚାରୁ କେନ୍ତା ତା
2: ହଇ ହଇ ତୁଇ ମିଶା ନିକ ପଚାରଲୁ ସେ ମିଶା ବୋଲ କହି ଦେଲା
3: ହେଲେ ସେ ଦେଙ୍ଗଡ଼ା ମିଶା ଗୋଟେ ଗୀତ ଶୁଣାଇ ଦେବେ
4: ଶୁଣାଉ ଶୁଣାଉ କହି

0: গোটে
1: ଓକିଲ ବାବୁକେ ପଚାରିକିରି ଆଣିଲିଛି, ଗୋଟେ ଝିକାଇଲିଛି, ଶୁଣି ଦେସ
2: ବାବୁ। ଜୁହାର ଲାଗ ବାବୁ, ତମର ନାଁ ଖଣ୍ଡେ କହି ଦିଅ।
3: ମୋର ନାଁ ତୁମେ ସନ୍ୟାସୀ ରାଓ, ମୁଇଁ ଜୟପୁର ଜିଲ୍ଲା କୋର୍ଟାନେ ସରକାର ଓକିଲ ଭାବେ ଅଛି।
2: ଆଲେ ବାବୁ,
3: ସରକାର ଓକିଲ ଭାବେ ମୁଇଁ ଏବେ କୋର୍ଟାନେ ଅଛି, ପିଲାମାନଙ୍କର କେସ୍ ବାସ ମାନକେ ମୁଇଁ ଦେଖାଶୁଣା କରିଲିନି।
2: ସବୁ କେସ୍ ବାସ ମାନ ଧରଲାସିନି ବାବୁ। ଏବେ ଆଜିକାଲି ସରକାର ଜାଗା ମାନକେ ଜବରଦଖଲ କଲାଇନି, ସେଟା କଲେ କାଇଁ ଅସୁବିଧା ହେଇଛି ସେଟା ଖଣ୍ଡେ କହି ଦିଅ ବାବୁ।

0: ଆଜିକାଲି ବୋଲି କହିଲେ ସରକାର ଜାଗା ମନ ବୋଲି କହିଲେ ଏବେ ଯେଉଁ ଯେଉଁଟା ଆସେ ସରକାର ଜାଗା ବୋଲି କହିଲେ ଗୋଟେ ଗାଁ ଭିତର ରୋଡ ବନ୍ଦ ସାହି ଭିତର ରୋଡ ପଛେ ଏ ଯେଉଁ ମନ୍ଦିର ମନ୍ଦିର ଏ ଯେତିକି ସରକାର ଫରେଷ୍ଟ ବାଲା ଲଗାଇବା ଗଛ ଫରେଷ୍ଟ ଜମି ତାର ପଛେ ଜଙ୍ଗଲ ଜମି ଏସବୁ ଯାକ ଫରେଷ୍ଟ ଏଯାକ ସବୁ ଯାକ ସରକାରୀ ଜମି ଯାକ ସରକାର ନେଇକି ଭବିଷ୍ୟତ କାର୍ଯ୍ୟ ସେଟା ରିଜର୍ଭ ସମୟ ଦେଇଛି ସରକାର ଜାଗା ଦେଶର କାର୍ଯ୍ୟ ଯଦି ଲଢା ବୋଲେ ସେଟା କେମିତି କମେଇବା ଜାଗା ମନ ସେଟା ସରକାର ଜାଗା ନଦୀ ନା ଏ ସବୁ ସବୁ ଯାକ ସରକାରୀ ଜାଗା ହିସାବରେ ଏକା ଯାଇଛି ସବୁ ଯାକ
1: ହେଲେ ସ୍ଥିତି କାଇଟା କରବା କେ ନା ହେ ବାବୁ
0: ସ୍ଥିତି କରବା ସରକାର ଜାଗା ସେଟା ଦେଢ଼ ହେଲେ ମିଶା
1: ଏବେ ଗୋଟେ ଲୋକ ମନେ କରା ବାବୁ ଦାନୀ ନା ରେ ସରକାର ଜମି ଲଗେ ସରକାର ଜାଗା ଲଗେ ଘର କରିଦେଇଛି କି କେମିତି ହେଇଛି ସେଟା କି କେମିତି ହେଇଛି ବାବୁ ସେ ଉଠବା କେ ପଡୁଛି କି
0: ଯଦି ସରକାର ଜାଗା ଲଗେ ଯଦି ଘର କରଲା ଅଛେ ଯଦି କାଲି ସକାଳେ ଯଦି ସେଟା ସରକାର ଯଦି ସେଠି ରାସ୍ତା ବନାଇଛି କି ସେଠି ସରକାର ଜାଗା ପାଇଁ ଯଦି କାହିଁଟା ଗୋଟେ ଲଢା ପଡିଛି ବୋଲି କହିଲେ ସରକାର ଯେତେବେଳେ ଉଠେଇବାକୁ ପଡୁଛି ବୋଲେ ସେଟା ଉଠେଇବାକୁ ପଡୁଛି ଯଦି ସରକାର ସୁବିଧା ସୁଯୋଗ ଆମେ ଯଦି ତାକେ ଆରି କମି ଜାଗା ଦେଇକିରି ସେ ଘର ଛାଡ ବୋଲି କହିଲେ ସେ କରୁଛି ନାହିଁ ବୋଲେ ସେଟା ସରକାର ଯେମିତି ହେଲେ ଛାଡ଼ବାକୁ ପଡୁଛି ସେଟା
1: ହେଲେ ସରକାର ଆରି ଗୋଟେ ଜାଗା ମିଶା ଦେଖେଇ ପାରବା ନେଇ କି ବାବୁ ଇତି ବି ତମେ ଆଲେ ଆଲେ ଆଲେ ବାବୁ ହେଲେ ଗୋଟେ ଗରିବ ଲୋକ ସରକାରୀ ଜାଗା ଥାନେ ଚାଷ କରଲାନି ବାବୁ ତାକେ ସରକାର ଜମି ନେଇ ଦେଇଛି କି ନେଇ ଦେଇଛି ଚାଷ କରବା ଜମିକେ
0: ଚାଷ କରବା ଜମିକେ ଯଦି ସରକାର କେ ପାନୁ ବାନ୍ଧେ ରହିଛି ସରକାର ଜାଗା ଆମେ ମାତ୍ର ଯେଡ଼େ ବେଲେ ସରକାର ଜାଣିଛି କି କଲେକ୍ଟର କି ନହେଲେ ତହସିଲଦାର କି ନହେଲେ ସବୁ କଲେକ୍ଟର ମାନେ ଜାଣବାଇ ସରକାର ଜାଗା ଛାଡ଼ବାର ଅଛି ଯଦି ସରକାର କେ ସେଟା ଘୋଡ଼ା ଅଛି ବୋଲେ ସେଟା ଜାଗା ଛାଡ଼ବାର ପଡୁଛି
1: ହେଲେ ସେଟା ଯଦି ଜନେଇକିରି ଡାବୁ ବାନ୍ଧେ ରହିବାଇ ବୋଲେ ସେଟା କାଇ ନା ହେ ବାବୁ
0: ମାଲକାନଗିରି ମୋଟୁ ବାଟେ ତିରିଶ ଚାଳିଶ ବର୍ଷ ହେଲା ସରକାର ଜାଗା ଆମେ ଫରେଷ୍ଟ ଜାଗା ଆମେ ଲୋକମାନେ ମାଡି ବସିଥିଲା ବଡ ବଡ ତିରିଶ ଏଗାର ଚାଳିଶ ଏଗାର ଲାଗା ମାଡି ବସିଥିଲା ହାଇକୋର୍ଟ ଗୋଟେ ରୁଲ କରଲା ଯେତେବେଳେ ସରକାର ଜାଗା ବୋଲିକରି ମାନ୍ୟତା ଅଛେ ଯେତେବେଳେ ଛାଡ଼ବାକୁ ଆସେ ବୋଲିକିରି ସେଟା ହାଇକୋର୍ଟ ଆମର ଓଡ଼ିଶା ହାଇକୋର୍ଟ କହିଲା ଅଛି
1: ଆଲେ ଆଲେ ଆଲେ ସେମିତି ହେଲେ ସେଟା ଛାଡ଼ବାକେ ପଡୁଛି ଏକା ନେଇକି ବାବୁ ଆଲେ ଆଲେ ହେଲେ ଏବେ ଜମି ଜବରଦଖଲ କରତେ ରହିବା ବଡ ବଡ ଧନୀ ଲୋକ ମନ ରହିବା ଧନୀ ନାହିଁ ଗରିବ ନାହିଁ ଯାହାକେ ହେଲେ ମିଶା ଗୋଟେ କାକା ନିୟମ କି ବାବୁ
0: ସବୁକେ ଗୋଟେ କାକା ନିୟମ
1: ସେ ଧନୀ ଲୋକମାନେ ଆରି ଡାବୁ ଗାର୍କା ଦେଲେ ମିଶା ନାହିଁ ତାଙ୍କ ସେମାନଙ୍କେ ମିଶା କାଇ
0: କେତେ
1: ଲୋକ ସେ ସରକାର ଜମି ଲଗେ ଜବରଦଖଲ କରିକିରି ଘର ମାନେ କରଲାଇନି ଆକା ନା ଶୁନ ସେମାନଙ୍କେ କେମିତି କାଇ ଦଣ୍ଡ ବିଧାନ ଆସେ କି ବାବୁ
0: ଦଣ୍ଡ ବିଧାନ ବୋଲି କହିଲେ ଯଦି ସେମାନେ ଯଦି ସରକାର ଜାଗା ଯଦି ଛାଡ଼ବାଇ
1: ନାହିଁ ଏତିକି ଦିନ ହେଲା ଆମେ ଆସୁ ଆମେ ନା ଛାଡୁ ବୋଲବାଇ ବୋଲେ ସେମାନେ କେନ୍ତା କରବାଇ ସରକାର କାଇ ଦଣ୍ଡ ଦେଲାଇନି କି କେମିତି
0: ନାଇଁ ସେଟା ଯେଡ଼େ ବେଲେ ସରକାର କେ ଯଦି ଆଜି ଲଢା ପଡ଼ିଲା ସରକାର ବୋଲି କହିଲେ ସେ ଜାଗା ସେ ନେଇଛି ଯଦି ସେମାନେ ଯଦି ରହିବା ବ୍ୟବସ୍ଥା ଯଦି ସରକାର ଯଦି ଅଲଗା କରିଥାନ୍ତେ ଯଦି କରାଇ ଦେଇଛି ବୋଲି ତ ଭଲ କଥା ନାଇଁ ବୋଲି କହିଲେ ସେଟା ସେ ଜାଗା ଛାଡ଼ବାକେ ସେମାନେ ବାଧ୍ୟ
1: ଆଲେ ଆଲେ ଆଲେ ଆଲେ ବାବୁ ହେଲେ ଇ ଆନାବାଦୀ ଜାଗା ଲଗେ ମିଶା ତ ଗରିବ ଲୋକମାନେ ଘର କରି ରହିଲାନି ବାବୁ ସେଟା କେମିତି ହେଇଛି ହେଲେ ସରକାର ସେମାନଙ୍କେ କାଇ ସୁବିଧା ଦେଲାନି କି ସେଠି ଘର କରି ରହିବା ସେଟା ସେମାନଙ୍କେ ଦେଇ ଦେଇଛି କି କେମିତି
0: ନାଇଁ ସେଟା ତ ଯଦି ସେଟା ସରକାରୀ ଘର ଏବେ ଆମର ଗାଁ ଭିତରେ ମନେ ଆସେ ଗ୍ରାମ ପନ୍ତ ପରମ୍ପକ ବୋଲି କହିଲି ଗୋଟେ ଆସେ ଯଦି ସେ ଭିତରେ ଯଦି ଘର କରିବି ଆସ ବୋଲି କହିଲେ ସେଟା ସରକାର କାଇ ନ କରିପାରେ।

0: ଯଦି ସେଟା ସରକାରୀ ହିସାବରେ ଖାତା ଆନେ ଅଛେ ବୋଲି କହିଲେ ସେଟା ଛାଡ଼ବାକୁ ପଡୁଛି। ଯଦି ଗାଁ ଭିତରେ କି ବସ୍ତି ଭିତରେ କି କୌଣସି ଗ୍ରାମକଣ୍ଠ ପରମ୍ପକ ଛାଡିକିରି ଯଦି ଅଲଗା ଜାଗା ଆମେ ଯଦି କେମ୍ ସେ ଘର କରିଲା ଅଛେ ସେଟା ସରକାରୀ ମାନ୍ୟତା ଅଛେ ସେଟା ଛାଡ଼ବାକୁ ବାଧ୍ୟ ହେଉଛି।
1: ହେଲେ ଜମି ଘେନବା ଆଗରୁ ବାବୁ ଗୋଟେ ଲୋକ କେନ୍ତା ଜାଣିଛି ଯେ ଏଟା ସରକାର ଦେବାଟା କି ବିକବା ଲୋକଟା ବୋଲି ସେଟା କେମିତି ଜାଣବାର ହେଇଛି ବାବୁ?
0: ଜମି ଘେନବା ଆସୁ
1: ହଇ ଗୋଟେ ଲୋକ ଜମି ଘେନତେ ରହିଛି ତାକେ ଜଣା ନାହିଁ ସେ କେମିତି ଜାଣବାର ହେଇଛି? ଆଜିକାଲି ତ ଠକି ମିଶା ଦେଲାଇନି କି ନାଇଁ?
0: ହଁ ଆଜିକାଲି ସେଟା ବେଶୀ ଚାଲିଲା ଅଛି ଠକା। ଆଜିକାଲି କା ହେଲାନି ବୋଲି କହିଲେ କେତେଟା ଆଜିକାଲି ଜାଲାରୀ ମନା ତ ସରକାରୀ ଜମି କେ ସେଟା ପ୍ରାଇଭେଟ ଜମି ବୋଲିକିରି ମିଶା ଲୋକ ମାନଙ୍କୁ ବିକି ଦେଲାଇନି ସେଟା ଆମର ଘେନବା ଲୋକ ଗୋଟେ ଚାଲାକି ହେବାର ଅଛେ। ତମେ ତହସିଲ ଅଫିସ ରେଜିଷ୍ଟର ଅଫିସ ଯାଇକିରି ତମେ ତହସିଲ ଅଫିସ ଯାଇକିରି ତାର ଖାତା ନମ୍ବର ପ୍ଲାଟ ନମ୍ବର ଦେଖିକିରି ସେଟା ପୂର୍ବେ କାର ନାଁରେ ଦେଲା ସବୁ ତମେ ଇନକ୍ୱାରି କରବାର ଅଛେ। ଇନକ୍ୱାରି କରିକିରି ସେଟା କେ କାର ନାଁ ଦେଲା ସବୁ ରେକର୍ଡ ମାନେ ଦେଖିକିରି
1: ଆଜିକାଲି ତ ବେଶୀ ଠକି ହେଲାଇନି ହେଲେ ସିଟି ତହସିଲ ଉପରେ ଯାଇକିରି ସିଟି ସବୁ କୁଆ ପୋଛା କରିକିରି ଦେଖିକିରି ଘେନଲେ ସେତେବେଳେ ହେଇଛି।
0: ହଁ ଦେଖିକିରି ଘେନବାର ଅଛି ସବୁ ଯାକ।
1: ହେଲେ ଏଇ ଗାଁ ଭିତରେ ଭିତରେ ବାବୁ ବୁତେକ ଦିନେ ହେଇକିରି ମନ କରା ଗୋଟେ ଲୋକ ରହିଛି କଣ 40-50 ବର୍ଷ ହେଇ ରହିଛି ରହିକିରି ତାକେ ଆରି ପଟା ନାଁରେ ବୋଲେ ସେଟା କେମିତି ହେଇଛି ବାବୁ? ଏତେ ଦିନ ନୁ ରହିକିରି ରେଲେ ମିଶାରୁ ତାକେ କାଇ ସରକାର ସେଟା ଉଠାଇ ଦେଇଛି କି ପଟା ଫଟା ନୂଆରେ କଲେ ହେଇଛି?
0: ନାଇଁ ଗାଁ ଭିତରେ ଯଦି ଗ୍ରାମକଣ୍ଠ ପରମ୍ପରା ଲୋକ ଯଦି ସେ 40-50 ବର୍ଷ ଲେଖା ଯଦି ଆସେ ବୋଲି କହିଲେ ଆଜିକାଲି ସରକାର ନିୟମ ଅଛେ ଗୋଟେ ଲୋକର ନାଁରେ 4 cents ଲେଖା ଜାଗା ଦେଇଛି ସେଟା ଆମେ ସରକାର କେ ଲେଖିକି ଦେଲେ ସରକାର ଆମକୁ 4 cents ଲେଖା ଜାଗା ଦେଇଛି।
1: ସେଟା ଆହୁରି ଗୋଟେ ଥର ଲେଖାଇଲେ ଗୋଟେ ଲୋକ ନାଁରେ 4 cents ଟଙ୍କା ହେଇଛି ବାବୁ। ନିକ କଥା ବାବୁ ଯାଅ ତମେ ଏତିକି ଆମକେ ବୁଝେଇ ଦେଲା ସେଟା ପାଇଁ ବୋଲି ଜାନବାର ହେଲା। ଆରେ କଣ୍ଡେ ଲୋକ ମାନେ ଠକିନା ହେଇକିରି ଏମିତି ସବୁ ତମେ କହିଲା ପରା ସେ ଖଣ୍ଡେ ସବୁ ଦେଖରେଖ କରିକିନା ଏକା କରବାର ଆସେ ଏତିକି ବୁଝେଇ ଦେଲା ସେଟା ପାଇଁ ବୁତେ ବୁତେ ଧନ୍ୟବାଦ ଲାଗ ଆରେ ଜୁହାର ଲାଗ ବାବୁ।
0: ଗୋଟେ ନିକ ଜାନବାର ଲୋକ ଶୁଣବାର ଲୋକ ସେଟା ପଢାପଢି କରବାର ଲୋକ ଖଣ୍ଡେ ନିଜର ବିଶ୍ୱାସ ଲୋକ ଧରିକିରି ଏକା ଜମି ଘେଣା ଘେଣି ମାନେ କରବାର
2: ଶୁଣିଲୁ ସାପା?
3: ଶୁଣିଲି ନାଇଁ କାଇଟା ବୋଲେ ଆଇ ଜମି ଅଧିଗ୍ରହଣ ବୋଲେ ଖାଇଟା କରଲେ କାଇ ଦଣ୍ଡ ମିଲ୍ସି ଇମାନ କରି ଆଇ ଓକିଲ ବାବୁ ବୁଝେଇ ଦେଲା
4: ବୁଝେଇଲା ଆମର ଠକି କେମି ପ୍ରବଳ ବୁଦ୍ଧି ବଢିଲାନି ବଢିଆ ପଚାରିଲା ଅଛେ
2: ଫାଟଲା।

ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20 ସନ୍ଧ୍ୟା 6:30 ଯୁବଶକ୍ତି ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ ଚଳଚ୍ଚିତ୍ରରୁ ଗୀତ ଶୁଣିବେ ରାତି 7:00 କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30 ଚାଷୀଭାଇଙ୍କୁ ଦୁଇପଦ କଥାରେ ଶୁଣିବେ ମାଛ ଚାଷ ସମ୍ପର୍କରେ

ଓଡ଼ିଆରେ ଆଲୋଚନା ଶୁଣିବେ ରାତି 8ଟାରେ। ପଲ୍ଲୀଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ଭାସ୍କର ଚନ୍ଦ୍ର ବେହେରା, ସେବାରାଣୀ ମହାପାତ୍ର ଏବଂ ଶୁକଦେବ ସ୍ୱାଇଁ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପତ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗଶ୍ରୀ। ରାତି 9:30 ପ୍ରଚାର କରିବ ନାଟକ ଅଭିନବ ସାହିତ୍ୟ ସଂସଦ। ମୂଳ ରଚନା ବିଜୟ କୁମାର ମହାନ୍ତି ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଶୁଣିବେ ରାତି 10:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ସାଧନା ଦାସ, ଭିକାରୀଚରଣ ବଳ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ସୁଧା ମିଶ୍ର। ଶ୍ରୀ ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ସକାଳ 6:45 ରିଞ୍ଜୋଡ଼ିରେ ପ୍ରଚାର କରିବ ଭୂମିଆ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମହେଶ୍ୱର ପୂଜାରୀ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀରେ ପ୍ରଚାର କରିବ କାର୍ଯ୍ୟକ୍ରମ ମହ୍ଲାର। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ବିଭୁ କିଶୋର ଏବଂ ଶୈଳଭମା, କୁମାର ବାପି ଏବଂ ପୂର୍ଣ୍ଣିମା। ଗୀତିଧାରା କ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସକାଳ 9:30 ପ୍ରଚାର କରିବ କାର୍ଯ୍ୟକ୍ରମ ବନମଲ୍ଲିକା। ଏଥିରେ ଶୁଣିବେ ଅଭିନେତା ଏବଂ କଣ୍ଠଶିଳ୍ପୀ ମନୋଜ କୁମାର ବିଷୋୟୀଙ୍କ ସହ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୋ ଶୁଣିବେ ଦିନ 12:30। ଏଥିରେ ରହିଛି ଧାନ ଚାଷ ସମ୍ପର୍କରେ ସାକ୍ଷାତକାର ରାମଗୁଣ୍ଠାଙ୍କ ସହିତ। ହିନ୍ଦୀ ଭଜନ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ସୁମନ ରୟ, ଆର୍ପି ଶୁକ୍ଲା ଏବଂ ଶିଲା ନିଗମ। ହିନ୍ଦୀ ସୁଗମ ସଙ୍ଗୀତ ପ୍ରଚାର କରିବ ଦିନ 1:05। ଶିଳ୍ପୀମାନେ ହେଲେ ମହମ୍ମଦ ଇରଫାନ, ଦର୍ଶନ ରାୱଲ ଏବଂ ନେହା କକ୍କର। ଦିନ 1:20 ପ୍ରଚାର କରିବ ଘର ଓଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକା। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରି 204.5 meter ତଥା 1466 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଏହି ଚଳଚ୍ଚିତ୍ରର ଗୀତ ଫିଜା। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟିଏ। କଣ୍ଠଶିଳ୍ପୀ ମାନିଲି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ଅନୁ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 112ତମ ଭାଗ।

କରୁଥିଲେ। ସକଳ ଜନପ୍ରଜା ପୃଥୁଙ୍କୁ ନିବେଦନ କଲେ ସେମାନଙ୍କ ପ୍ରାଣ ରକ୍ଷା ପାଇଁ। ପୃଥୁ ଶୁଣିଲେ ଯେ ବସୁଧା ଗାଭୀ ରୂପରେ ଶସ୍ୟ ଖାଇଯାଉଛନ୍ତି, ତେଣୁ ପୃଥୁ ବସୁଧା ପ୍ରତି କୋଦଣ୍ଡ ଉଞ୍ଚାଇବାରୁ ବସୁଧା ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ପ୍ରାର୍ଥନା କଲେ।

0: ପ୍ରଚାର କଲୁ ଅଦିବୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 112ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ଯୁବଶକ୍ତି, କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: ନିଯୁକ୍ତିଦାତା ହେବାର ମାନସିକତା ରଖୁଛନ୍ତି। ଏହି ଅବସରରେ ଆଜି ରହିଛି ଆଲୋଚନା ଯୁବ ଉତ୍ଥାନରେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ବରିଷ୍ଠ ସାମ୍ବାଦିକ ଜାନକିଶ ବଡ଼ପଣ୍ଡା।
1: ବିଗତ ବର୍ଷ ମାନଙ୍କରେ କେନ୍ଦ୍ର ସରକାର ଯୁବବର୍ଗଙ୍କ ସଶକ୍ତିକରଣ, ଦକ୍ଷତା ବିକାଶ ଏବଂ ରୋଜଗାର ସୃଜନ ଉପରେ ବିଶେଷ ଧ୍ୟାନ ଦେଇ ଆସିଛନ୍ତି। ଯେମିତିକି ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ପିଏମ୍ ମୁଦ୍ରା ଯୋଜନା ଭଳି ଅନେକ ଯୋଜନା ମାଧ୍ୟମରେ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରାଯାଇଛି। ଯୁବବର୍ଗଙ୍କ ପାଇଁ କେନ୍ଦ୍ର ସରକାର ପ୍ରମୁଖ

ପିଏମ୍ ମୁଦ୍ରା ଯୋଜନାରେ ଆପଣଙ୍କର ଉଦ୍ୟମୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯାଉଛି। ସେଥିରୁ ଋଣ ନେଇକରି ଅନେକ ଉପକୃତ ହୋଇଛନ୍ତି, ସେମାନେ ନିଜର ଶିଳ୍ପ ଦୋକା ବ୍ୟବସାୟ ସେମାନେ ପ୍ରତିଷ୍ଠା କରିଛନ୍ତି। ସେମିତି ଷ୍ଟାର୍ଟଅପ୍ ଇଣ୍ଡିଆ କଥା ଆପଣ ଜାଣିଥିବେ, ନୂତନ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ପାଇଁକି ଯୋଉ ନବସୃଜନ ବୋଲି ଆମେ କହୁଥାଏ ପାଇଁ ସ୍ୱତନ୍ତ୍ର ପାଣ୍ଠି ଏବଂ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଆପଣ ଜାଣିଥିବା ଆଉ କଥା, ନ୍ୟାସନାଲ୍ ଏଜୁକେସନ୍ ପଲିସି NEP 20 କଥା ଆପଣ ବାରମ୍ବାର ଶୁଣୁଥିଲେ, ଓଡ଼ିଶାରେ ଏପର୍ଯ୍ୟନ୍ତ ଲାଗୁ ହୋଇନଥିଲା, ଏଇ ବର୍ଷଠାରୁ ଲାଗୁ ହୋଇଛି। ବୃତ୍ତିଗତ ଏବଂ ରୋଜଗାର ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉଛି। ଆଗରୁ ପିଲାମାନେ ପାଠ ପଢ଼ୁଥିଲେ କିନ୍ତୁ ସେମାନଙ୍କର ଡିଗ୍ରୀ ମିଳୁଥିଲା, କିନ୍ତୁ ତାଙ୍କ ପାଖରେ ଯୋଉ ବୃତ୍ତିଗତ ଜ୍ଞାନ ତାଙ୍କର କମ୍ ରହୁଥିଲା, ସେଥିଲାଗି ସେମାନଙ୍କର କାମକୁ ଯୋଗ୍ୟ ହେଇପାରୁ ନଥିଲେ। ଶୁଣିଥିବେ ଖେଲୋ ଇଣ୍ଡିଆ କ୍ରୀଡ଼ା କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ରୋଜଗାର ମେଳା ମାଧ୍ୟମରେ ସରକାରୀ ସ୍ତରରେ ନିଯୁକ୍ତି ପତ୍ର ବଣ୍ଟନକୁ ତାକୁ ଏକଦମ ସରଳୀକୃତ କରିଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା ତ ଆମେ ସମସ୍ତେ ଶୁଣି ଆସିଛେ, ବର୍ତ୍ତମାନ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଏବଂ ସେଥିରେ ଆମେ UPI ମାଧ୍ୟମରେ ଆମେ ପେମେଣ୍ଟ କରୁଛେ, ସେଇଟା ଯୁବକମାନଙ୍କୁ କିଭଳି ଭାବରେ ସାହାଯ୍ୟ କରୁଛି ସେଇଟା ଜାଣିବାର ଆବଶ୍ୟକତା ଅଛି। ଡିଜିଟାଲ ଇଣ୍ଡିଆ ମାଧ୍ୟମରେ IT ସେକ୍ଟର ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ମାତ୍ରାରେ ଆମେ ସୁଯୋଗ ସୃଷ୍ଟି କରାଯାଇଛି। ଗୋଟେ କଥା ନିଶ୍ଚିତ ଭାବରେ ଏଠି କହିବୁ, ଭାରତ ବିଶ୍ୱର ସବୁଠୁ ଅଧିକ ଯୁବକ ଯୁବତୀମାନଙ୍କର ରାଷ୍ଟ୍ର। ଏଇ ଯୋଉ ବିଶାଳ ଯୁବ ପିଢ଼ି ଭାରତକୁ ଏକ ବଡ଼ ଅର୍ଥନୈତିକ ଏବଂ ସାମାଜିକ ଶକ୍ତିରେ ପରିଣତ କରିବାକୁ ସାମର୍ଥ୍ୟ ରଖନ୍ତି। ଆମର ବିଶ୍ୱର ସର୍ବାଧିକ ଯୁବପିଢ଼ି କଥା ମୁଁ ଯୋଉ କହୁଥିଲି, ଗୋଟେ ବଡ଼ ଭାଗ ହେଉଛି 25 ବର୍ଷରୁ କମ୍ ବୟସର ଯୁବକ ଯୁବତୀ, ଆଉ ଗୋଟିଏ ହେଉଛି ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଅଛି, ଯେମିତିକି ଜାପାନ କୁହାଯାଇପାରେ, ଚୀନ, ଯୋଉଗୁଡ଼ା ସବୁ ବିକଶିତ ରାଷ୍ଟ୍ର କଥା ଆମେ କହୁଛେ, ତାଙ୍କ ତୁଳନାରେ ଭାରତରେ କାର୍ଯ୍ୟକ୍ଷମ ଜନସଂଖ୍ୟା, କାର୍ଯ୍ୟକ୍ଷମ ମାନେ ହେଉଛି ଯୋଉମାନେ ୱାର୍କିଂ ଏଜ୍ ପପୁଲେସନ୍, ଯୋଉମାନେ କାମକୁ ଯାଉଛନ୍ତି, ସେମାନଙ୍କର ସଂଖ୍ୟା ସର୍ବାଧିକ ଏବଂ ସେମାନେ ଦୀର୍ଘ ସମୟ ଧରିକି ମଧ୍ୟ କାମ କରିପାରିବେ। ଆପଣଙ୍କର ଯୋଉ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଯୁବକ ଯୁବତୀମାନଙ୍କର, କୁଶଳୀ ଯୁବକ ଯୁବତୀମାନଙ୍କର ବହୁତ ଚାହିଦା ରହିଛି। ସେଥିଲାଗି ଅନେକ ଦେଶରେ ଶ୍ରମିକ ଏବଂ କର୍ମଚାରୀଙ୍କର ଅଭାବ ଦେଖାଯାଉଥିଲା ବେଳେ ତାଙ୍କର ଜନସଂଖ୍ୟା ବହୁତ କମ୍, ତାଙ୍କର ବୃଦ୍ଧଙ୍କ ସଂଖ୍ୟା ବେଶୀ, ତେଣୁ ସେଥିପାଇଁ ଆମର ଭାରତୀୟ ଯୁବପିଢ଼ିଙ୍କର ସମଗ୍ର ବିଶ୍ୱକୁ କୁଶଳୀ ଶ୍ରମଶକ୍ତି ଯୋଗାଉଛନ୍ତି ଏବଂ ଆମେ ମଧ୍ୟ ସେଥିରୁ ରୋଜଗାର ବି କରୁଛେ। ଆମ ଭାରତକୁ ରେମିଟାନ୍ସ ବା ବୈଦେଶିକ ମୁଦ୍ରା ଆମ ଦେଶକୁ ଆସୁଛି, ଯେମିତି ଆମେ ରପ୍ତାନୀ କଲେ ଆସେ, ସେଭଳି ଭାବରେ ଯୁବବର୍ଗ ଭାରତକୁ ବହୁତ ମାତ୍ରାରେ ସମୃଦ୍ଧ କରୁଛନ୍ତି। ଏଇ ଯୋଉ ଭାରତର ଏଇ ବିଶାଳ ଯୁବ ଜନସଂଖ୍ୟାକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଆମେ କହୁଥାଇ ସେଇଟା ହେଉଛି ଡେମୋଗ୍ରାଫିକ୍ ଡିଭିଡେଣ୍ଡ ନାଁ ଆପଣ ଶୁଣୁଥିବେ ସବୁବେଳେ, ସେଇ କଥା ଆମେ କହୁଛେ, ଏଇଟା ଗୋଟେ ସୁଯୋଗ। ଭାରତର ଜନସଂଖ୍ୟା କଥା ଆମେ କହିବା, ଯଦି 65% ଯୁବ ପିଢ଼ି ଆମ ଦେଶରେ ଅଛନ୍ତି, ତାଙ୍କ ସଂଖ୍ୟା ହେଉଛି ପ୍ରାୟ 35 ବର୍ଷରୁ କମ୍ ମାନଙ୍କୁ ଆମେ ଯଦି କହିବା, ତାହେଲେ ଛୋଟ ଛୁଆ ଜନ୍ମ ହେଇଥିବା ଛୁଆଠାରୁ 35 ବର୍ଷ ଯାଏ ସେମାନଙ୍କର ସଂଖ୍ୟା ପ୍ରାୟ 91 କୋଟି, ମାନେ ସମଗ୍ର ଜନସଂଖ୍ୟାର 65%। ସେଭଳି ଭାବରେ 25 ବର୍ଷରୁ କମ୍ ବୟସର ହେଉଛନ୍ତି 50%, ତାଙ୍କ ସଂଖ୍ୟା 70 କୋଟି। ଏଇ ଯୋଉ ଆମର ହେଉଥିବ କୁହାଯିବ ଯେ ଏଇ ଯୋଉ ହାରାହାରି ବୟସ ଯଦି ଆମେ ଦେଖିବା ଯୁବକମାନଙ୍କର ବହୁତ କମ୍, ଆମର ଯେମିତିକି ଚୀନରେ ଆମେରିକାରେ ପ୍ରାୟ 38 ବର୍ଷ ହାରାହାରି ବୟସ ହେଇଥିଲା ବେଳେ ଭାରତୀୟମାନଙ୍କର ହାରାହାରି ବୟସ ହେଉଛି 28-29 ବର୍ଷ। ତାର ମାନେ ହେଉଛି ଆମେ ଯୁବକ, ଭାରତ ଏକ ଯୁବକମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ ପ୍ରାୟ 20-30 ବର୍ଷ ଯାଏ ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି ଯୁବକମାନଙ୍କର ଦେଶ ହିସାବରେ। ଯୁବପିଢ଼ିଙ୍କ ପାଇଁ କି ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ, ଡିଜିଟାଲ ଯେମିତି ମୁଁ କହୁଥିଲି, ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ, ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାକୁ ରୋଜଗାର, ତତ୍କାଳ ରୋଜଗାର ଆମେ ତାକୁ ମିଳୁଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ମୁଁ କହୁଥିଲି ମୋତେ ଟିକେ ଆଗରୁ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍। ଜଣେ ଚାହିଁଲେ ବା କିଛି ଯୁବକ ସାଙ୍ଗ ହେଇକି ମିଶିକିରି ଗୋଟେ ଷ୍ଟାର୍ଟଅପ୍ ଆରମ୍ଭ କରିଦେଇପାରନ୍ତି, ଯେଉଁଥିରେ ଯୁବକମାନେ କେବଳ ଚାକିରି ଖୋଜୁନାହାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦବା ପାଇଁ ସାମର୍ଥ୍ୟ ଅର୍ଜନ କରିସାରିଲେଣି। IT ଏବଂ AI, ମନେଥିବ କିଛି ବର୍ଷ ତଳେ ସମସ୍ତେ ଇନଫର୍ମେସନ୍ ଟେକ୍ନୋଲୋଜି କଥା କହୁଥିଲେ, ଆଜିକାଲି ତା ସାଙ୍ଗରେ କହିଲେଣି AI କଥା, ମାନେ AI ମାନେ କୃତ୍ରିମ ବୁଦ୍ଧିମତା, ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ମୁଁ କହୁଛି, ସେଥିରେ କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ କ୍ଷେତ୍ରରେ ନୂଆ ଚାକିରି ସୃଷ୍ଟି ହେଉଛି। ସେକୁ ସାହାଯ୍ୟ କରିବା ପାଇଁ ଆମେ ବର୍ତ୍ତମାନ ମାଇକ୍ରୋ ଚିପ୍ସ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ 3-3 କାରଖାନା ଆମର ଆରମ୍ଭ ହେଲାଣି।
କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହିଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦେଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲର ଗ୍ୟାପ୍ ଅଛି ବା ଆପଣଙ୍କ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା, ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହଉନି, ସେଠି କମ୍ପ୍ୟୁଟର ବା ଆପଣ AI

0: ବ୍ୟବହାର କରାହଉଛି କାମ ହଉଛି ତେଣୁକରି ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର ଯୋଉ ବ୍ୟବହାରିକ ଜ୍ଞାନ ଦରକାର ଯୋଉଟା ୟୁଜଫୁଲନେସ୍ ହବ ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି ଆମକୁ ବର୍ତ୍ତମାନ NEP 20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ ଆହ୍ୱାନ ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦବା ଏବଂ ସେମାନଙ୍କୁ ସମର୍ଥ କରିବା ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏହା ଭିତରେ 12 ବର୍ଷ ତାଙ୍କ ଶାସନ ହେଇସାରିଲାଣି ସିଏ ସବୁବେଳେ ଗୋଟିଏ କଥା କହନ୍ତି ଜ୍ଞାନ ଜ୍ଞାନ ମାନେ କଣ GYAN ମାନେ ଗରିବ ଯୁବବର୍ଗ ୟୁଥ ଅନ୍ନଦାତା ଏବଂ ନାରୀ ଶକ୍ତି ଏଇ ଯୋଉ ଭିତରୁ ଯୁବକମାନେ ବି ଅଛନ୍ତି ଯୁବ କୃଷକମାନଙ୍କ ପାଇଁକି ବିଭିନ୍ନ ଯୋଜନା କରାଯାଇଛି କୃଷି ଋଣ ଦିଆଯାଉଛି ଏକ୍ସପୋର୍ଟ କରି ବିଦେଶକୁ ରପ୍ତାନୀ କରିବା ପାଇଁ ଆମେ ତ ଜାଣିଛେ ଓଡ଼ିଶାରୁ ଆମ୍ବ ଗଲାଣି ଓଡ଼ିଶାରୁ ମାଣ୍ଡିଆ ଯାଉଛି ପନିପରିବା ବି ଯାଉଛି ଯୁବକମାନଙ୍କ ନେତୃତ୍ୱରେ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ ହେଇପାରିବ ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି ମହୁ ଚାଷ ଛତୁ ଚାଷ ଫଳ ଚାଷ ପ୍ରକ୍ରିୟାକରଣ ଶିଳ୍ପ ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ ସେମିତି ମହିଳାମାନେ ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି ମିଶନ ଶକ୍ତିର ଋଣ ମିଳୁଛି ମୁଦ୍ରା ଋଣ ବି ମିଳୁଛି ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି ଯୁବତୀମାନେ ବିଶେଷ କରିକି ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲି ଯାଇଛି ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା ସଂସ୍କୃତି ଶିକ୍ଷା ଏ ସବୁଥିପାଇଁ ବିରାଟ ସୁବିଧା ଅଛି ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ KG-ରୁ PG ଯାଏ ମାଗଣା ଶିକ୍ଷା ମିଳିବ କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର ଯେମିତି ଆପଣଙ୍କର ST ଏବଂ SC ଏମିତିକି OBC ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆଯାଇଛି ଗରିବ ମାନଙ୍କ ପାଇଁ କି ଶିକ୍ଷା ମାଗଣା ସ୍ୱାସ୍ଥ୍ୟ ମାଗଣା ଗମନାଗମନ ଗୃହ ପାନୀୟ ଜଳ ପାଇଖାନା କଣ ନ କରାଯାଉଛି ସବୁ କରାଯାଉଛି ଇଣ୍ଟର୍ଣ୍ଣସିପ ଯୋଜନା କଥା ଆପଣ ଶୁଣିଥିବେ ଇଣ୍ଟର୍ଣ୍ଣସିପ ଯୋଜନାରେ ମଧ୍ୟ ଯେଉଁମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି ସେମାନେ ଷ୍ଟାଇପେଣ୍ଡ ପାଇକିରି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି ନୂତନ ଶିକ୍ଷାନୀତି କଥା କହୁଥିଲି ଗ୍ଲୋବାଲ ସ୍କିଲ ମ୍ୟାପିଂ କଥା ମୁଁ କହୁଛି ଯେଉଁମାନେ ସବୁ ବିଦେଶକୁ ଯିବେ ପାଠ ପଢି ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଥିବେ ସେଠି କେମିତି କରିବେ କାମ ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି ଆମେ ଜାଣିଛେ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା ମୋଦିଜୀଙ୍କର ସ୍ୱପ୍ନ ଅଛି ପ୍ରଚେଷ୍ଟା ଅଛି ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
4: କୁଆଡେ
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: ଆର୍ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
6: ସୁଭଦ୍ରା ସତ୍ୟ ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ। ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର, ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଏହାର ମାଟି ପବିତ୍ର।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା

0: ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱ ରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ୍ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
1: ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡାକ ଖୋଲିବ, ଯେହେତୁ ପିଲାମାନଙ୍କର।
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ଘର 1420 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା, ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି, କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତାଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ଭୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: असली नोट रे कहीं की खेलू छू
1: ब्रो एटा फटा अछि
0: सुने फटा चीरा किंबा पुराना नोट को
2: बैंक सखारे एक्सचेंज करी परिबा
1: बा नुआ नोट मिलेबो
0: हां जेउ थिरे तू हमकु पिज्जा पार्टी देबू
2: आरबीआई कहे स्मार्ट बनो कूल रहो
3: आपण माने कार्यक्रम सुनचंदे आकाशवाणी कटक केतरो
4: आजिर प्रसंगरे सुणंतु ओडिसार गणपर्व रज आलेख्य सुषमा परिजा उपस्थापना आदित्य नारायण दास रज ओडिसार पारंपरिक गणपर्व एही पर्वटी ओडिसार कृषिभित्तिक संस्कृति सहित जड़ित पृथ्वी माताको जणे नारी भावे मान्यता देई एही पर्वको नारीत्वर प्रतीक भावे पालन कराजाए एही तीन दिन साधारण नारीटिए ऋतुमती हेबा भळी ନିଦାଘର ରୌଦ୍ରତା ପରେ ଅତିଷ୍ଠ ପୃଥିବୀମାତା ଋତୁମତୀ ହୋଇଥାନ୍ତି ତେଣୁ ଏହି ତିନି ଦିନ ତାଙ୍କର ବିଶ୍ରାମ ଆବଶ୍ୟକ ହୋଇଥାଏ ସାଧାରଣ ନାରୀଟିଏ ତୃତୀୟ ଦିନ ପରେ ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରି ପ୍ରଜନନକ୍ଷମ ହେବା ଭଳି ପୃଥିବୀମାତା ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରିବା ପରେ ସୁଜଳା ସୁଫଳା ଶସ୍ୟଶ୍ୟାମଳା ହୋଇ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି ବୋଲି ଓଡ଼ିଆର ଜନମାନସରେ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି ପୃଥିବୀ ମାତାଙ୍କୁ ସମ୍ମାନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ପର୍ବକୁ ଖୁବ୍ ନିଷ୍ଠାର ସହ ପାଳନ କରିଥାନ୍ତି ସେଥିପାଇଁ ଏହି ତିନି ଦିନ ଧରି କୌଣସି କୃଷିକାର୍ଯ୍ୟ ମଧ୍ୟ ହୁଏ ନାହିଁ ରଜ ପର୍ବ ତିନି ଦିନ ଧରି ପାଳନ କରାଯାଇଥାଏ ରଜ ସଂକ୍ରାନ୍ତି ଅର୍ଥାତ୍ ସୌର ମାସର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି ତୃତୀୟ ଦିନ ହେଉଛି ଭୂମି ଦହନ ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ରଜପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜଦୋଳି ଗାଁ ଗହଳିରେ କତା ଦଉଡ଼ିର ଦୋଳି ବାଉଁଶ ଦୋଳି ପଟା ଦୋଳି ତିଆରି ହୋଇଥାଏ ରଜରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାକୁ ପସନ୍ଦ କରନ୍ତି

0: ପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ପିଠା। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ପୋଡ଼ପିଠାକୁ ଖୁବ୍ ପସନ୍ଦ କରନ୍ତି, ଏଣୁ ଏହା ଘରେ ତିଆରି ହୋଇଥାଏ। ରଜପର୍ବର ତୃତୀୟ ଆକର୍ଷଣ ହେଉଛି ରଜପାନ। ଏହି ସମୟରେ ବିଭିନ୍ନ ପ୍ରକାରର ମିଠା ମସଲାଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ। ରଜପର୍ବ ଚାଷ ବା କୃଷିକାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ। ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା। ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା, ଶିଳରେ ହଳଦୀ ବଟା ହୋଇ ରହୁଥିଲା, କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା। ପ୍ରଥମ ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ। ଗାଁ ଗାଁରେ କୋଠଘର ସଜା ହୋଇଥାଏ। ରଜ ତିନିଦିନ ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି। ବଡ଼ି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି। ବଡ଼ମାନେ ନିଜ ନିଜ ଭିତରେ ସଜ ହେବାବେଳେ ସାନମାନଙ୍କୁ ଚନ୍ଦନ ଟିପା, ଅଳତା, ନକ୍ପାଲିସ୍ ଲଗାଇ ସଜବାଜ କରିଦେଇଥାନ୍ତି। ପ୍ରତି ଘରୁ ପୋଡ଼ପିଠା, ମିଠା, ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେହି କୋଠଘରେ। ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ରଜ ତିନିଦିନ ଝିଅମାନଙ୍କୁ ଖାଲିପାଦରେ ଚାଲିବା ମନା। ସେମାନେ ଗୁଆ ଖୋଳପା, କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି। ରଜପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନକୁ ମନ ତିଆରି କରିଥାନ୍ତି କୁମାରୀମାନେ। ଏହା ଯେତିକି ଶ୍ରୁତିମଧୁର ସେତିକି ସାରଗର୍ଭକ ମଧ୍ୟ। ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ ମଜବୁତ କରିଥାଏ। ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶିଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି। ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକିଏ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଶୁଣିଲେ ଯୁବଶକ୍ତି। କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
0: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶ୍ରୋତାବନ୍ଧୁ, ଏବେ ତ ଚାଲିଛି ରଜପର୍ବ। ଏହି ରଜପର୍ବର ତ ଆପଣମାନେ ବେଶ୍ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବେ। ତାହେଲେ ଚାଲନ୍ତୁ ଶୁଣିବା କେତୋଟି ରଜଦୋଳି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗାଇଛନ୍ତି ମାନସୀ ଏବଂ ଶ୍ରୀଜା। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ଭାରତୀ କୃଷ୍ଣ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀମାନେ ହେଲେ ମାନସୀ ଶ୍ରୀଜା ଏବଂ ସଙ୍ଗୀତା ମିଶ୍ରା। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ଭାରତୀ କୃଷ୍ଣା।

0: ଶୁଣିଲେ କେତୋଟି ରଜଧୂଳି ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ନାମର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍କୋଚନ କରିବ। ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ବୁଝାମଣାପତ୍ର ଏ କ୍ଷେତ୍ରରେ ସାର୍ବଜନୀନ ଭିଭିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗିତାକୁ ଏହା ପ୍ରତିଫଳିତ କରୁଛି।
2: ରକ୍ଷା ସହଯୋଗ ହମାରେ ଗହରେ ଆପସି ବିଶ୍ୱାସ ଔର ଷ୍ଟ୍ରାଟେଜିକ କନଭର୍ଜେନ୍ସ କା ପ୍ରମାଣ ହେ। ମୁଝେ ଖୁସି ହେ କି ଇସ୍ ମହତ୍ୱପୂର୍ଣ୍ଣ କ୍ଷେତ୍ର

0: ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂହ କହିଛନ୍ତି, ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂହ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 233-1-4444, 233-1-0481 ଏବଂ 237-1710 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ନୂତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସୃଷ୍ଟି ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିସହ ଦେଶରେ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସଂଖ୍ୟା 19 ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂତନ ନିର୍ଦ୍ଦେଶାଳୟଗୁଡ଼ିକ ଅଧିକ ଏନ୍ସିସି କ୍ୟାଡେଟ୍କୁ ଗଣତନ୍ତ୍ର ଦିବସ ପରେଡ୍ ଶିବିର ଏବଂ ଅଲ୍ ଇଣ୍ଡିଆ ଥଲ ସୈନିକ ଶିବିର ଭଳି କେନ୍ଦ୍ରୀୟ ସଂଗଠିତ ଶିବିରଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ମୁକାବିଲା ହେବ। ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ 696 କିଲୋମିଟର ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୱାଲସା କିରୋଣ୍ଡଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରଳାଖେମୁଣ୍ଡି ରେଳପଥ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଡିଆର୍ଏମ୍ ଅମିତାଭ ସିଂହଲ କହିଛନ୍ତି।
3: इसमें 4 मेजर सेक्शंस रहेंगे। एक आपका कोटा वलसा से कोरापुट एक्सक्लूडिंग कोटा वलसा 442 किलोमीटर्स, फिर आपका कोरापुट से किरणडुल जिसे हम केके टू लाइन जानते हैं तो करीब 256 किलोमीटर, तो टोटल आके 442 किलोमीटर केके वन केके टू, फिर आपका रायगढ़ सिंगापुर करीब 164 किलोमीटर्स, फिर हमारा कुनेरू से थेरुवली एक्सक्लूडिंग कुनेरू एंड एक्सक्लूडिंग थेरुवली करीब 32 किलोमीटर्स, फिर हमारा परलखा मंडी से गुनपुर अबाउट 54 किलोमीटर्स, इसमें मिला के हमारा 696 किलोमीटर रूट लेंथ होता है।
2: ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋରାପୁଟ ଲୋକସଭା ସାଂସଦ ତଥା ଦିଶା କମିଟିର ସଭାପତି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରେଳ ପ୍ରକଳ୍ପ, ଜାତୀୟ ରାଜପଥ 326, ପିଏସ୍ଏନ୍ଏଲ୍ର 4G ଟାୱାର ଏବଂ ପିଏମ୍ ଜନମନ ଓ ପିଏମ୍ ଜିଏସ୍ୱାଇ

0: 4 ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂଘର ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର 7,14,700 ଭୋଟରଙ୍କ ମଧ୍ୟରୁ ପ୍ରାୟ 70% ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ମୁନିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୃକ୍ଷରୋପଣ କରିଥିବାବେଳେ ମୁନିଗୁଡ଼ାରେ ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ରାୟଗଡ଼ାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସ୍ପି ରାଜ ପ୍ରସାଦ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ଟିଜିଟି ଓ ପିଇଟି ଶିକ୍ଷକମାନଙ୍କ ପଦସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ବଣ୍ଟନ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଅଣ କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରାୟଗଡ଼ାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନୂତନ ଅଭିଯୋଜକମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଛନ୍ତି। ରାୟଗଡ଼ା ଜିଲ୍ଲା ବିଜେପିର ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାସଭା ଉଦ୍ଯାପିତ ହୋଇଛି। ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ବିଜେପି ଉପସଭାପତି ରମେଶ ଚନ୍ଦ୍ର ସାହୁ ଯୋଗଦେଇ ସାଂଗଠନିକ ସୁଦୃଢ଼ତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ରାଜ୍ୟ ଯୋଗାସନ ଚମ୍ପିୟନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଓର୍ମାସ୍ ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଯୋଗରେ 2.5 ମେଟ୍ରିକ୍ ଟନ୍ ଆମ୍ରପାଲି କିସମର ଆମ୍ବ ନୂଆଦିଲ୍ଲୀସ୍ଥିତ ମଦର ଡେରୀକୁ ସଫଳତାର ସହ ରପ୍ତାନୀ କରାଯାଇଛି। ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ଅନ୍ତଃଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତା ରାୟଗଡ଼ାରେ ଉଦ୍ଯାପିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଫୁଟବଲ ବାଳିକା ବିଭାଗରେ ମା ମାଝି ଗୌରୀ ଫୁଟବଲ କ୍ଲବ ଏବଂ ବାଳକ ବିଭାଗରେ ଏମ୍ଏମ୍ଜି ଫୁଟବଲ କ୍ଲବ ଚମ୍ପିୟାନ୍ ହୋଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁ
2: ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଛନ୍ତି ରମେଶ ସାହୁ ଏବଂ ସୁବ୍ରତ ସାମନ୍ତରାୟ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ?
3: ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାହ, ଇଏ ତ ବହୁତ ଭଲ କଥା।
0: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ। ସେ ଜଣେଇବେ ନିଜ ସଫଳତାର ରହସ୍ୟ।
5: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
4: କିପରି?
5: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ। 1800 1801551। କୃଷକ କଲ୍ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
4: ଆରେ ଭାଇ, ବିଶେଷଜ୍ଞ କଣ ସବୁ ସମୟରେ ସେଠି ଉପସ୍ଥିତ ଥିବେ?
5: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ। ତା ପୁଣି ସକାଳ 6ଟାରୁ ରାତି 10ଟା।
2: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ।

0: ଦେଲେ ବୋଲ ଆଜି ରଜ ସଂକ୍ରାନ୍ତିଟା କି ନାଇଁ?
1: ଆଚ୍ଛା, ହେଲେ ତମେ କିସ କରୁଥିଲ ଯେ?
0: ମାଇନା ଲୋକମାନେ କିଛି କାମ କରିବେ ନାହିଁ ବୋଲଛ ଆଜି, ଘରକୁ କୁଣିଆ ମୈତ୍ର ଭର୍ତ୍ତି ହେଇଗଲେ, ସବୁ ଦାୟିତ୍ୱ ମତେ ଏକା ପଡିଗଲା, ରନ୍ଧା ବଢା କଟା ବଟା ସବୁ ମୁଇଁ ଏକଲା ଏକା କଲି ବୋଲଛ।
1: ହେଲେ ଗୋଟେ ଦିନରେ ତମେ ହାଲିଆ ହେଇଗଲ,
0: ଆଉ କିସ କରିବ, ମୁଇଁ ପାରିବି ନାହିଁ ଆଜି।
1: ଦେଖ, ମୁଇଁ ବୈଠକୁ ଆଇକି ସବୁ ସଜା ସଜି କରି ପୂଜା କରି ଦେଇକି ସମାନ ବସିଛି ଏବେ, ବୁଝିଲ କି ନାହିଁ? ମୁଇଁ ମିଶା ତମର ପରା ଘରେ କରିକି ଆକା ଆଇଲି, ମାତ୍ର ତମେ ଗୋଟେ ଦିନରେ ଯଦି ହାଲିଆ ହେଇଯିବ ବୋଲେ ତମେ ଘରେ ଟିକେ ଘର ନେଇକି ପଚାରିଲେ କହିବେ, ସବୁଦିନେ ଯେ ତମ ପାଇଁ ଯେଉଁ ରେଡି କରି ରଖି ଦଉଛନ୍ତି ସେମାନେ କେତେ ହାଲିଆ ହଉନଥିବେ।
0: ସେଟା ତ ସତକଥା କାଜେ ଭାଇନା, ଯାର କାମ ତାକୁ କାପଣି ଭଲ
1: ନାଇଁ, ସେମିତି କହିଲେ ହବ କି? ସେଟା ବେଳେ ବେଳେ ଏମିତି କରୁଥିବାର ଅଛି, ହାଲିଆ ବୋଲିକି ମନରେ ଭାବିଦେଲେ ଦିନ ଜାଗା ହାଲିଆ ଆଗା ହେଇଯିବ। ହେଲେ ମଣ୍ଡି ବାଡ଼େ ଯାଇକି ଆଇଲଣି ନା ଧାନ ବିକି ଦେଲ?
0: ବିକି ଦେଲିଣି ଭାଇନା।
1: ହେଲେ ତମେ ହାଲିଆ କଥା ଏବେ କହିଲ ଯେ, ହେଲେ ଆଜି କଣ ପିଠାପଣା ଜୋରଦାର ଖେଇଛି ଆଗ ପର ଲାଗୁଛି?
0: ଟିକେ ଜବର ଏକା ହେଇଛି।
1: ହେଲେ ଆଜି ସବୁ ଘରେ ସବୁ ଆଙ୍ଗୁଠି ଚାଟିକିଆ ଖାଇଦେଇଥିବ ପରା?
0: ହଁ, ଆଜି ଗୋଟେ ବଡ ଦିନ କା କି ନାଇଁ, ଆଜି ସବୁଆଡେ ସବୁର ଘର ମାନଙ୍କରେ ପିଠାପଣା କା ହବ, ମାଇନା ଲୋକମାନେ କିଛି କାମ କରିବେ ନାହିଁ, ପାଦ ମାନଙ୍କରେ ସବୁ ବିଭିନ୍ନ ପ୍ରକାର ଏ ଯୋଉ ଆଚୁ ମାନେ ଲଗେଇକିନା ମେହେନ୍ଦି ମାନେ ଲଗେଇକିନା ବୈଛନ୍ତି, ତଳେ ପୁଣି ପାଦ ଥୋଇବେ ନା ତାଙ୍କ ମାନେ,
1: ଏଇଟା ଆମର
0: ସବୁ କରୁଛନ୍ତି ଆଜି
1: ପରମ୍ପରା ପରା ଆମର, ତାକୁ ତ ଆମେ ଭୁଲିବା ନାହିଁ। ଆଉ ଘରେ ଯେତେବେଳେ ପାଳନ କରୁଛନ୍ତି ସବୁଆଡେ ମଧ୍ୟ ଚାଲିଛି ଏଇଟା, କିନ୍ତୁ ତାକୁ ଆମେ ଭୁଲିବା ନାହିଁ, ଆମେ ମିଶା ସହଯୋଗ କରିବାଟା ଭଲ କଥା।
0: ନକଲେ ହବ କି ଯେ, ତାର ସହିତ ମଣ୍ଡି ବ୍ୟବସ୍ଥା ମିଶା ଟିକେ ଦେଖିବା ପାଇଁ।
1: ହେଲେ ଆମେ ଚାଷୀ ଭାଇ ଲୋକ, ଆମର ତ ଚାଷ କାମ ବୋଇଲେ ଏବେ ତିନି ଦିନ ମାଟି ଖୋଳା ଖୋଳି ନାହିଁ ବୋଲ, ସେଟା ପାଇଁ କିସ ଏବେ ଧାନ ମଣ୍ଡିକି ଦୌଡ଼ିବା କଥା, ବାସ୍ତା ମାନେ ନେଇକିରି ମଣ୍ଡିରେ ରଖିବା କଥା, ଏବେ ଟାଇମ ଅନୁସାରେ ଯୋଉ ଟୋକେନ ବାହାରିଥିବ ସେ ଅନୁସାରେ ମଣ୍ଡିକି ନେବା କଥା। ହେଲେ ତମେ ମଣ୍ଡିକି ଧାନ ନେଇଗଲଣି ଆଗ ଧୁରା, ମୁଇଁ ମିଶା ଆମର ବାଟେ ଏବେ ମଣ୍ଡି ଆରମ୍ଭ ହେଲା ସିନା, ମୁଇଁ ମୋର ନମ୍ବର ଆସି ନାହିଁ, ସେଟା ପାଇଁ ମୁଇଁ ମଣ୍ଡିକି ଧାନ ନେଇ ନାହିଁ। ତାର ପରେ ଆହୁରି ଗୋଟେ ଚିନ୍ତା ଲାଗିଲାଣି, ଆଜିକାଲି ତ ଇ ମଣ୍ଡିର ଧାନ ବିକୁ କି ନ ବିକୁ ତାର ଭିତରେ ମିଶା ଆମର ଏଇ ଖରିଫ ଚାଷ ପାଇଁ ରେଡି ହେବାର ଅଛି।
0: ହବାର ଅଛି ତ ଭାଇନା, ମାତ୍ର ଦେଖ ଆଜିକାଲି ଜଳବାୟୁ କେମିତି ପରିବର୍ତ୍ତନ ହେଲାଣି,
1: ସେଟା ତ ଚିନ୍ତା,
0: ବର୍ଷା ଗୋଟେ ଟୋପା ପଡେ ନାହିଁ, ମାଟି ମାନେ ସବୁ ଆ କଲାଣି,
1: ମାଟି ମାନେ ଆ, ଏଇଠି ବେଡ଼ାରେ ଆଖୁ ଟିକେ ଲଗେଇଥିଲି ଯେ ଉଇ ମାନେ ଲାଗିଗଲାଣି,
0: କୋଉଠି ହବ ନାହିଁ କି? ଏତିକି ବେଳକୁ ବର୍ଷା ସମୟ ରାଜି ଦବା କଥା।
1: ହେଲେ ଶୁଣ ତ, ଆମେ ତ ଚାଷୀ କୂଳ ଲୋକ, ଆମେ ତ ପୂଜା ବିଧି ଏବେ ଚାଲିଛି, ଗୋଟେ ବାଟେ ମଣ୍ଡି ମିଶା ଚାଲିଛି, ହେଲେ ଆମର ବୈଠକର କାମ ତ ଆମେ କରିବାକୁ ପଡିବ, ଛାଡ଼ିଲେ ହବ ନାହିଁ,
0: ଛାଡ଼ିଲେ ହବ ନାହିଁ। ଶୁଣ, ମୁଁ କଥା କହିବି ବୁଲୁଥିଲି ଆଜି, ବୁଝିଲ କି, ଯୋଉ ମାଟି ଯାକ ଆ କରୁଛି ନାଇଁ କି, ସେଟା କି ପାଇଁ କି ଆମର ଏଇ ଜଳବାୟୁ ପରିବର୍ତ୍ତନ ହେଇଯାଉଛି ବୋଲି ନା, ଏବେ ତିନି ଦିନ ପରେ ଯୋଉ କାମ ମାନେ ଆରମ୍ଭ ହବ, ବର୍ଷା ଗୋଟେ ଦିଟା ପଡୁ ପଡୁ ଆଗ ଆମେ ସବୁଆଡେ ନେଇକି ଟିକେ ଗଛ ପତ୍ର ଲଗେଇବା, ଯାହାଫଳରେ କି ଜଳବାୟୁଟା ଟିକେ ହେଲେ ବି ହାତକୁ ଟିକେ ଆସିବ।
1: ସେଟା ପାଇଁ ଆମେ ଏକା ଦାୟୀ, ତମେ କହିବୁ କହୁଛ, ତମର ପରା ସବୁ ଏମିତି ତୁଣ୍ଡ ଏକା କହୁଛନ୍ତି, ମାତ୍ର କାମରେ କିଛି ନାହିଁ। ଶୁଣ ତ, ଏମିତି ଏକା କଷ୍ଟ ମାନେ ଭୋଗିଲେ ବୁଦ୍ଧି ଆସିବ, ଆହୁରି ସମାନ ଗଛ ଲତା ଲଗେଇବା ପାଇଁ ଆଗେ ଆସିବେ। ହେଲେ ସେଟା ତ ସମୟ ଅନୁସାରେ ସମସ୍ତେ ଜାଣିଛନ୍ତି, ଏବେ ଯେତେବେଳେ ଗୋଟେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡୁଛି, ସମସ୍ତଙ୍କୁ ଚିନ୍ତା ଲାଗୁଛି। ହେଲେ ବର୍ଷା ପଡୁ, ସମସ୍ତେ ମିଳିମିଶିକି ପୁଣି ଥରେ ଆର ବର୍ଷ ପରା ଏ ବର୍ଷ ମିଶା ଗଛ ଲଗେଇବା, ଲଗେଇବାଟା ବଡ କଥା ନାହିଁ, ତାକୁ ଯତ୍ନ ନେଇ ବଢେଇବାଟା ହଉଛି ବଡ କଥା,
0: ସେଟା ହଉଛି ବଡ କଥା।
1: ହେଲେ ଶୁଣ, ଆରି କଥାବାର୍ତ୍ତା ହେବା ନାହିଁ, ଆଜିର ଆମର କାର୍ଯ୍ୟକ୍ରମ ଆଡକୁ ଯିବା, ଚାଷୀଙ୍କ ଦ୍ୱିପଦ କଥାରେ ରହିଛି ଆମର ଆଜିର ବୈଠକରେ, ଯେ ଜଳବାୟୁ ପରିବର୍ତ୍ତନରେ ଚାଷୀଙ୍କ ପାଇଁ ନାବାର୍ଡର କଣ ସବୁ ସହଯୋଗ ରହିଛି ବୋଇଲେ, ଏବେ ଆମେ ଚାଷବାସ କରିବା ପଇସା ପତ୍ର ତ ଦରକାର, ଆରି ମଣ୍ଡିର ଡାବୁ କାହାକୁ ମିଳିବ, କାହାକୁ ନାହିଁ, କାହାକୁ ଲେଟ୍ ହବ, ଏମିତି ରହିଛି, ସେଟା ପାଇଁ ତ ଆମେ ତ ପଇସା ଯୋଗାଡ଼ କରି କଲେ ସିନା ଚାଷବାସ କରିବା। ହେଲେ ଶୁଣ ତ, ମୁଁ ଏ ବିଭାଗର ଆଜ୍ଞାଙ୍କ ସହିତ କଥାବାର୍ତ୍ତା ହେଇଛି, ଶୁଣିଦେବା, ତାର ପରେ କିସ ଡାଉଟ ରହିଲେ ପଚାରିବ,
0: ପଚାରିବା।
2: ଆପଣ ପରିଚୟ ଟିକେ ଦେବେ ସାର୍?
3: ମୋ ନାଁ ହଉଛି ଦେବେନ୍ଦ୍ର ପ୍ରଧାନ, ଡିଷ୍ଟ୍ରିକ୍ଟ ଡେଭଲପମେଣ୍ଟ ମ୍ୟାନେଜର।
2: ତେବେ ସାର୍, କଣ କଣ ସ୍କିମ ଗୁଡାକ ନାବାର୍ଡ ତରଫରୁ ରହିଛି ଯୋଉଟାକି ମହିଳାମାନଙ୍କ ପାଇଁ କହିପାରିବା ବା ଚାଷୀମାନଙ୍କ ପାଇଁ କହିପାରିବା, ସେମାନଙ୍କ ପାଇଁ ସହଯୋଗ ହେଇପାରିବ?
3: ଆପଣ ଯେମିତି କହିଲେ କି ଏବେ ଯୋଉ ପରିବର୍ତ୍ତନ ହଉଛି, ପରିବର୍ତ୍ତନର ଅଲଗା ଅଲଗା କାରଣ ଅଛି, ଆଉ ସବୁଠୁ ମେଜର କାରଣ ହଉଛି ଏବେ ପରିବର୍ତ୍ତନର କି ଆମର ଯୋଉ ଜଳବାୟୁ ପରିବର୍ତ୍ତନଟା ହଉଛି, ତାହେଲେ ଯେ ଆମର ଯୋଉ ଚାଷୀ ମାନଙ୍କର

0: ଯୋଉ କ୍ଲାଇମେଟ କୁ ନେଇକି ଯୋଉ ପ୍ରୋବ୍ଲେମ୍ସ ଗୁଡାକ ହଉଛି, ତା ପାଇଁ ଭାରତ ସରକାରର ବିଭିନ୍ନ ପ୍ରକାରର ସ୍କିମ ଗୁଡାକ ବି ଅଛି, ଯେଉଁଥିରେ ସେମାନେ ଯେମିତି ଫର ଏକ୍ସାମ୍ପଲ ସେମାନେ ଇନ୍ସୁରାନ୍ସ ପ୍ରୋଭାଇଡ କରନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସେଇମିତି କ୍ଲାଇମେଟ ଚେଞ୍ଜଟା ଏଇଟା ହେଲା ଆମର କ'ଣ ସପ୍ଲାଇ ସାଇଡ୍ ରେ ହେଇଗଲା, ବଟ୍ ଡିମାଣ୍ଡ ସାଇଡ୍ ରେ ଯଦି ଆମେ ଦେଖିବା କ୍ଲାଇମେଟ ଚେଞ୍ଜ ବି କ'ଣ କ'ଣ କାମ ହେଇପାରୁଛି। କ୍ଲାଇମେଟ ଚେଞ୍ଜ ଆମର ମେଜର ଜିନିଷ ଯେମିତି କୋରାପୁଟ ଆମର କ୍ଲାଇମେଟଟା ହେଇଗଲା, କୋରାପୁଟ
1: ଆଜ୍ଞା
0: କ୍ଲାଇମେଟରେ ଆମର ମେଜର ପ୍ରୋବ୍ଲେମ ହେଉଛି ପାଣିର ସୁବିଧାଟା।
1: ଆଜ୍ଞା
0: ଯେମିତି ଜାଣିଥିବେ ଏଇ ବର୍ଷ ପାଣି ବହୁତ ବେଶୀ, କିଛି କିଛି ବ୍ଲକ ଏତେ ପାଣି ଆସିଲା ଆଣିକି ପୁରା ଫସଲ ପୁରା ବୋହିଗଲା, କିଛି ବ୍ଲକ ରେ ପାଣି ଟିକେ କମ ରହିଯାଉଛି, କୋଉ ବର୍ଷ ପାଣି ଟିକେ କମ ଆସୁଛି, କୋଉ ବର୍ଷ କମ ବେଶୀ ହେଇଯାଉଛି। ତ ୟାକୁ ଠିକ କରିବା ପାଇଁ ଆମେ କ୍ଲାଇମେଟ ଚେଞ୍ଜ ଫଣ୍ଡ ରେ ଯୋଉଟା ଭାରତ ସରକାର ଗୋଟେ ଫଣ୍ଡ ତିଆରି କରିଥିଲା, ସେଇ ଫଣ୍ଡ ଏକର୍ଡିଂଲି 420 କୋଟି ଟଙ୍କାର ଫଣ୍ଡଟା ଗୋଟେ ଲଞ୍ଚ କରାଯାଇଥିଲା କି ଏଇଥିରେ କ୍ଲାଇମେଟ ଚେଞ୍ଜ ଆକ୍ଟିଭିଟି ଗୁଡାକୁ ନିଅନ୍ତୁ। ତ ଏଇ ବର୍ଷ ଆମେ ICAR ସାଙ୍ଗରେ ମିଶିକି, ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚ, ସଏଲ ୱାଟର କନଜରଭେସନ ସାଙ୍ଗରେ ମିଶିକି ଗୋଟେ କ୍ଲାଇମେଟ ଚେଞ୍ଜ ପ୍ରପୋଜାଲ ଗୋଟେ ସବମିଟ କରିଛୁ ନାବାର୍ଡ ରିଜନାଲ ଅଫିସ ଟୁ ହେଡ୍ ଅଫିସ କୁ।
1: ଆଜ୍ଞା
0: ଏଇଥିରେ କଣ ହବ କି ଯୋଉ ବିଭିନ୍ନ ପ୍ରକାର ସଏଲ ଆଣ୍ଡ ୱାଟର କନଜରଭେସନ ଆକ୍ଟିଭିଟିଜ ଗୁଡାକ ଅଛି, ତାପରେ ଯୋଉ କ୍ରପ ଗୁଡାକ ଲଗେଇବା କଥା, ଆପ୍ରୋପ୍ରିଏଟ କ୍ଲାଇମେଟ ଆପ୍ରୋପ୍ରିଏଟ କ୍ରପ ଯାହାକୁ କହନ୍ତି, ଯୋଉ ବି କ୍ରପିଂ ସିଷ୍ଟମଟା ୟୁଜ କରିବା ଆମେ, ତାକୁ କେମିତି ସଷ୍ଟେନେବଲ ମୋଡରେ ନେଇପାରିବା, ଏଇ ଚାରିଟା କମ୍ପୋନେଣ୍ଟ ଏଥିରେ ଅଛି। ୟାକୁ ଛାଡିକି ଯୋଉ ଚାଷୀମାନଙ୍କର ଜମି ଅଛି ଆଉ ଜମି ନାହିଁ, ଆପଣ ଜାଣିଥିବେ କୋରାପୁଟରେ 2,94,000 ଚାଷୀ ଇଣ୍ଡିଷ୍ଟ୍ରି ଯାଙ୍କ ପାଖରେ ଜମି ନାହିଁ, ଜମି ଲ୍ୟାଣ୍ଡଲେସ୍ ଫାର୍ମର ତାଙ୍କୁ କହନ୍ତି। ଏଇ ଚାଷୀମାନଙ୍କ ପାଇଁ କିଛି ନା କିଛି ରହିବା କଥା, ତ ତାଙ୍କ ପାଇଁ ନନ୍ ଫାର୍ମ ଲାଇଭଲିହୁଡ ଆକ୍ଟିଭିଟିଜ ଇନ୍ ଫର୍ମ ଅଫ୍ କି ଡେରି ଭାବନ୍ତୁ ଆପଣ, ଗୋଟରୀ ଭାବନ୍ତୁ ଆପଣ, ଅଫ୍ ଫାର୍ମ ସେକ୍ଟରରେ ଯେମିତି ଆପଣ ଜାଣିଥିବେ ଉଦଲଗୁଡା ଗୋଟେ ଜାଗା ଅଛି, ଏଥିରେ ବାମ୍ବୁର ଭଲ କାମ ହଉଛି କ୍ରାଫ୍ଟ କ୍ଲଷ୍ଟର ପାଇଁ, ତ ଏଇସବୁ ଆକ୍ଟିଭିଟି ଗୁଡାକ ବି ସେଥିରେ ଇନକ୍ଲୁଡ କରାହେଇଛି। ଏଇଟା ହେଲା ଆମର ଗ୍ରୁପ ମୋଡରେ ଯୋଉ ଚାଷୀମାନଙ୍କ ପାଇଁ ଜେନେରାଲି।
1: ଆଜ୍ଞା
0: ୟାକୁ ଛାଡିଦେଲା ପରେ ଆମେ ଆପଣ ଯେମିତି କହିଲେ କି ଆଜି ଡେଟରେ ସ୍କିମ ସାଥିରେ କଣ ହୁଏ କି ଆମର ରିସୋର୍ସେସ ଗୁଡାକ ତ ସଦାବେଳେ ଆମେ ସବୁ ଟାଇମରେ ସମସ୍ତଙ୍କୁ ଦେଇ ହବନି, ସବୁ ମାନେ ଆପଣ ତାର ଗୋଟେ ଲିମିଟ ଅଛି, ତ ଏଇଟା କେମିତି ସଷ୍ଟେନ୍ କରିପାରିବା ଯେତେବେଳେ ବ୍ୟାଙ୍କ ମାନେ ଚାଷୀମାନଙ୍କୁ ଫଣ୍ଡିଂ ପ୍ରୋଭାଇଡ କରିବେ, ଲୋ କଷ୍ଟ ଅଫୋର୍ଡେବଲ ଫଣ୍ଡିଂ ଯୋଉଟାକି ଆମେ ରିସାଇକଲ କରୁ। ଆମର କୋରାପୁଟରେ ଯଦି ଆପଣ ଦେଖିବେ ଆମର ଟୋଟାଲ ପ୍ରାୟୋରିଟି ସେକ୍ଟର ଲେଣ୍ଡିଂରେ ଆମେ ପ୍ରତିବର୍ଷ ଏଇଠି 5,000 କୋଟି ଆପ୍ରକ୍ସିମେଟଲି ଏଠି ସାଂକ୍ସନ ହଉଛି ପ୍ରାୟୋରିଟି ସେକ୍ଟର ଲେଣ୍ଡିଂରେ। ଆମ ଟୋଟାଲ ସେକ୍ଟର ଆସୁଛି ଯେମିତି ଚାଷୀ ହେଇଗଲା, ଚାଷ ପାଇଁ 18% କମ୍ ସେ କମ୍ ବ୍ୟାଙ୍କ ଡିପୋଜିଟ୍ରୁ ଯାଏ, ସେଥିରେ ଚାଷ ହେଇଗଲା, MSME ହେଇଗଲା, ଆପଣଙ୍କର SHG ମାନେ ହେଇଗଲେ, ୱିକର ସେକ୍ସନ ହେଇଗଲେ, ଏମିତି 18 ସେକ୍ଟର ପୁରା ଅଛି। ଏଇ ବର୍ଷ ବି ଆମର ଆମେ ଯୋଉ ପୋଟେନ୍ସିଆଲ ଏଇ ବର୍ଷ ଆସେସ୍ କରିଛୁ କି କେତିକି ପଇସା ବ୍ୟାଙ୍କ ମାଧ୍ୟମରୁ ଚାଷୀମାନଙ୍କୁ ଯିବ, ଏଇଟା ହଉଛି ଆପ୍ରକ୍ସିମେଟଲି 6,600 କୋଟି ଟଙ୍କା।
1: ଆଜ୍ଞା
0: କଥା ହଉଛି ଏଥିରେ କି ଏଥିରେ 6,600 କୋଟି ଟଙ୍କାରେ ବି ସବୁ ଚାଷୀମାନଙ୍କୁ ପଇସା ମିଳିପାରୁନି। ୟା ପଛରେ କାରଣ କଣ ହଉଛି କି ତାଙ୍କର ପେଇଂ କ୍ୟାପାସିଟି, ରିପେଇଂ କ୍ୟାପାସିଟିଟା, ଏଇ କ୍ୟାପାସିଟିକୁ ବଢେଇବା ପାଇଁ ନାବାର୍ଡ 2007-08 ମସିହାରୁ FPO ଗୋଟେ ସଂସ୍ଥା ବୋଲିକି ଫାର୍ମର ପ୍ରଡ୍ୟୁସର କମ୍ପାନୀଜ ତିଆରି କରିଥିଲା ଫାର୍ଷ୍ଟ ଟାଇମ ପାଇଲଟ ବେସିସରେ, ଯୋଉଟା କି ଆପଣ ଜାଣିଥିବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ 2016-17ରେ ଏଇଟାକୁ ନେସନ ୱାଇଡ୍ ଲଞ୍ଚ କରିଦେଲା କି ଆମେ FPO ସବୁ ଜାଗାରେ ଏବେ FPO ଫର୍ମ କରାହବ। 2016 ପରଠୁ 10,000 FPO ଫର୍ମ କରିବାକୁ କୁହାଯାଇଥିଲା। ଏଇ FPO ଟା ଏତେ ସକ୍ସେସଫୁଲ ମଡେଲ ରହିଲା କି ଏଇଥିରେ ଏଇଟା ଯେମିତି ଆମେ SHG କି ଆଜି ଲୋନ୍ ପ୍ରୋଭାଇଡ କରୁଛେ, ଏଥିରେ କଣ ତାଙ୍କର ସମସ୍ତଙ୍କ ଲାଇବିଲିଟିଟା କମନ ହେଇଯାଉଛି, ଗୋଟେ ଗ୍ରୁପ ନେଲା, ଗ୍ରୁପଟା ନେଇକି ଫେରେଇବ,
1: ନାବାର୍ଡ ତରଫରୁ ବ୍ୟାଙ୍କ କୁ ସହାୟତା କହିପାରିବା। ଆମର ଯୋଉ ଚାଷୀମାନେ ରହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାରେ, ବିଭିନ୍ନ ପ୍ରକାର ସେମାନେ ଚାଷବାସ କରିବାକୁ ଚାହୁଁଛନ୍ତି ବା କିଏ ଆଧୁନିକ ଧରଣର କିଛି କରିବାକୁ ଚାହୁଁଛନ୍ତି, ତାଙ୍କ ପାଖରେ ସେତିକି ପଇସା ପତ୍ର ନାହିଁ, ସେମାନେ ଯଦି ସହଯୋଗ ଚାହିଁବେ ତାହେଲେ ଏଇଟା କେମିତି ବ୍ୟାଙ୍କ ତରଫରୁ ମିଳିପାରିବ ବା ନାବାର୍ଡ ତରଫରୁ କଣ ସବୁ ସହଯୋଗ ମିଳିବ?
0: ଦେଖନ୍ତୁ ଫାର୍ଷ୍ଟ ଜିନିଷ ହେଲା କି ଏବେ ବି ଆପଣ ଦେଖିଥିବେ କି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ହଉ କି ଗଭର୍ଣ୍ଣମେଣ୍ଟ ଅଫ୍ ଷ୍ଟେଟ୍ ହଉ, ଇଣ୍ଡିଭିଜୁଆଲ ବି କିଛି ଏମିତି ଫେସିଲିଟି ନାହିଁ କି ଜଣ ମାନେ ଗୋଟେ ଗୋଟେ ଚାଷୀକି ଧରିକି କିଛି ଦିଆହେଇପାରିବ। ଯଦି ଗ୍ରୁପ ମୋଡରେ ଆସୁଛନ୍ତି ତାହେଲେ ଗ୍ରୁପ ମୋଡରେ ହିଁ ସବୁ ଦିଆହେଇପାରିବ,
1: ମାନେ SHG ମାନଙ୍କ ପରି
0: SHG ହେଇଗଲା, JLG ହେଇଗଲା, FPO ହେଇଗଲା, ଏସବୁ ଗ୍ରୁପରେ ସିଙ୍ଗଲ ଗ୍ରୁପ। ହଁ ଏଇଟା ହଉଛି ବେସିକ ପ୍ରୋବ୍ଲେମଟା ଅଛି କି ସିଙ୍ଗଲ ଗୋଟେ ଗୋଟେ ଇଣ୍ଡିଭିଜୁଆଲ ବି ଖୋଜିକି

0: ଆପଣ ଏଇ କୋବି ଋଣ କଥା ମୁଁ ଯୋଉ କହିଲି, ଯୋଉ ବି ଋଣଟା ଅଛି ଏଇ ଋଣ ଗୁଡାକ ସବୁତିକ ଏଗ୍ରିକଲଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ ବୋଲି ଗୋଟେ ଫେସିଲିଟି କ୍ରିଏଟ୍ କରାହେଇଛି, ସେଥିରେ ସବୁ କଭର କରାହଉଛି। ଏଇ ଫଣ୍ଡ ଏକର୍ଡିଂଲି ଆପଣ 5% ଯାଇକି ଆପଣଙ୍କୁ ସବସିଡି ମିଳିଯାଏ, ମାନେ ଆପଣଙ୍କୁ ଯୋଉ ବି ଋଣଟା ନେବେ ସେଟା 4% ଯାଇକି ଋଣଟା ପଡିବ ଆପଣଙ୍କୁ।
1: ଆଜ୍ଞା, କେତେ ଟଙ୍କା ପର୍ଯ୍ୟନ୍ତ ଦେବେ ସାର୍?
0: ଆକ୍ଟିଭିଟି ଉପରେ ଡିପେଣ୍ଡ କରୁଛି ଏଟା, ଆପଣ କୋବି ଆକ୍ଟିଭିଟି କରନ୍ତୁ ସେ ଆକ୍ଟିଭିଟି ଉପରେ, ମାନେ ଏଇଟା ହେଇପାରିବ ଏଇଟା ଲକ୍ଷେ ପର୍ଯ୍ୟନ୍ତ, ଲକ୍ଷେ ଟଙ୍କା ଠୁ ନେଇକି 20 ଲକ୍ଷ 50 ଲକ୍ଷ 5 କୋଟି ଯାଇକି ହେଇପାରିବ ଋଣଟା ଏଟା।
2: ବଢିଆ କଥା, ମାନେ ତମେ ପଚାରିଲ ମାତ୍ର ଭାଇନା, ଆଜିକାଲିକାର ଯୋଉ ପ୍ରକାର ସବୁ ସମସ୍ୟା ମାନେ ରହୁଛି ତା ଭିତରେ କେମିତି ସବୁ ସମସ୍ୟାର ବାଟ ସମାଧାନ ଯାକ ସବୁ ବାହାରିବ ସବୁଯାକ ଆଜ୍ଞା କେଡ଼ ସୁନ୍ଦର ବୁଝେଇ ବୁଝେଇକିନା ଦେଇଛନ୍ତି, ଶ୍ରଦ୍ଧା ଲାଗିଲା ମାତ୍ର ଶୁଣିକିନା।
3: ସେଟା ପାଇଁ ସରକାରଙ୍କ ବିଭିନ୍ନ ପ୍ରକାର ସବୁ ଯୋଜନା ରହିଛି, ଆଉ ଚାଷବାସ କରିବା ପାଇଁ ବିଭିନ୍ନ ପ୍ରକାର ସହଯୋଗ ରହିଛି। ଚାଷୀ ଭାଇ ଖାଲି ଟିକେ ଇଚ୍ଛା କଲେ ଏକା ହେଲେ, ଶୁଣ ତ ଆମର ତ ଏବେ ତ ରଜ ଚାଲିଛି ବୋଲ ଏଲେ ଆମର ବୈଠକରେ ମିଶା ସେମିତି କାର୍ଯ୍ୟକ୍ରମ ଆମେ ରଖିଛେ ବୋଇଲେ, ଆଗ ତ ଚାଷୀଙ୍କ ଦ୍ୱିପଦ କଥା, ତାର ପରେ ଆମର ଗୀତ ଗୋଟେ ଅଛି,
2: ଏବେ ଗୀତଟା ଶୁଣେଇ ଦେବା ନା, ରଜ ଚାଲିଛି ଗୀତ ଗୋଟେ ଶୁଣେଇକି ନା ଆଗକୁ କାମଟା
3: ଦେଖିବା,
2: ଗୀତ ଗୋଟେ ଶୁଣିଦେବା।

0: ମନକୁ ପାଇଲା ତ
1: ପାଇଲା ଭାଇନା ବଢିଆ ହେଲା ଗୀତଟା
0: ଭଉଣୀ ବଢିଆ ସୁନ୍ଦର ଗାଇଛନ୍ତି
1: ବଢିଆ ଛେଳି ଭେଣ୍ଡା ଗୀତ କେଡେ ସୁନ୍ଦର ଗାଇଦେଲେ
0: ଚାଷୀ କୂଳ ପରା
1: ଆଗକୁ ନେଇକି ଟିକେ ବଢିବା କାର୍ଯ୍ୟକ୍ରମକୁ ଆଗକୁ ବଢେଇବା ଗୋଟେ ଚାଷୀ ଭଉଣୀ ଠାରୁ ନେଇକି ମୁଁ ଗୋଟେ ବଢିଆ କଥା ଗୋଟେ ଆଣିଛି ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ଚାଷୀ ଭଉଣୀଙ୍କର କଥାଟା ଟିକେ ଶୁଣେଇଦବା ବୋଲୁଥିଲି କି ବୋଲୁଛ
0: ବୋଲେ ଚାଷୀ ଭାଇର କଥା ଗୋଟେ ଅଛି ଆଉ ତମେ ଆଜି ଭଉଣୀ ସହିତ କଥା ହେଇଛ ବୋଲେ ବଡ କଥା କା ଆମର ମହିଳା ଚାଷୀମାନେ ତ ଏବେ କେତେ ଆଗକୁ ଗଲେଣି ଏବେ ମିଶା ଯେମିତି ଆମର ଆଲୋଚନାରେ ଶୁଣୁଥିଲେ ମହିଳା ଚାଷୀମାନଙ୍କ ପାଇଁ ଗ୍ରୁପ ଯୋଉ ଅଛି ଏସ୍ଏଚ୍ଜି ଗ୍ରୁପ ଅଛି ତାଙ୍କ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପଇସା ପତ୍ର ପାଇବାର ସୁବିଧା ଅଛି ନାବାର୍ଡ ଜରିଆରେ ସହଯୋଗ ଅଛି ବୁଝିପାରିଲ କି ନାହିଁ ଗାଈ ଫାର୍ମ କରିପାରିବେ କୁକୁଡ଼ା ଫାର୍ମ କରିପାରିବେ ଏବେ ତମେ ମହିଳା ଚାଷୀଙ୍କ ପାଖରୁ ଯଦି ଗୋଟେ କଥାବାର୍ତ୍ତା ହେଇଛ ବୋଲେ ଶୁଣିଦେବା
1: ଶୁଣିଦେବା ଚାଲ ମ୍ୟାଡାମ ନମସ୍କାର ମ୍ୟାଡାମ ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ କି ଆପଣ କଣ କରନ୍ତି
2: ପୁରୀ ଜିଲ୍ଲାରୁ କହୁଛି
1: ଆଜ୍ଞା ଆଜ୍ଞା ହେଲେ ଆପଣ

0: କଣ କରନ୍ତି?
1: ଚାଷ କରେ।
0: କଣ କଣ ସବୁ କରନ୍ତି?
1: ପନିପରିବା, ଫୁଲ, ଛତୁ।
0: ଅଛି
1: ଚାଷ ମୁଖ୍ୟ, ଆଉ ବାକି ସବୁ ତା ସେମିତି ପାଇଁ ଆଣିଛି।
0: ହେଲେ ଆପଣ ବିବାହିତ?
1: ଆଜ୍ଞା।
0: ଆପଣ ପାଠ ପଢିଛନ୍ତି?
1: ହଁ, ମୁଁ ଗ୍ରାଜୁଏସନ କରିଛି।
0: ଗ୍ରାଜୁଏସନ ସରିଲା ପରେ ଆପଣଙ୍କୁ ଚାଷ କରିବା ପାଇଁ କେମିତି ଇଚ୍ଛା ହେଲା, ମାନେ ଚାକିରି ନ କରିକି?
1: ଯେହେତୁ ମ୍ୟାରେଜ ହେଇଗଲା, ତାପରେ ଘରର ସବୁ ଦାୟିତ୍ୱ ପଡିଲା, ସେଥିପାଇଁ କରିପାରିଲିନି ଚାକିରି। ଆଉ ଚାକିରି କରିବା ପାଇଁ ହେଲେ ବାହାରକୁ ବି ଯିବା ପାଇଁ ପଡିବ, ତ ସେଥିପାଇଁ ବାପା ଆମର ଚାଷ କରୁଥିଲେ, ତ ମତେ ଆଗରୁ ଚାଷ ଉପରେ ଧାରଣା ଥିଲା ଟିକେ, ସେଥିପାଇଁ ମୁଁ ଚାଷ କରିବା ପାଇଁ ଭାବିଲି।
0: ବହୁତ ସୁନ୍ଦର କଥାଟେ କହିଲେ। ଆଜିକାଲିକା ଶିକ୍ଷିତ ପିଲାମାନଙ୍କୁ ଆପଣଙ୍କର ଏଇ ପଦ୍ଧତି କଥା ବହୁତ ଇନସ୍ପାୟାର କରିବ। ହେଲେ ମ୍ୟାଡାମ, ଆପଣ ଯୋଉ କହିଲେ ଛତୁ ଚାଷଟା କରୁଛନ୍ତି ଆପଣ, ସେଟା କେମିତି କଣ ଆପଣ ଆରମ୍ଭ କଲେ ଟିକେ କହିବେ?
1: ଛତୁ ଚାଷ ପାଇଁ ବ୍ୟାଙ୍କରୁ ଆମେ ଲୋନ୍ ଆଣିଥିଲୁ, ଆମର ଆଜ୍ଞା ବି ଟିକେ ସାହାଯ୍ୟ କରନ୍ତି, କରିକି ଧୀରେ ଧୀରେ ଲାଭ ଆଣିଲ।
0: ହେଲେ ଛତୁ ଚାଷ ଯଦି ଜଣେ ଏବେ ନୂଆରେ ଆରମ୍ଭ କରିବ, ତ ସେଟା କେମିତି କଣ କରିବେ? ଆପଣ ଯେମିତି କହିଲେ ପାଳ ଛତୁ ଆପଣ ଚାଷ କରୁଛନ୍ତି ବୋଲି, ତ ତାକୁ କେମିତି ସେ ତାର ବେଡ୍ ପ୍ରସ୍ତୁତ କରିବେ, କେମିତି ତାର ମଞ୍ଜି ପକେଇବେ?
1: ତାର ମଞ୍ଜି ମିଳୁଛି ମାର୍କେଟରେ, ମଞ୍ଜି ଆଉ ନଡା ମୁଖ୍ୟ ଜିନିଷ ହଉଛି। ନଡା ଆଣିଲେ ତାକୁ ପ୍ରଥମେ ଆଗରୁ 4-6 ଆଙ୍ଗୁଳି କାଟିକି କାଟିଥିଲା ପରେ ତାକୁ ଗୋଟେ ରାତି ପାଣିରେ ଭିଜେଇକି ରଖିବାକୁ ପଡିବ। ରଖି ସାରିଲା ପରେ ସେ ବତୁରିଯିବ, ତାପରେ ତାକୁ କାଢିକି ଏମିତି ବାହାରେ ରଖିଦେବେ, ଖରାରେ ଶୁଖେଇବେ ନାହିଁ, ବାହାରେ ରଖିଦେବେ। ଖାଇରେ ରଖିଲେ ଯେମିତି ହାତରେ ଏମିତି ଚିପୁଡିଲେ ଓଦା ଲାଗୁଥିବ, ପାଣି ବହୁ ନଥିବ। ସେଇଟା ହେଲେ ଜାଣିବେ ଆପଣ ଯେ ଆପଣଙ୍କର ନଡା ଯୋଉ ସେଟା ଛତୁ ଚାଷରେ ବେଡ ପକେଇବା ପାଇଁ ପ୍ରସ୍ତୁତ ହେଇଯାଇଛି ବୋଲି। ତାପରେ ଆପଣ ତାକୁ ସାଇଜରେ ବେଡ ଗୋଟେ ଇଏରେ ପକେଇବେ, ଆଉ ପକେଇ ସାରିଲା ପରେ ତାପରେ ମଞ୍ଜି ତା ଉପରେ ଚାରିପଟରେ ଦେବେ।
0: ମଞ୍ଜି ଉପରେ ମୁଁ ଶୁଣିଥିଲି ମ୍ୟାଡାମ, ଆମର ଯୋଉ ବେସନ ପକେଇବା ପାଇଁ ପଡେ, ସେଟା ଆପଣ ବ୍ୟବହାର କରନ୍ତି କି?
1: ହଁ, ବେସନ ତା ଉପରେ ଟିକେ ବେସନ ପକେଇବା ପାଇଁ ପଡିବ।
0: ଆଚ୍ଛା, ସେମିତି ଆପଣ କେତେଟା ସ୍ତର ସ୍ତର କରି ନା ପକାନ୍ତି?
1: ଆପଣ 5ଟା ପକେଇ ପାରିବେ, 7ଟା ପକେଇ ପାରିବେ।
0: ଆଚ୍ଛା, ହେଲେ ଏଇ ଯୋଉ ବେଡ ଯାକ ଆପଣ ପ୍ରସ୍ତୁତ କରୁଛନ୍ତି, ତାକୁ ଛାଇରେ ରଖିବା ପାଇଁ ପଡିବ ନା ଖରାରେ?
1: ନାଇଁ ନାଇଁ, ସେଟା ତାର ପାଇଁ ଜାଗା ବି ଠିକରେ ପ୍ରସ୍ତୁତ କରିବାର ଅଛି, ଚାରିପଟୁ ପବନ ଯିବା ଆସିବା କରୁଥିବ ଠିକରେ, କିନ୍ତୁ ଖରା ହଉନଥିବ।
0: ଆଚ୍ଛା ଆଚ୍ଛା,
1: ଉପରେ ତମ୍ବୁ କି ନହେଲେ ଆଜବେଷ୍ଟ ଏମିତି କିଛି ପକେଇ ଦେଇଥିବେ ଚାରିପଟ ସାଇଡରେ କରିକିନା, କିନ୍ତୁ କାନ୍ଥ ହେଇନଥିବ ଯେମିତି ସେ ଜାଗାରେ ପବନ ଯିବା ଆସିବା ଭଲରେ କରୁଥିବ, ତାହେଲେ କିଛି ଛତୁ ଭଲ ହବ।
0: ଆଚ୍ଛା, ହେଲେ ଏଇ ଛତୁଟା ଆମେ ମଞ୍ଜି ପକେଇବାର କେତେ ଦିନ ପରେ ବାହାରି ପାରିବ?
1: 7 ଦିନ ପରେ ଟିକେ ଟିକେ ଆରମ୍ଭ ହବ ବାହାରିବା, ତାପରେ 21 ଦିନରେ
0: ମାନେ 21 ଦିନ ବେଳକୁ ଆମେ ବିକ୍ରି ବଟା ପାଇଁ ଆରମ୍ଭ କରିପାରିବା। ହେଲେ ମ୍ୟାଡାମ, ଏଇ ଯୋଉ ଛତୁକୁ ଆପଣ ଆପଣଙ୍କର ପାଖାପାଖି ହାଟ ବଜାରରେ ବିକନ୍ତି ନା ବାହାରକୁ ବି ପଠାନ୍ତି?
1: ନାଇଁ, ଆମର ପାଖରେ ସେଠି ଥାଏ, ଭୁବନେଶ୍ୱର, ପୁରୀ, ଏ ଯୋଉ ସବୁ ହୋଟେଲ ମାନେ ଥାଏ, ତାଙ୍କମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିକି ତାଙ୍କ ମାନଙ୍କ ପାଖକୁ ଡାଇରେକ୍ଟ ପଠେଇଛି।
0: ଆଚ୍ଛା ଆଚ୍ଛା, ହେଲେ ମ୍ୟାଡାମ ଆପଣ ଯୋଉ ଛତୁଟାକୁ ଚାଷ କରୁଛନ୍ତି, ଆପଣଙ୍କ ପରିବାର ଲୋକ ବି ଆପଣଙ୍କୁ ସାହାଯ୍ୟ କରନ୍ତି?
1: ହଁ, ସାହାଯ୍ୟ କରନ୍ତି।
0: ବହୁତ ବଢିଆ କଥାଟେ ଆପଣ କହିଲେ, ଯେ ଆପଣ ଶିକ୍ଷିତ ହେଇକି ବିବାହିତ ହେଇକି ମଧ୍ୟ ଆପଣ ଗୋଟେ ଛତୁ ଚାଷ ଆପଣଙ୍କ ଆଡ଼ୁ ଆପଣ ଆରମ୍ଭ କରିନା ସ୍ୱାବଲମ୍ବୀ ହେଇପାରିଛନ୍ତି। ଆପଣ ସତରେ ଆମ ସମାଜ ପାଇଁ, ଆମ ମହିଳା ସମାଜ ପାଇଁ ଖାସ କରିକିନା ଗୋଟେ ଉଦାହରଣ କହିଲେ ଚଳେ। ଆପଣ ଏମିତି ଚାଷ କରୁଥାନ୍ତୁ, ଆଗକୁ ବଢୁଥାନ୍ତୁ। ଆପଣଙ୍କର ବହୁମୂଲ୍ୟ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ତମେ ବି ଶାସମାନ ଗୋଟେ ଗୋଟେ କରି ପଚାରି ପକେଇଛ,
0: ଭଲ ଲାଗିଲା ନା ଭାଇ?
2: ନା ନା, ବଢିଆ ଅଛି। ଆଜିକାଲି ତ ସବୁଆଡେ ସୁବିଧା, ଘର ଭିତରେ ଯଦି ଦୁଇଆଡୁ ଡାବୁ ଆଇବ ବୁଇଲେ ଘରକୁ ଟିକେ ବଳ ଲାଗିବ
0: ଲାଗିବ। ଭଉଣୀ କହିଲେ ପାଠଶାଠ ପଢିଲେ ମାତ୍ର କୁଆଡେ ଚାକିରି ବାକିରି ହେଲା ନାହିଁ, ବୋଲିକିନା ତାଙ୍କେ ଚାଷବାସ ଟିକେ ଆଗକୁ ବଢେଇବା ବୋଲିକିନା ତାଙ୍କେ

0: ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଥିଲେ ରମେଶ ସାହୁ ଏବଂ ସୁବ୍ରତ ସାମନ୍ତରାୟ। ଆକାଶବାଣୀ ଜୟପୁର।
1: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଓଡ଼ିଆରେ ଆଲୋଚନା କରିଛନ୍ତି ଯଜ୍ଞେଶ୍ୱର ପଣ୍ଡା।
2: ବଡ଼ ବିଚିତ୍ରମୟ ବୃକ୍ଷଲତା, ବନଭୂମି, ପଶୁପକ୍ଷୀ, ନଦୀ ନିର୍ଝର, ଗିରିକାନନ, କନ୍ଦର କାନ୍ତାରକୁ ନେଇ ଏ ସୃଷ୍ଟି ହୋଇଛି ସୁନ୍ଦର। ଏ ଅମୃତ ସୃଷ୍ଟିର ଶ୍ରେଷ୍ଠ ଜୀବ ହେଉଛି ମନୁଷ୍ୟ, ସେ ଅମୃତର ସନ୍ତାନ। ତେଣୁ ଭକ୍ତ କବି ମଧୁସୂଦନ ଲେଖିଛନ୍ତି, ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି, ଏ ସୃଷ୍ଟି ଅମୃତମୟ ହେ, ଜାଗନର ନାରୀ ଅମୃତ ସନ୍ତତି, ପିଅ ସେ ଅମୃତ ପୟ ହେ, ପିଅ ସେ ଅମୃତ ପୟ। ଈଶ୍ୱରଙ୍କ ଅମୃତମୟ ସୃଷ୍ଟି ହେଉଛି ଆମର ପରିବେଶ। ଆମେ ପରିବେଶରୁ ଜନ୍ମ ନେଇଛୁ, ପରିବାରରେ ବଢ଼ିଛୁ। ଜଳ, ସ୍ଥଳ, ଆକାଶ ମଧ୍ୟ ଆମ ପରିବେଶର ପରିସରଭୁକ୍ତ। ମନୁଷ୍ୟ ହେଉଛି ଏ ଅନନ୍ତ ସୃଷ୍ଟିର ଏକ ବିଳାସମୟ ପ୍ରାଣୀ। ସେ ସୁଖ ଶାନ୍ତିରେ ବାସ କରିବାର ସ୍ୱପ୍ନ ଦେଖିଥାଏ। ନିଜର ସୁଖ ଶାନ୍ତି ପାଇଁ ଏ ଅମୃତମୟ ପରିବେଶକୁ ଧ୍ୱଂସ କରେ। ତେଣୁ ଜଗନ୍ନାଥ ଦାସ ଲେଖିଛନ୍ତି, ଆପଣା ହସ୍ତେ ଜିହ୍ୱା ଛେଦି, କିଏ ଅଛି ତାର ପ୍ରତିବାଦୀ। ଉନ୍ନତ ପରିବେଶ ଉପରେ ଆମର ସୁସ୍ଥ ଜୀବନଯାପନ ନିର୍ଭର କରେ। ପରିବେଶ ଯେତିକି ଦୂଷିତ ହେବ, ଆମର ଜୀବନ ଧାରଣ କରିବାର ଶକ୍ତି ମଧ୍ୟ କ୍ରମଶଃ ସେତିକି ଦୁର୍ବଳ ହୋଇପଡ଼ିବ। ଏଣୁ ପରିବେଶ ସୁରକ୍ଷା ଆମର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ସେଥିପାଇଁ ଆଜିର ଆହ୍ୱାନ ରହିଛି, ମୋ ପରିବେଶ ମୋ ହାତରେ, ଆଉ ପରିବେଶ ସୁରକ୍ଷା ଜୀବନ ରକ୍ଷା। ଆମ ପରିବେଶ ଦୂଷିତ ହେଲେ ପରିବେଶ ପ୍ରଦୂଷିତ ହେଲା ବୋଲି ଆମେ କହିଥାଉ। ପରିବେଶ ପ୍ରଦୂଷିତ ହେଲେ ଆମେ ନାନାଦି ରୋଗବ୍ୟାଧିର ଶିକାର ହେଉ ଏବଂ ଆମ୍ଭମାନଙ୍କର ଜୀବନ ଅଚିରେ ନାଶ ହୋଇଯାଏ। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଆମେ ଜାଣିବା ପ୍ରଦୂଷଣ କ'ଣ ଓ ଏହା କିପରି ପାଣିପାଗ ଉପରେ ପ୍ରଭାବ ପକାଇଥାଏ। ମନୁଷ୍ୟର ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟ ବର୍ଜ୍ୟବସ୍ତୁ ପ୍ରାକୃତିକ ପରିବେଶର ବିଭିନ୍ନ ଉପାଦାନକୁ ଦୂଷିତ ଓ ସଂକ୍ରମିତ କରିବା ଅବସ୍ଥାକୁ ପ୍ରଦୂଷଣ କୁହାଯାଏ। ମୁଖ୍ୟତଃ ଜଳ, ବାୟୁ ଓ ମୃତ୍ତିକା ଏହି 3 ମାଧ୍ୟମରେ ପ୍ରଦୂଷଣ ଘଟେ। ଏହି ପ୍ରଦୂଷଣ ବିଭିନ୍ନ ପ୍ରକାରର, ଏହି ଯେମିତି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଓ ସଂସ୍କୃତି ପ୍ରଦୂଷଣ। ଏ ସମସ୍ତ ପ୍ରକାର ପ୍ରଦୂଷଣ ଆମ ପରିବେଶ ମଧ୍ୟରେ ଘଟୁଥିବାରୁ ଏହାକୁ ପରିବେଶ ପ୍ରଦୂଷଣ ବୋଲି କୁହାଯାଏ। ପ୍ରଦୂଷଣ ହେଉଛି ମାନବ ସୃଷ୍ଟ। ମନୁଷ୍ୟର ବିଚାରହୀନ କାର୍ଯ୍ୟ ପାଇଁ ଆଜିର ପରିବେଶ ଦୂଷିତ ଓ ବିଷମ।

ଅତ୍ୟାଚାର ହୋଇଉଠିଛି। ସେ ପ୍ରକୃତି ଉପରେ ନାନା ପ୍ରକାର ଅତ୍ୟାଚାର କରିଚାଲିଛି, ଫଳରେ ପ୍ରାକୃତିକ ପରିବେଶ ନଷ୍ଟ ହେଉଛି। ତେବେ ଆସନ୍ତୁ ପ୍ରଥମେ ପ୍ରଦୂଷଣ କାରଣ ବିଷୟରେ ଅବଗତ ହେବା। ପ୍ରଥମେ ବାୟୁ ପ୍ରଦୂଷଣ ବିଷୟରେ ଜାଣିବା। କଳକାରଖାନାରୁ ନିର୍ଗତ ବିଭିନ୍ନ ବିଷାକ୍ତ ବାଷ୍ପ, ଧୂଆଁ, ଧୂଳି, ପାୱାର ହାଉସ୍ରୁ ବାହାରୁଥିବା ଗନ୍ଧକ, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ କାର୍ବନ ଅକ୍ସାଇଡ୍ ଏବଂ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହନ ନିର୍ଗତ କାର୍ବନ ମୋନକ୍ସାଇଡ୍ ଓ ସିସା ବାୟୁମଣ୍ଡଳରେ ମିଶିବା ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଯଥା ଏସି, ରେଫ୍ରିଜରେଟର ବା ଫ୍ରିଜ୍ ଆଦି ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ କ୍ଲୋରୋଫ୍ଲୋର କାର୍ବନ ଗ୍ୟାସ୍ ବାୟୁମଣ୍ଡଳରେ ମିଶି ଭୟଙ୍କର କ୍ଷତି ଘଟାଉଛି ଓ ବାୟୁମଣ୍ଡଳର ଓଜନ ସ୍ତରରେ ଛିଦ୍ର ସୃଷ୍ଟି କରୁଛି। ଓଜନ ସ୍ତରର ଅବକ୍ଷୟ ହେତୁ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ବାୟୁମଣ୍ଡଳର ତାପ ବୃଦ୍ଧି କରୁଛି ଏବଂ ଚର୍ମ କର୍କଟ ଭଳି ଭୟଙ୍କର ରୋଗ ସୃଷ୍ଟି କରୁଛି। ଆମେ ବାୟୁ ପ୍ରଦୂଷଣ କଥା ଜାଣିଲେ, ଏବେ ଆସନ୍ତୁ ଜାଣିବା ଜଳ ପ୍ରଦୂଷଣ ବିଷୟରେ। ବଡ଼ ବଡ଼ ସହରର ନର୍ଦ୍ଦମା ଜଳ ଓ ଆବର୍ଜନା ଏବଂ କଳକାରଖାନାର ବର୍ଜ୍ୟବସ୍ତୁ ପାର୍ଶ୍ୱବର୍ତ୍ତୀ ନଦୀ, ନାଳ, ହ୍ରଦ ଓ ସମୁଦ୍ର ଆଦି ଜଳଭାଗକୁ ପ୍ରଦୂଷିତ କରୁଛି। ମୃତ ଜୀବଜନ୍ତୁମାନଙ୍କର ଶବ ଓ ଉଦ୍ଭିଦ ପଚିଶଳି ଜଳରେ ମିଶିବା ଦ୍ୱାରା ଜଳ ପ୍ରଦୂଷଣ ଘଟୁଛି। କାଗଜ କଳର ଜଳ, ଚମଡ଼ା ଓ ରାସାୟନିକ ଶିଳ୍ପ ଆଦି ନିର୍ଗତ ଜଳ ଓ ଆବର୍ଜନା ସବୁଠାରୁ ଅଧିକ ଜଳ ପ୍ରଦୂଷଣ ଘଟାଇଥାଏ। କୃଷିକ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପ୍ରକାର ରାସାୟନିକ ସାର ଓ କୀଟନାଶକ ଔଷଧ ଜଳ ସହ ମିଶି ଜଳକୁ ପ୍ରଦୂଷିତ କରେ। ନଦୀ ଓ ପୋଖରୀ କୂଳରେ ମଳତ୍ୟାଗ ଏବଂ ଜଳରେ ଗାଈଗୋରୁ, ମଇଁଷି ଇତ୍ୟାଦି ଜୀବଜନ୍ତୁ ଗାଧୋଇବା ଫଳରେ ଜଳ ପ୍ରଦୂଷିତ ହୋଇଥାଏ। ଯେଉଁ ମାଟିରେ ଆମେ ବାସ କରୁଛେ ସେ ମାଟି ମଧ୍ୟ ଆଜି ପ୍ରଦୂଷିତ ହେଉଛି। ତେବେ ଆସନ୍ତୁ ଆମର ସେହି ମାଟି ମା କିପରି ପ୍ରଦୂଷିତ ହେଉଛି ସେ ବିଷୟରେ ଜାଣିବା। ମୃତ୍ତିକା କ୍ଷୟ, ମୃତ୍ତିକାର ଉର୍ବରତା ହ୍ରାସ, ମୃତ୍ତିକାରୁ ଜୈବ ଉପାଦାନ ହ୍ରାସ, ଜଳୀୟ ଅଂଶର ନିମ୍ନତା, ମୃତ୍ତିକାରେ ରାସାୟନିକ ସାର ଓ ବିଷାକ୍ତ କୀଟନାଶକ ଦ୍ରବ୍ୟର ବହୁଳ ବ୍ୟବହାର ଦ୍ୱାରା ମୃତ୍ତିକା ପ୍ରଦୂଷଣ ଘଟିଥାଏ। ନିର୍ବିଚାରରେ ଗଛ କାଟିବା ଦ୍ୱାରା, ଅତ୍ୟଧିକ ପଶୁଚାରଣ, ଭୂମିର ଅନୁପଯୁକ୍ତ ଓ ଯଥେଚ୍ଛା ବ୍ୟବହାର ମଧ୍ୟ ମୃତ୍ତିକା କ୍ଷୟ ଘଟାଇଥାଏ। କଳକାରଖାନା ଓ ସହରାଞ୍ଚଳ ବର୍ଜ୍ୟବସ୍ତୁ ମଧ୍ୟ ମୃତ୍ତିକାକୁ ପ୍ରଦୂଷିତ କରେ। ଏବେ ଆଉ ଗୋଟିଏ ପ୍ରଦୂଷଣ କଥା ଜାଣିବା, ତାହା ହେଉଛି ଶବ୍ଦ ପ୍ରଦୂଷଣ। ରେଳଗାଡ଼ି, ମୋଟରଯାନ, ବୁଡ଼ାଜାହାଜ ଓ ଉଡ଼ାଜାହାଜ ଇତ୍ୟାଦିର ଅତ୍ୟୁଚ୍ଚ ଶବ୍ଦ, ଡାକବାଜି ଯନ୍ତ୍ରର ଚିତ୍କାର, କଳକାରଖାନାରେ ବ୍ୟବହୃତ ଯନ୍ତ୍ରପାତିର ଘର୍ଷଣ, ଆକାଶମାର୍ଗରେ ରକେଟ ପ୍ରେରଣର ଭୈରବ ନାଦ, ଘଡ଼ଘଡ଼ିର ବଜ୍ରଧ୍ୱନି ଓ ବିବାହ ବ୍ରତ ଆଦିରେ ବ୍ୟବହୃତ ବାଣ ପୃଥିବୀ ଓ ଆକାଶକୁ ପ୍ରକମ୍ପିତ କରିଥାଏ, ଫଳରେ ଏହି ଶବ୍ଦ ପ୍ରଦୂଷଣ ଘଟିଥାଏ। ଏହା ବ୍ୟତୀତ ଆଉ କେତେଗୁଡ଼ିଏ କାରଣ ଯୋଗୁଁ ମଧ୍ୟ ପ୍ରଦୂଷଣ ଘଟିଥାଏ, ସେସବୁ ବିଷୟରେ ଆସନ୍ତୁ ଜାଣିବା। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ମଧ୍ୟ ପରିବେଶ ପ୍ରଦୂଷିତ ହୁଏ। ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ହେଉଛି ଜନବିସ୍ଫୋରଣ। ସମ୍ପ୍ରତି ଜନସଂଖ୍ୟା ଯେପରି ହୁ ହୋଇ ବଢ଼ି ଚାଲିଛି, ଲୋକେ ଖାଦ୍ୟ ଓ ଚାକିରି ଅନ୍ୱେଷଣରେ ସହର ଆଡ଼କୁ ମୁହାଁଉଛନ୍ତି। ସହରରେ ଚଳିବା ପାଇଁ ଖାଦ୍ୟ, ଜଳ, ବାୟୁ ଓ ବାସସ୍ଥାନର ଅଭାବ ଦେଖାଦେଉଛି। ଜନସମାଗମ ହେତୁ ସହରଗୁଡ଼ିକର ପରିବେଶ କ୍ରମଶଃ ନଷ୍ଟ ହେବାର ଲାଗିଛି। ଜଙ୍ଗଲ କ୍ଷୟ ହେତୁ ମଧ୍ୟ ପରିବେଶ ପ୍ରଦୂଷିତ ହୋଇଥାଏ। ମନୁଷ୍ୟର ସଭ୍ୟତା ଜଙ୍ଗଲ ଭିତରୁ ହିଁ ସୃଷ୍ଟି। ଜଙ୍ଗଲ ହେଉଛି ଆମ ସଭ୍ୟତା, ସଂସ୍କୃତି ଓ ପରମ୍ପରାର ପ୍ରତୀକ। ବେଦ ଉପନିଷଦର ସୃଷ୍ଟି ଏହି ଜଙ୍ଗଲର ସାଧୁସନ୍ଥ ମହାତ୍ମାଙ୍କ ଆଶ୍ରମରୁ। କିନ୍ତୁ ଜନବିସ୍ଫୋରଣ ଯୋଗୁଁ ଲୋକମାନେ ବାସଗୃହ ନିର୍ମାଣ, ଗୃହ ଉପକରଣ ପାଇଁ ଜଙ୍ଗଲ ସମ୍ପଦକୁ ନଷ୍ଟ କରିବାରେ ଲାଗିଛନ୍ତି। ପ୍ରତିଦିନ ଅବାଧରେ ଗଛ କଟା ଚାଲିଛି, ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ ପରିମାଣ କ୍ରମଶଃ ସରିବା ସଙ୍ଗେ ସଙ୍ଗେ ଅଙ୍ଗାରକାମ୍ଳ ପରିମାଣରେ ବୃଦ୍ଧି ଘଟି ପରିବେଶକୁ ପ୍ରଦୂଷଣ କରୁଛି। ତ୍ରୁଟିପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ଆଜି ପରିବେଶ ପ୍ରଦୂଷଣର ଅନ୍ୟ ଏକ ପ୍ରମୁଖ କାରଣ। ବିଭିନ୍ନ ପ୍ଲାଷ୍ଟିକ୍ ଦ୍ରବ୍ୟ, ପଲିଥିନ୍ ମୁଣି, କାଚ ଓ ଧାତବ ଦ୍ରବ୍ୟକୁ ବ୍ୟବହାର କଲାପରେ ଫୋପାଡ଼ି ଦେବା ଦ୍ୱାରା ତାହା ପରିବେଶକୁ ପ୍ରଦୂଷିତ କରୁଛି। ତାହା ମାଟିରେ ମିଶେ ନାହିଁ, ପୋଡ଼ି ଦେଲା ପରେ ମଧ୍ୟ ତାର ପାଉଁଶ ମାଟିରେ ନ ମିଶି ମାଟିର ଉର୍ବରତା ହ୍ରାସ କରିଥାଏ। ଏଥିନିମନ୍ତେ ଜନସଚେତନତା ସର୍ବଶ୍ରେଷ୍ଠ ମହୌଷଧୀ। ପରିବେଶଗତ ପରିବର୍ତ୍ତନ ହେତୁ ପୃଥିବୀର ବିଭିନ୍ନ ଅଞ୍ଚଳର ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସଂଘଟିତ ହେଉଛି, ଫଳତଃ ଦୁଇଟି ପ୍ରଧାନ ସମସ୍ୟା ସୃଷ୍ଟି ହେଉଛି, ଯଥା ପୃଥିବୀର ଉଷ୍ମତା ବୃଦ୍ଧି ବା ଯାହାକୁ କହୁଛେ ଆମେ ଗ୍ଲୋବାଲ୍ ୱାର୍ମିଂ, ଏବଂ ଦ୍ୱିତୀୟଟି ହେଲା ସବୁଜ ଗୃହ ପ୍ରଭାବ

ଗ୍ରୀନ୍ ହାଉସ୍ ଇଫେକ୍ଟ ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବ। ଏହାର ପ୍ରଭାବରେ ମେରୁ ଅଞ୍ଚଳରେ ବରଫ ତରଳିବା ଫଳରେ ସମୁଦ୍ର ଜଳପତନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସମୁଦ୍ର ଉପକୂଳବର୍ତ୍ତୀ ଅନେକ ସମୃଦ୍ଧ ଅଞ୍ଚଳ ଓ ସହର ଜଳରେ ନିମଜ୍ଜିତ ହେବ। ପୁନଶ୍ଚ ବାୟୁମଣ୍ଡଳର କେତେକ କ୍ଷତିକାରକ ଗ୍ୟାସ୍ କାର୍ବନ୍ ଡାଇଅକ୍ସାଇଡ୍ ଓ ଧୂଳିକଣାର ମାତ୍ରା ବୃଦ୍ଧି ହେତୁ ସବୁଜ ଗୃହ ପ୍ରଭାବ ସୃଷ୍ଟି ହେବ, ଅର୍ଥାତ୍ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବ, ଫଳରେ ତାପର ସମତା ରକ୍ଷା ଓ ବୃଷ୍ଟିପାତ ଇତ୍ୟାଦିରେ ଘୋର ପରିବର୍ତ୍ତନ ଘଟିବ। ପାଣିପାଗର ବିପର୍ଯ୍ୟୟ ଘଟି କେତେବେଳେ ଅତିବୃଷ୍ଟି ତ କେତେବେଳେ ଅନାବୃଷ୍ଟି ଘଟିବ। ସେହିପରି କୋଇଲା ଓ ତୈଳଜାତୀୟ ଇନ୍ଧନ ଜଳିବା ଦ୍ୱାରା ସୃଷ୍ଟି ହେଉଥିବା ଧୂଆଁ ବାୟୁରେ ମିଶିବାରୁ ବାୟୁମଣ୍ଡଳର ଅମ୍ଳତ୍ୱ ବୃଦ୍ଧି ପାଇ ବେଳେବେଳେ ଅମ୍ଳ ବର୍ଷା ହେବ। ଏହା ସମସ୍ତ ପଶୁପକ୍ଷୀଙ୍କ ସହିତ ଜଙ୍ଗଲ ସବୁକୁ ନଷ୍ଟ କରିଦେବ। ସମ୍ପ୍ରତି ପ୍ରଦୂଷଣର ପ୍ରଭାବ ପାଣିପାଗକୁ ପ୍ରଭାବିତ ଓ ଦିଗହରା କରିଦେଇଛି। ପୃଥିବୀର ଜଳରାଶି ପ୍ରଦୂଷିତ ହେଉଛି, ତଦ୍ୱାରା ପାଣିପାଗ ବଦଳି ଯାଉଛି। ଖରାଦିନେ ବର୍ଷା, ବର୍ଷାଦିନେ ଶୀତ, ଏହିଭଳି ଓଲଟା ଘଟଣା ଘଟୁଛି। ପାଣିପାଗକୁ ନେଇ ଆଜି ସମସ୍ତେ ଚିନ୍ତିତ। ମଣିଷ ଜୀବନର ଯାତ୍ରାପଥରେ ପାଣିପାଗର ଭୂମିକା ବଳିଷ୍ଠ, ନିର୍ଣ୍ଣାୟକ ଓ ଗୁରୁତ୍ୱପୂର୍ଣ୍ଣ। ପାଗ ଅନୁସାରେ ଆମର କ୍ରିୟାକଳାପ, କର୍ମଧାରା ଓ ମନର ଗତି ଅବଧାରିତ ହୋଇଥାଏ। ସେଥିପାଇଁ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ପାଣିପାଗ ଅଫିସ ଓ ପାଣିପାଗ ବିଶେଷଜ୍ଞମାନେ ଅହରହ ସେବାରେ ନିୟୋଜିତ। ପାଣିପାଗ ସୂଚନା ଦେବା ଲାଗି ଗଣମାଧ୍ୟମ, ବେତାର, ଦୂରଦର୍ଶନ, ସମ୍ବାଦପତ୍ର ଓ ପାଞ୍ଜି ଅହୋରାତି ବ୍ୟସ୍ତ। ଦିନ ଥିଲା ଏ ସୁନ୍ଦର ବିଶ୍ୱର ପାଣିପାଗ ସୁନ୍ଦର ନିର୍ମଳ ଥିଲା। ସେତେବେଳେ ନା ଥିଲା ବିପଦ, ନା ଥିଲା ପ୍ରାକୃତିକ ବିପର୍ଯ୍ୟୟ, କିନ୍ତୁ ପାଣିପାଗ ଆଜି ସମ୍ପୂର୍ଣ୍ଣ ବଦଳି ଯାଉଛି। ପରିବେଶକୁ ଜାଣିଶୁଣି ପ୍ରଦୂଷିତ କରିଦେବା ପରେ ପାଣିପାଗର ରୂପ ବଦଳି ଯାଇଛି। ପ୍ରବଳ ବନ୍ୟା, ବାତ୍ୟା, ଭୟଙ୍କର ମରୁଡ଼ି, ସର୍ବଗ୍ରାସୀ ସୁନାମି, ଫାଇଲିନ୍ ଓ ହୁଡ଼ହୁଡ଼ର ଆବିର୍ଭାବ ମଣିଷକୁ କିଙ୍କର୍ତ୍ତବ୍ୟ ବିମୂଢ଼ କରିଦେଇଛି। ମାନବ ଆଜି ଦାନବ ସାଇଛି, ପ୍ରକୃତିକୁ କ୍ଷତବିକ୍ଷତ କରୁଛି। ମାଟିକୁ ଅହରହ ଖୋଳି ତାଡ଼ି, ଗଛକୁ ହାଣି କାଟି ନିଜ ନିଜର ସମାଧି ରଚନା କରୁଛି। ଆଜି ପ୍ରକୃତି ଅସ୍ଥିର, ଆଉ ପାଣିପାଗ ମଧ୍ୟ ଅସ୍ଥିର। ପ୍ରକୃତି ରହିଲେ ମଣିଷ ରହିବ, ପ୍ରକୃତି ଗଲେ ମଣିଷ ମଧ୍ୟ ଚାଲିଯିବ। ଆମର ପରିବେଶ ଆଜି ବିପର୍ଯ୍ୟସ୍ତ ଏବଂ ପାଣିପାଗ ମଧ୍ୟ ଅନିଶ୍ଚିତ। ଆଜି ବିଶ୍ୱ ଭୟଙ୍କର ହୋଇ ଉଠିଛି, ହଠାତ୍ ପାଣିପାଗ ଧ୍ୱଂସକାରୀ ହୋଇପଡ଼ିଛି। ସମ୍ପ୍ରତି ବଜ୍ରପାତ ହଜାର ହଜାର ଲୋକଙ୍କ ଜୀବନ ପ୍ରଦୀପ ଲିଭେଇ ଦେଇଛି। ଅନୁସନ୍ଧାନରୁ ଜଣାଯାଇଛି ସାରା ବିଶ୍ୱରେ ପ୍ରତିବର୍ଷ 24,000 ଲୋକ ବଜ୍ରପାତରେ ମୃତ୍ୟୁବରଣ କରନ୍ତି। ଆମ ଓଡ଼ିଶାରେ ବିଗତ 15 ବର୍ଷ ମଧ୍ୟରେ ବଜ୍ରପାତରେ 3,855 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 2016 ମସିହାରେ ଗୋଟିଏ ଦିନରେ 40 ଜଣଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗର ଅନିୟମିତତା ଓ ବାୟୁମଣ୍ଡଳ ଉଷ୍ମତା ବଜ୍ରପାତର ମୁଖ୍ୟ କାରଣ। ମେଘ ଭିତରେ ଉତ୍ତପ୍ତ ବାୟୁ ପ୍ରବାହିତ ହେବା ଫଳରେ ଜଳକଣାଗୁଡ଼ିକ ଜମାଟ ବାନ୍ଧି କ୍ଷୁଦ୍ର ବରଫଖଣ୍ଡରେ ରୂପାନ୍ତରିତ ହୋଇଛି। ଏହି ଜଳକଣା ଓ ବରଫଖଣ୍ଡ ମଧ୍ୟରେ ସଂଘର୍ଷ ସୂତ୍ରପାତ ହୋଇ ଉଚ୍ଚ ଭୋଲ୍ଟେଜ୍ର ବୈଦ୍ୟୁତିକ ପରିସର ସୃଷ୍ଟି କରୁଛି। ଭାରତର ଉତ୍ତର ପୂର୍ବାଞ୍ଚଳ ଅଧିକ ବଜ୍ରପାତ ପ୍ରବଣ ଅଞ୍ଚଳ ଭାବେ ବେଶ୍ ପରିଚିତ। ଏଠାରେ ବର୍ଷକୁ ପ୍ରାୟ 121 ଦିନ ବିଜୁଳି ମାରେ। ଆମ ଦେଶର ଆସାମ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର ଓ ଓଡ଼ିଶା ଆଦି ଅଧିକ ବଜ୍ରପାତ ବିପଦଗ୍ରସ୍ତ ଅଞ୍ଚଳ। ଆମେରିକାର ଫ୍ଲୋରିଡ଼ା ଅଞ୍ଚଳ ବଜ୍ରପାତର ରାଜଧାନୀ ଭାବେ ପରିଚିତ। ଆଗକାଳରେ କୁହାଯାଉଥିଲା ଦେବରାଜ ଇନ୍ଦ୍ର କୋପ କଲେ ବଜ୍ରପାତ ହୁଏ, କିନ୍ତୁ ଆଜିକାଲି ସାମାନ୍ୟ ମେଘାଚ୍ଛନ୍ନ ଆକାଶରେ ଝିପିଝିପି ବର୍ଷାରେ ମଧ୍ୟ ପ୍ରଚଣ୍ଡ ଘଡ଼ଘଡ଼ି ସହ ବଜ୍ରପାତ ହେଉଛି। ସମ୍ପ୍ରତି ବଜ୍ରପାତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଗଣା ହେଲାଣି। ସେହିପରି ତାପମାତ୍ରା ବୃଦ୍ଧି ଯୋଗୁଁ ସମ୍ପ୍ରତି ଅଂଶୁଘାତ ଏକ ଦୈବୀ ବିପତ୍ତି ରୂପେ ଦେଖାଦେଇ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରୁଛି। 20th ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାର ତାପମାତ୍ରା 40°C ଅତିକ୍ରମ କରିଥିଲା। 1998 ମସିହାରେ ତାହା 50°C ଅତିକ୍ରମ କଲା। ଏପରିକି 2006 ମସିହାରେ ତାପମାତ୍ରା 55°C-60°C ଅତିକ୍ରମ କରିବାରୁ ଓଡ଼ିଶାର ଅଧିକାଂଶ ଲୋକ ମୃତ୍ୟୁମୁଖରେ ପତିତ ହେଲେ। ତାପବୃଦ୍ଧିର ପ୍ରଭାବ ଅଂଶୁଘାତର ପ୍ରଧାନ କାରଣ।

0: ଅଂଶୁଘାତ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। କେବଳ କେତେକ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। ସମ୍ପ୍ରତି ଏହି ଅଂଶୁଘାତ ସାରା ବିଶ୍ୱର ବିଷମ ସମସ୍ୟା ରୂପେ ପରିଗଣିତ ହେଲାଣି। ଏହାର ପ୍ରତିକାର ପାଇଁ କେବଳ ଆଞ୍ଚଳିକ ବା ଜାତୀୟ ସ୍ତରରେ ଚେଷ୍ଟା ନ ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରଚେଷ୍ଟା ଜାରି ରଖିବା ଉଚିତ। ଆମ ପରିବେଶର ବିକାଶ ନିମନ୍ତେ ବିଶ୍ୱସ୍ତରରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜାତିସଂଘ ତରଫରୁ ପ୍ରତିବର୍ଷ March 22 ବିଶ୍ୱ ଜଳ ଦିବସ, March 23 ବିଶ୍ୱ ପାଣିପାଗ ଦିବସ, April 22 ଧରିତ୍ରୀ ଦିବସ ବା ପୃଥିବୀ ଦିବସ, June 5 ବିଶ୍ୱ ପରିବେଶ ଦିବସ ଓ September 16 ବିଶ୍ୱ ଓଜନ ଦିବସ ଭାବେ ପାଳନ କରାଯାଉଛି। ଏ ଦିବସକୁ ବିଶେଷ ଭାବରେ ପାଳନ କରିବା ଉଦ୍ଦେଶ୍ୟ ନେଇ ଏହି ଦିନରେ ଆମେ ଶପଥ ନେବା, ବିଶ୍ୱ ସ୍ରଷ୍ଟାଙ୍କ ସୃଷ୍ଟିକୁ ଆମେ ଅକ୍ଷତ ରଖିବା, ଅନାହତ ରଖିବା, ତା ସହିତ ଆମେ ବଞ୍ଚି ରହିବା ସଙ୍ଗେ ସଙ୍ଗେ ମଣିଷ ଜାତିକୁ ବଞ୍ଚାଇବା, ବୃକ୍ଷରୋପଣ କରି ପରିବେଶକୁ ସୁରକ୍ଷିତ ରଖିବା।
1: ଶୁଣିଲେ ଓଡ଼ିଆରେ ଆଲୋଚନା ପ୍ରଦୂଷଣ ଏବଂ ପାଣିପାଗ ବିଷୟରେ। ଆଲୋଚନା କରିଥିଲେ ଯଜ୍ଞେଶ୍ୱର ପଣ୍ଡା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆଜି ରାତି 10 ଶୁଣିବେ କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ପ୍ରଚାର କରିବୁ ନାଟକ ଅଭିନବ ସାହିତ୍ୟ ସଂସଦ, ମୂଳ ରଚନା ବିଜୟ କୁମାର ମହାନ୍ତି ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଶୁଣିବେ ରାତି 10:30। ଶୁଣିଲି କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଭାସ୍କର ଚନ୍ଦ୍ର ବେହେରା, ଗୀତ ରଚନା କରିଛନ୍ତି ବିଷ୍ଣୁଚରଣ ସାହୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ସେବାରାଣୀ ମହାପାତ୍ର। ଗୀତଟି ପୁରାତନ ରଚନାରୁ।

0: ശുണിലെ കേട്ടോട്ടെ പള്ളി ഗീത ആകാശവാണി ജയ്പൂർ.
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ସନ୍ତୁର ବାଦନ, ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଉଲ୍ଲାସ ବାପତ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ।

0: ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରିଛୁ ନାଟକ ଅଭିନବ ସାହିତ୍ୟ ସଂସଦ। ରଚନା କରିଛନ୍ତି ବିଜୟ କୁମାର ମହାନ୍ତି। ପ୍ରଯୋଜନା କରିଛନ୍ତି ହିମାଂଶୁ ଭୂଷଣ ସାବତ। ତାହେଲେ ଶୁଣନ୍ତୁ ନାଟକ ଅଭିନବ ସାହିତ୍ୟ ସଂସଦ।

0: ତୁ ବସି ଶୁଶୁରୀ ପଦା ହେ ଏଇନେ ବୁଢା ଆସି ପହଞ୍ଚିଯିବ ଯେ
1: କାଲି ରାତି ସାରା ମତେ ନିଦ ହେଇନି ପରା
0: ଅତସିକି ଦେଖୁନୁ ମନ ଫୁଲାଣିଆ ଗୀତ ସୁର ଲମ୍ବେଇଛି
2: ବୁଝିଲ ସୁରେଶ ଚନ୍ଦ୍ର ଜିତେନ୍ଦ୍ର ଖାଲି ଭାବି ବସିଲେ ପ୍ରୋବ୍ଲେମ ସଲ୍ଭ ହେଇଯିବନି ଆଇଡିଆ ଆଇଡିଆ ବାହାର କର
0: ହଉ ହେଲା ତୁ ଆଇଡିଆଟା ବାହାର କଲୁ
2: ଆଇଡିଆ ନ ଆଣି ମୁଁ କଡେ ନିଚରେ ଗୀତ ବୋଲୁଛି ଆସିଯାଇଛି
3: ଆରେ କିଏ ସେ
2: ସେ ଆଇଡିଆ
0: କାଇଁ ସେ ବାଧ୍ୟ କଥା ଗପୁଛୁ ଭଲା ଏଇନେ ସାଆନ୍ତର ବୁଢା ଘଡ ଫଡା ପାଇଁ ଆସିଗଲେ ତୋର ସବୁ ଆଇଡିଆ ଛଡାଇ ଦବ ଯେ
3: ଏଥରକ ସେ ଆମ ଲୁଗାପଟା ବାହାର କରି ତାଲା ପକେଇ ଦବ ରେ
0: ସବୁ ପଇସା ବାଧ୍ୟ ଖର୍ଚ୍ଚରେ ଗଲା ଠିକ ବେଳକୁ ପକେଟ ଖାଲି ଘରେ କଣ ସେ କଥା କିଛି ବୁଝୁଛନ୍ତି ବଡ ପନିସମେଣ୍ଟ ଲାଇଫ ଏଇଟା
2: ଷ୍ଟପ୍ ଇଟ୍ ସବୁ କଥାରେ ଏ ଦିଟାଙ୍କର ଖାଲି ଫ୍ରଷ୍ଟ୍ରେସନ ୟାଙ୍କ ମେଳରେ ରହିଲେ ଲାଇଫଟା ବର୍ବାଦ ହେଇଯିବ କିରେ ପ୍ରୋବ୍ଲେମ ଆସିଲେ ତାକୁ ଫେସ୍ କରିବ ନା ମାଇଚିଆଙ୍କ ଭଳି କଣ କରିବା କଣ କରିବା କଣ କରିବା
0: ଆସିଗଲା ରେ ବୁଢା ଆସିଗଲା
3: ହେ ମାମୁ ନେଇ ତତେ ଦଶ ପଇସାର ମୁଢି ମୁହଁ ଦେବି ଏ ବିପଦରୁ ଉଦ୍ଧାର କର୍ମା
2: ଆବେ ଏ ଜିତେନ୍ଦ୍ର ଦଶ ପଇସାରେ ଆଜିକାଲି କେଇଟା ମୁହଁ ମିଳୁଛି କିରେ ଠାକୁରଙ୍କ ପାଖେ ବି ତୋର କଞ୍ଜୁସ ପତି ଆରେ କବାଟଟା ଖୋଲୁନ କାହିଁକି
3: ମତେ ଡର ଲାଗିଲାଣି ମତେ ସେକେଣ୍ଡ ଟାଇମ୍ ତଲବ ଦେଲାଣି
2: ଆରେ କବାଟ ଖୋଲ ନହେଲେ ବୁଢାଟା କବାଟଟା ଭାଙ୍ଗି ଦବ
3: ଯାହା ହବ ହବ ଆଉ କଣ
2: ମୁଁ ଯାହା କହିବି ତମେ ଖାଲି ପାଳି ଧରିବ ପୁରା ଆଡଜଷ୍ଟ କରିକରି ଯାଉଥିବ ଆଗ ତୁରା କିଛି କହିବନି କଣ ବୁଝିଲ
4: ବାବୁମାନେ ଶୋଇଥିଲେ ବୋଧେ ନା
2: ନାଇଁ କଥା କଣ କି କାଲି ମିଟିଂଟା ସରୁ ସରୁ ଅଧରାତି ହେଇଗଲା ତେଣୁ ଉଠିବାରେ ଆଜି ଟିକେ ଲେଟ୍ ହେଇଗଲା
4: କଣ ଭଡ଼ାଟା ଦେବେ ନା ନାଇଁ
2: ଆପଣ ବସନ୍ତୁ ନା ଆରେ ଅନେଇଛ କଣ ଚୌକିଟା ନେଇ ଆସୁନ
4: ନାଇଁ ନାଇଁ ନାଇଁ ମୋର ବସିବାକୁ ବେଳ ନାହିଁ ଟଙ୍କାଟା ଦେଇଦିଅ ମୁଁ ଠିଆ ଠିଆରେ ନେଇଯିବି
2: ନା ନା ଆପଣ ବସନ୍ତୁ ନା ପ୍ଲିଜ
4: ହଉ ବସିଲି ଦୟାକରି ମୋ ହିସାବଟା କ୍ଲିୟର କରିଦିଅନ୍ତୁ
2: ସାର୍ ଆପଣ ଆଜି ପର୍ଯ୍ୟନ୍ତ ଆମକୁ କହିନାହାନ୍ତି
4: କଣ ହେଲା

0: ମୁଁ କହିନି ଏଥରକୁ ମିଶାଇ ଦଶ ଥର ମୁଁ ତାଗିଡ଼ା କଲିଣି, କଣ ନା ମୁଁ କହିନି।
1: ନା ସାର୍, ମୁଁ ଆପଣଙ୍କ କବିତା କଥା କହୁଥିଲି।
0: କବିତା? କବିତା ତମର କେହି ନାହାନ୍ତି?
1: ନାଇଁ, ମାନେ ମୁଁ ଏ କବିତା ଲେଖାଲେଖି କଥା କହୁଥିଲି ସାର। ଆପଣ ଏତେ ସୁନ୍ଦର କବିତା ଲେଖୁଥିଲେ, ଅଥଚ
0: କବିତା କିଏ ମୁଁ କିଏ?
1: ଆପଣ ମନା କଲେ କଣ ଆମେ ମାନିଯିବୁ ସାର? ପ୍ରମାଣ ପାଇ ସାରିଛୁ ସାର।
0: ପ୍ରମାଣ?
1: ହଁ, କାଲି ଆପଣଙ୍କ ଘର ପଛପଟୁ ଅଳିଆ ଗଦାରୁ ଆପଣଙ୍କ ପୁରୁଣା କବିତା ଖାତାଟା ପାଇଛୁ ସାର।
0: ମୋ ଖାତା?
1: ହଁ, ଆପଣଙ୍କର। ଅବଶ୍ୟ ବହୁ ବର୍ଷ ତଳର, ହେଲେ ସେତେବେଳେ

0: ଦର୍ଶନ କି ସମ୍ବେଦନଶୀଳ ଅଭିବ୍ୟକ୍ତି ମନେ ପଡିଲା। ହେ ମଣିଷ,
1: କି ବ୍ୟୁଟିଫୁଲ ସିମିଲି, କି ସୁନ୍ଦର ଭାବଧାରା, ଅତି ସୁନ୍ଦର।
0: ସାର୍, କଲେଜ ଲାଇଫରେ ଆପଣଙ୍କ କବିତା ପାଇଁ ଆପଣ କଲେଜ କମ୍ପିଟିସନରେ ନିଶ୍ଚୟ ପ୍ରାଇଜ ପାଇଥିବେ।
2: କଲେଜରେ?
0: ହଁ ସାର୍, ନିଶ୍ଚୟ ପାଇଥିବେ।
1: ସାର୍ ଲୁଚଉଛନ୍ତି,
2: କୁହନ୍ତୁ ନା ସାର୍ ପ୍ଲିଜ। ଆରେ ବାବୁ, ମୁଁ ତ କଲେଜରେ ମୋଟେ ପଢିନି, ଆଉ ପ୍ରାଇଜ ପାଇଲି କେତେବେଳେ?
0: ସାର୍, ଆପଣ ମନା କଲେ କଣ ଆମେ ମାନିଯିବୁ?
1: ସାର୍, ଅବଶ୍ୟ ଆପଣଙ୍କର ମହାନତା।
2: ଆପଣ ପରା ମୋ ମାମୁଙ୍କର କ୍ଲାସମେଟ ଥିଲେ, ମୋ ମାମୁ ନିଜେ କହୁଥିଲେ। ତମ ମାମୁ
1: ମାନେ ପୁରୀର ବିଶିଷ୍ଟ ଆଡଭୋକେଟ ଗୋପାଳ ମହାପାତ୍ର?
2: ଓ ଗୋପାଳ ତମ ମାମୁ ନା?
1: ହଁ ସାର୍, ମାମୁ ପୁଣି ଆପଣଙ୍କ କଥା ଆହୁରି ବି କହୁଥିଲେ, ଆପଣ ତାଙ୍କୁ ସେତେବେଳେ ବହୁତ ସାହାଯ୍ୟ କରିଥିଲେ, ସେ ସମସ୍ତଙ୍କ ଆଗରେ ପ୍ରାୟ ଏଇ କଥା କହନ୍ତି।
2: ଯାହା ହଉ, ସେ ମୋ କଥା ମନେ ରଖିଛି ତେବେ।
1: କିଏ କି କଥା ସାର୍, ଯେ ଯାହାକୁ ସାହାଯ୍ୟ ପାଇଥିବ ସେ କଣ ତାକୁ କେବେ ଭୁଲି ପାରିବ?
2: ହଁ, ତା ନୁହେଁ ଆଉ କଣ।
1: ହଁ ସାର୍, ମୋ ମଉସା ବି ଆପଣଙ୍କ ସାଙ୍ଗେ ପଢୁଥିଲେ, ଜାଣିଥିବେ। ହଁ ସାର୍, ବୀରଭଦ୍ର ପଟ୍ଟନାୟକ ଆଇଏଏସ୍ କଲେକ୍ଟର ଥିଲେ ସାର୍।
2: ଓ ଆଚ୍ଛା, ସେ ଏବେ କୋଉଠି?
1: ସାର୍, ମଉସା ଏବେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଣ୍ଡରକୁ ଯାଇଛନ୍ତି, ଦିଲ୍ଲୀ ସେକ୍ରେଟେରିଏଟରେ।
2: ବୀରଭଦ୍ରଟା ମୋର ଅତି ଅନ୍ତରଙ୍ଗ ଥିଲା।
1: ହଁ ସାର୍, ମଉସା କହୁଥିଲେ ତାଙ୍କର ଆଉ ଆପଣଙ୍କର ପ୍ରାୟ ଫାଷ୍ଟ ସେକେଣ୍ଡ ହୁଅନ୍ତି ଆଉ।
2: ସେଇଆ, ଅବଶ୍ୟ ଅନେକ ସମୟରେ ବୀରଭଦ୍ରଟା ଫାଷ୍ଟ ହେଇଯାଉଥିଲା, ଖେଳାଖେଳି ନାଟକ ସିନେମା କିଛି ନାହିଁ, ଖାଲି ବହିଟା ଧରିକିରି ବସିଥିବ।
1: ସାର୍, ଆପଣ ଠିକ ମନେ ରଖିଛନ୍ତି।
0: ସାର୍, ଆପଣ ନିଶ୍ଚୟ ଆର୍ଟ୍ସ ନେଇଥିବେ, ଲିଟରେଚର ଆପଣଙ୍କର ଭଲ ହଉଥିଲା ତ? କୋଉ କୋଉ ସବଜେକ୍ଟ ଆପଣ ନେଇଥିଲେ ସାର୍?
1: ଓଡ଼ିଆ ନିଶ୍ଚୟ ନେଇଥିବେ,
2: ହିଷ୍ଟ୍ରି ବି ନେଇଥିବେ ସାର୍। ଆରେ ବାବା, ମୁଁ ସବୁ ନେଇଥିଲି, ଭଲ ଛାତ୍ର ଥିଲି ତ, ତେଣୁ ଅନେକ ଗୁଡ଼ାଏ ବିଷୟ ମୁଁ ନେଇଥିଲି।
0: ତା ତ ନିଶ୍ଚୟ ସାର୍।
1: ଅନେକ ଗୁଡ଼ାଏ ବିଷୟ ମାନେ?
0: ଏତିକି ବୁଝିପାରୁନୁ, ଅନ୍ୟ ପିଲା ଯେତେଟା ସବଜେକ୍ଟ ନେଇଥିଲେ ସାର୍ ଗୋଟେ ଦିଟା ଅଧିକା ନେଇଥିବେ, ଭଲ ସ୍କଲାର ଥିଲେ ତ।
2: ହିଷ୍ଟ୍ରି, ଜିଓଗ୍ରାଫି, ଓଡ଼ିଆ, ସଂସ୍କୃତ, ଆରେ ସାଇନ୍ସ ବି ନେଇଥିଲି। ସବୁଥିରେ ବି ମୋର ଭଲ ହଉଥିଲା।
0: ଆରେ ବୁଝିଲ ସାର୍, ଆର୍ଟ ସାଇନ୍ସ ଏକାଥରେ ପଢୁଥିଲେ, କହିଲ ଦେଖି ଏମିତିକା କେତେ ଜଣ ପିଲା ଥିଲେ।
2: ଆରେ ହଁ, ଭଲ ପଢୁଥିଲେ ବି ଚାକିରି କରିବା ଉଦ୍ଦେଶ୍ୟ ମୋର ନଥିଲା।
0: ଆପଣ ନିଶ୍ଚୟ ସ୍ୱାଧୀନ ଚେତା ଥିବେ ସାର୍, ଆପଣଙ୍କ କବିତା ତ ସେଇଆ କହୁଛି ଆଉ।
2: ତେଣୁ ବିଜନେସରେ ପଶିଗଲି, ସେଥିରେ ବି ଭଲ ହେଲା, ଗୁଡାଏ ଭିଆଇପି ମାନଙ୍କ ସହିତ ଦୋସ୍ତି ହେଲା।
0: କିନ୍ତୁ ସାର୍, ଆପଣଙ୍କର ସିନା ବିଜନେସରେ ଉନ୍ନତି ହେଲା, ହେଲେ କ୍ଷତି କାହାର ହେଲା ଜାଣନ୍ତି?
2: ମାନେ
0: କ୍ଷତି ହେଲା ଆମର, ଏ ଦେଶର, ଏ ସାହିତ୍ୟର। ବର୍ତ୍ତମାନ ବି ସମୟ ଅଛି ସାର୍, ଆପଣ ସାହିତ୍ୟ ପାଇଁ କିଛି କରନ୍ତୁ ନା।
1: ହଁ ସାର୍, ଆମ ସାହିତ୍ୟ ଆପଣଙ୍କୁ ବେଶ କିଛି ସାହାଯ୍ୟ ଚାହୁଁଛି, ଆପଣ ମାନେ ସାହାଯ୍ୟ ନ କଲେ ଆମ ସାହିତ୍ୟ କେମିତି ଆଗେଇବ ସାର୍?
0: ସାର୍ ପ୍ଲିଜ ସାର୍, ନାହିଁ କରନ୍ତୁନି।
2: କିନ୍ତୁ ମୁଁ ଆଉ ଏବେ କଣ କରିପାରିବି?
0: ଆପଣ ବହୁତ କିଛି କରିପାରିବେ ସାର୍।
1: ସାର୍, ଆପଣ ଖାଲି ଗାଇଡାନ୍ସ ଦେଲେ ଆମେ ପୁରା ଆଗେଇ ଯିବୁ।
2: ହଁ ସାର୍, ତା ମାନେ ତମେ ସବୁ କଣ ଲେଖାଲେଖି କରୁଛ?
0: ହଁ ସାର୍, କବିତା ଲେଖା ଆମର ହବି।
2: ମାନେ ତମେ ତିନି ଜଣ ଯାକ ତାହେଲେ କବି?
0: ହଁ ସାର୍।
2: ଯାଉ ଯାଉ, ପାଠ ପଢୁ ପଢୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କଲଣି, ଏଇଟା ବେଶ ଭଲ କଥା, ଭଲ କଥା।
0: କିନ୍ତୁ ସାର୍, ଆପଣମାନଙ୍କ ପରି ମହତ ଲୋକମାନେ ଆମକୁ ପ୍ୟାଟ୍ରନାଇଜ ନ କଲେ ଆମେ କେବେ ହେଲେ ଉନ୍ନତି କରିପାରିବୁନି।
1: ଆଉ ସାର୍, ଆମ ସାହିତ୍ୟ ଅନ୍ୟ ସାହିତ୍ୟ ସହ ସମତଳରେ ଆଗେଇ ପାରିବନି ସାର୍।
0: ସାହିତ୍ୟ ନାହିଁ ତ ଜାତି ନାହିଁ, ସାହିତ୍ୟ ନାହିଁ ତ ସଭ୍ୟତା ବି ନାହିଁ
2: ସାର୍, ପ୍ଲିଜ। ହେଲେ ପିଲାଏ, ମୋର ଏ ବୟସରେ କବିତା ଲେଖିବା ପାଇଁ ସମୟ କାହିଁ? ତା ଛଡା ବିଜନେସରେ ଏତେ ଏନଗେଜ ମୁଁ ରହୁଛି ଯେ ଆଉ କିଛି କରିବାକୁ ମୋର ଧୈର୍ଯ୍ୟ ନାହିଁ।
0: ଆପଣ କବିତା କାହିଁକି ଲେଖିବେ ସାର୍?
2: ଆଉ
0: ଆପଣ ଯେତିକି ଲେଖିଛନ୍ତି ସେଇତ କଥା ସାର୍ ଆମ ସାହିତ୍ୟର ଅମୂଲ୍ୟ ରତ୍ନ ହିଁ ରହିବ।
1: ହଁ ସାର୍, ସେ ସବୁକୁ କମ୍ପାଇଲ କରିବା ଦାୟିତ୍ୱ ତ ଆମର ନା କଣ ସୁରେଶ, ଆଉ କଣ କହିବାକୁ ଅଛି?
0: ତା ଛଡା ଆପଣଙ୍କ ଆଇଡିଆକୁ ନେଇ ଆମେ କବିତା ଲେଖିଚାଲିବୁ ସାର୍, ଅବଶ୍ୟ ଆପଣଙ୍କ ନାଁରେ।
1: ସାର୍, ଆପଣଙ୍କ ନାଁର ଟ୍ରେଡମାର୍କ ଆମ କବିତାକୁ ହାଇଲାଇଟ୍ କରିଦେବ ସାର୍।
0: ଆଜିକାଲି କବିତା ପଢିବା ପୂର୍ବରୁ ପାଠକ ଦେଖୁଛି କବିର ଷ୍ଟାଟସ, ପଦମର୍ଯ୍ୟାଦା।
2: ଆପଣ ତ ଲକ୍ଷ୍ୟ କରିଦେବେ ସାର୍,
0: ବେଣ ଆସିବେ ସାର୍, ଆପଣଙ୍କ କବିତା ପଢିବାକୁ ଲୋକେ ପାଗଳ ହେଇଉଠିବେ।
1: ବିଶିଷ୍ଟ କବି ହିସାବରେ ଆପଣ ପାଇବେ ରାଜ୍ୟସ୍ତରୀୟ ପୁରସ୍କାର, ଆନ୍ତର୍ଜାତିକ ପୁରସ୍କାର।
2: ଆଚ୍ଛା ଆଚ୍ଛା ଆଚ୍ଛା, ହଉ ହଉ ହଉ।
0: ଆପଣ ଏକାଧାରାରେ ହେବେ କବି, ସମ୍ପାଦକ, ପ୍ରତିଷ୍ଠାତା, ଆପଣଙ୍କ ନାଁରେ ଦୁଇଟା ମ୍ୟାଗାଜିନ ବାହାରିବ ସାର୍।
1: ଅନେକ କବି ଲେଖକଙ୍କୁ ଆପଣ ସୃଷ୍ଟି କରିବେ ସାର୍।
3: ଆଉ ସାର୍, ଆପଣ ହେବେ ଏକ ଅନୁଷ୍ଠାନ ସାର।

0: ଗୋଟେ ଅନୁଷ୍ଠାନ। ଅବଶ୍ୟ ସାହିତ୍ୟ ପାଇଁ ମୋର ପିଲାଦିନୁ ନିଶ୍ଚିତ ଭାବରେ ଆଗ୍ରହ ଥିଲା।
1: ହଁ, ତା ନାହିଁ ଥିଲା ଆପଣଙ୍କ କବିତାରେ ସେ ଭାବଧାରା କଣ ଫୁଟିଥାନ୍ତା ସାର୍? ଆପଣଙ୍କ କବିତାରେ ଅଛି ମଣିଷର ମଣିଷ ପ୍ରତି ସ୍ନେହ, ଶ୍ରଦ୍ଧା, ସହାନୁଭୂତି,
2: ଆଉ ତାରି ଅନ୍ତରାଳରେ ରହିଛି ସାହିତ୍ୟ ପ୍ରୀତି, ଜାତି ପ୍ରୀତି, ପରୋକ୍ଷରେ ପ୍ରବାହିତ ହେଉଛି ଅନ୍ତ ସଲିଲା ବସୁ ଧୈବ କୁଟୁମ୍ବକମ୍।
0: ବ୍ୟବସାୟ ତ ସବୁ ସମୟ ମୋର ବରବାଦ ହେଇଗଲା ପିଲା।
1: ଆପଣ ବ୍ୟସ୍ତ ହୁଅନ୍ତୁନି ସାର୍, ଯାହା ଚାଲି ଯାଇଛି ଯାଇଛି, ହେଲେ ଯେତିକି ସମୟ ଅଛି ସେତିକିରେ ବି ଢେର କାମ ହେଇପାରିବ, କେବଳ ଆପଣ ପ୍ୟାଟର୍ନାଇଜ୍ କଲେ ହେଲା।
0: ହଉ ହଉ, ତୁମେ ମାନେ ଲେଖାଲେଖି କର, ତାକୁ ଛପେଇବାକୁ ଆମେ ଚେଷ୍ଟା କରିବା।
1: ସେ ତ ସାର୍ ନିଶ୍ଚୟ ହବ। ତେବେ ଆମେ ପ୍ରସ୍ତାବ କରିଛୁ ପ୍ରଥମେ ଗୋଟେ ସାହିତ୍ୟ ଅନୁଷ୍ଠାନ କରିବାକୁ।
0: ସେଇଟା ପୁଣି କଣ?
1: ଆପଣଙ୍କ ପୌରହିତ୍ୟରେ ଆପଣଙ୍କ ଘରେ ଅଭିନବ ସାହିତ୍ୟ ସଂସଦ ନାଁରେ ଗୋଟାଏ ସାହିତ୍ୟ ସଂସଦ ଆରମ୍ଭ କରାଯିବ। ସାହିତ୍ୟିକ ମାନଙ୍କୁ ନିମନ୍ତ୍ରଣ କରାଯିବ ସାହିତ୍ୟର ଉନ୍ନତି କରି ନିଜ ନିଜ ମତବ୍ୟକ୍ତ କରିବାକୁ।
2: ଆଉ ସାର୍, ରାଜନୈତିକ ନେତାମାନଙ୍କୁ ଇନଭାଇଟ୍ କରାଯିବ ପୌରହିତ କରିବାକୁ, ତାହା ହେବ ଏକ ଭିଆଇପି ସାହିତ୍ୟ ଆସର।
0: ବଢିଆ ହବ, ବଢିଆ ହବ।
1: ବଡ ବଡିଆ ମାନଙ୍କ ସହ ଆପଣଙ୍କର ଯେତିକି ସମ୍ପର୍କ ଅଛି ତା ପୁଣି ବଢିଯିବ ସାର୍।
0: ଖୁବ୍ ଭଲ ଆଇଡିଆ, ଖୁବ୍ ଭଲ ଆଇଡିଆ।
1: ବାଛି ବାଛି ବିଭିନ୍ନ ବଡ ବଡ ପୋଷ୍ଟରେ ଯେଉଁ ସବୁ ସାହିତ୍ୟିକ ମାନେ ଅଛନ୍ତି ସେମାନଙ୍କୁ ଆଗେ ଡକାଯିବ, ସେମାନଙ୍କ ସହ ଫ୍ରେଣ୍ଡସିପ୍ ହବ, ପୁଣି ମାନେ
0: ବୁଝିଗଲି ବୁଝିଗଲି। ବା ବା ବା ବା ବା, ଯାହା କୁହ, ତମେ ମାନେ ସବୁ ବୁଦ୍ଧିମାନ ପିଲା, ବୁଦ୍ଧିମାନ।
1: ପୁଣି ସାର୍, ସେଇମାନଙ୍କ ଲେଖା ସବୁ ଅଗ୍ରାଧିକାର ଭିତ୍ତିରେ ଆମ ମ୍ୟାଗାଜିନ୍ରେ ବାହାରିବ ନା କଣ ସାର୍?
0: ଖୁବ୍ ଭଲ ଆଇଡିଆ, ଖୁବ୍ ଭଲ ଆଇଡିଆ।
2: ଫଙ୍କସନ୍ କରି ସେମାନଙ୍କୁ ପ୍ରାଇଜ୍ ଦେବାର ବ୍ୟବସ୍ଥା ବି କରାଯିବ ସାର୍।
3: ପ୍ରତିବର୍ଷ ଆନୁଆଲ୍ ଫଙ୍କସନ୍ କରାଯିବ, ସେଥିରେ ସେମାନଙ୍କୁ ମାନପତ୍ର ପୁରସ୍କାର ସହ ସମ୍ବର୍ଦ୍ଧନା କରାଯିବ।
0: ନିଶ୍ଚିତ, ସେଥିପାଇଁ ଗୋଟେ କମିଟି ଗଢିବା,
3: କିଛି ଫଣ୍ଡ ରଖିବା।
1: ହଁ ସାର୍, ଭେରି ଗୁଡ୍ ଆଇଡିଆ।
0: ଆଚ୍ଛା, ତମେ ଯୋଉ ମ୍ୟାଗାଜିନ୍ କଥା କହିଲ, ସେଇଟା ବାହାର କରିବା ପାଇଁ ପଇସା ସିନା ମୁଁ ଦେବି, ତେବେ ଅନ୍ୟାନ୍ୟ କାମ ସବୁ
1: ମାନେ ଲେଖା ଯୋଗାଡ କରିବା, ତାକୁ ଏଡିଟିଂ କରିବା, ଏୟା ତ?
0: ଆରେ ଫେର ସମ୍ପାଦକ ତ ପୁଣି ଗୋଟେ ଦରକାର,
1: ସେସବୁ ଆମେ ଚଳେଇଦେବୁ ସାର୍। ଅବଶ୍ୟ ଆପଣଙ୍କ ନାଁରେ
0: ତମେ ୟା ବି ପାରିବ?
1: ଆପଣ ତ ସାର୍ ବିଜନେସରେ ଏନଗେଜ୍ ରହି ସବୁ ଖବରକାଗଜ ମ୍ୟାଗାଜିନ୍ ପଢିପାରୁନାହାନ୍ତି, ତେବେ କଥା କଣ କି ସାର୍, ନାମକରା ଲୋକଙ୍କ ଲେଖାକୁ ନେଇ ଗୋଟେ ମ୍ୟାଗାଜିନ୍ ପାଇଁ ଏଡିଟିଂ କରିବା ଆଜିକାଲି ବଡ କଥା ନୁହେଁ।
0: ଆଚ୍ଛା ଠିକ ଅଛି,
2: ତାହେଲେ ସାର୍ ଆମେ ଖୁବ୍ ଶୀଘ୍ର କାମ ଆରମ୍ଭ କରିବୁ।
3: ସାର୍ ତ ହଁ କରିଲେ, ପୁଣି ଆଉ କଣ କହୁଛୁ?
1: ସାର୍ଙ୍କ ଆପ୍ରୁଭାଲ କଣ ଏପର୍ଯ୍ୟନ୍ତ ବୁଝିପାରିଲନି?
0: ହଉ ହଉ ଠିକ ଅଛି ଠିକ ଅଛି, ତମେ ସବୁ ଚିନ୍ତା କରୁଥା, ମୁଁ ଆସୁଛି। କୋଉଦିନ ସେମାନଙ୍କୁ ଡକେଇବା ମତେ କହିବ।
2: ଆରେ ସାର୍, ଗୋଟେ ସାଇନ୍ ବୋର୍ଡ ଆଗେ ଦରକାର।
0: ଓହୋ, ଆରେ ସେଟା ମୁଁ ମ୍ୟାନେଜରକୁ କହିଦେବ, ସେ ତିଆରି କରି ଲଗେଇଦେବ।
3: ଏଇଠି ପ୍ରଥମେ ଚାଲୁ, ତାପରେ
0: ଆଗେ ଆରମ୍ଭ ହଉ।
1: ହଁ ସାର୍, ଏଇଠି ଆଗେ ଆରମ୍ଭ ହଉ, ତାପରେ ଦେଖିବା।
0: ତେବେ ୟା ଭିତରେ ଭିଆଇପି ମାନଙ୍କର ତାଲିକା ମୁଁ କରୁଛି।
1: ହଁ ସାର୍, ଆପଣ ଇନଭାଇଟ୍ କରୁଛନ୍ତି ଯେତେବେଳେ ସବୁ ଭିଆଇପି ମାନେ ନିଶ୍ଚୟ ଆସିବେ,
2: ସେମାନଙ୍କ ଭିତରୁ ଅଧିକାଂଶ ତ ସାର୍ଙ୍କର ଦୋସ୍ତ।
3: ହଁ, ସେଥିରେ ପଚାରିବା କଥା,
0: ତା ଅବଶ୍ୟ ଠିକ ଯେ। ଆଚ୍ଛା ହଉ, ମୁଁ ଆସୁଛି ପିଲାମାନେ ଆସୁଛି। ତୁମେମାନେ ଅନ୍ୟ ସବୁ ଆରେଞ୍ଜମେଣ୍ଟ କରୁଥା।
2: ହଁ ସାର୍, ମୁଁ ଆସୁଛି।
1: ଆମେ ରହିଲୁ ସାର୍, ନମସ୍କାର।
2: ନମସ୍କାର ସାର୍,
4: ନମସ୍କାର ନମସ୍କାର ନମସ୍କାର।
2: ଯା ହଉ, ମଣିଷ ରକ୍ଷା ପାଇଗଲା,
5: ବଞ୍ଚିଗଲା ବୋଲି କହ।
6: କଣ ବେଟା, ଆଇଡିଆଟା କାମ ଦେଲା ନା ନାଇଁ?
2: ଯା କହ, ତତେ ଗୁରୁ ବୋଲି ମାନିଲି
5: ରିଅଲି।
1: ଆଭି, ସେ କବିତା ଖାତା କୁଆଡେ ଗଲା?
2: ତୋ ମାମୁ କୁଆଡେ ଗଲେ କିରେ ସୁରେଶ?
5: ତୋ ମଉସା ଯୁଆଡେ ଗଲେ ସିଆଡେ?
1: ମୂର୍ଖ ସାନ୍ତରା, କହୁଛି କଣ ନା, ମୁଁ ଆର୍ଟ ସାଇନ୍ସ ସବୁ ନେଇଥିଲି, ଭଲ ସ୍କଲାର ଥିଲି, ଏପ ବୁଢା ଇଂରେଜୀରେ ଦସ୍ତଖତ କରିପାରିଲି, କହୁଛି କଣ ନା ସ୍କଲାର ଥିଲା।
2: ଯାହା କହ, ତୁ ତା ବ୍ରେନ୍ ୱାଶ୍ କରିଦେଲୁ
3: ବୁଢା। ସକାଳୁ ସକାଳୁ ଘର ଭଡ଼ା ମାଗିବାକୁ ଆସି ପୁରା ବାୟା ହେଇ ଫେରିଗଲା ନା?
1: ଆବେ, ଘର ଭଡ଼ା କଥା ତ ପ୍ରଶ୍ନ ଉଠୁନି, ବୁଝିଲ, ଯେତେ ଦିନ ଚାହିଁବା ଏଠି ମାଗଣାରେ ରହିବା, ଘର ଭଡ଼ା ପ୍ରୋବ୍ଲେମ ପୁରା ପୁରି ସଲ୍ଭ।
3: ଆରେ, ଗୋଟା ମସ୍ତ ବଡ଼ ବୁଝ ଗଲା।
2: ଆଉ ଏ ସାହିତ୍ୟ ସଂସଦ,
1: ବୁଝିଲ ଜିତେନ୍ଦ୍ର, ଏ ଅଭିନବ ସାହିତ୍ୟ ସଂସଦ ନାଁରେ ବୁଢାକୁ ଆମେ ଅମର କରିଦେବା।
3: ତା ମାନେ ସାହିତ୍ୟ ସଂସଦ ହବନି?
1: ହବ, ସବୁ ହବ, ସାହିତ୍ୟ ତା ବାଟେ ଚାଲିବ, ଆମେ ଆମ ବାଟେ ଚାଲିବା, ଆଉ ସାନ୍ତରା ବୁଢା ତା ବାଟେ ଚାଲିବ।

0: ବୁଝିଲ
1: ବୁଝିଗଲାନି ତ
0: ବୁଝିବ ବୁଝିବ ଆଗେ ଦେଖ ମୁଁ କଣ କରୁଛି ଓକେ ଛନ୍ଦା ଦେବୀ ଟିକେ ଶୁଣିବେ
2: କଣ କହିବେ
0: ବସନ୍ତୁ ନା ପ୍ଲିଜ ଆରେ ଜିତୁ ଚେୟାର ଖଣ୍ଡେ ଆଣିଲୁ
2: କଣ କହୁଥିଲେ
0: ନାଇଁ କଥା କଣ କି ଆମେ ଗୋଟେ ସାହିତ୍ୟ ସଂସଦ ଗଢିବାକୁ ଯାଉଛୁ
2: ଭଲ କଥା
1: ସାର୍ କହିନାହାନ୍ତି ଆପଣଙ୍କୁ
0: ଓ ଡାଡି ଚୌହାନଙ୍କ କଥା କହୁଥିଲେ ଆପଣମାନେ ତେବେ ଆଚ୍ଛା ଆଚ୍ଛା ଭଲ ହେଲା ଆମେ ଆପଣଙ୍କ ଡାଡିଙ୍କ ଏଡିଟିଂରେ ଗୋଟେ ମ୍ୟାଗାଜିନ୍ ବାହାର କରିବୁ
2: ଡାଡି ମାଗାଜିନ୍ ଲିଟରେଚର ଏ ବିଷୟରେ ସେ କଣ ବୁଝନ୍ତି ଯେ
0: ଆମେ ତାଙ୍କ ନାଁରେ ସବୁ କରିବୁ ହେଲେ ଆପଣ ଆମକୁ ସାହାଯ୍ୟ କରିବେ ତ ଓଡ଼ିଆ ସାହିତ୍ୟ ପ୍ରତି ମୋର ମଧ୍ୟ ଭାରି ଆଟ୍ରାକ୍ସନ୍ ହେଲେ ଗୁଡ଼ିଏ କବିତା ଲେଖିବା ଛଡ଼ା ଆଉ କିଛି କରିପାରୁନି
2: ଆପଣ କବିତା ଲେଖନ୍ତି
1: ଆମେ ଜାଣିନୁ
3: ଭଲ କବିତା ଲେଖୁଥିବେ ନିଶ୍ଚୟ
1: ଆପଣଙ୍କ ନାଁ କହୁଛି ଭଲ କବିତା ନିଶ୍ଚୟ ଲେଖୁଥିବେ
3: ସତରେ ଛନ୍ଦା ଦେବୀ ଆପଣଙ୍କ ଚେହେରାରେ କବିତାର ଲକ୍ଷଣ ପୁରାପୁରି ଅଛି
1: ଧାଡ଼ିଏ ଦି ଧାଡ଼ି କବିତା ଶୁଣନ୍ତୁ ନା ଛନ୍ଦା ଦେବୀ
3: ହଁ ଛନ୍ଦା ଦେବୀ ପ୍ଲିଜ
0: ଦି ଧାଡ଼ି ଖଣ୍ଡେ ମନେ ଅଛି
1: ସେତିକି ଶୁଣନ୍ତୁ ନା
3: ହଁ ଛନ୍ଦା ଦେବୀ ଟିକେ ଶୁଣନ୍ତୁ ନା
0: ଏବେ ଶୁଣନ୍ତୁ ସାଥୀ ମୋର ଶୁଣିଯାଅ ତୁମ ପାଇଁ ଲେଖୁଛି କବିତା ସାଥୀ ମୋର ଶୁଣିଯାଅ ତୁମ ପାଇଁ ଲେଖୁଛି କବିତା ଆଗାମୀ ପରୀକ୍ଷାଟା ବଜାଉଛି କଲିଂ ବେଲ୍ ଏକାଗ୍ରତା ମୋର ଯାଉଛି ମିଳେ
1: କି ସୁନ୍ଦର କବିତା
3: ବ୍ୟୁଟିଫୁଲ ଉପମା
0: ପ୍ରକୃତରେ ଛନ୍ଦା ଦେବୀ ଆପଣଙ୍କର ଏଇ ରୋମାଣ୍ଟିସିଜିମ୍ ଅପୂର୍ବ ଅତୁଳନୀୟ
2: ଆପଣଙ୍କୁ ଭଲ ଲାଗିଲେ ପ୍ରକୃତରେ
0: କାହିଁକି କହୁଛନ୍ତି ଛନ୍ଦା ଦେବୀ ମୋର ତ ଇଚ୍ଛା ହଉଛି ସବୁ କାମଧନ୍ଦା ପଢାପଢି ଛାଡିଦେଇ ଖାଲି ଏମିତି କବିତା ଲେଖନ୍ତି
2: ମୋର ସବୁ କବିତା ଗୁଡିକ ଠିକ ଏମିତି
0: ଆଚ୍ଛା ଛନ୍ଦା ଦେବୀ ଆପଣ ଯଦି ରାଜି ହୁଅନ୍ତେ ଆମର ନୂଆ ମ୍ୟାଗାଜିନ୍ରେ ଆପଣ ସମ୍ପାଦିକା ହୁଅନ୍ତେ ଆଉ ଆପଣଙ୍କ ଡାଡି ମାନେ ପ୍ରତିଷ୍ଠାତା କିମ୍ବା ମୁଖ୍ୟ ପରାମର୍ଶଦାତା ଅଥବା ମୁଖ୍ୟ ସମ୍ପାଦକ ହୁଅନ୍ତେ
3: ହଁ ଛନ୍ଦା ଦେବୀ ଏଡିଟର ହେଲେ ଆପଣଙ୍କର ଫ୍ୟୁଚର ଏବାର ବ୍ରାଇଟ
1: ଆପଣ ରାଜି ହେଇଯାଆନ୍ତୁ ଛନ୍ଦା ଦେବୀ ପ୍ଲିଜ
0: କିନ୍ତୁ ଏଡିଟିଂ କାମରେ ତ ମୋର ଅଭିଜ୍ଞତା ନାହିଁ ଛନ୍ଦା ଦେବୀ କୌଣସି କଥା କଣ କିଏ ମା ପେଟରୁ ଶିଖିଥାଏ ଅଭିଜ୍ଞତା ହଉ ହଉ ସଫଳତା ମିଳିବ ନା
1: ଏକ୍ଜାକ୍ଟଲି
0: ଆଚ୍ଛା ଠିକ ଅଛି ଆପଣମାନେ ଯଦି ସାହାଯ୍ୟ କରିବେ ତେବେ ଯାଇ ଏ ପ୍ରକାର ଦାୟିତ୍ୱ ମୁଁ ନେଇପାରିବି ଓ ସିଓର ସିଓର
1: ଆମେ ଆପଣଙ୍କ ପାଇଁ ସବୁ କିଛି କରିବାକୁ ରାଜି ଅଛୁ ଛନ୍ଦା ଦେବୀ
3: ଏ ସାହିତ୍ୟ ପାଇଁ ଏ ଜାତି ପାଇଁ ଆମେ ନିଜକୁ ଉତ୍ସର୍ଗ କରିସାରିଛୁ ଛନ୍ଦା ଦେବୀ
0: ମୋର ଗୋଟେ ପ୍ରପୋଜାଲ ଅଛି କୁହନ୍ତୁ ନା ଆପଣମାନେ ସୁବ୍ରତ ମହାପାତ୍ରକୁ ଚିହ୍ନିଥିବେ ନିଶ୍ଚୟ
1: ସେ କି ଛନ୍ଦା ଦେବୀ
3: ସୁବ୍ରତ ମହାପାତ୍ର
0: ଉଫ୍ ଆପଣ ସୁବ୍ରତ ମହାପାତ୍ରକୁ ଚିହ୍ନି ନାହାନ୍ତି ଗଲା ବର୍ଷ କଲେଜରେ କବିତା ପାଇଁ ଯେ ପ୍ରାଇଜ ପାଇଥିଲେ
1: ଓ ଆଚ୍ଛା ଆଚ୍ଛା
0: ଆରେ ସୁବ୍ରତକୁ ତମେ ଚିହ୍ନ ଆଜି ଯାଏ ଆପଣ ଜାଣିଛନ୍ତି ଟି ନା କଲେଜର ଗୋଟେ ଜୁଏଲ ସେ ମୁଁ କହିବି ଓଡ଼ିଆ କବିତା ଜଗତରେ ସେ ଫ୍ୟୁଚର ପ୍ରକୃତରେ ସୁବ୍ରତର କବିତାରେ ଯେଉଁ ରୋମାଞ୍ଚ ଅଛି ଓଡ଼ିଆ କବିତାରେ ସେ ପ୍ରକାର ରୋମାଞ୍ଚ ନାହିଁ କହିଲେ ଚଳେ
2: କି
0: ଇଂଲିଶ ଲିଟରେଚର ଜନ୍ କିଟ୍ସଙ୍କ ପୋଏମ ସହ ତା କବିତା ତୁଳନା କରାଯାଇପାରେ
2: ରିଏଲି
0: ଏତେବେଳେ ଛନ୍ଦା ଦେବୀ ସୁବ୍ରତକୁ ଆପଣ ଚିହ୍ନିଲେ କେବେ
2: ନାଇଁ ମାନେ ଏମିତି କଲେଜରେ
0: ତାପରେ ତା କବିତା ମୋତେ ଭାରି ଭଲ ଲାଗେ ଆପଣ ଯଦି ରାଜି ହୁଅନ୍ତେ ସୁବ୍ରତକୁ ଆମେ ଆସିଷ୍ଟାଣ୍ଟ ଏଡିଟର କିମ୍ବା ସେମିତି ଗୋଟେ କିଛି ପୋଷ୍ଟ
2: ଖୁବ୍ ଭଲ ହବ ମୋ ମତରେ ଏଣ୍ଟାୟାର କବିତା ବିଭାଗଟା ସୁବ୍ରତକୁ ଛାଡିଦେବା ନା କଣ କହୁଛନ୍ତି
0: ଆପଣମାନେ କାମ ଷ୍ଟାର୍ଟ କରନ୍ତୁ ମୁଁ ବ୍ୟକ୍ତିଗତ ଭାବରେ କିଛି ଫାଇନାନ୍ସ କରିବି
2: ଆପଣଙ୍କୁ ଧନ୍ୟବାଦ ଦେବାକୁ ଆମର ଭାଷା ନାହିଁ ଛନ୍ଦା ଦେବୀ ମୁଁ ଆସୁଛି ଆଜ୍ଞା
1: ନମସ୍କାର ଛନ୍ଦା ଦେବୀ
2: ଆରେ ଆପଣମାନେ ମୋଠୁ ବୟସ କ୍ଲାସ ସବୁଥିରେ ସିନିୟର ଆପଣମାନେ ମୋତେ ନମସ୍କାର କରିବାଟା ଠିକ ହଉନି
1: କିନ୍ତୁ ଆପଣଙ୍କ ପର୍ସନାଲିଟି ଆଗରେ ଆମ ମୁଣ୍ଡ ନଇ ଆସୁଛି ଛନ୍ଦା ଦେବୀ
3: ଛନ୍ଦା ଦେବୀ
0: ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ ହେଲା
2: ହେ ନା ନା ବରଂ ମୁଁ ଏଥିରେ ଭାରି ଖୁସି ଆଚ୍ଛା ମୁଁ ଆସୁଛି ବାଏ
1: ବାଏ ଆଚ୍ଛା ଅତସୀ ସେ ସୁବ୍ରତ ମହାପାତ୍ର କିଏ
3: ହଁ ରେ ସେଇଟା ପୁଣି କିଏ
0: ସେଇଟା ସେଇଟା ସେଇଟା ହଉଛି ଆଇଡିଆ
1: ଆଇଡିଆ
0: ଆଇଡିଆ ଆରେ ତା କଥାରୁ ତମେ କିଛି ପାରିପାରିଲନି ସମ୍ପର୍କଟା ଗେସ୍ କରିପାରିଲନି ବି ସେ ଯାହା ହଉ ପଛେ ତାପରେ ଏପଟେ ଦୀପଦ କହିଦେଲେ ଗଲା ବୁଝିଲ ଟି
1: ହଁ ଏଥର ବୁଝିଲି
3: ତା ମାନେ ସେ ସୁବ୍ରତଟା ଗୋଡେଇଛି ଛନ୍ଦା ପଛରେ
0: ଆମକୁ ବି ସେମିତି ଗୋଡେଇବାକୁ ପଡିବ କେବଳ ସାନ୍ତରା ବୁଢା ନୁହେଁ

0: ଝିଅ ଛନ୍ଦା ପଚାରେ।
1: ଆଚ୍ଛା ଅତୋଷୀ, କିନ୍ତୁ ଯାହାକୁ ଦେଖ ସେ କହୁଛି କବି, କବିତା ଲେଖୁଛି। ହେଲେ ଏମିତି ସମସ୍ତେ ଯଦି ଖାଲି କବି ହେବେ ଆଉ କବିତା ଲେଖିବେ, ତାକୁ ସବୁ ପଢିବ କିଏ?
0: ସେଇଟା ଆମର ଚିନ୍ତା ନ, କିଛି ବୁଝିପାରୁନି।
1: ହଉ ହେଲା, ଠିକ ଅଛି।

0: ବନ୍ଧୁଗଣ ବନ୍ଧୁଗଣ, ଆମର ଏ ବୈଠକ ପୁରାପୁରି ଘରୋଇ ଏବଂ କୌଣସି ଫର୍ମାଲିଟିର ଆବଶ୍ୟକତା ନାହିଁ। ତେବେ ସାହିତ୍ୟର ଉନ୍ନତି ପାଇଁ କି କି ଉପାୟ ବାହାର କରାଯାଇପାରିବ, ପ୍ରତ୍ୟେକ ନିଜ ନିଜର ମତାମତ ଦିଅନ୍ତୁ। ହଁ, ଆଜି ସାମନ୍ତରାବାବୁ ଯେମିତି ଖାଦ୍ୟପେୟରେ ଆପ୍ୟାୟିତ କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ତେବେ ଭୁରି ଭୋଜନ ପରେ ଠିଆ ହୋଇ ବକ୍ତୃତା ଦେବାର ସାମର୍ଥ୍ୟ ବୋଧେ କାହାର ନାହିଁ, ତେଣୁ ଯେ ଯାହା ସ୍ଥାନରେ ବସି ନିଜର ମତ ସଂକ୍ଷେପରେ ପ୍ରକାଶ କରନ୍ତୁ। ଆଚ୍ଛା, ପ୍ରଥମେ ପ୍ରଫେସର ସୁନ୍ଦରା।
1: ହଁ, ପାଣିଗ୍ରାହ ବାବୁଙ୍କୁ ଧନ୍ୟବାଦ, ତା ପୂର୍ବରୁ ସାମନ୍ତରାଓଙ୍କୁ ଧନ୍ୟବାଦ ତାଙ୍କର ରାତ୍ରି ଭୋଜନ ପାଇଁ। ହଁ, ସମସ୍ତଙ୍କୁ ଧନ୍ୟବାଦ ଦଉଛି। ସାମନ୍ତରାଓ ବାବୁଙ୍କୁ ଏ ଜାତି ସବୁଦିନ ପାଇଁ ମନେ ରଖିବ, ଇତିହାସର ସୁନେଲି ପୃଷ୍ଠାରେ ସେ ଚିର ଅମର ହୋଇ ରହିବେ। ତେବେ ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ମାନେ ସାହିତ୍ୟର ଉନ୍ନତି ପାଇଁ ମୋର ପରାମର୍ଶ ହେଲା, ଆମେ
2: କେତୋଟି ଗ୍ରୁପ ବାଛିବା।
1: ହଁ, ଆମେ କେତୋଟି ଗ୍ରୁପ ବାଛିବା, ସେମାନେ ବିଭିନ୍ନ ସ୍ଥାନରେ ବ୍ୟାଚ ବାଇ ବ୍ୟାଚ ବିଶେଷତଃ ଯୁବକମାନଙ୍କୁ ଟିଚିଂ ଦେବେ। ହଁ, ଏମିତି ଲର୍ଣ୍ଣିଂ ମାଧ୍ୟମରେ ସାହିତ୍ୟର ଉନ୍ନତି ପାଇଁ ଗୋଟେ ଜାଗରଣ ସୃଷ୍ଟି ହେବ।
0: ହଁ ହଁ, ଏ ଗୋଟେ ଭଲ ପ୍ରସ୍ତାବ। ଆଚ୍ଛା, ଏଥର ଛନ୍ଦା ଦେବୀ କହନ୍ତୁ।
3: ସମସ୍ତ ଗୁରୁଜନମାନଙ୍କୁ ମୋର ନମସ୍କାର। ଆପଣମାନଙ୍କର ଉପସ୍ଥିତି ପ୍ରମାଣ କରିଦେଇଛି ସମାଜର ପ୍ରତ୍ୟେକ ସ୍ତରର ଜନତା ଆଜି ସାହିତ୍ୟର ଉନ୍ନତି ପାଇଁ ବ୍ୟଗ୍ର ଓ ଚିନ୍ତିତ। ଏହି ଅବସରରେ ମୁଁ ପ୍ରଥମେ ଧନ୍ୟବାଦ ଦେବି ଅତସିଙ୍କୁ ଏବଂ ତାଙ୍କ ବନ୍ଧୁଦ୍ୱୟ
4: ଜିତେନ୍ଦ୍ର ସୁରେଶ।
3: ହଁ, ଜିତେନ୍ଦ୍ର ଏବଂ ସୁରେଶ ବାବୁ, କାରଣ ଏ ବନ୍ଧୁ ମିଳନର ପ୍ରଥମ ଆୟୋଜକ ହେଲେ ସେମାନେ।
0: ଭେରି କରେକ୍ଟ। ତେବେ କିଛି ଆଡଭାଇସ୍ ଦିଅନ୍ତୁ ଛନ୍ଦା ଦେବୀ।
3: କହୁଛି ହଁ, ସାହିତ୍ୟ ଆନ୍ଦୋଳନର ପ୍ରଥମ ଚେଷ୍ଟା ରୂପେ ଆମେ ଗୋଟିଏ ନୂଆ ମାଗାଜିନ୍ ବାହାର କରିବାକୁ ନିଷ୍ପତ୍ତି ନେଇସାରିଛୁ। ତେବେ ସେହି ମାଗାଜିନ୍ର ବିଶେଷତ୍ୱ ରହିବ କବିତା ବିଭାଗର ପ୍ରାଧାନ୍ୟ, ବିଶେଷ କରି ତରୁଣ କବିମାନଙ୍କର ରସୋତ୍ତୀର୍ଣ୍ଣ କବିତାରେ ମାଗାଜିନ୍ ହେବ ସମୃଦ୍ଧ। ଆପଣମାନେ ଖୁସି ହେବେ, ସେହି କବିତା ବିଭାଗର ଦାୟିତ୍ୱରେ ରହିବେ ମହାବିଦ୍ୟାଳୟର କୃତି ଛାତ୍ର ତରୁଣ କବି ଶ୍ରୀମାନ ସୁବ୍ରତ ମହାପାତ୍ର।
1: ହେଲେ ସେ ଯୁବକ ମହାଶୟ ଏଠି ଅଛନ୍ତି ତ?
3: ଶ୍ରୀମାନ ସୁବ୍ରତ ବ୍ୟକ୍ତିଗତ କାରଣରୁ ଆସିପାରି ନାହାନ୍ତି, ତେବେ ଏଥିପାଇଁ ମୁଁ ତାଙ୍କ ସ୍ୱୀକୃତି ନେଇସାରିଛି। ମୁଁ ଆଜି ଏତିକି କହି ବିଦାୟ ନେଉଛି, ନମସ୍କାର।
0: ହଁ, ଏଥର ନିଜେ ସାମନ୍ତରା ବାବୁ କୁହନ୍ତୁ।
3: ହଁ ସାର୍, କୁହନ୍ତୁ ପ୍ଲିଜ। ପ୍ଲିଜ ଷ୍ଟାର୍ଟ।
5: ଆଜି ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବା ଛଡ଼ା ଆଉ କିଛି କହିପାରିବା ଅବସ୍ଥାରେ ନାହିଁ।
3: ସାର୍, କିଛି ଅଳ୍ପ ସଂକ୍ଷେପରେ ପ୍ଲିଜ।
5: ଦେଖନ୍ତୁ, ମୁଁ ହେଲି ବ୍ୟବସାୟୀ ଲୋକ, ସାହିତ୍ୟ ବିଷୟରେ ମୋର କିଛି ଧାରଣା ନଥିଲା କି ନାହିଁ, ତେବେ ଆପଣମାନଙ୍କର ଚେଷ୍ଟା ଦେଖି ମୁଁ ଭାରି ଖୁସି। ଛନ୍ଦା ଯୋଉ ମାଗାଜିନ୍ କଥା କହିଲା ତା ହବ, ତେବେ ଗୋଟେ ଛୋଟିଆ ପରାମର୍ଶ ହେଲା।
0: ନିର୍ଭୟରେ କୁହନ୍ତୁ,
1: କ୍ୟାରିଅନ୍ ମିଷ୍ଟର ସାମନ୍ତରାୟ, କ୍ୟାରିଅନ୍।
5: ଆମକୁ ଆମଦାନୀ ରପ୍ତାନୀ ନୀତି ଧରିବାକୁ ହବ, ମାନେ ଇମ୍ପୋର୍ଟ ଆଉ ଏକ୍ସପୋର୍ଟ, ତା ମାନେ ଆମ ସାହିତ୍ୟକୁ ବାହାର ଦେଶମାନେ ନେବେ, ଆମେ ତାଙ୍କ ସାହିତ୍ୟକୁ ଆଣିବୁ। ଏମିତି ଦେବା ନେବା ଆଦାନ ପ୍ରଦାନ ବଳରେ ସାହିତ୍ୟର ଉନ୍ନତି ହବ, ଏଥିରେ ସନ୍ଦେହ ନାହିଁ। ଏତିକି କହି ମୁଁ ବିଦାୟ ନେଉଛି।
0: ଆଚ୍ଛା, ପିଲାମାନେ ଆଉ କିଏ କହିବେ?
1: ଆରେ ସେମାନେ ତ ହେଲେ ଅସଲ, ଆଉ କହିବେନି ସେମାନେ।
6: ହଁ ସାର୍, ମୁଁ କହିବି।
0: ଚୁମ୍ବକରେ କୁହ।
3: ସମସ୍ତଙ୍କୁ ନମସ୍କାର। ଆପଣମାନେ ଜାଣିନାହାନ୍ତି ସାମନ୍ତରାୟ ବାବୁ କବିତା ଲେଖିବା

0: ସଙ୍ଗେ ପିଲାଦିନରୁ ସାହିତ୍ୟର ଉନ୍ନତି ପାଇଁ ସ୍ୱପ୍ନ ଦେଖି ଆସିଛନ୍ତି। ବ୍ୟବସାୟର ଝିଞ୍ଜଟ ଭିତରେ ଥାଇ ବି ସେ ଆଜି ସାହିତ୍ୟ ପାଇଁ ନିଜକୁ ଉତ୍ସର୍ଗ କରୁଛନ୍ତି। ତାଙ୍କରି ପ୍ରେରଣାରେ ଆମେ କେତେଜଣ ଯୁବକ ଯୁବତୀ ସାହିତ୍ୟ ସେବା ପାଇଁ ଶପଥ ନେଇଛୁ। ଆଜି 5 ଜଣ, କାଲି 50 ଜଣ, ତା ପର ଦିନ 500 ଜଣ, ଏହିପରି ଶହ ଶହ ହଜାର ହଜାର ଯୁବକ ଯୁବତୀ ସାହିତ୍ୟ ପ୍ରତି ହେବେ। ଏ ସାହିତ୍ୟକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ ଏବଂ ପ୍ରଶଂସିତ କରାଇବେ।
1: ଭେରି ଭେରି ନାଇସ୍ ଆଇଡିଆ ରିଅଲି
2: ପ୍ରଫେସର ସୁନ୍ଦରାୟ, ଲେଟ୍ ହର୍ କମ୍ପ୍ଲିଟ୍ ହର୍ ସ୍ପିଚ୍।
0: ଏ ସାହିତ୍ୟ, ଏ ଜାତି ଆଗାମୀ ଦିନ ପାଇଁ ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ସ୍ମରଣ ରଖିବ। ପ୍ରଥମ ପଦକ୍ଷେପ ସ୍ୱରୂପ ଗୋଟିଏ ବରିଷ୍ଠ ସମୃଦ୍ଧ ମ୍ୟାଗାଜିନ୍ ପ୍ରକାଶ କରିବାର ନିଷ୍ପତ୍ତି କଥା ଛନ୍ଦା ଦେବୀ ଆପଣଙ୍କୁ କହିସାରିଛନ୍ତି। ଯଦିଓ ପ୍ରଥମ ପେପର ୱାର୍କ ସରିଛି, ତେବେ ସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଗୋଟିଏ ପ୍ରଶସ୍ତ ଗୃହର ଆବଶ୍ୟକତା ରହିଛି।
1: ଘର ଖଣ୍ଡି ତ ପ୍ରାଇମେରୀ ନେସେସିଟି।
2: ଓହୋ, ଡୋଣ୍ଟ ଡିଷ୍ଟର୍ବ ହର୍ ପ୍ରଫେସର।
0: ଆପଣମାନେ ଶୁଣିଲେ ଖୁସି ହେବେ, ସାମନ୍ତରାୟ ବାବୁ ତାଙ୍କର ନବନିର୍ମିତ ଗେଷ୍ଟ ହାଉସ୍କୁ ଏହି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।
2: ମାନେ
0: ଡାଡି ପ୍ଲିଜ୍।
2: ହଉ ଠିକ୍ ଅଛି।
0: ଆଉ ଶେଷରେ ଛନ୍ଦା ଦେବୀଙ୍କୁ ମୁଁ ଅନୁରୋଧ କରିବି, ସେ ନିଜେ ଏବଂ ସୁବ୍ରତ ବାବୁ ଆମକୁ ସେଇଠାରେ ସାହାଯ୍ୟ କରିବେ। ମୋର ବନ୍ଧୁ ସୁରେଶ ଓ ଜିତେନ୍ଦ୍ରଙ୍କୁ ଅନୁରୋଧ କରିବି, ସେମାନେ ନିଜ ନିଜ ପଢାପଢି ସହ ସାହିତ୍ୟ ଚର୍ଚ୍ଚା ସେଇଠାରେ ହିଁ କରିବେ।
1: ଆମେ ଏହି ପ୍ରସ୍ତାବ ଗ୍ରହଣ କଲୁ,
3: ମୁଁ ବି ଏଥିରେ ରାଜି।
0: ଆପଣମାନଙ୍କୁ ଧନ୍ୟବାଦ ଦେଇ ଆସନ୍ତା ବୈଠକ ପର୍ଯ୍ୟନ୍ତ ଏ ସଭା ସାଙ୍ଗ କରିବାକୁ ଅନୁରୋଧ କରୁଛି।
4: ଗୁରୁ ଅତସୀ ଦେବୀ ପ୍ରଣୟପାତ ଧ୍ୟାନ।
5: ଘର ଭଡ଼ା ଟ୍ରବୁଲଟା ଚାଲିଗଲା, ନନ୍ସେନ୍ସ କାଛୁଦାଗ ପରି
4: ଗେଷ୍ଟ ହାଉସରେ ପୁରା ଭିଆଇପି କାଇଦାରେ
5: ଲଙ୍ଗ ଲିଭ୍ ଲଙ୍ଗ ଲିଭ୍ କୁମାରୀ ଅତସୀ।
0: ଆରେ ଇଏ ତ ଆଧୁନିକ କବିତା ହେଇଗଲା।

ପ୍ରଜରକୁଲୁ ନାଟକ ଅଭିନବ ସାହିତ୍ୟ ସଂସଦ ରଚନା କରିଥିଲେ ବିଜୟ କୁମାର ମହାନ୍ତି, ପ୍ରଯୋଜନା କରିଥିଲେ ହିମାଂଶୁ ଭୂଷଣ ସାବତ। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ସମୟ ବର୍ତ୍ତମାନ ରାତି 10ଟା ହେବାକୁ ଯାଉଛି। ଶୁଣନ୍ତୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣିଲେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶୁଣିଲେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ମସାଲ। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। କଣ୍ଠଶିଳ୍ପୀ ହେଲେ ମନ୍ନା ଡେ, ଗୀତ ରଚନା କରିଛନ୍ତି ପ୍ରଦୀପ, ସଙ୍ଗୀତରେ ସଜେଇଛନ୍ତି ଏସ୍ ଟି ବର୍ମନ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ପରିଣୀତା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ମନ୍ନା ଡେ, ଗୀତ ରଚନା କରିଛନ୍ତି ଭରତ ବ୍ୟାସ, ସଙ୍ଗୀତରେ ସଜେଇଛନ୍ତି ଅରୁଣ କୁମାର।

ଏଥର ଶୁଣନ୍ତୁ ମଧୁମତି ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତରେ ସଜେଇଛନ୍ତି ସଲିଲ ଚୌଧୁରୀ, କଣ୍ଠଶିଳ୍ପୀ ହେଲେ ମନ୍ନା ଡେ।

ଗୀତଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଉଜାଲା ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ମନ୍ନା ଡେ ଏବଂ ଲତା ମଙ୍ଗେସ୍କର ଗୀତ ରଚନା କରିଛନ୍ତି ହସରତ ଜୟପୁରୀ ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜୟକିଶନ୍।

ବସନ୍ତ ବାହାର ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ମନ୍ନା ଡେ ଏବଂ ଲତା ମଙ୍ଗେସ୍କର।

ଶେଷରେ ଶୁଣନ୍ତୁ ଦୋସ୍ତି ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ମହମ୍ମଦ ରଫି, ଗୀତ ରଚନା ମଜରୁହ ସୁଲତାନପୁରୀ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ୍।

0: ଶୁଣିଲେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ପରେ ପରେ ଇଂରାଜୀ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଜୟା ଭାରତୀ। भारत और स्लोवाकिया ने अपने संबंधों को व्यापक साझेदारी के स्तर तक उन्नत करते हुए द्विपक्षीय सहयोग को बढ़ाने के लिए

ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ସାଧନା ଦାସ, ଭିକାରୀ ଚରଣ ବଳ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ସୁଧା ମିଶ୍ର। ଶ୍ରୀ ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ସକାଳ 6:45 ରିଞ୍ଚୋଡ଼ିରେ ପ୍ରଚାର କରିବୁ ଭୂମିଆ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମହେଶ୍ୱର ପୂଜାରୀ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଶୁଣିବେ କୋରାପୁଟ ଜିଲ୍ଲାର ଥୁବା ଗ୍ରାମ ସମ୍ପର୍କରେ, କହିବେ ଜନାବ ଶେଖ ଜାଫର। ବିଶେଷ ପ୍ରସଙ୍ଗରେ ଆଦିବାସୀ ସଂସ୍କୃତିର ମୂଲ୍ୟବୋଧ ସମ୍ପର୍କରେ କହିବେ ରାଜେନ୍ଦ୍ର ପାଢ଼ୀ। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ବିଭୁ କିଶୋର ଏବଂ ଶୈଳଭାମା। ଗୀତଧାରା କ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସକାଳ 9:30 ପ୍ରଚାର କରିବ କାର୍ଯ୍ୟକ୍ରମ ବନମଲ୍ଲିକା। ଏଥିରେ ଶୁଣିବେ ଅଭିନେତା ଏବଂ କଣ୍ଠଶିଳ୍ପୀ ମନୋଜ କୁମାର ବିଷୋୟୀଙ୍କ ସହ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30 ଆକାଶବାଣୀ ଲାଇଭ, ଶୁଣିବେ ଦିନ 11:00। କନ୍ଧବାସର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଶୁଣିବେ ଦିନ 12:30। ଏଥିରେ ରହିଛି ଧାନ ଚାଷ ସମ୍ପର୍କରେ ସାକ୍ଷାତକାର ରାମ ଗୁଣ୍ଠାଙ୍କ ସହିତ। ହିନ୍ଦୀ ଭଜନ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ସୁମନ ରୟ, ଆର୍ପି ଶୁକ୍ଲା ଏବଂ ଶିଲା ନିଗମ। ହିନ୍ଦୀ ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 1:05। ଦିନ 1:20 ପ୍ରଚାର କରିବୁ ଘର ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକା। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର।